ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ବୈଶାଖ 17 ଦିନ 2026 ମସିହା ମେ 7 ତାରିଖ ସମୟ ବର୍ତ୍ତମାନ ସକାଳ 5:58। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର।

ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଦିବାକର ମହାନ୍ତି, ସୁକାନ୍ତି ମହାନ୍ତିଙ୍କ ରଚନା। ବିଷ୍ଣୁ ପାଟରାଣୀ ନମସ୍ତେ ମା ଗୋ ସାଗର ତୋଳଣୀ, ନମସ୍ତେ ମା ମହାଲକ୍ଷ୍ମୀ ବିଷ୍ଣୁ ପାଟରାଣୀ।

ଗୀତା ପଟ୍ଟନାୟକ ଏଥର ଗାଇଛନ୍ତି ପ୍ରଫୁଲ୍ଲ କୁମାର ସାହୁଙ୍କ ରଚନା ଜୀବନ ପଥରେ ଅଜ୍ଞାନ ଅନ୍ଧାରେ ଜ୍ଞାନର ପ୍ରଦୀପ ତୁମେ ନିରାଶା ମରୁରେ ଆଶାର ସଲୀଳ ତୁମେ ସବୁରି ଜୀବନେ।

ପରବର୍ତ୍ତୀ ଭକ୍ତିଗୀତ ପୁରାତନ ରଚନାରୁ ଗାଇଛନ୍ତି ମାର୍କଣ୍ଡେୟ ମହାପାତ୍ର। ମେଘମାଳାକୁ ନେନ୍ଦି କଳାକୁ ଚାହାଁ ବାରେ ମନ ଚକାଟଳାକୁ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନନ୍ଦିତା ଘୋଷ, ଅଭିରାମ ପରମହଂସଙ୍କ ରଚନା। ମନ୍ଦର ଧର ହେ ସୁନ୍ଦର ମୂରତି, ମନ୍ଦାକ୍ଷ ନାଶମୋ ହୃଦୟର ପତି।

କେଶବଚନ୍ଦ୍ର ରାଉତ ଏଥର ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଚରଣ ତଳେ ମୋ ଜଣାଣ ଗୀତିକା ଅଜାଡ଼ି ଦେଇଛି ପ୍ରଭୁ ହେ, ଘେନ ବା ନ ଘେନ ମୋର ନିବେଦନ ଆଗରୁ ଦେଇଛି ସବୁ ହେ।

କାର୍ଯ୍ୟକ୍ରମର ଶେଷରେ ମଞ୍ଜୁଶ୍ରୀ ତ୍ରିପାଠୀ ଗାଇଛନ୍ତି ଭୀମଭୋଇଙ୍କ ରଚନା ବହୁଚି ଅବନା ବାଇ ଦିବାନୀ ସି ଏକ ହୋଇ କେପାଇଛ ଆଦ୍ୟ ଅନ୍ତ ଚିହ୍ନି ରଖିଅଛ କାହିଁ।

ଧାରଣ ବା ତପସାଧନା ବୋଲି କୁହାଯାଏ। ଯେତେବେଳେ ଆମେ ଜୀବନରେ କୌଣସି ଉତ୍ତମ କାର୍ଯ୍ୟ କରୁ ସେତେବେଳେ ଅନେକ ପ୍ରକାରର ବାଧା ବିରୋଧର ସମ୍ମୁଖୀନ ହୋଇଥାଉ। ତେଣୁ ନିଜ ଲକ୍ଷ୍ୟରେ ଅବିଚଳିତ ରହି ଆନନ୍ଦ ମନରେ ସେ ସବୁକୁ ଶୃଙ୍ଖଳାବୋଧ, ସହନଶୀଳତା ଏବଂ ଆତ୍ମଜ୍ଞାନ ବଳରେ ଅତିକ୍ରମୀ ଯିବାର ନାମ ହେଉଛି ତପଶ୍ଚରଣ। ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ ଆମ ଆଗକୁ ଆନନ୍ଦ, ଯନ୍ତ୍ରଣା, କ୍ଷୁଧା, ତୃଷା, ଉଷ୍ଣ, ଶୀତଳ ଆଦି ବହୁ ଅନୁଭବ ଆମ ଆଖି ଆଗକୁ ଆସେ। ଆନନ୍ଦ ମନରେ ସୁସ୍ଥ ଶରୀରରେ ସନ୍ତୁଳନ ନ ହରାଇ ଏସବୁ କଠିନ ପରିସ୍ଥିତିର ସାମ୍ନା କରିବା ହେଉଛି ତପସାଧନା। ସତ୍ୟ କହିବା, ଯଥାର୍ଥ କାର୍ଯ୍ୟ କରିବା, ଆର୍ଷଗ୍ରନ୍ଥନ ପଠନ ପାଠନ, ନିଜ ମନ ଇନ୍ଦ୍ରିୟମାନଙ୍କର ସଂଯମତା, ସମାଜସେବା ପ୍ରଭୃତି ମଧ୍ୟ ଧର୍ମାଚରଣ ଓ ଯୁଗ ଶୃଙ୍ଖଳାର ଗୋଟିଏ ଗୋଟିଏ ଅଂଶ ଅଟନ୍ତି। ସେହି ଧର୍ମର ପରିପାଳନ ପଥରେ ଆସୁଥିବା ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରିବା ହେଉଛି ତପ। ତପସାଧନାର ଅନେକ ଭେଦ ଅଛି। ସାଧାରଣତଃ ତପସାଧନା ଶରୀର, ମନ ଓ ବାଣୀ ସାହାଯ୍ୟରେ ଆଚରିତ ହୋଇଥାଏ। ତେଣୁ ଏହି ଭେଦରେ ତପଶ୍ଚରଣକୁ ତିନି ପ୍ରକାର କୁହାଯାଏ, ଶାରୀରିକ ତପ, ମାନସିକ ତପ ଓ ବାଚିକ ତପ। ଶରୀର ଦ୍ୱାରା ଶୀତୋଷ୍ଣ ଆଦିକୁ ସହନ କରି ଚୋରି ଆଦି ଅଶୁଭ କର୍ମକୁ ଛାଡ଼ି ଶୁଭକର୍ମରେ ବ୍ରତୀ ହେବା ଶାରୀରିକ ତପ। କିନ୍ତୁ ଏହି ତପ ଯେତିକି କରାଯିବା ଉଚିତ ସେତିକି କରିବା ଉଚିତ, ଏହାଦ୍ୱାରା ମାନସିକ ଶାନ୍ତି ବଜାୟ ରହେ। ତପ ନାମରେ କିଛି ଲୋକ ଉପବାସରେ ରହନ୍ତି, ଆଉ କେତେକ ନିଜ ଶରୀରରେ ଅଗ୍ନି ସଂଯୋଗ କରନ୍ତି, କିମ୍ବା ଗୋଟିଏ ପାଦରେ ଦିନ ଦିନ ପ୍ରଖର ସୂର୍ଯ୍ୟ କିରଣରେ ଠିଆ ହୋଇ ରହନ୍ତି। ଏଗୁଡ଼ିକ ପ୍ରକୃତରେ ତପ ନୁହେଁ, ଏହାଦ୍ୱାରା ଶରୀର ଅସୁସ୍ଥ ହୁଏ ଓ ମାନସିକ ଅଶାନ୍ତି ଉତ୍ପନ୍ନ ହୁଏ। ଏହି ଅବସ୍ଥାରେ ବ୍ୟକ୍ତି ଈଶ୍ୱର ଉପାସନା କରିପାରେ ନାହିଁ। କିନ୍ତୁ ସତ୍ଶାସ୍ତ୍ରର ଅଧ୍ୟୟନ, ଅଧ୍ୟାପନ, ମନ ଓ ଇନ୍ଦ୍ରିୟମାନଙ୍କୁ ସଂଯମିତ କରିବା, ନିଷ୍କାମ କର୍ମ କରିବା, ଯୋଗାଭ୍ୟାସ କରିବା ପାଇଁ ଦୀର୍ଘ ସମୟ ଆସନ ଉପରେ ବସି ଚିତ୍ତବୃତ୍ତି ନିରୋଧ ଜାରି ରଖିବା, ଈଶ୍ୱରଙ୍କୁ ସ୍ମରଣ, ପ୍ରାର୍ଥନା ଓ ଉପାସନା ଆଦି କରିବା ତପସାଧନାର ଅଙ୍ଗ ଅଟେ। ଭୋକ, ଶୋଷ, ସର୍ଦ୍ଦି, ଗରମ ଆଦି ପ୍ରତିକୂଳ ପରିସ୍ଥିତିକୁ ସହ୍ୟ କରି ନିଜ ଲକ୍ଷ୍ୟ ପଥରେ ଅବିଚଳିତ ରହିବା ମଧ୍ୟ ଶାରୀରିକ ତପସାଧନା ଅଟେ। ମାନସିକ ତପ ମନକୁ ରାଗଦ୍ୱେଷ, ଲୋଭ ଆଦିରୁ ନିବୃତ୍ତ କରି ପ୍ରୀତିପୂର୍ବକ ଯୋଗାଭ୍ୟାସରେ ଲଗାଇବା ଏବଂ ମାନ ଅପମାନ ଆଦି ପରିସ୍ଥିତିକୁ ସହନ କରିବା ମାନସିକ ତପ ଅଟେ। ଏହି ମାନସିକ ତପସାଧନା ସାଧକକୁ ଅଶାନ୍ତି ଓ ଚିତ୍ତ ବିକ୍ଷୁବ୍ଧତାରୁ ରକ୍ଷା କରିଥାଏ। ବାଚିକ ତପ ସତ୍ୟ କହିବା, ମୋକ୍ଷ ସମ୍ବନ୍ଧୀୟ ଶାସ୍ତ୍ର ଅଧ୍ୟୟନ କରିବା, ପ୍ରିୟ ମଧୁର ବଚନ କହିବା ଇତ୍ୟାଦି ବାଚିକ ତପ ବା ବାଣୀର ତପ ହୋଇଥାଏ। ହିତକାରୀ ବଚନ ଅନ୍ୟମାନଙ୍କୁ ଶୁଣାଇବେ ମଧ୍ୟ ବାଚନିକ ତପ ଅଟେ। ଏହି ବାଚନିକ ତପ ମଧ୍ୟରେ ଅନ୍ୟ କାହାକୁ କର୍କଶ କଥା କହିବା, ମିଥ୍ୟା କହିବା, ଅନ୍ୟମାନଙ୍କ ସମ୍ବନ୍ଧରେ ଚୁଗୁଲି କରିବା କିମ୍ବା ପରକୁ କଠିନ କଥା କହିବା, ଏଗୁଡ଼ିକ ଦୂର କରିଦେଲେ ବାଚିର ତପ ଆମକୁ ନିଶ୍ଚିତ ସତ୍ୟ ପଥରେ ଯିବାକୁ ସହଯୋଗ କରେ। ତପଶ୍ଚର୍ଯ୍ୟା ଆମର ଜୀବନକୁ ସମସ୍ତ ପ୍ରକାର ଦୁଃଖ ଯନ୍ତ୍ରଣାକୁ ସହ୍ୟ କରିବାର ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ ଏବଂ ଜୀବନକୁ ମୋକ୍ଷ ପଥରେ ଏବଂ ଈଶ୍ୱରୀୟ ମାର୍ଗରେ ନେବାରେ ସହାୟକ ହୁଏ। ଆସନ୍ତୁ ତପଶ୍ଚର୍ଯ୍ୟା କରିବା ଏବଂ ଜୀବନକୁ ମଧୁର ଭାବରେ ଅତିବାହିତ କରିବା।

ତପଶ୍ଚର୍ଯ୍ୟା ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ତପଶ୍ଚର୍ଯ୍ୟା କ'ଣ ଏ ସମ୍ବନ୍ଧରେ ଚିନ୍ତନ କରିବା। ଧର୍ମାଚରଣ ସମୟରେ ଶୀତ ଉଷ୍ଣ, ସୁଖ ଦୁଃଖ, ମାନ ଅପମାନ, ହାନିଲାଭ ଆଦି ଏହି ଦ୍ୱନ୍ଦ୍ୱଗୁଡ଼ିକୁ ସହନ କରିବାକୁ ହୁଏ। ଏହାକୁ ଯୋଗଶାସ୍ତ୍ରରେ ତପଶ୍ଚର

କଳି ପ୍ରବେଶ କଥା ଶୁଣି ପରୀକ୍ଷିତ ଦିଗ୍ବିଜୟରେ ବାହାରିଲେ। ଉତ୍ତର କୁରୁ ଦେଶର ରାଜାମାନଙ୍କୁ ବସ କଲେ। ତାଙ୍କ ଆଗରେ କେତେଜଣ କୃଷ୍ଣଙ୍କ ଚରିତ ବର୍ଣ୍ଣନା କଲେ। ପାଣ୍ଡବମାନଙ୍କ ସର୍ବଦା ସହାୟ ଶ୍ରୀକୃଷ୍ଣଙ୍କ କଥା ଶୁଣି ମହାରାଜା କହିବା ଲୋକଙ୍କ ଉପରେ ସନ୍ତୁଷ୍ଟ ହେଲେ। ସେମାନଙ୍କୁ ଧନ ରତ୍ନ ମଣିହାର ଆଦି ପୁରସ୍କାର ଦେଲେ। ଏହି ସମୟରେ ଦିନେ ଧର୍ମ ଏକପାଦ ଥିବା ବୃଷ ରୂପରେ ଗାଈରୂପୀ ଧରଣୀକୁ ଭେଟିଲେ। ସେ ଗାଈ ବହୁତ ଦୁଃଖରେ କାନ୍ଦୁଥିଲା। ଧର୍ମ ବୃଷଭ ସହାନୁଭୂତି ଦେଖି ତାର କାନ୍ଦିବା କାରଣ ପଚାରିଲେ। ସେଇମାନଙ୍କ କଥା ଏଥର ଶୁଣିବା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 28ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ଶତପଥୀ, କ୍ଷମା କରିବେ ସଞ୍ଜୟ କୁମାର ଶତପଥୀ। କଣ୍ଠଦାନ କରିଥିଲେ ତୃପ୍ତି ଦାସ, ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ ଏବଂ ଶୈଳଭମା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ସମୟରେ ରୋଗପୋକ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଠିକ୍ ସମୟରେ ଏଗୁଡ଼ିକ ଦମନ କରିପାରିଲେ ଭଲ ଅମଳ ମିଳେ। ଡାଳୁଅ ଧାନରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରିଥିଲେ ହେକ୍ଟର ପ୍ରତି 12.5 କିଲୋଗ୍ରାମ ଫିପ୍ରୋନିଲ୍, 0.3 ଦାନାଦର ବିଷ ଅଳ୍ପ ପାଣି ରଖି ପ୍ରୟୋଗ କରନ୍ତୁ, ଅଥବା 1 ଲିଟର କ୍ଲୋରୋପାଇରିଫସ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ଆକ୍ରମଣ ହେବାର ଆଶଙ୍କା ଅଛି। ଏହି ପୋକ ଲାଗିଲେ ଜଳସେଚନର ସୁବିଧା ଥିଲେ ପ୍ରଥମେ ଜମିରୁ ଜଳ ନିଷ୍କାସନ କରନ୍ତୁ। 1-2 ଦିନ ଶୁଖିଲା ରଖି ପୁଣି ବିଲରେ ପାଣି ମଡ଼ାନ୍ତୁ। ବୁଦା ପ୍ରତି 8-10 ପୋକ ଲାଗିଲେ ଫେନୋବୁକାର୍ବ 1 ଲିଟର ପାଣିରେ 1 ମିଲିଲିଟର ବା ଇଥୋଫେନୋପ୍ରକ୍ସ 1 ଲିଟର ପାଣିରେ 1 ମିଲିଲିଟର ହିସାବରେ ଗୋଳାଇ ଗଛ ମୂଳକୁ ସିଞ୍ଚନ କରନ୍ତୁ। ପ୍ରତି ବୁଦାରେ 2-3 ବୁଢ଼ିଆଣି ଥିଲେ ପୋକ ସଂଖ୍ୟା ବଢ଼ିବ ନାହିଁ। ପତ୍ରପଡ଼ା ରୋଗ ଦମନ

ନନ୍ଦ ପ୍ରଯୋଜନ ଭଗବାନ ମହାନ୍ତି ଅଭୁଲାଗୀତ ଦିନ 11:10 କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ ଏବଂ ଅଞ୍ଜଳି ମିଶ୍ର ପାଲା ଦିନ 11:30 ପରିବେଷଣ କରିଛନ୍ତି ପ୍ରସନ୍ନ କୁମାର ମିଶ୍ର ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଦିନ 12 ଭତ୍ରା ଗୀତ ଦିନ 1:10 ପରିବେଷଣ କରିଛନ୍ତି ଜଗନ୍ନାଥ ଭତ୍ରା ଏବଂ ସାଥୀ ନାରିମଳ ଦିନ 1:20 ଏଥିରେ ଆଲୋଚନା ଢଗଢମାଳି ଆଲୋଚନା କରିଛନ୍ତି ଡକ୍ଟର ସୁଲୋଚନା ଦାସ ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02 ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3 ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5 ଯୁବବାଣୀ ଅପରାହ୍ନ 5:30 ଏଥିରେ ବିବିଧାରେ ଶୁଣିବେ ପ୍ରତିକ୍ରିୟା ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ସମ୍ଭବ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 10ମ ଭାଗ ସନ୍ଧ୍ୟା 6:10

30 ମିନିଟ୍ରେ ଗାଇଛନ୍ତି ଅଲେଖଚନ୍ଦ୍ର ସାମଲ। କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ମିନିଟ୍ରେ ଏବଂ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଉପକୂଳଗୁଡ଼ିକରେ ବନ୍ଦର ଭିତ୍ତିକ ବିକାଶ ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଗତକାଲି ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପପତିମାନଙ୍କୁ ସମ୍ବୋଧନ କରି କହିଛନ୍ତି, ପଶ୍ଚିମ ଉପକୂଳର ଦକ୍ଷତା ଓ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରାଯିବା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପୁଞ୍ଜିନିବେଶର ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ସୁଦ୍ଧା 8,37,00,000 ଟଙ୍କାର 423 ନିବେଶ ପ୍ରସ୍ତାବ ସରକାରଙ୍କର ଅନୁମୋଦନ ଲାଭ କରିଛି। ସେଥିମଧ୍ୟରୁ ପ୍ରାୟ 3,00,000 କୋଟି ଟଙ୍କାର 148 ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କର ଦୃଷ୍ଟିକୋଣ ନୂତନ ଗତି ଧାରଣ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଭୁବନେଶ୍ୱର ଓଡ଼ିଶା ଅର୍ବାନ୍ ଏକାଡେମୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ଲୋକମାନଙ୍କର ଜୀବନଧାରଣର ମାନ, ଜୀବିକା ଓ ବିଭିନ୍ନ କ୍ଷେତ୍ରରେ ଦେଖାଦେଉଥିବା ପରିବର୍ତ୍ତନ ହେଉଛି ସରକାରଙ୍କର ସଫଳତାର ପରିଚୟ। 2036 ମସିହା ସୁଦ୍ଧା ସହରାଞ୍ଚଳର 80% ଲୋକଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଲିଂ ସମ୍ବନ୍ଧରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରିଥିଲେ। ସାଇବର ଠକେଇରୁ ବର୍ତ୍ତିବା ଏବଂ ସଚେତନ ରହିବା ଓ ଏହାର ପ୍ରତିକାର ସମ୍ବନ୍ଧରେ ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଥିଲେ। ସଡ଼କ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ନିୟମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ମାସ 22 ତାରିଖରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଯୋଗଦେଇ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ଧାନ କ୍ରୟ ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସେଗୁଡ଼ିକର ସମାଧାନ କିପରି କରାଯିବ ବୈଠକରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ଚିତ୍ରଗଣ୍ଡା ବ୍ଲକରେ ଚଳିତ ଆର୍ଥିକ ବର୍ଷ ପାଇଁ କୃଷି ବିକାଶ କାର୍ଯ୍ୟକଳାପ ଉପରେ ଏକ ବ୍ଲକସ୍ତରୀୟ ସଚେତନତା ଅଭିଯାନ ବିଧାୟକ ମଙ୍ଗୁ ଖିଲଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 18 ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଭାଗ ନେଇଥିଲେ। ସମନ୍ୱିତ କୃଷି ପ୍ରୋହାହନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବଳଭଦ୍ର ଜୈବିକ ଚାଷ

0: ମିଶନ ଏବଂ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଓ ସ୍ଥାୟିତ୍ୱ ଭଳି ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସରପଞ୍ଚମାନଙ୍କୁ ସଚେତନ କରାଇବା ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଶାରୀରିକ ସୁସ୍ଥତା ପ୍ରଚାର, ଆଥ୍ଲେଟିକ୍ସରେ ଯୁବ ପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ସୁସ୍ଥ ଜୀବନଯାପନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ଆଥ୍ଲେଟିକ୍ସ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ ମାସ 7 ତାରିଖରେ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ। 1996 ମସିହାରେ ପ୍ରଥମଥର ପାଇଁ ବିଶ୍ୱ ଆଥ୍ଲେଟିକ୍ସ ଦିବସ ପାଳନ କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ, ଶୃଙ୍ଖଳା ଓ ସକ୍ରିୟ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ପାଇଁ ଆନ୍ତର୍ଜାତିକ ଆର୍ମେଚର ଆଥ୍ଲେଟିକ୍ସ ଫେଡେରେସନ IAAF ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ଆଥ୍ଲେଟିକ୍ସ ଦିବସର ବିଷୟବସ୍ତୁ ହେଉଛି କ୍ରୀଡ଼ା ସେତୁ ନିର୍ମାଣ ପ୍ରତିବନ୍ଧକ ଭାଙ୍ଗିବା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳରେ 3 ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକା ଡୋରା ନୀତି ଅନୁଷ୍ଠିତ ହେବ। 3 ରଥର ମୋଟ 42 ଚକ ମଧ୍ୟରୁ ଗତକାଲି ସୁଦ୍ଧା 13 ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା ବ୍ୟତୀତ 3 ରଥର 4 ଲେଖାଏଁ 12 ଫୁଟିଆ ପ୍ରଥମ ଭୂଇଁ ଓରା ଚୌପଟ ପରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। 3 ରଥର ପ୍ରଥମ ଭୂଇଁ ଏବଂ ମଝି ଭୂଇଁ ପାଇଁ ଆବଶ୍ୟକ 4 ଲେଖାଏଁ ଭୂଇଁ ଖମ୍ବିର ଚୌପଟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଓଡ଼ିଶା ଉପରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ସକ୍ରିୟ ନଥିବାରୁ ଆଜିଠାରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବ। ତଥାପି ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟ ବାଷ୍ପ ବାୟୁ ପ୍ରବେଶ କରୁଥିବାରୁ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ଲାଗି ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ଦକ୍ଷିଣ ଭାଗରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରେ ଗତକାଲି 76.2 ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଅନୁମାନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ, ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଯ୍ୟୋଧନ ସାମଲ।
2: ଶିଶୁଟିର ମୁଣ୍ଡର ଆକାର ବଡ଼ ଥିଲେ ଏହା ମୁଖ୍ୟତଃ ଏକ ରୋଗର ଲକ୍ଷଣ, କିନ୍ତୁ ଅଳ୍ପ କେତେକ କ୍ଷେତ୍ରରେ ସ୍ୱାଭାବିକଠାରୁ ବଡ଼ ମୁଣ୍ଡ ଥିବା ଶିଶୁ ବା ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ମଧ୍ୟ ନଜିର ରହିଛି। ମୁଣ୍ଡ ବଡ଼ ଥିଲେ ଏହି ଅବସ୍ଥାକୁ ଡାକ୍ତରୀ ଭାଷାରେ ମାକ୍ରୋକେଫାଲି ବୋଲି କୁହାଯାଏ। ଏହା ଶିଶୁଟିକୁ ଚାହିଁଲା ମାତ୍ରେ ଜଣାପଡ଼ିଯାଏ, ଅଥବା ନିୟମିତ ଡାକ୍ତରୀ ପରୀକ୍ଷା ସମୟରେ ଯେଉଁ ଶାରୀରିକ ମାପଚୁପ କରାଯାଇଥାଏ ତଦ୍ୱାରା ଜଣାପଡ଼ିଥାଏ, ଯେପରିକି ଓଜନ, ଉଚ୍ଚତା, ଛାତିର ପରିଧି, ମୁଣ୍ଡର ପରିଧି, ବାହୁର ପରିଧି ଇତ୍ୟାଦି ଡାକ୍ତରମାନେ ସାଧାରଣ ଭାବେ ଶିଶୁଟିର ପରୀକ୍ଷା ନିରୀକ୍ଷା ସମୟରେ ଦେଖିଥାନ୍ତି। ମୁଣ୍ଡର ଗୋଲେଇ ବା ପରିଧି ମାପ କରିବା ପାଇଁ ବ୍ୟବହୃତ ଫିତା ବା ମେଜରିଂ ଟେପ୍ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ। ମୁଣ୍ଡର ପଛ ଭାଗରେ ଥିବା ଏକ ସବୁଠାରୁ ଉଚ୍ଚା ଜାଗା ଯାହା ହାତ ଲଗାଇଲେ ଜଣାପଡ଼ିଯାଏ, ସେହିଠାରୁ ଆରମ୍ଭ କରି ସାମ୍ନା ପଟେ ଥିବା ଚକ୍ଷୁର ଠିକ୍ ଉପରିଭାଗ ପର୍ଯ୍ୟନ୍ତ ମୁଣ୍ଡର ଚାରିପଟେ ଫିତାଟିକୁ ଘୁରାଇ ଧରି ମପାଯାଇଥାଏ। ଜନ୍ମ ସମୟରେ ଶିଶୁଟିର ମୁଣ୍ଡର ପରିଧି ପ୍ରାୟ 33-35 ସେଣ୍ଟିମିଟର ରହିଥାଏ। ପ୍ରଥମ 3 ମାସରେ ଏହା ମାସକୁ 2 ସେଣ୍ଟିମିଟର ହିସାବରେ ବୃଦ୍ଧି ପାଇ 41 ସେଣ୍ଟିମିଟର ହୋଇଥାଏ। ତାପରେ ପ୍ରତି 3 ମାସରେ 2 ସେଣ୍ଟିମିଟର ବୃଦ୍ଧି ପାଇ ବର୍ଷେ ହେଲା ବେଳକୁ ପ୍ରାୟ 47 ସେଣ୍ଟିମିଟର ହୋଇଥାଏ। ଏହାପରେ ମୁଣ୍ଡ ଧୀରେ ଧୀରେ ବଢ଼ି 4-5 ବର୍ଷ ବେଳକୁ ପ୍ରାୟ 51 ସେଣ୍ଟିମିଟର ହୋଇଥାଏ। ଶିଶୁର ଛାତିର ପରିଧି ଜନ୍ମ ସମୟରେ ମୁଣ୍ଡ ପରିଧିଠାରୁ କମ୍ ଥାଏ, ଫଳରେ ନବଜାତ ଶିଶୁର ମୁଣ୍ଡଟି ବଡ଼ ଦେଖାଯାଏ। ପ୍ରାୟ 2 ବର୍ଷ ପରେ ଛାତିର ପରିଧି ମୁଣ୍ଡ ପରିଧିଠାରୁ ଅଧିକା ହୋଇ ରହେ। ଏହି ମାପଠାରୁ ଶିଶୁଟିର ମୁଣ୍ଡ ବଡ଼ ହେଲେ ତାହାକୁ ବଡ଼ ମୁଣ୍ଡ ବୋଲି ଡାକ୍ତରମାନେ କହିଥାନ୍ତି। ଏହାଛଡ଼ା ବୈଜ୍ଞାନିକ ପ୍ରଣାଳୀରେ ମୁଣ୍ଡ ମାପର ପରିସଂଖ୍ୟାନକୁ ବିଚାରକୁ ନେଇ ଯଦି ମୁଣ୍ଡର ପରିଧି ହାରାହାରିଠାରୁ 2 ଷ୍ଟାଣ୍ଡାର୍ଡ ଡେଭିଏସନ୍ ଠାରୁ ବେଶି ହୁଏ ତାକୁ ମାକ୍ରୋକେଫାଲି ବା ବଡ଼ ମୁଣ୍ଡ ରୋଗ ବୋଲି ଅଭିହିତ କରାଯାଇଥାଏ। ଶିଶୁର ବଡ଼ ମୁଣ୍ଡ ହେବାର ମୁଖ୍ୟ କାରଣଗୁଡ଼ିକ ହେଲା ମୁଣ୍ଡ ଭିତରେ ଥିବା ମସ୍ତିଷ୍କ ବା ବ୍ରେନ୍ ମଧ୍ୟରେ ଜନ୍ମଗତ ଜନିତ ତ୍ରୁଟି, ଅଣୁକୋଷିକାରେ ଥିବା ଜିନ୍ରେ ତ୍ରୁଟି ବା ପରିବେଶର ପ୍ରଭାବରେ ସୃଷ୍ଟି ହେଉଥିବା ରୋଗଜନିତ ତ୍ରୁଟି। ମସ୍ତିଷ୍କରେ ମଧ୍ୟ ସଞ୍ଚାଳିତ ହେଉଥିବା ଜଳ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ବୋଲି କୁହାଯାଏ, ତା'ର ପରିମାଣ ମସ୍ତିଷ୍କ ଭିତରେ ଅତ୍ୟଧିକ ହେବା ଅଥବା ମୁଣ୍ଡର ଅସ୍ଥିର ମାତ୍ରାଧିକ ବୃଦ୍ଧି ହେତୁ ହୋଇଥାଏ। ଏହିସବୁ କାରଣରୁ ମସ୍ତିଷ୍କ ବା ବ୍ରେନ୍ର ଆକାର ବୃଦ୍ଧି ହୋଇ ମୁଣ୍ଡର ଆକାର ବଡ଼ ହୋଇଥାଏ। ଅଧିକ ଶିଶୁକୋଟି ଦେଖାଯାଉଥିବା ବଡ଼ ମୁଣ୍ଡ ମସ୍ତିଷ୍କରେ ଅଧିକ CSF ର ପରିମାଣ ହେତୁ ହୋଇଥାଏ, ଯାହାକୁ ଡାକ୍ତରୀ ଭାଷାରେ ହାଇଡ୍ରୋକେଫାଲସ୍ ବୋଲି କୁହାଯାଏ। CSF ନାମକ ଜଳ ବ୍ରେନ୍ ବା ମସ୍ତିଷ୍କର ଭିତର ଭାଗରେ ଥିବା ଜଳାଶୟ ବା ଭେଣ୍ଟ୍ରିକଲ୍ ଓ ମସ୍ତିଷ୍କର ଚତୁଃପାର୍ଶ୍ୱରେ ଘେରି ରହିଥିବା ତିନୋଟି ଆବରଣ ମଧ୍ୟରୁ ମଝି ଥିବା ଆବରଣ ଓ ସର୍ବନିମ୍ନ ଆବରଣ ମଧ୍ୟବର୍ତ୍ତୀ ସ୍ଥାନରେ

0: ସଞ୍ଚାଳିତ ହୋଇ ଏକ ନିରାପତ୍ତା କବଚ ବା ସକ୍ ଅବଜର୍ଭ ଭଳି କାର୍ଯ୍ୟ କରିଥାଏ। ଏହା ମସ୍ତିଷ୍କ ମଧ୍ୟରେ ରକ୍ତରୁ କ୍ଷରଣ ହୋଇଥାଏ ଓ ଭିତରୁ ବାହାରକୁ ଆସେ ଏବଂ ନିମ୍ନରେ ମେରୁଦଣ୍ଡ ମଧ୍ୟରେ ଥିବା ସୁଷୁମ୍ନା କାଣ୍ଡ ବା ସ୍ପାଇନାଲ୍ କର୍ଡ ମଧ୍ୟ ଦେଇ ମଧ୍ୟ ସଞ୍ଚାଳିତ ହୋଇଥାଏ। ଏହି ଜଳର ପରିମାଣ ବୃଦ୍ଧି ଜନିତ ହାଇଡ୍ରୋକେଫାଲସ୍ ରୋଗ ମସ୍ତିଷ୍କରେ ଜନ୍ମରୁ ରହିଥିବା କୌଣସି ଗଠନମୂଳକ ତ୍ରୁଟି ହେତୁ ହୋଇପାରେ ଅଥବା ପରିବେଶ ଜନିତ ରୋଗର ପ୍ରଭାବରୁ ହୋଇପାରେ। ଜନ୍ମଗତ କାରଣରୁ ହୋଇଥିବା ହାଇଡ୍ରୋକେଫାଲସ୍ ରୋଗରେ ମସ୍ତିଷ୍କ ଭିତରେ ଓ ଭିତରୁ ବାହାରକୁ ସଞ୍ଚାଳିତ ହୋଇ ନ ପାରି ଜମି ରହେ, ଯାହାଫଳରେ ଶିଶୁଟି ମୁଣ୍ଡଟି ବଢ଼ିବାକୁ ଲାଗେ। ପରିବେଶ କାରଣଗୁଡ଼ିକ ହେଲା ନବଜାତ ଶିଶୁର ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ, ଜୀବାଣୁ ସଂକ୍ରମଣ ଜନିତ ସୃଷ୍ଟ ତରଳ ପଦାର୍ଥ ମସ୍ତିଷ୍କର ବାହ୍ୟ ଆବରଣ ମଧ୍ୟରେ ଜମି ରହିବା, କିମ୍ବା ଜୀବାଣୁ ଭୂତାଣୁ ଅଥବା ଅନ୍ୟାନ୍ୟ ଅଣୁକୋଷୀ ଜୀବ ଦ୍ୱାରା ସୃଷ୍ଟି ହେଉଥିବା ସିଏଫ୍ ସଞ୍ଚାଳନରେ ବାଧା ସୃଷ୍ଟି ହେବା। ବଡ଼ ମୁଣ୍ଡ ହୋଇଥିବା ଶିଶୁଟିକୁ ଆଧୁନିକ ଏକ୍ସରେ, ଏମ୍ଆର୍ଆଇ ବା ସିଟି ସ୍କାନିଂ କରାଇବା ଦ୍ୱାରା ରୋଗ ଚିହ୍ନଟ କରାଯାଇଥାଏ। ତାଛଡ଼ା ଅଣ୍ଟା ବାଟେ ମସ୍ତିଷ୍କର ଜଳ ବା ସିଏସ୍ଏଫ୍ ସଂଗ୍ରହ କରି ପରୀକ୍ଷା କଲେ ରକ୍ତ ସଂକ୍ରମଣ ବା ବ୍ରେନ୍ରେ ସଂକ୍ରମଣ ଜନିତ ରୋଗ ଚିହ୍ନଟ ହୋଇଥାଏ। ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କର ପରାମର୍ଶରେ ଉପଯୁକ୍ତ ଚିକିତ୍ସା କରାଯାଇଥାଏ। କେତେକ କ୍ଷେତ୍ରରେ ଅପରେସନ ଓ କେତେକ କ୍ଷେତ୍ରରେ କେବଳ ଔଷଧ ଦ୍ୱାରା ରୋଗର ଚିକିତ୍ସା କରାଯାଇଥାଏ। ଅଧିକାଂଶ କ୍ଷେତ୍ରରେ ସଫଳ ଚିକିତ୍ସା ସତ୍ତ୍ୱେ ଶିଶୁଟିର ପରମାୟୁ ସାଧାରଣ ଶିଶୁଠାରୁ କମ୍ ହୋଇଥାଏ ଓ ଅନେକ କ୍ଷେତ୍ରରେ ମୃତ୍ୟୁ ହୋଇଯାଏ।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ। ଆଲୋଚନା କରିଥିଲେ ଡାକ୍ତର ଦୁର୍ଯ୍ୟୋଧନ ସାମଲ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ କହିଲେ ରାଷ୍ଟ୍ରପତି। ବିହାର କ୍ୟାବିନେଟ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଶ୍ରମିକମାନଙ୍କ ପାଇଁ ଆଜିଠାରୁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଶୁଭାରମ୍ଭ କରିବେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ଜୟପୁରରେ ଆଜିଠାରୁ ଆରମ୍ଭ ହେବ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 33 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତାଙ୍କ ଭିଏତନାମ ପ୍ରତିପକ୍ଷ ଟୋ ଲାମ୍ଙ୍କୁ ସ୍ୱାଗତ କରିଛନ୍ତି। ଭିଏତନାମ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନୈଶ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି

ବିଶ୍ୱଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କ ଉଚ୍ଚସ୍ତରୀୟ ଆଦାନ ପ୍ରଦାନ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ବିକାଶ ସହଭାଗିତା ତଥା ବାଣିଜ୍ୟ, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଓ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡ଼ିକରେ ବିସ୍ତାରିତ ହୋଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସମ୍ପ୍ରତି ଗସ୍ତ ସମୟରେ ବିରଳ ଖଣିଜ ପଦାର୍ଥ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତିନାମା ଓ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗିତା ନେଇ ଆଶା କରାଯାଉଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ପାରାମାରିବୋରେ ତାଙ୍କ ସୁରିନାମ ପ୍ରତିପକ୍ଷ ମେଲଭିନ୍ ବୋଭାଙ୍କ ସହ ଆଲୋଚନା କରିଛନ୍ତି। ନବମ ମିଳିତ କମିଶନ ବୈଠକରେ ଭାରତ ଏବଂ ସୁରିନାମ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏଥିରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ଶକ୍ତି, ବିକାଶ ସହାୟତା, କ୍ଷମତା ନିର୍ମାଣ, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଓ ସଂସ୍କୃତି ଉପରେ ଆଲୋଚନା କରାଯାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସେମାନଙ୍କ ଆଲୋଚନାର ଫଳାଫଳ ଭାରତ ସୁରିନାମ ସମ୍ପର୍କକୁ ଆହୁରି ଗଭୀର ଓ ଦୃଢ଼ କରିବ। ଯୁଗ୍ମ କମିଶନ ବୈଠକ ପରେ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ବିଶ୍ୱ ସମ୍ପର୍କିତ ବହୁପାକ୍ଷିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ସଫଳ ଆଲୋଚନା କରିଛନ୍ତି। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀର କର୍ମଚାରୀ ରାଜ୍ୟ ବୀମା ନିଗମ ମେଡିକାଲ କଲେଜ ଏବଂ ହସ୍କିଟାଲରେ 40 ବର୍ଷ ଓ ତା'ଠାରୁ ଅଧିକ ବୟସର ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଆରମ୍ଭ କରିବେ। କାର୍ଯ୍ୟକ୍ରମ 4 ନୂତନ ଶ୍ରମ ସଂହିତା ଉପରେ ଆଧାରିତ। ଅନ୍ୟପକ୍ଷରେ ରାସାୟନିକ ପଦାର୍ଥ, ବିଷାକ୍ତ ପଦାର୍ଥ କିମ୍ବା ଭାରି ଯନ୍ତ୍ରପାତି ପରିଚାଳନା ସମେତ ବିପଦପୂର୍ଣ୍ଣ ତଥା ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ବୟସ ନିର୍ବିଶେଷରେ ଡାକ୍ତରୀ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ଜୟପୁରରେ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗଦେବେ। ନୂତନ କ୍ଷେତ୍ରରେ ସାମରିକ କ୍ଷମତା ବିଷୟବସ୍ତୁ ଉପରେ ଆଧାରିତ ଏହି ଦୁଇଦିନିଆ ସମ୍ମିଳନୀ ଅପରେସନ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ପାଳନ କରାଯାଉଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ସମ୍ମିଳନୀରେ ସାଇବର, ମହାକାଶ ଏବଂ ଜ୍ଞାନକୌଶଳ ଯୁକ୍ତ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯିବ। ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଫ୍ରାନ୍ସ ଲାଲ୍ ସାଗରରେ ଏହାର ଯୁଦ୍ଧପୋତ ବାହକ ଜାହାଜ ମୁତୟନ କରିଛି। ଫରାସୀ ସେନାର ବିବୃତ୍ତି ଅନୁଯାୟୀ ଯୁଦ୍ଧ ଜାହାଜଗୁଡ଼ିକ ଦକ୍ଷିଣ ଲାଲ୍ ସାଗର ଅଭିମୁଖେ ଯାତ୍ରା କରୁଛନ୍ତି। ପରିସ୍ଥିତି ସ୍ଥିର ହେବା କିମ୍ବା ସଂଘର୍ଷର ସମାଧାନ ହେବା ପରେ ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ପରିବହନ ପାଇଁ ଭିଭିଭୂମି ସ୍ଥାପନ କରିବା ନିମନ୍ତେ ଫ୍ରାନ୍ସ ଓ ବ୍ରିଟେନ୍ ଗତ କିଛି ସପ୍ତାହ ହେବ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଅନେକଗୁଡ଼ିଏ ଦେଶ ସାମିଲ ହେବା ଲାଗି ଇଚ୍ଛା ପ୍ରକାଶ କରିଥିବା କୁହାଯାଉଛି। ଫ୍ରାନ୍ସ ଉଭୟ ଆମେରିକା ଏବଂ ଇରାନ୍କୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରଖ୍ୟାତ ଲେଖିକା ଶିବଶଙ୍କରୀଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଅନବଦ୍ୟ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଉପଲବ୍ଧ ହେବ। ପଶ୍ଚିମ ଏସିଆରେ ସଂଘର୍ଷ ହ୍ରାସ କରିବା ପାଇଁ ଆମେରିକା ଏବଂ ଇରାନ୍ ପ୍ରାରମ୍ଭିକ ବୁଝାମଣାର ନିକଟତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ 14 ଢାଞ୍ଚା ଉପରେ ଆଧାରିତ ଆଲୋଚନା ଓ ଚୁକ୍ତିନାମା ଆଗାମୀ ଦିନରେ 30 ପାଇଁ ସୁଯୋଗ ସୃଷ୍ଟି କରିବ। ତେହେରାନ ପକ୍ଷରୁ କୁହାଯାଇଛି, ପ୍ରସ୍ତାବର ସମୀକ୍ଷା କରାଯାଉଛି। ଆମେରିକା ପକ୍ଷରୁ ଏହି ଆଲୋଚନା ବିଫଳ ହେଲେ ପୁଣି ଆକ୍ରମଣ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆଲୋଚନାର ଅଗ୍ରଗତି ବିଷୟରେ ଆମେରିକୀୟ ଅଧିକାରୀଙ୍କ ସହ ପରାମର୍ଶ କରୁଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ମଧ୍ୟଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ମୋଟର ସାଇକେଲ ଆରୋହୀମାନେ ଦୋହାରିଆରେ ତାଙ୍କ କାର୍ ଉପରକୁ ଅନେକଗୁଡ଼ିଏ ଗୁଳି ଚଳାଇଥିଲେ।
ଚନ୍ଦ୍ରନାଥଙ୍କୁ ସ୍ଥାନୀୟ ହସ୍କିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

0: ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରାଙ୍କୁ ଗୁରୁତର ଅବସ୍ଥାରେ କୋଲକାତା ହସ୍କିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଚାରିଟି ବାଇକ୍ରେ 8 ଜଣ ଆକ୍ରମଣକାରୀ କାର୍କୁ ଅନୁସରଣ କରି ଆକ୍ରମଣ କରିଥିଲେ। ପୂର୍ବ ମେଦିନୀପୁରର ଚନ୍ଦ୍ରନାଥ ଦୀର୍ଘଦିନ ଧରି ମଧ୍ୟକ୍ମ ଗ୍ରାମର ବାସିନ୍ଦା ଥିଲେ ଏବଂ ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କାମ କରୁଥିବା ବିଜେପି ଦଳର ଅଂଶ ଥିଲେ। ବୁଦ୍ଧଦେବ ମଧ୍ୟ ସେହି ଦଳର ସଦସ୍ୟ ଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଜେପି ନେତାମାନେ ଏହି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। ଆମେରିକୀୟ ସେନାର ସୂଚନା ଅନୁଯାୟୀ ଓମାନ ଉପସାଗରରେ ଇରାନ ଏକ ତୈଳ ଟ୍ୟାଙ୍କରକୁ ଅଚଳ କରିଦେଇଛି। ସାମୁଦ୍ରିକ ଅବରୋଧକୁ ଉଲ୍ଲଙ୍ଘନ କରି ଇରାନୀ ଟ୍ୟାଙ୍କର ବନ୍ଦର ଆଡ଼କୁ ଯିବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ସେନା ସମ୍ପୃକ୍ତ ଜାହାଜକୁ ନିଷ୍କ୍ରିୟ କରିଛି। ଏମ୍ଟି ହାସନା ନାମକ ଏହି ଜାହାଜଟି ପୂର୍ବରୁ ଅନ୍ତର୍ଜାତୀୟ ଜଳସୀମା ଦେଇ ଇରାନ ଆଡ଼କୁ ଗତି କରୁଥିବା ଠାବ କରାଯାଇଥିଲା। ଆମେରିକୀୟ ସେନାର ନୌସେନାରୁ ଏକ ଲଢୁଆ ଜେଟ୍ ଜରିଆରେ ଗୁଳି ଚାଳନା ପରେ ଜାହାଜଟି ଗତିପଥ ପରିବର୍ତ୍ତନ କରିଥିଲା। ତେବେ ଘଟଣା ସମ୍ପର୍କରେ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସାମାଜିକ ଗଣମାଧ୍ୟମରେ ପଶ୍ଚିମବଙ୍ଗରେ ସେପ୍ଟେମ୍ବର 30 ତାରିଖରୁ ଏକ ମଦମୁକ୍ତ ରାଜ୍ୟ ହେବା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏକ ଫଟୋ ଭାଇରାଲ୍ ହେଉଥିବାବେଳେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ୟୁନିଟ୍ ସୂଚନା ଅନୁଯାୟୀ ଏହି ଫଟୋଟି ନକଲି ଏବଂ ଡିଜିଟାଲ୍ ଭାବରେ ସମ୍ପାଦିତ ହୋଇଛି। ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଏଭଳି କୌଣସି ବିବୃତ୍ତି ଦିଆଯାଇ ନାହିଁ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 33 ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ 236 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ହରାଇ 202 ରନ୍ ସଂଗ୍ରହ କରିଥିଲା। ପଞ୍ଜାବ କିଙ୍ଗ୍ସର କୁପର କନୋଲି 69 ବଲ୍ରୁ 107 ରନ୍ ସ୍କୋର କରିଥିଲେ। ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ପାଇଁ ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 235 ରନ୍ ସ୍କୋର କରିଥିଲା। ପ୍ୟାଟ୍ କମିନ୍ସକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ କହିଲେ ରାଷ୍ଟ୍ରପତି। ବିହାର କ୍ୟାବିନେଟ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଶ୍ରମିକମାନଙ୍କ ପାଇଁ ଆଜିଠାରୁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଶୁଭାରମ୍ଭ କରିବେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ଅପରେସନ୍ ସିନ୍ଦୁର ପ୍ରଥମ ବାର୍ଷିକୀ ଅବସରରେ ଜୟପୁରଠାରେ ଆଜିଠାରୁ ଆରମ୍ଭ ହେବ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 33 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଏ ଧରା ପୃଷ୍ଠରେ କୋଟି କୋଟି ଜୀବଜନ୍ତୁ ଅଛନ୍ତି, ସମସ୍ତଙ୍କର ଜୀବନ ଅଛି, ସମସ୍ତେ ପ୍ରକୃତି ଉପରେ ନିର୍ଭର କରି ବଞ୍ଚିଥାନ୍ତି। ସବୁ ଜୀବଙ୍କ ମଧ୍ୟରୁ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷ ଧର୍ମ ଅଧର୍ମକୁ ବୁଝିପାରେ, ଭଲମନ୍ଦକୁ ଜାଣିପାରେ, ଉଚିତ ଅନୁଚିତର ବିଚାର ମଧ୍ୟ କରିପାରେ। ଭଗବାନ ମଣିଷକୁ ଅନେକ ଶକ୍ତି ଦେଇଛନ୍ତି। ଏ ସବୁ ସତ୍ତ୍ୱେ ମଣିଷ ହିଁ ବେଳେବେଳେ ଭୁଲ କାମ କରେ, ଅବାଟରେ ଚାଲେ, ଜାଣି ଜାଣି ଅନ୍ୟାୟ କରିବ। ସେ

ମଣିଷକୁ ଭୁଲ ବାଟରୁ ଠିକ୍ ବାଟକୁ ଆଣିବା ପାଇଁ, ତାର ବିଚଳିତ ମନକୁ ସ୍ଥିର କରିବା ପାଇଁ, ଭଲ ମଣିଷରେ ପରିଣତ କରିବା ପାଇଁ ଆମ ପୂର୍ବଜମାନେ ଭାରତର ମୁନି ଋଷି ସାଧୁ ସନ୍ନ୍ୟାସୀ ତଥା ଏ ମାଟିର ମହାନ ପଣ୍ଡିତମାନେ ସେମାନଙ୍କ ଦିବ୍ୟ ଜ୍ଞାନ ଓ ଅଗାଧ ପାଣ୍ଡିତ୍ୟର ଫଳସ୍ୱରୂପ ଆମକୁ ଦେଇଯାଇଛନ୍ତି ଅସଂଖ୍ୟ ଶାସ୍ତ୍ର ବେଦ ପୁରାଣ ଭଳି ଧର୍ମଶାସ୍ତ୍ରମାନ ମଣିଷକୁ ଭଲ ମଣିଷ ହେବା ପାଇଁ ବାଟ ଦେଖାଇଥାନ୍ତି। ସେସବୁରେ ଥିବା ନୀତି କଥା ମଣିଷକୁ ଉଚିତ ମାର୍ଗରେ ଯିବା ପାଇଁ ପ୍ରେରଣା ଦେଇଥାନ୍ତି। ଭଗବାନ ବ୍ୟାସଙ୍କ ଦ୍ୱାରା ରଚିତ ଅଷ୍ଟାଦଶ ପୁରାଣରେ ରହିଛି ଅନେକ ଉପାଖ୍ୟାନ। ସେସବୁର ଉଦ୍ଦେଶ୍ୟ ମଣିଷକୁ ଧର୍ମ ମାର୍ଗରେ ନ୍ୟାୟ ମାର୍ଗରେ ଯିବା ପାଇଁ ପ୍ରେରିତ କରିବା, ଅନ୍ୟର ଉପକାର କରିବା, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଧର୍ମଶାସ୍ତ୍ରମାନ ଉପଦେଶ ଦେଇଥାନ୍ତି। ଅନ୍ୟକୁ ଦୁଃଖ ଦେଲେ ବା କଷ୍ଟ ଦେଲେ ମଣିଷ ପାପ ଅର୍ଜନ କରେ। ଏ ପ୍ରସଙ୍ଗରେ ଏକ ଉପାଦେୟ ଶ୍ଳୋକ ହେଉଛି ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଦ୍ୱୟମ୍ ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍। ଅର୍ଥାତ୍ ବ୍ୟାସଙ୍କ ଦ୍ୱାରା ରଚିତ ଅଷ୍ଟାଦଶ ପୁରାଣରେ ଦୁଇଟି ବଚନ ପ୍ରଣିଧାନ ଯୋଗ୍ୟ। ପରୋପକାର କରିବା ହେଉଛି ପୁଣ୍ୟ, ଆଉ ଅନ୍ୟକୁ ପୀଡ଼ା ବା କଷ୍ଟ ଦେବା ହେଉଛି ପାପ।

ଶ୍ରୋତା ବନ୍ଧୁ, ସେ କନ୍ୟା, ସେ କେବଳ କନ୍ୟା ନୁହେଁ, କନ୍ୟାରତ୍ନ, ପରିବାର ପାଇଁ ପରିଟିଏ, ପରକୁ ଆପଣାର କରିବାରେ ମନ୍ତ୍ର ଦେଉଥିବା ସୂତ୍ରଟିଏ। କିଏ ତାକୁ କହେ ଲକ୍ଷ୍ମୀ, ତାର କୁଆଁ କୁଆଁ କାନ୍ଦରେ ଥାଏ ଅପୂର୍ବ ଆକର୍ଷଣ। ଯେବେ ସେ ଅତିଥି ହୋଇ ଆସେ ପରିବାରକୁ, ହସ ଖୁସିରେ ଫାଟିପଡ଼େ ପରିବାର। ରତ୍ନର ଯତ୍ନ ପାଇଁ ଲାଗି ପଡ଼ନ୍ତି ପରିବାର ଲୋକେ। କାଳେ ନଜର ଲାଗିଯିବ, କଳା ଟିକାଟିଏ ଲଗାଇ ଦିଆଯାଏ ତାର ଗାଲରେ, ଆଉ ତାର ଖିଲିଖିଲି ହସରେ ହସୁଥାଏ ସାରା ପରିବାର, ହସୁଥାନ୍ତି ପଡ଼ୋଶୀ।

ଦୁନିଆ ଦେଖିବା ଆଗରୁ ପରିଚୟହୀନ ହୋଇଯାଏ। ଆଉ କେଉଁଠି ତା ପାଇଁ ଟାଣି ଦିଆଯାଏ ଲକ୍ଷ୍ମଣ ରେଖା, ଆକଟର ତିନିଗାର ଡେଇଁ ସେ ନା ଯାଇପାରେ ଆଗକୁ, ନା କହିପାରେ ମନର କଥା।

କିଏ କହିଲା ସେ ଅବଳା ଦୁର୍ବଳା, କିଏ କହିଲା ତା ଭିତରେ ଶକ୍ତି ପୁରୁଷମାନଙ୍କଠାରୁ କମ୍ ବୋଲି। କନ୍ୟା ରତ୍ନମାନଙ୍କୁ ସଶକ୍ତ କରିବା ପାଇଁ ଲୋଡ଼ା ଆମ ସମସ୍ତଙ୍କର ସହଯୋଗ, ଆମ ସମସ୍ତଙ୍କ ଦୃଷ୍ଟିକୋଣର ପରିବର୍ତ୍ତନ।

ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ପାଇଁ ଆମକୁ ମିଳିଥିବା ସୂଚନା, ଯାଜପୁର ଜିଲ୍ଲା ସୁକିନ୍ଦାର କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଆସନ୍ତାକାଲି ଅର୍ଥାତ୍ ମଇ ମାସ 8 ତାରିଖ ଶୁକ୍ରବାର ଦିନ ଶ୍ରୀ ରାଧାକୃଷ୍ଣଙ୍କର ଚତୁର୍ଥ ବାର୍ଷିକ ଜନ୍ମୋହବ ଯଥାବିଧି ଅନୁଷ୍ଠିତ ହେବ। ଉତ୍ସବରେ ଶ୍ରୀଜଗନ୍ନାଥ, ଶ୍ରୀରାମଚନ୍ଦ୍ର, ଶ୍ରୀକୃଷ୍ଣଚନ୍ଦ୍ର ଓ ମା' ଦୁର୍ଗାଙ୍କ ସମ୍ବନ୍ଧୀୟ କବିତା ପାଠୋହବ ସହ ବାର୍ଷିକ ପତ୍ରିକା ପ୍ରାଂଶି ବଂଶିକା ଉନ୍କୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ୟାତ୍ମିକ ତଥା ସାହିତ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସାହିତ୍ୟପ୍ରେମୀ ଯୋଗଦେବାକୁ କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନର ଗ୍ରାମବାସୀବୃନ୍ଦ ତଥା ଶ୍ରୀ ରାଧାକୃଷ୍ଣ ମନ୍ଦିରର ପୂଜକମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।

0: ରବିନସନ୍ କ୍ରୁସୋ ସେଲକାର୍କଙ୍କର ବାସ୍ତବ ଜୀବନ ଉପରେ ଆଧାରିତ ଏହି ଉପନ୍ୟାସ ହୋଇଥିଲା ବେଳେ ୱିଲିୟମ୍ କାଓପରଙ୍କର କବିତାର ଶିରୋନାମା ଥିଲା ସଲିଚ୍ୟୁଡ୍ ଅଫ୍ ଆଲେକ୍ଜାଣ୍ଡାର। ଶହ ଶହ ବର୍ଷ ଧରି ଯେଉଁ ଖଣ୍ଡବାକ୍ୟଟି ସାରା ବିଶ୍ୱରେ ପ୍ରଚଳିତ ତାହା ମଧ୍ୟ ଉଦ୍ଧୃତ କରାଯାଇଛି ଏହି କବିତାରୁ, ଯାହାର ଉଚ୍ଚାରଣ ହେଲା ଆଇ ଆମ୍ ଦ ମୋନାର୍କ ଅଫ୍ ଅଲ୍ ଆଇ ସର୍ଭେ। ନିସଙ୍ଗତାର ବେଦନାସିକ୍ତ ଯନ୍ତ୍ରଣା ଏହି କବିତାର ପ୍ରତିଟି ଲାଇନ୍ରେ ଯେପରି ଉତୁରି ପଡ଼ୁଛି ତାହାର ପଟାନ୍ତର ନାହିଁ। ନିସଙ୍ଗତାର ମାର୍ମିକ ବେଦନାର ଏହା ହେଉଛି ଅନ୍ତିମ ପରାକାଷ୍ଠା। ସୁଖର କଥା, କବି କାଓପରଙ୍କର ଇଂରେଜୀ କବିତାର ଓଡ଼ିଆ ଅନୁବାଦ କରିଛନ୍ତି ଭକ୍ତକବି ମଧୁସୂଦନ ରାଓ, ଯାହାର ଶିରୋନାମା ହେଉଛି ନିର୍ବାସିତର ବିଳାପ। ନିର୍ଜନତା ଭିତରେ ମୁକ୍ତ ହୋଇ ନିସଙ୍ଗତାକୁ ବିଦାୟ ଜଣାଇ ପ୍ରିୟଜନଙ୍କୁ ଭେଟିବାର ବ୍ୟାକୁଳତାକୁ ଦର୍ଶାଇବାକୁ ଯାଇ କୁହାଯାଇଛି, ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ ଲଙ୍ଘି ଭୀଷଣଗିରି ସାଗର ବକ୍ଷ, ଦେଖନ୍ତି ପ୍ରିୟଜନ ମୁଖମଣ୍ଡଳ ଯାର ଦର୍ଶନେ ପ୍ରାଣ ହୁଏ ଶୀତଳ। ଆଜି କିନ୍ତୁ ନିସଙ୍ଗତାର ପରିସର ଖୁବ୍ ବ୍ୟାପକ, କେବଳ ବୟସ୍କମାନେ ନୁହନ୍ତି, ଛୋଟ ବୟସର ପିଲାମାନେ ମଧ୍ୟ ନିସଙ୍ଗ ହୋଇପଡ଼ୁଛନ୍ତି। ଆମର ସାମାଜିକ ଜୀବନର ସମୀକରଣ ସବୁ ବଦଳିଯିବା ପରେ ନୂତନ ପିଢ଼ିର ମଣିଷମାନଙ୍କର ଜୀବନ ପ୍ରତି ଆଭିମୁଖ୍ୟ ମଧ୍ୟ ବଦଳିସାରିଛି। ବାପା ମା ଉଭୟ ବୃତ୍ତିଗତ କାର୍ଯ୍ୟରେ ବାହାରକୁ ଚାଲିଯିବା ପରେ ଛୋଟ ପିଲାଟିର ନିସଙ୍ଗ ଜୀବନକୁ ପରଖିବାକୁ ଆମ ପାଖରେ ସମୟ ନାହିଁ। ବଡ଼ ସହରର ବଡ଼ ବଡ଼ ଆପାର୍ଟମେଣ୍ଟରେ ଥିବା ପ୍ରତ୍ୟେକଟି ଘରର ରହିଛି ଗୋଟିଏ ଗୋଟିଏ ଅଲଗା କାହାଣୀ। ସେଠାରେ କ'ଣ ସବୁ ଘଟୁଛି ତାର ସାମାନ୍ୟତମ ସୂଚନା ପଡ଼ୋଶୀ ଘରୁ ମଧ୍ୟ ମିଳେ ନାହିଁ, କେହି କାହାରିକୁ ଜାଣନ୍ତି ନାହିଁ କି ଚିହ୍ନନ୍ତି ନାହିଁ। ଏପରି ଏକ ପରିବେଶରେ କ୍ରମଶଃ ବଡ଼ ହେଉଥିବା ଛୋଟ ପିଲାଟି ନିର୍ଜନତା ଭିତରେ ଛଟପଟ ନ ହୋଇ ତାର ନିଜସ୍ୱ ସୁଚିନ୍ତିତ ଜୀବନଯାତ୍ରାର ଏକ ନକ୍ସା ତିଆରିରେ ଲାଗିଯାଏ। ତାର ନିସଙ୍ଗତା ପଣିଆ ତା ପାଇଁ ନୂଆ ନୂଆ ସମ୍ଭାବନାର ଦ୍ୱାର ଖୋଲିଦିଏ। ବହୁକାଳରୁ ଆମ ସମାଜର ପିଲାମାନେ ପାରିବାରିକ ଜୀବନଶୈଳୀକୁ ଭୁଲିସାରିଛନ୍ତି। ଝିଅଟିଏ ଥିଲେ ତାର ଭାଇ ନାହିଁ, ପୁଣି ପୁଅଟିଏ ଥିଲେ ତାର ଭଉଣୀ ମଧ୍ୟ ନାହିଁ। ସ୍କୁଲ, ହୋମୱାର୍କ, ଟ୍ୟୁସନ, ଯୋଗ, ଓଡ଼ିଶୀ ନୃତ୍ୟ, ଗିଟାର ବାଦନ, ଚେସ୍, ଚିତ୍ରାଙ୍କନ, ଅନ୍ଲାଇନ୍ କ୍ଲାସ, ଜୁଡ଼ୋ, କ୍ୟାରେଟେ ପାଇଁ ପ୍ରଶିକ୍ଷଣ ସାଙ୍ଗକୁ ମୋବାଇଲ ଫୋନ୍ର ଗେମ୍ସ ଏବେକାର ପିଲାମାନଙ୍କୁ ଜୀବନ ଜୀଇଁବାକୁ ନ ଶିଖାଇ ସବୁ କ୍ଷେତ୍ର ପାଇଁ ଜଣେ ଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ କରିବା ପାଇଁ ଲାଗିପଡ଼ିଛନ୍ତି। ଏବେକାର ଯୁବ ସମ୍ପ୍ରଦାୟ ପାଇଁ ନିସଙ୍ଗତାର ଅଲଗା ସଂଜ୍ଞା ପରିଭାଷିତ ହୋଇସାରିଛି। ପ୍ରେମରେ ବିଫଳତା, ଅସଫଳ ଦାମ୍ପତ୍ୟ, ପତିପତ୍ନୀଙ୍କର ବ୍ୟକ୍ତିଗତ ଅହଙ୍କାର, ସହିଷ୍ଣୁତାର ଅଭାବ, ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତାର ପରାଜୟ, ବୁଝାମଣାର ଅଭାବ ପରି ଅନେକ କାରଣ ଯୋଗୁଁ ସେମାନେ ପୂର୍ଣ୍ଣ ସ୍ୱାଭାବିକ ଜୀବନଟିଏ ମଧ୍ୟ ଜୀଇଁପାରନ୍ତି ନାହିଁ। ଶତକଡ଼ା ନମ୍ବର ସର୍ବସ୍ୱ ଆମର ପରୀକ୍ଷାରେ 95 ଭାଗରୁ କମ୍ ରହିବା ଅର୍ଥ ଜୀବନ ବ୍ୟର୍ଥ, ବଞ୍ଚିବା ଅର୍ଥହୀନ। କିନ୍ତୁ ଗୌତମ ବୁଦ୍ଧଙ୍କର ଇଚ୍ଛା କରି ନିସଙ୍ଗତାକୁ ଆପଣାଇ ନେବା ପଛରେ ରହିଛି ଏକ ଅଲଗା ଜୀବନ ଦର୍ଶନ। ନିସଙ୍ଗତାର ଆକର୍ଷଣରେ ତାଙ୍କୁ ରାଜପ୍ରସାଦ, ସୁଖ ସମ୍ପଦ, ପ୍ରାଚୁର୍ଯ୍ୟ, କ୍ଷମତା, ଦାମ୍ପତ୍ୟ ଓ ପାରିବାରିକ ବନ୍ଧନ ନିଶ୍ଚୟ ତୁଚ୍ଛ ମନେ ହୋଇଥିବ। ସେ ମନେ କରିଥିବେ ବନ୍ଧନ, କୋଳାହଳ ଓ ସୁଖ ସ୍ୱାଚ୍ଛନ୍ଦ୍ୟର ଭିଡ଼ ଭିତରେ ନିଶ୍ଚୟ ତାଙ୍କର ଇପ୍ସିତ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ଆଜି ମଧ୍ୟ ଭିନ୍ନ ଭିନ୍ନ କାରଣରୁ ଅନେକ ସାମାଜିକ ମଣିଷମାନଙ୍କର ନିସଙ୍ଗତା ପ୍ରତି ରହିଛି ତୀବ୍ର ଆକର୍ଷଣ। ଜୀବନଠାରୁ ଓ ସମାଜଠାରୁ ସେମାନେ ଚାଲିଯାଆନ୍ତି ଅନେକ ଦୂରକୁ। ହଁ, ଏକଥା ସତ ଯେ ପ୍ରତି ମଣିଷକୁ ନିର୍ଜନତା ଭୋଗିବାକୁ ପଡ଼େ ଓ ନିସଙ୍ଗତାକୁ କେବେ ନା କେବେ ଦିନେ ଅନୁଭବିବାକୁ ହୁଏ। ନିର୍ଜନ ବେଳାର ସେହି ନିସଙ୍ଗପଣ ଯେତିକି ନିଷ୍ଠୁର ସେତିକି କରୁଣ, ଯାହା ଜଣାପଡ଼ୁଛି ମଣିଷର ନିସଙ୍ଗତା ହିଁ ତା'ର ଭବିଷ୍ୟତର ଆଧାର। ସଭ୍ୟତାର ବିକାଶ ସହିତ ନିସଙ୍ଗତାର ବୃଦ୍ଧି ଆଜି ଆପାତତଃ ଏକ ପ୍ରାମାଣିକ ସତ୍ୟ, ଏଥିରୁ ମୁକ୍ତି ପାଇଁ ରହିଛି କେବଳ ବିନମ୍ର ନିବେଦନର ଏକ ସ୍ୱର।
1: କଥିକାରେ ଶୁଣୁଥିଲେ ଆଲୋଚନା ନିସଙ୍ଗତାର ନିରବ ନିବେଦନ। ଆଲୋଚନା କରିଥିଲେ ଡକ୍ଟର ପ୍ରସନ୍ନ କୁମାର ବରାଳ। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ଗୀତ ରଚନା ରଜନୀକାନ୍ତ ନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ୍ତ କୁମାର ରାଉତ। ପ୍ରଥମ ଗୀତରେ ଗାଇଛନ୍ତି କୁମକୁମ ମିଶ୍ର, ରଜନୀକାନ୍ତ ନାୟକଙ୍କ ରଚନା। ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମୋତେ

ପରବର୍ତ୍ତୀ ଗୀତ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ, ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।

ଶୁଣୁଥିଲେ ସଜ ଫୁଲ, କଣ୍ଠଦାନ କରିଥିଲେ ସୁନୀଲ କୁମାର ମଲ୍ଲିକ ଏବଂ କୁମକୁମ ମିଶ୍ର, ଗୀତ ରଚନା କରିଥିଲେ ରଜନୀକାନ୍ତ ନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ୍ତ କୁମାର ରାଉତ। आकाशवाणी कटक।

ଶ୍ରୋତାବନ୍ଧୁ, ସଙ୍ଗୀତର ସାତସୁର ଭିତରେ ତୃତୀୟ ସ୍ୱରଟି ହେଉଛି ଗା। ଯେମିତି ଶୈଶବ ଆଉ କୈଶୋର ପରେ ଆସେ ଯୌବନ। ଏହି ଜୀବନର ସେହି ସ୍ୱର ଯେଉଁଠି ଥାଏ ସ୍ୱପ୍ନର ସାତ ରଙ୍ଗ, ଯେଉଁଠି ଥାଏ ରୂପ ସୌନ୍ଦର୍ଯ୍ୟର ଚମକ, ଥାଏ ଗୋଟେ ଡେଣାଲଗା ଚଢ଼େଇର ଉଡ଼ିବାର ଦୁର୍ବାର ପିପାସା। ଜୀବନର ଫଗୁଣ ସମୟ ଇଏ। ଏ ସମୟକୁ କେହି କେବେ ଛାଡ଼ିବାକୁ ଇଚ୍ଛା କରନ୍ତିନି, ଆଉ ସେ ସମୟଟା ଛାଡ଼ି ଚାଲିଗଲେ ସମସ୍ତେ ଝୁରି ହୁଅନ୍ତି ଆଉ ମନେ ପକାନ୍ତି ଖୋକା ଭାଇଙ୍କର ସେ ଚିର ସବୁଜ ଗୀତକୁ। ହେ ଫଗୁଣ ତୁମେ ଗଲା ପରେ ପରେ

ହଁ ଶ୍ରୋତା ବନ୍ଧୁ, ଏହି ଯାତନାର ପର୍ବ ଆରମ୍ଭ ହେବା ଆଗରୁ ଜୀବନରେ ଖୁସିର ମୁହୂର୍ତ୍ତକୁ ଆସନ୍ତୁ ନା ମନ ଭରି ଚେଇଁବା, ସଙ୍ଗୀତର ସାତ ସ୍ୱରରେ ଏ ଜୀବନକୁ ସିଇଁବା, ଶୁଦ୍ଧ ଗାନ୍ଧରରେ ମନକୁ କରିଦେବା ଗନ୍ଧର୍ବ, କୋମଳ ଗାନ୍ଧରରେ ହୃଦୟକୁ କରିଦେବା କମନୀୟ କୋମଳ।

ସାରେଗାମା। ହଁ ଶ୍ରୋତାବନ୍ଧୁ, ଏବେ ଆସି ପହଞ୍ଚିଲେ ସଙ୍ଗୀତର ଚତୁର୍ଥ ସ୍ୱର ମା ପାଖକୁ। ଏଠି ଅଛି ମାର ମମତା, ସ୍ନେହ, ନିଷ୍କପଟ ଭଲ ପାଇବା। ମାଟି ସହ ମାଟି ହୋଇ ଝାଳ ବୁହାଇ ଜୀବିକା ପାଇଁ ସଂଘର୍ଷ କରିବାର ସମୟ। ପରିବାର ପାଇଁ ନିଜର ସବୁ ସ୍ୱାର୍ଥକୁ ଜଳାଞ୍ଜଳି ଦେବା, ସାରା ଦୁନିଆକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା। ହଁ, ତୀବ୍ର ମା ପରି ଜୀବନରେ ସ୍ୱରକୁ ଠିକ୍ ଭାବରେ ଲଗାଇବା ଭାରି କଷ୍ଟ। ତଥାପି ସବୁ କଷ୍ଟର ତୀବ୍ରତାକୁ ସହିଯାଇ ଯିଏ ଜୀବନ ବାଟକୁ ଅତିକ୍ରମ କରିପାରେ, ସେ ହିଁ ପ୍ରକୃତ କୁଶଳୀ ମଣିଷ।

ଶ୍ରୋତାବନ୍ଧୁ, ସଙ୍ଗୀତର ଷଷ୍ଠ ସ୍ୱର ହେଉଛି ଧା। ସରେ ଗମା ପାଦା କୋମଳ ଦାଦା ଶୁଦ୍ଧ ଧା, ଦୁଇଟା ଧା। ଈଶ୍ୱରରେ ଜୀବନ ମଣିଷକୁ କହେ ଏବେ ଧୀର ଶାନ୍ତ ଆଉ ଧୀ ସମ୍ପନ୍ନ ହେବାକୁ। ଏଠି ଜୀବନର ଅନୁଭୂତିଗୁଡ଼ିକ ଅଭିଜ୍ଞତା ପାଲଟିଯାଏ। ଧରିତ୍ରୀ ପରି ଜୀବନର ସବୁ ସ୍ୱରକୁ ଧରି ରଖିବାର ଶକ୍ତି ଥାଏ। ଧାରୁ କେତେବେଳେ ନିଃସ୍ୱରକୁ ଡେଇଁ ପଡ଼େ ଜୀବନ, ଯୋଉଠି ଥାଏ ନିରବତା। ଏହି ନିରବତା ଭିତରେ ଥାଏ କିନ୍ତୁ ସମଗ୍ର ଜୀବନର ଗପପିଢ଼ି। ସେ ଗପପିଢ଼ିରେ କେତେ ବୁଢ଼ୀ ଅସୁରୁଣୀ ରାଜାରାଣୀ ଗପ, ବେତାଳ ଆଉ ବିକ୍ରମାଦିତ୍ୟଙ୍କ ଜହ୍ନମାମୁ ଗପ। ସେ ନିରବତାରୁ ସମାଜ ଅନେକ କଥା ଶିକ୍ଷା କରେ, କିନ୍ତୁ ଏହା ବାର୍ଦ୍ଧକ୍ୟ ନୁହେଁ। ବୁଦ୍ଧଙ୍କ ବୌଦ୍ଧିକତା ପରି କାମନାର ବିନାଶରେ ଦୁଃଖର ବିନାଶ। ଏଠି ଶୁଦ୍ଧ ନିଃସ୍ୱରରେ ନିରବତା ଆଉ କୋମଳ ନିଃସ୍ୱରରେ ନିର୍ବାଣ ପ୍ରାପ୍ତିର ନମ୍ର ନିବେଦନ।

ହଁ ଶ୍ରୋତା ବନ୍ଧୁ, ଜୀବନ ପରି ସଙ୍ଗୀତ ବି ଅମଳିନ ଅକ୍ଷୟ, ଚିର ସୁଶ୍ରୁତ ଶ୍ରୀଧାରା। ସଠିକ୍ ଭାବରେ ସ୍ୱର ତାଳ ଲୟ ଲଗାଇଲେ ସଙ୍ଗୀତ ଯେମିତି ଶ୍ରୁତି ମଧୁର ହୁଏ, ଜୀବନରେ ସେମିତି ସଠିକ୍ ଢଙ୍ଗ, ସଠିକ୍ ନୀତି ନିୟମ ଆଉ ତାଳ ଲୟ ରଖି ଚାଲିଲେ ଜୀବନ ଜୀବନ ପରି ଲାଗେ। ହେଲେ ଏହି ଜୀବନ

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ମାଧବିଲତା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା ଭଗବାନ ମହାନ୍ତି, ନାଟକ ମାଧବିଲତା।

0: ମହାମନ୍ତ୍ରୀ ମହାମନ୍ତ୍ରୀ
1: ଆଜ୍ଞା ମଣିମା,
0: ସନ୍ଧାନ କିଛି ମିଳିଲା? ପାଇଛ କି ସନ୍ଧାନ ସେ କୁଳାଙ୍ଗାର ନୀଳେନ୍ଦ୍ରର?
1: ଅନେକ ଖୋଜିଲି, ଅନେକ ଅନୁସନ୍ଧାନ କଲି, କିନ୍ତୁ
0: ଓ ପାଇଲ ନାହିଁ ନା? ଏତେ ବଡ଼ କୋଶଳ ରାଜ୍ୟର ମହାମନ୍ତ୍ରୀ ତୁମେ, ଅଥଚ ସାମାନ୍ୟ ଜଣେ ଯୁବକକୁ ଖୋଜି ବାହାର କରିପାରିଲନି? ଏକଥା କହିବାକୁ ତୁମକୁ ଲଜ୍ଜା ଲାଗୁନି ମହାମନ୍ତ୍ରୀ?
2: ମତେ ଖୋଜି ଆଣିବା ପାଇଁ ମହାମନ୍ତ୍ରୀଙ୍କ ଉପରେ ଅଯଥା କ୍ରୋଧ ପ୍ରକାଶ କରନ୍ତୁ ନାହିଁ ମଣିମା, ମୁଁ ନିଜେ ଉପସ୍ଥିତ ହୋଇଛି।
0: ଓ ଭାରି ଦମ୍ଭର ସହିତ କଥା କହିପାରୁଛ ତ? ଆସ୍ପର୍ଦ୍ଧା ବଢି ଯାଉଛି ନା? ମୁଁ ଯଦି ଜାଣିଥାନ୍ତି ପରିଣାମ ଏପରି ଭୟଙ୍କର ହବ, ତେବେ ଜାଣିଶୁଣି ଗୋଟା କାଳ ନାଗକୁ ଘରେ ଆଶ୍ରୟ ଦେଇନଥାନ୍ତି।
1: ସେନାପତି ସୁଭେନ୍ଦ୍ରଙ୍କ ପୁଅ ହେଇ ଏଭଳି ଜଘନ୍ୟ କାମ ଯେ କରିପାରିବ, ସେ କଥା କିଏ ଜାଣିଥିଲା ମଣିମା?
2: ଦୋଷ ମୁଁ କରିଛି ମହାମନ୍ତ୍ରୀ, ଯାହା ଦଣ୍ଡ ଦେବେ ମତେ ଦିଅନ୍ତୁ, କିନ୍ତୁ ଅକାରଣରେ ମୋର ଦେବପମ ପିତାଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ।
0: ଓ ଖୁବ ବାଧିଗଲା ପରା,
1: ଏତେ ଯଦି ପିତୃଭକ୍ତି, ତେବେ ପିମ୍ପୁଡ଼ି ହୋଇ ରୁଖାକୁ ଉଠିବାର ସାହସ କରୁଥିଲ କାହିଁକି? ଆରେ କେ ଅଛ ରେ?
3: ଆଜ୍ଞା ମଣିମା।
1: ଏଇ ଧୃତଟାକୁ ଏଠାରୁ ଅତିଶୀଘ୍ର ନେଇଯାଅ।
3: ଯେ ଆଜ୍ଞା।
0: କେବଳ ନେଇଗଲେ ହେବନି ମହାମନ୍ତ୍ରୀ, ତାକୁ ଏଭଳି କଠିନ ଶାସ୍ତି ଦେବାକୁ ଇଚ୍ଛା ହଉଛି ଯେମିତି ଶାସ୍ତି କେହି କୌଣସି ଦିନ କାହାକୁ ଦେଇନଥିଲେ।
1: ମୋର କଣ ଇଚ୍ଛା ହେଉଛି ଜାଣନ୍ତି ମଣିମା? ନୀଳେନ୍ଦ୍ରର ହସ୍ତପଦ ବନ୍ଧନ କରି ମହାନଦୀର ଗଭୀର ଗଣ୍ଡରେ ନିକ୍ଷେପ କରିଦେବା।
0: ଥାଉ ଥାଉ ମହାମନ୍ତ୍ରୀ, ଦିନେ ନୀଳେନ୍ଦ୍ରର ପିତା ନିଜ ଜୀବନ ବଦଳରେ ମୋ ଜୀବନ ରକ୍ଷା କରିଥିଲେ।

0: ସେଥିପାଇଁ ମୁଁ ଆଜି ନୀଳେନ୍ଦ୍ରର ଅପରାଧ ସତ୍ତ୍ୱେ ତାକୁ କ୍ଷମା କରିଦେଉଛି। କିନ୍ତୁ ଜାଣିରଖ ମହାମନ୍ତ୍ରୀ, ଆଜି ରାତିର ଅବସାନ ପୂର୍ବରୁ ସେ ଯେମିତି ମୋ କୋଶଳ ରାଜ୍ୟ ସୀମା ପାର ହୋଇଯାଏ, ତା ନହେଲେ ଏମିତି ଶାସ୍ତି ବିଧାନ କରିବି ଯାହା ଦେଖି ସମସ୍ତ ରାଜ୍ୟବାସୀ ଆଶ୍ଚର୍ଯ୍ୟ ହୋଇଯିବେ।
1: ଯେ ଆଜ୍ଞା ମଣିମା। ନୀଳେନ୍ଦ୍ର
2: ମହାମନ୍ତ୍ରୀ,
1: ଶୁଣିଲେ ତ ମହାରାଜ କ'ଣ କହିଗଲେ? କେବଳ ତୁମେ ମୃତ ସେନାପତିଙ୍କ ପୁତ୍ର ହୋଇଥିବାରୁ ରକ୍ଷା ପାଇଗଲ। ଦିନେ ତୁମର ପିତା ପ୍ରାଣବଳି ଦେଇ ମହାରାଜାଙ୍କ ଜୀବନ ରକ୍ଷା କରିଥିଲେ, ଆଉ ତୁମେ ତାଙ୍କରି ପୁତ୍ର ହୋଇ ରାଜ୍ୟର ଇଜ୍ଜତ ମାନ ସମ୍ମାନ।
2: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ମହାମନ୍ତ୍ରୀ, ବନ୍ଦ କରନ୍ତୁ, ମୋତେ ଆଉ ଲଜ୍ଜା ଦିଅନ୍ତୁନି।
1: ତୁମ ଭଳି ଯୋଗ୍ୟ ଯୋଦ୍ଧା ଏତେ ବଡ଼ କୋଶଳ ରାଜ୍ୟରେ କେହି ନାହିଁ। ତୁମର ଅପୂର୍ବ ଅଶ୍ୱଚାଳନାରେ ମୁଗ୍ଧ ହୋଇ ସେଦିନ ମହାରାଜ କୋଶଳେଶ୍ୱର ସହସ୍ତରେ ପୁରସ୍କୃତ କରି ତୁମକୁ ସେନାପତି ପଦରେ ଅଧିଷ୍ଠିତ କରାଇଥିଲେ, ତୁମ କେଣୁ ସେସବୁ କଥା ଭୁଲିଗଲ ନୀଳେନ୍ଦ୍ର?
3: କୋଶଳେଶ୍ୱରର ପ୍ରଜାଗଣ ଶୁଣ ସମସ୍ତେ, ଆଜି ପବିତ୍ର ଦଶହରା ଉତ୍ସବରେ କୋଶଳ ରାଜ୍ୟର ରାଜଧାନୀ ପ୍ରାଙ୍ଗଣରେ ରାଜ୍ୟର ସମସ୍ତ ଯୁବକମାନଙ୍କ ମଧ୍ୟରେ ଅଶ୍ୱଚାଳନା ଆଉ ଅଶ୍ୱଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯିଏ ଶ୍ରେଷ୍ଠ ବିବେଚିତ ହେବ, ମହାରାଜ କୋଶଳେଶ୍ୱର ସ୍ୱହସ୍ତରେ ତା ଗଳାରେ ଜୟମାଲ୍ୟ ଦେଇ ସେନାପତି ପଦରେ ଭୂଷିତ କରିବେ।

0: ସୁଖକନ୍ଦି ଯେଉଁ ଯୁବକ ଆଗେଇ ଆସୁଛନ୍ତି, ସେ କିଏ କି ଲତିକା? ମୋର ଯେମିତି ମନେ ହେଉଛି କେଉଁଠି କେବେ ଯେମିତି ଏମିତି ମୁଁ ଆଗରୁ ଦେଖିଥିଲି।
1: ଯା ହଉ, ଜେମାମଣି ତେବେ ପାଶରେ ନାହାନ୍ତି।
0: ବୁଝିପାରିଲିନି ତୋ କଥା।
1: ଜେମାମଣି ସେ ପରା ନୀଳେନ୍ଦ୍ର, ଆମ ମୃତ ସେନାପତି ଶୁଭେନ୍ଦ୍ର ନାରାୟଣଙ୍କ ପୁତ୍ର, ଆଉ ଯାହାକୁ ଆପଣ ପିଲାବେଳେ ଡାକୁଥିଲେ ନୀଳୁ ଭାଇ।
0: କଣ ତୁ କହୁଛୁ ଲତିକା? ଇଏ ସେ ମାନେ ନୀଳୁ ଭାଇ?
1: ସେଇ ନୀଳୁ ଭାଇ ଜେମା, ଯାହାଙ୍କ ସାଥିରେ ରାଜ ଉଦ୍ୟାନରେ ଲୁଚକାଳି ଖେଳ, ଫୁଲତୋଳା।
0: ତୋର ମନେ ଅଛି ଲତିକା, ଥରେ ନୀଳୁ ଭାଇ ସହିତ ପାହାଡ଼ ତଳେ ଥିବା ଗୁରୁଜୀ ଆଶ୍ରମକୁ ଚାଲିଯାଇଥିଲି। ପଥଘାଟ ଅନ୍ଧାରରେ ବୁଡ଼ିଗଲା, ଆମେ ଫେରିପାରିନଥିଲୁ। ଗୁରୁଜୀ ଶିବାନନ୍ଦ ତାଙ୍କ ଶିଷ୍ୟ ସହିତ ଆମକୁ ରାଜବାସୀକୁ ପଠାଇ ଦେଇଥିଲେ। ସେଦିନ ମୋ ମଣିମାଙ୍କର କିଛି ରାଗ।
1: ଆରେ ଖାଲି କ'ଣ ସେତିକି ଜେମା? ରାଜ ଉଦ୍ୟାନରେ କଣ୍ଢେଇ ବାହାଘର, ଆଉ ନୀଳୁ ଭାଇ ନା ଆପଣଙ୍କ ମାମୁଙ୍କ ଝିଅକୁ ନେଇ ଗୁରୁଜୀ ଆଶ୍ରମକୁ ଯାଇଥିଲେ, ଆକାଶ ବୋଲି ଫୁଲ ନେଇ ଆସିଥିଲେ, ଆଉ ଆପଣ ଅଭିମାନ କରି କଣ୍ଢେଇ ଫୋପାଡ଼ି ନୀଳୁ ଭାଇଙ୍କୁ ଆଘାତ କରିଥିଲେ।
0: ଏଇ ତ ଦେଖୁନ, କପାଳ ଉପରେ ସେ ଆଘାତ ଜଣେ ଏବେ ବି ଲିଭିନି। ସବୁ ମନେ ପଡ଼ିଯାଉଥିଲା ଲତିକା। ସେନାପତି ଯେଉଁ ଦିନ ପିତାଙ୍କ ସହିତ ଶିକାରକୁ ଯାଇ ପ୍ରାଣ ହରାଇଥିଲେ, ଆମେ ନୀଳୁ ଭାଇ ମିଶି କେତେ କାନ୍ଦିଛେ। ଆଉ ମା ମଣିମାଙ୍କ ମୃତ୍ୟୁ ହେବା ଦିନ ନୀଳୁ ଭାଇ ମୋତେ ବୁଝେଇ ବୁଝି ଶୋଇପକାଇ ଦେଇଥିଲେ। ତାପରେ ସେ କୋଶଳ ରାଜ୍ୟ ଛାଡ଼ି ତାଙ୍କ ମାଆଙ୍କ ସାଥିରେ ଚାଲିଯାଇଥିଲେ ଲତିକା।
1: ହଁ, ତାଙ୍କ ମାମୁଁ ଘରେ ତ୍ରିତଳଗଡ଼କୁ ଚାଲିଯାଇଥିଲେ। ଏଇ ଦେଖ ଦେଖ, ନୀଳୁ ଭାଇନା ଆଗେଇ ଆସିଲେ।
0: କେତେ ପିଛା କଲେ କ'ଣ ସେ ମନ୍ତ୍ରୀପୁଅ ନିଶ୍ଚିତ ପାରିବ?
1: ପିଲାଟି ଦିନରୁ ତ ନୀଳୁ ଭାଇନାକୁ ଅହନ୍ତା କରୁଛି, ହେଲେ ତୁ ତାଙ୍କର କୋଉ ଗୁଣରେ ସରିଛି?
0: ନିଶ୍ଚିତ ମୋତେ ପିଲା ଦିନରୁ ଭଲ ଲାଗିଲି ଲତିକା। ଓ ଆସକୁ ଯଦି କେବେ ମହାମନ୍ତ୍ରୀଙ୍କ ସହିତ ଆସେ ନା, କେମିତି ଏ ପାଖରେ ପାଖ ମୋତେ ଖାଲି ଅନଉଥିବ।
1: ଛି, ମୁଁ ଧାଇ ମାଙ୍କୁ କହିଦେଇଛି, ନିଶ୍ଚିତ ଯେମିତି ଭିତରେ ଓ ଆସକୁ ପାଦ ନ ପକାଏ।
0: ହଁ, ମୁଁ ଯେ ମାମଣି, ମୁଁ କ'ଣ ତାକୁ ଚିହ୍ନିନି କି?
1: ଯୁବତୀ ଝିଅଙ୍କୁ ଦେଖିଲେ ସେ ଯାହା ହୁଏ ନା। ସେଦିନ ଫୁଲ ବଗିଚାରୁ ଫେରୁଛି,
0: କୁଆଡ଼େ ଥିଲା କେଜାଣି, ବାଟ ଗଳି ଠିଆ ହେଇ ମୋତେ ଫୁଲ ମାଗୁଛି।
1: କ'ଣ ନା, ମୋ ଖୋସାରେ କୁଆଡ଼େ ଖସିଦେବ।
0: ହଁ, ମୋତେ ଚିହ୍ନେ, ମୁଁ ନିଆଁ ଖଣ୍ଡେ, ମୋ ଦେହରେ ହାତ ଦେଲେ ନା ପୋଡ଼ି ହେଇ ମରିଯିବ।
1: ମୁଁ କହିଲି, ବାଟ ଛାଡ଼ ନିଶ୍ଚିତ ସାଆନ୍ତେ, ଜେମାଙ୍କ ପହଡ଼ ଭାଙ୍ଗିବା ବେଳେ ହେଲାଣି।
2: ଗତ ଦୁଇ ଦିନ ଧରି ଯେଉଁ ପ୍ରତିଯୋଗିତା ଚାଲିଥିଲା, ଏବେ ତାହାର ସମାପ୍ତି ଘଟିଛି। ପ୍ରତିଯୋଗିତାର ଶ୍ରେଷ୍ଠ ବୀର ନୀଳେନ୍ଦ୍ର ନାରାୟଣ, ସେ କୋଶଳଗଡ଼ର ସେନାପତି ଭାବରେ

0: ଆରେ ବା, ମୁଁ ତ ଦେଖୁଛି ନୀଳୁ ସାନ୍ତି କିଛି ହେଲେ ପାସରେ ନାହାନ୍ତି।
1: ସତରେ ଲତିକା, ତୁ କେତେ ବଡ ହେଇଯାଇଛୁ।
0: ତମେ ତ କେତେ ବଦଳି ଯାଇଛ ନୀଳୁ ସାନ୍ତି। ତୁ ତ ଯଦି ପରିଚୟ ଦେଇନଥାନ୍ତା ଆମେ କଣ ଜାଣିଥାନ୍ତୁ କି? ଜେମା ମଣି ପରା ସେଇ କଥା କହୁଥିଲେ।
1: ଜେମା ମଣି ମାନେ ତୁ କଣ କହୁଛୁ ଯେ କୋଶଳଗଡ଼ର ରାଜଜେମା ମୋ କଥା ମନେ ରଖିଛନ୍ତି?
0: ହଁ ସାନ୍ତେ, ଏଇ ଦେଖିଲ ଭୋଲା ମନ ମୋର। ଜେମା ସେ ପାଖରେ ଅପେକ୍ଷା କରିଛନ୍ତି ଆଉ ମୁଁ ତାଙ୍କୁ କହି ଆସିଛି ଯେ ନୀଳୁ ସାନ୍ତକୁ ଡାକି ଆଣୁଛି ବୋଲି। ସାନ୍ତେ ଚାଲନ୍ତୁ ନା, ଜେମା ମଣିଙ୍କ ସାଥିରେ ଦେଖା କରି ଆସିବେ। ପିଲାଦିନେ ତ କେତେ ସାଙ୍ଗ ସାଥି ଖେଳ କଣ୍ଢେଇ ବାହାଘର, ଆପଣଙ୍କର କଣ କିଛି ମନେ ନାହିଁ?
1: ସେ ତ ଶୈଶବର ସ୍ମୃତି, ସ୍ମୃତି ଆଜି ଅତୀତ, ବର୍ତ୍ତମାନ ସେ ମୋର ପ୍ରଭୁ କନ୍ୟା, ମୁଁ ସେବକ ମାତ୍ର, ଜଣେ କର୍ମଚାରୀ। ତାଙ୍କ ମୋ ଭିତରେ ଆକାଶ ପାତାଳ ପ୍ରଭେଦ, କେହି ଯଦି ଦେଖିବ ହୁଏତ ଅନ୍ୟ କିଛି ମନେ କରିବ।
0: କେ ଜାଣେ, ଏତେ କଥା ମୁଁ ବୁଝେନି, ଜେମା ମଣି ଆଦେଶ ଦେଲେ ମୁଁ ଆଦେଶ ପାଳନ କରିଛି ମାତ୍ର।
1: ହଉ ତେବେ ଚାଲ, ତେବେ ଏତେ ଦିନ ପରେ ଜେମା ମଣିଙ୍କ ସାଥିରେ ଦେଖା ହେଇଯିବ, ମତେ ଭାରି ଆନନ୍ଦ ଲାଗୁଛି।
0: ଜେମା ମଣି, ଏଇ ନୀଳୁ ସାନ୍ତି ଆସିଛନ୍ତି।
1: କୋଶଳଗଡ଼ର ମହାମାନ୍ୟା ଜେମା ମଣିଙ୍କୁ ନୀଳେନ୍ଦ୍ର ପ୍ରଣାମ ଜଣୁଛି। ମୋର ପ୍ରଣାମ ଗ୍ରହଣ କରନ୍ତୁ ରାଜଜେମା।
2: କୋଶଳଗଡ଼ର ଶ୍ରେଷ୍ଠ ବୀର ଆଉ ନୂତନ ସେନାପତିଙ୍କୁ ମୋ ଅଭିନନ୍ଦନ ଜଣାଉଛି। ତେବେ ଜେମା ମଣି ସମ୍ବୋଧନ କରି ମତେ ପରିହାସ କରୁନାହାନ୍ତି ତ?
1: ପରିହାସ? କୋଶଳ ରାଜ୍ୟର ମହାମାନ୍ୟା ରାଜଜେମାଙ୍କୁ ପୁଣି ପରିହାସ କରିବ ମୋ ଭଳି ଜଣେ ସାଧାରଣ ମଣିଷ? ସେ ଧୃଷ୍ଟତା ମୋର ନାହିଁ ଜେମା ମଣି।
2: ଜେମା ବୋଲି ଯଦି ସମ୍ବୋଧନ କରୁଛ, ଯାହା ଆଦେଶ କରିବି ପାଳନ କରିବ।
1: ଆଦେଶ କରନ୍ତୁ ଜେମା ମଣି।
2: ମୁଁ ସମସ୍ତଙ୍କ ପାଇଁ ଜେମା ମଣି ହୋଇପାରେ, କିନ୍ତୁ ମୁଁ ତୁମ ପାଖରେ କେବଳ ତୁମର ଅତି ଆଦରର ମାଧୁ, ଆଉ ତମେ ମୋର ଅତି ଆଦରର ନୀଳୁ ଭାଇ। ସେଇ ଅଧିକାରରେ ସେଦିନ ମାମୁଙ୍କ ଝିଅ ଚାରୁଲତା ଭାଗ ନେବାରୁ ମୁଁ ଉତ୍କ୍ଷିପ୍ତ ହୋଇଥିଲି, ତୁମର କଣ ସେ କଥା ମନେ ନାହିଁ?
1: ସେ କେବଳ ଅତୀତର ସ୍ମୃତି, ଯେଉଁ ସ୍ମୃତିର ମୂଲ୍ୟ ନାହିଁ ତାକୁ ମନେ ରଖି ଲାଭ କଣ?
2: ନୀଳୁ ଭାଇ, ସ୍ମୃତିର ମୂଲ୍ୟ ତୁମ ପାଖରେ ନ ଥାଇପାରେ, ହେଲେ ମୋ ପାଖରେ ସାଇତା ହୋଇ ରହିଛି ଅମୂଲ୍ୟ ସମ୍ପଦ। ହେଇ ଶୈଶବରେ ତୁମ ପ୍ରତି ମୋର ଥିଲା ଭଲ ପାଇବା, ସେ ଭଲ ପାଇବା ଏବେ ଧୀରେ ଧୀରେ ବଢ଼ିଯାଇଛି। ନୀଳୁ ଭାଇ, ତୁମ କଥା ମୋର ସବୁବେଳେ ମନେ ପଡ଼େ, ଏତେ ଦିନ ପରେ ଆଜି ତୁମକୁ ଦେଖିଲା ପରେ ମୋର ଭଲ ପାଇବା ତୀବ୍ର ହୋଇଯାଉଛି। ମୁଁ ତୁମକୁ ଭୁଲି ଯାଇନି କି ଭୁଲି ପାରିବିନି ନୀଳୁ ଭାଇ, ମୋ ନାରୀ ଜୀବନର ପରମ ପୁରୁଷ ତୁମେ।
1: ମାଧୁ,
2: ନୀଳୁ ଭାଇ,
1: ମାଧୁ। ଉଆସର ପ୍ରତ୍ୟେକ ଗୃହରେ ଆଲୋକମାଳ ଜଳି ଉଠିଲାଣି, ଏବେ ଲତିକାକୁ ନେଇ ତମେ ଉଆସକୁ ଫେରିଯାଅ।
2: ଫେରିଯାଉଛି, ହେଲେ କଥା ଦିଅ ଯେମିତିକି ମୁଁ ସନ୍ଦେଶ ଦେଲା ମାତ୍ରେ ମୋ ସହିତ ଏଇଠାରେ ଦେଖା କରିବ। ନୀଳୁ ଭାଇ, ତୁମକୁ ଛାଡ଼ି ମୁଁ ଜମାରୁ ବଞ୍ଚିପାରିବିନି।
1: ମାଧୁ,
2: ନୀଳୁ ଭାଇ।

0: କଣ ଭାବୁଛ ନୀଳେନ୍ଦ୍ର?
1: ନା ସେ କିଛି ନୁହେଁ ମହାମନ୍ତ୍ରୀ, କେବଳ ନିଜ ଅତୀତକୁ ମନେ ପକାଉଥିଲି।
0: ନୀଳେନ୍ଦ୍ର, ତୁମେ ମୋର ସନ୍ତାନ ପରି, ତୁମକୁ ମୁଁ ସ୍ନେହ କରେ, ଶ୍ରଦ୍ଧା କରେ, ତୁମର ପ୍ରଶଂସା ମୁଁ ସମସ୍ତଙ୍କ ସମ୍ମୁଖରେ କରେ। ଶୁଭେନ୍ଦ୍ର, ମୋର ବାଲ୍ୟ ବନ୍ଧୁ, ସେଇ ଦୃଷ୍ଟିରୁ ତୁମର ମଙ୍ଗଳ ପାଇଁ କହୁଛି, ଯେତେ ଶୀଘ୍ର ହେଉ ତୁମେ ଏ ରାଜ୍ୟ ଛାଡ଼ି ଚାଲିଯାଅ, ତୁମର ଭଲ ହେବ, ଆଉ ଭଲ ହେବ ରାଜକୁମାରୀ ମାଧବୀଲତାଙ୍କର।
1: ଆପଣଙ୍କ ଆଦେଶ ମାନି ଆଜି ରାତ୍ରିର ଅବସାନ ପୂର୍ବରୁ ମୁଁ କୋଶଳ ରାଜ୍ୟ ତ୍ୟାଗ କରି ଚାଲିଯିବି ମହାମନ୍ତ୍ରୀ।
0: ଉତ୍ତମ।
1: ଭଲ ପାଇବାର ଶେଷ ପରିଣତି, ରାତ୍ରିର ଅବସାନ ପୂର୍ବରୁ ଜନ୍ମସ୍ଥାନ, ଜନ୍ମଦାତ୍ରୀ ସବୁକୁ ପରିତ୍ୟାଗ କରି ଚାଲିଯିବାକୁ ହେବ, ହେଇଥିଲା ବିଧିର ନିର୍ଦ୍ଦେଶ।
2: ଆରେ ଆରେ ନୀଳୁ ସାନ୍ତେ, କଣ ଏମିତି ମନକୁ ମନ ଖାଇ ଯାଉଛନ୍ତି? ମୋ
1: କିଏ ଲତିକା? ତୁ
2: ଲତିକା ବ୍ୟତୀତ ଆଉ କାହାରେ? ଆଚ୍ଛା ନୀଳୁ ସାନ୍ତେ, ଯୋଉ କଥା ଉଆସରୁ ଶୁଣି ଆସିଲି ସେ କଥା କଣ ସତ?
1: କୋଉ କଥା?
2: ମହାମନ୍ତ୍ରୀ ମନ୍ତ୍ରଣା କକ୍ଷରେ ମହାରାଜାଙ୍କୁ କହୁଥିଲେ ଆପଣ ରାତ୍ରି ପାଇବା ଆଗରୁ ରାଜ୍ୟ ଛାଡ଼ି ଚାଲି ଯାଉଛନ୍ତି, ମହାରାଜା କଣ ଏଇ ଆଦେଶ କରିଛନ୍ତି?
1: ଯେଉଁ କଥା ମନ୍ତ୍ରଣା କକ୍ଷରୁ ଶୁଣି ଆସିଲୁ ସେ କଥା ସତ୍ୟ ଲତିକା, ରାତ୍ରିର ଅବସାନ ପୂର୍ବରୁ ମତେ କୋଶଳ ରାଜ୍ୟର ସୀମା ପାର ହେବାକୁ ହେବ, ତା ନହେଲେ କଠିନରୁ କଠିନ

0: ଶାସ୍ତି ଦେବା ପାଇଁ ମହାରାଜ କୋଶଳେଶ୍ୱର ଆଦେଶ କରିଛନ୍ତି।
1: ବାବା ବାବା, କେତେ ସହଜରେ ନିଜ ରାଜ୍ୟତ୍ୟାଗ କରି ଚାଲିଯିବା କଥାଟା କହିଦେଲ। ଆଉ ଆମ ଜେମା, ତାଙ୍କର କଣ ଦଶା ହେବ ଭାବିଛନ୍ତି? ମହାରାଜ ଜେମାଙ୍କ ପାଇଁ ପାତ୍ର ସନ୍ଧାନ କରିସାରିଲେଣି, ଆସନ୍ତାକାଲି ପାଟ ମୁଦି। ଆଉ ଆପଣ ରାଜ୍ୟତ୍ୟାଗ କରିବା କଥା ଜେମା ବି ଜାଣିସାରିଛନ୍ତି। ଶୁଣିଲା ବେଳୁ ଅଖିଆ ଅପିଆ ମୁହଁ ମାଡ଼ି ପଡ଼ିଛନ୍ତି, ଆଉ ଉଠୁନାହାନ୍ତି।

0: ଶୁଣିଲା ବେଳୁ ଅଖିଆ ଅପିଆ ମୁହଁ ମାଡ଼ି ପଡ଼ିଛନ୍ତି, ଆଉ ଉଠୁନାହାନ୍ତି।
1: ବିଭାଘର ସରିଗଲେ ସବୁ ଠିକ ହେଇଯିବ ଲତିକା।
0: ଆପଣଙ୍କୁ ଲାଜ ଲାଗୁନି ସାନ୍ତେ, ଭୀରୁଙ୍କ ପରି ଏ କଥା କହିପାରୁଛନ୍ତି? ଜେମାମଣିକୁ ଭଲ ପାଇବା ଦରିଆରେ ବୁଡ଼ିଏ ଦେଇ ତାଙ୍କୁ କେମିତି ଯେ ଏକା ଛାଡ଼ି ଚାଲି ଯାଉଛନ୍ତି, ଆପଣ ପରା ବୀର।
1: ବୀର ବୀର ହେଲେ କଣ କରିବି?
0: ଗଲା ଯୁଦ୍ଧରେ ଆପଣ ଯେଉଁ ବୀରତ୍ୱ ଦେଖାଇଲେ ଏକଥା ସ୍ୱୟଂ ମହାରାଜା ସ୍ୱୀକାର କରିଛନ୍ତି, ଆଉ ସୈନ୍ୟମାନେ ବି ଆପଣଙ୍କୁ ଖୁବ୍ ମାନନ୍ତି। ସେମାନଙ୍କୁ ମତେଇ ମହାରାଜାଙ୍କ ବିରୁଦ୍ଧରେ
1: ଏ କଣ କହୁଛୁ ଲତିକା? ଯାହାର ଅନ୍ନରେ ମୁଁ ପ୍ରତିପାଳିତ ସେହି ରାଜା ବିରୁଦ୍ଧରେ ଛିଛି, ତୋ ମୁଣ୍ଡରେ ଏବେ କିଏ ଦେଲା କହିଲୁ? ମହାରାଜା କୋଶଳଗଡ଼ ରକ୍ଷାକର୍ତ୍ତା ପାଳନକର୍ତ୍ତା, ପ୍ରଜା ହୋଇ ରାଜା ବିରୁଦ୍ଧରେ ଯିବି, ବରଂ ରାଜ୍ୟ ଛାଡ଼ି ଚାଲିଯିବି।
0: ତେବେ ତେବେ ମୁଁ ଯାଉଛି ନୀଳୁ ସାନ୍ତେ, ଜେମାମଣି ତେଣେ ଚାହିଁ ରହିଥିବେ, ମା ଥିଲେ ସିନା ଝିଅର ମନ କଥା ବୁଝିପାରନ୍ତେ। ମହାରାଜା ଅତିଥିଶାଳାକୁ ବିଜେ କରିଛନ୍ତି, ଚାରିଆଡ଼େ ଯେମିତି କଡ଼ା ପ୍ରହରା, ତଥାପି ମିଛ ବାହାନା କରି ଚାଲି ଆସିଛି, କେହି ଜାଣିଲେ ନା ମୋ ମୁଣ୍ଡ ରହିବନି। ଏ ନିଅ ସାନ୍ତେ, ଜେମାମଣି ଏ ପତ୍ର ଦେଇଛନ୍ତି।
2: ନୀଳୁ ଭାଇ, କୋଶଳଗଡ଼ ଛାଡ଼ିବା ପୂର୍ବରୁ ମୋ ସହିତ ରାତ୍ରିର ପ୍ରଥମ ପ୍ରହରରେ ରାଜ ଉଦ୍ୟାନର ବକୁଳ ବୃକ୍ଷ ତଳେ ନିଶ୍ଚୟ ଦେଖା କରିବ, ମୁଁ ପ୍ରତୀକ୍ଷା କରିଥିବି। ଏତେ ତୁମର ଅତି ଆଦରର ମଧୁ।
0: ମୁଁ ଯାଉଛି ନୀଳୁ ସାନ୍ତେ, ଭୁଲି ନ ଯାଉଛି ଏମିତି।

0: ବଞ୍ଚିପାରିବିନି। ସେଇ ବାଳିକା ବୟସରୁ ତୁମ ପାଇଁ ମୁଁ ଜଳି ବସିଥିଲି, ଭଲ ପାଇବାର ପଦ ପ୍ରଦୀପ, ଆଉ ଆଉ ତମେ ମତେ ଛାଡ଼ି ଚାଲିଯିବା କଥା ଚିନ୍ତା କରିପାରୁଛ?
1: କାନ୍ଦନା ମାଧବୀ, ରାଜ୍ୟ ତ୍ୟାଗ ବ୍ୟତୀତ ତମର ମଙ୍ଗଳ ପାଇଁ ମୁଁ ରାଜ୍ୟ ଛାଡ଼ି ଚାଲି ଯାଉଛି।
0: ଏ କଥା ତୁମେ କହିପାରୁଛ? ଭିଡ଼ ଭଳି ରାଜ୍ୟ ତ୍ୟାଗ କରି ଚାଲିଯିବ? ଆଉ ଏଣେ ଏଣେ ମୋର ଅବସ୍ଥା କଣ ହବ ଚିନ୍ତା କରିପାରୁଛ ନୀଳେନ୍ଦ୍ର?
1: ତମେ ଶାନ୍ତ ହୁଅ ମାଧବୀ, ତୁମର ବିବାହ ଆସନ୍ନ। ବିଜୟଗଡ଼ର ଯୁବରାଜଙ୍କ ଭାବି ଯୁବରାଣୀ ତମେ, ମୋ ଭଳି ଏକ ସାଧାରଣ ଲୋକର ଭଲ ପାଇବାକୁ ଭୁଲି ଯାଅ ମାଧବୀ।
0: ନା, ଏ କଥା କେମିତି କହିପାରୁଛ ନୀଳେନ୍ଦ୍ର? ତୁମକୁ ତୁମକୁ କେମିତି ମୁଁ ଭୁଲିଯିବି? ତୁମେ ଯେ ମୋ ହୃଦୟର ଦେବତା, ଯେଉଁ ଦେବତାଙ୍କୁ ପୂଜା କରି ଆସିଛି ତାକୁ ଭୁଲି ମୁଁ ଅନ୍ୟର ପତ୍ନୀ ହେବି?
1: ତମେ ସୁଖୀ ହେବ ମାଧବୀ, ସମୟର ସ୍ରୋତ ସବୁ ଭୁଲାଇଦେବ, ଅତୀତ ଅତୀତରେ ମିଶିଯିବ, ଭବିଷ୍ୟତ ତୁମ ପାଇଁ ଅନେକ ସୁଖର ସମ୍ଭାର ନେଇ ଆସିବ। ମୁଁ କିନ୍ତୁ ତମର ପ୍ରେମକୁ ପାଥେୟ କରି ବଞ୍ଚି ରହିବି। ମତେ ବିଦାୟ ଦିଅ ମାଧବୀ, ଏ ରାତ୍ରିର ଅବସାନ ପୂର୍ବରୁ ମତେ ରାଜ୍ୟ ତ୍ୟାଗ କରିବାକୁ ପଡ଼ିବ।
0: ନା ନା ନୀଳେନ୍ଦ୍ର, ନା, ମୁଁ ତୁମକୁ ଏକାକି ଯିବାକୁ ଦେବିନି। ମତେ ତୁମ ସାଥିରେ ନେଇଚାଲ ନୀଳେନ୍ଦ୍ର, ମୋର ଅନୁରୋଧ ରକ୍ଷା କର।
1: ମୋର ଯାତ୍ରା ପଥ ଯେ ଅନିଶ୍ଚିତ ମାଧବୀ,
0: ସେଇ ଅନିଶ୍ଚିତ ପଥର ସହଯାତ୍ରିଣୀ ମତେ କର ନୀଳେନ୍ଦ୍ର।
1: ପାରିବ ତମେ ଯାଇ ମାଧବୀ, କଣ୍ଟକିତ ବନ୍ଧୁର ପଥ, ରାଜ ଉଆସର ଅଲିଅଳି ରାଜଚେମା ତମେ, କଜଦନ୍ତ ପଲଙ୍କ ତୁଳି ତଳ୍ପ ଶଯ୍ୟା, ଦାସ ଦାସୀ ଯାହାର ଇଙ୍ଗିତକୁ ଚାହିଁ ବସିଥାନ୍ତି, ସିଏ କେମିତି ସହିପାରିବ ଅନାହାର ଦୁଃଖ କଷ୍ଟ ଅନିଶ୍ଚିତ ପଥଜନିତ ଯନ୍ତ୍ରଣା?
0: ତୁମର କଣ ବିଶ୍ୱାସ ହଉନି? ହଁ, ମୁଁ ଭୁଲିଯିବି ଯେ ମୁଁ ଜଣେ ରାଜଚେମା। ସାଧାରଣ ନାରୀ ଭାବରେ ମୁଁ ତୁମ ସହିତ ଘର ବାନ୍ଧିବାକୁ ପ୍ରସ୍ତୁତ ଅଛି ନୀଳେନ୍ଦ୍ର। ତୁମଠାରୁ ଭଳି ବଡ଼ ଐଶ୍ୱର୍ଯ୍ୟ ମୋର କିଛି ନାହିଁ। ପ୍ରିୟତମ ପାଇଁ ମୁଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ। ନୀଳେନ୍ଦ୍ର, ଆମେ ହଜିଯିବା କେଉଁଦୂର ଅଜଣା ଜାଗାକୁ, ସେଠାରେ ବାନ୍ଧିବା ଆମର ସ୍ୱପ୍ନର ମହଲ। ସେ ମହଲରେ ଥିବ କେବଳ ତମେ ଆଉ ମୁଁ। ନୀଳେନ୍ଦ୍ର, ସେଠି ନଥିବ ପିତାଙ୍କର କଠିନ କଠୋର ଶାସନ, ରାଜ୍ୟବାସୀଙ୍କର କଟାକ୍ଷ।
1: ମୁଁ ତେବେ ଯାଏ ମାଧବୀ, ଆମ ଭିତରୁ ଯିଏ ପ୍ରଥମେ ଯିବ ସେ ଅନ୍ୟକୁ ଘାଟକୂଳରେ ପ୍ରତୀକ୍ଷା କରିବ। ଦିଗନ୍ତର ପୃଷ୍ଠରେ ଆରୋହଣ କରି ଆମକୁ ଅରଣ୍ୟ ପଥ ଦେଇ କୋଶଳଗଡ଼ର ସୀମା ପାର ହୋଇଯିବାକୁ ପଡ଼ିବ। କୋଶଳଗଡ଼ର ପ୍ରତ୍ୟେକ ପଥଘାଟ ମୋର ପରିଚିତ, କୌଣସି ଅସୁବିଧା ହେବନି ମାଧବୀ।
0: ମୋର ଯଦି ପହଞ୍ଚିବାରେ ବିଳମ୍ବ ହୁଏ ମତେ ନିଶ୍ଚୟ ଅପେକ୍ଷା କରିବ ନୀଳେନ୍ଦ୍ର। ତୁମକୁ ଛାଡ଼ି ମୁଁ ବଞ୍ଚିପାରିବିନି।
1: ତମେ ଏ କ'ଣ କହୁଛ ମାଧବୀ? ତମକୁ ବାଦ ଦେଇ ମୁଁ ଏକା କେମିତି ଯାଇପାରିବି? ତମେ ଯେ ମୋ ଜୀବନର ପ୍ରଥମ ପ୍ରେମିକା, ମୋ ମନରେ ତମେ ହିଁ ଯୋଗାଇ ଦେଇଛ ଭଲ ପାଇବାର ପ୍ରୀତି ପ୍ରଦୀପ। ମାଧବୀକୁ ବାଦ ଦେଇ ନୀଳେନ୍ଦ୍ରର ସ୍ଥିତି ନାହିଁ। ମୁଁ ଯାଉଛି ମାଧବୀ, ତେଣେ ମା ମୋ ପାଇଁ ଉଦ୍ବିଗ୍ନ ଥିବେ। ତାଙ୍କ ଆଗରେ ଶୋଇପଡ଼ିବାର ଛଳନା କରି ମତେ ଗୃହରୁ ଘାଟକୂଳକୁ ଚାଲି ଆସିବାକୁ ହେବ।
0: ତେବେ ମନେ ରହିଲା, ଘାଟକୂଳରେ ଆମେ ପରସ୍ପରକୁ ଭେଟିବା।

ଆମ ଜୀବନରେ ଏମିତି ଅଦିନ ମେଘ ଘଟି ଆସିବ ବୋଲି କିଏ ଭାବିଥିଲା? ନା ନିରେନ୍ଦ୍ର, ନା ତୁମକୁ ବାଦ ଦେଇ ମୁଁ ବଞ୍ଚିପାରିବିନି ନିରେନ୍ଦ୍ର।

0: ଅଥଚ କିଛି କ୍ଷଣ ପୂର୍ବରୁ ମେଘର କୌଣସି ସଙ୍କେତ ବି ନଥିଲା। ଆକାଶ ବେଶ ପରିଷ୍କାର ଥିଲା ନା? ଜ୍ୟୋତ୍ସ୍ନା କିରଣ ସମଗ୍ର ଆକାଶରେ ଖେଳୁଥିଲା। ଲତିକଲ, ମେଘ ଅନ୍ଧାରରେ ପଥଘାଟ ମୋତେ କିଛି ବି ଜଣାପଡ଼ୁନି। ରାଜବାସର ରାଜଜେମା ଆପଣ, ଭୂଇଁ ଉପରେ ଯାହାର ପାଦ କେବେ ପଡ଼ିନଥିଲା, ଆଜି ଆଜି ଅନ୍ଧାରରେ ଦୁର୍ଗମ ରାତିରେ ପଦାକୁ ଗୋଡ଼ କାଢ଼ି ବାହାରି ଆସିଲା। ମୋ ଛାତି ଫାଟି ଯାଉଛି ଜେମା।
1: ତୁ କାହିଁକି କାନ୍ଦୁଛୁ ଲତିକା? ଭାଗ୍ୟ ମୋତେ ଆଜି ଉଆସ ଭିତରୁ ବାହାର କରି ଆଣିଛି। ନୀଳେନ୍ଦ୍ର ଯଦି ରାଜ୍ୟରୁ ବାହାରି ଯାଉଛନ୍ତି, ସେ ରାଜ୍ୟରେ ମୁଁ କେମିତି ରହିଥାନ୍ତି କହିଲୁ? ନୀଳେନ୍ଦ୍ର ଯେ ମୋ ପ୍ରାଣ, ମୋ ଜୀବନ, ସେ ଜୀବନକୁ ବାଦ ଦେଇ କେହି କ'ଣ ବଞ୍ଚିପାରିବ? ତୋ ସାଥିରେ ନଥିଲେ ମୁଁ କେମିତି ଉଆସ ଭିତରୁ ବାହାରିଥାନ୍ତି କହିଲୁ ଲତିକା?
0: ଦେଖିଲ ତ, ମହାରାଜ ଉଆସ ସାରା କଡ଼ା ପ୍ରହରୀ ଜଗେଇଥିଲେ। ଯୋଗକୁ ମେଘ ଅନ୍ଧାର ଘଟି ଆସିଲା ବୋଲି ପ୍ରହରୀମାନେ ସିନା କିଏ କୁଆଡ଼େ ରହିଗଲେ, ତା ନହେଇଥିଲେ ଚୋରାପଥ ଦେଇ ଆମେ କ'ଣ ଆସିପାରିଥାନ୍ତେ? ନିଶ୍ଚୟ ଧରା ପଡ଼ି ଯାଇଥାନ୍ତେ। ମା ସମଲେଶ୍ୱରୀକୁ ମନେ ମନେ ଡାକୁଥିଲେ, ହେ ମା, ଆମେ ଧରା ନ ପଡ଼ୁ ଯେମିତି। ଜେମା, ଏଇ ତ ଆମେ ଘାଟକୂଳରେ ପହଞ୍ଚି ଯାଇଛେ। ଘାଟକୂଳରେ ନାଁ ତ ବନ୍ଧା ହେଇଛି, ଅଥଚ ନାଉରି ନାହିଁ। ହଁ, ବର୍ଷା ପାଇଁ ବୋଧେ ନାଁ ବାନ୍ଧି ଚାଲିଯାଇଛି।
1: ତୁ ଏଥରକ ଚାଲିଛେ ଲତିକା, କେହି କିଛି ଅନୁମାନ କରିବା ଆଗରୁ ଓଆସରେ ପହଞ୍ଚି ଯାଇଥା। ତତେ ନ ଦେଖିଲେ ହୁଏତ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଦେବେ।
0: ନାହିଁ,
1: ତୁ ଯା ଲତିକା।
0: ନାହିଁ ଜେମା,
1: ତୁ ଯା।
0: ନାହିଁ, ଏତେ ବଡ଼ ବିପଦ ଭିତରେ ଛାଡ଼ିଦେ ଚାଲିଯିବାକୁ ମୋର ମୋଟେ ଇଚ୍ଛା ହଉନି। ପିଲାଟି ଦିନରୁ ଛାଇ ଭଳି ପାଖେ ପାଖେ ଜଗି ଆସିଥିଲେ।
1: ତୁ ଶୀଘ୍ର ଫେରି ନ ଗଲେ ହୁଏତ ଅଘଟଣ ଘଟିଯିବ ଲତିକା, ଆମେ ଧରା ପଡ଼ିଯାଇପାରୁ। ଲତିକା, ତୁ ମୋ ପାଇଁ ଏତେ କଲୁଲୁ, ହେଲେ ତତେ ମୁଁ କିଛି ବି ଦେଇପାରୁନି। ନେଇ ଲତିକା, ମୋ ଗଳାରେ ଏଇ ରତ୍ନହାର, ମୋ ନିଜ ହାତରେ ମୁଁ ତତେ ପିନ୍ଧାଇ ଦଉଛି। ଲତିକା, ଏଇ ମୋର ଶେଷ ସ୍ମୃତି ଲୋ ଲତିକା, ଏଇ ମୋର ଶେଷ ସ୍ମୃତି।
0: ଜେମା, ଯେଉଁଦିନ ମାତୃ ନାହିଁ ଉଆସରେ ପହଞ୍ଚିଥିଲେ, ମହାରାଣୀଙ୍କ ସ୍ନେହ ମମତା ଆଦର ଯତ୍ନରେ ମୁଁ ମୋ ମାଙ୍କୁ ହରାଇବା ଦୁଃଖ ଭୁଲି ଯାଇଥିଲେ। ଆଉ ଆପଣଙ୍କର ସେବା ଦାସୀ ପାଖେ ପାଖେ ଥିଲେ। ଆଜି କିନ୍ତୁ ଆପଣଙ୍କ ବିନା ଉଆସ ମୋ ପାଇଁ ଶ୍ମଶାନ ଭଳି। ତଥାପି ମୁଁ ଚାଲି ଯାଉଛି, ମୁଁ ଫେରି ଯାଉଛି ଜେମା। ମା ସମରେଶ୍ୱରୀ ତମର ମଙ୍ଗଳ କରନ୍ତୁ।
1: ଯାଉଛି, ଘୋଡ଼େଇଥିବା ଉତ୍ତରଟିକୁ ପଥଧାରରେ ପକାଏ, ବୃକ୍ଷ ଆଢ଼ଳରେ ଆତ୍ମଗୋପନ କରିବି, ନୀଳେନ୍ଦ୍ର ଡାକିଲେ ଦେଖାଦେବି। ନୀଳେନ୍ଦ୍ର ବିଶ୍ୱାସ କରିପାରୁନଥିଲେ ସାତେ କ'ଣ ମୁଁ ରାଜଉଆସ ତ୍ୟାଗ କରି ଆସିବି ବୋଲି।
2: କି ଭୀଷଣ ଅନ୍ଧକାର, ମେଘ ଗର୍ଜନରେ ସମଗ୍ର ବନଭୂମି ଯେ ଧରି ଯାଉଛି, ପବନର ଗତି ମଧ୍ୟ ବେଳକୁ ବେଳ ବଢ଼ିଲାଣି। ହେଲେ ମାଧବୀ କାହାନ୍ତି? ମାଧବୀ ଲତା, ମେଘ ଅନ୍ଧାର ରାତିରେ ଉଆସ ତ୍ୟାଗ କରି, ନିଜର ଜନ୍ମଦାତାଙ୍କୁ ସବୁଦିନ ପାଇଁ ତ୍ୟାଗ କରି ବିପଦ ଭିତରକୁ ଠେଲେଇ ଆସିବା ସହଜ ନୁହେଁ। ନୀଳେନ୍ଦ୍ର ଅନିଶ୍ଚିତ ପଥରେ ଆଗେଇ ଯାଉ, ମାତ୍ର ତମେ ସୁଖୀ ହୁଅ ମାଧବୀ, ତମେ ସୁଖୀ ହୁଅ। ଭୁଲିଯିବ ନୀଳେନ୍ଦ୍ର ତୁମ ଜୀବନରେ କେବେ ଦେଖା ଦେଇଥିଲା ବୋଲି। ଏ କଣ ଏ ଯେ ମାଧବୀ ଲତାଙ୍କ ଉତ୍ତରୀୟ, ଏଇ ଉତ୍ତରୀୟଟିକୁ ଶରୀରରେ ଆବୃତ କରି ସେ ଉଦ୍ୟାନକୁ ଆସିଥିଲେ, ତେବେ ମାଧବୀ ଲତା ଗଲେ କୁଆଡ଼େ? ଆଉ ଏ ଉତ୍ତରୀୟ

କେମିତି ଖସି ପଡ଼ିଲା? ମାଧବୀ, ମାଧବୀ, ମାଧବୀ, ମାଧବୀ! ନିଶ୍ଚୟ ମାଧବୀ ହିଂସ୍ର ଜନ୍ତୁ ଦ୍ୱାରା, ନା ନା ନା ନା, ମାଧବୀ ମାଧବୀ, ଅପେକ୍ଷା କର ମାଧବୀ, ପ୍ରାଣପ୍ରିୟା ମୋର, ତମେ ମୋର ସହଗାମିନୀ ହେବାକୁ ରାଜଉଆସର ମହତ୍ୟାଗ କରି ଚାଲି ଆସିପାରିଲ, ମୋ ପାଇଁ ପ୍ରାଣ ବିସର୍ଜନ ଦେଲ, ତମକୁ ହରେଇ ବଞ୍ଚି ରହିବା ମୋ ପାଇଁ ଆଉ ସମ୍ଭବ ନୁହେଁ ମାଧବୀ, ମୋ ପାଇଁ ଆଉ ସମ୍ଭବ ନୁହେଁ। ଏଇ ତୀକ୍ଷ୍ଣ ଛୁରିକାରେ ମୁଁ ଆତ୍ମଘାତୀ ହେଲି।

0: ନୀରେନ୍ଦ୍ରଙ୍କର ଯନ୍ତ୍ରଣା କାତର ଚିତ୍କାର। ନୀରେନ୍ଦ୍ର ନୀରେନ୍ଦ୍ର ଏ ତୁମେ କଣ କଲ ନୀରେନ୍ଦ୍ର ଏ ତୁମେ କଣ କଲ ପ୍ରାଣପ୍ରିୟ ମୋର ତୁମ ଆସିବାର ପୂର୍ବରୁ ମୁଁ ଆସିଥିଲି ତୁମ ସହିତ ପରିହାସ କରିବା ପାଇଁ ବୃକ୍ଷ ଅନ୍ତରାଳରେ ନିଜକୁ ଗୋପନ କରିଥିଲି ନୀରେନ୍ଦ୍ର କିନ୍ତୁ ପରିହାସର ପରିମାଣ ଯେ ଏତେ ଭୟଙ୍କର ହବ ମୁଁ କଣ ଜାଣିଥିଲି ନୀରେନ୍ଦ୍ର
1: ତମେ ବଞ୍ଚିଛ ମାଧବୀ ବା ସମଲେଶ୍ୱରୀ ଇଏ ତୋର କି ପରୀକ୍ଷା ବା ମାଧବୀ ଏ ଜନ୍ମରେ ତମକୁ ମୁଁ ପାଇପାରିଲିନି ମାଧବୀ କିନ୍ତୁ ପର ଜନ୍ମରେ ଯେମିତି ତମକୁ ନିଶ୍ଚୟ ପାଏ ଅସହ୍ୟ ଯନ୍ତ୍ରଣା ସହ୍ୟ କରି ହେଉନି ବିଦା ଦିଅ ମାଧବୀ
0: ପ୍ରାଣପ୍ରିୟ ମୋର ମୁଁ ତୁମକୁ ଏକାକି ସେଇ ପୁରକୁ ଛାଡ଼ିଦେବି ମୁଁ ତୁମକୁ ସହକାମୀ ହେବି ଏଇ ପୁରରେ ଆମର ମିଳନ ସିନା ହେଇପାରିଲାନି ସେ ପୁରରେ କିନ୍ତୁ ନିଶ୍ଚୟ ହେବ ଏଇ ହୀରାର ଅଙ୍ଗୁରୀୟ କୁଶସି ମୁଁ ତୁମର ସହଯାତ୍ରିଣୀ ହେଲି ନୀରେନ୍ଦ୍ର
1: ମାଧବୀ ପ୍ରିୟା ମୋର ମୋର ମୋର ବହୁତ ତପସ୍ୟାର ନାୟିକା ତୁମେ ଏହି କଣ କଲ ମାଧବୀ ମୋ ବିଚ୍ଛେଦରେ ଅସହ୍ୟ ହେଇ ନିଜେ ମୃତ୍ୟୁ ପଥରେ ଆଗେଇ ଗଲ ଆସ ଆସ ମାଧବୀ ଆସ ମୋ ପାଖକୁ ଆସ ମାଧବୀ ଆଉ କେହି ଆମ ଯାତ୍ରା ପଥରେ ବାଧା ଦେଇପାରିବେନି ଆସ ଆସ ମାଧବୀ ମୋ ରକ୍ତର ଟିପା ତୁମ କପାଳରେ ଆଙ୍କି ଦିଏ ମାଧବୀ ତମେ ତମେ ମୋର ଜନ୍ମ ଜନ୍ମାନ୍ତରର ସାଥୀ ତୁମ କପାଳରେ ସିନ୍ଦୁର ଭାବରେ ଶୋଭା ପାଉ ମୋ ରକ୍ତର ଠିକା ମୃତ୍ୟୁର ଦ୍ୱାର ଦେଶରେ ଆମର ବିବାହ ହେଇଗଲା ମାଧବୀ ଆମର ବିବାହ ପ୍ରିୟା ମୋର ପ୍ରିୟା ମୋର।

ମହାରାଣୀ, ଆଜି ତୁମର ସମାପ୍ତ କାର୍ଯ୍ୟକ୍ରମ ସମାପନ କରିବାକୁ ଯାଉଛି। ତୁମେ ଯେଉଁ ଛୋଟ ମାଧବୀକୁ ମୋ ପାଖରେ ଛାଡ଼ିଦେଇ ସେପଟକୁ ଚାଲିଗଲ, ମୁଁ ଯେ ତାକୁ କେମିତି ଏତେ ବଡ଼ କରିପାରିଲି ସେ କଥା ମା ସମଲେଶ୍ୱରଙ୍କୁ ଜଣା। କେବଳ ମାଧବୀ ପାଇଁ ମୁଁ ତୁମର ଅନୁପସ୍ଥିତି ଭୁଲି ଯାଇଥିଲି ରାଣୀ। ସେ ପୁରରେ

0: ଭାଇ, ତମେ ତୁମେ ମାଧବୀକୁ ଆଶୀର୍ବାଦ କର। ମାଧବୀ ଯେମିତି ସୁଖରେ ଘର ସଂସାର କରୁ, ତା ଜୀବନ ସୁଖମୟ ହଉ। କର, ଏତେ ପ୍ରଭାତରୁ ସତର୍କ ଘଣ୍ଟି କାହିଁକି ବାଜି ଉଠିଲା? କାହିଁକି କାହିଁକି କଣ ହେଇଛି ଧାଇ? ଏତେ ପ୍ରତ୍ୟୁଷରୁ ତୁମେ ଉଆସର ପୁରାତନ ଲୋକ, ତୁମକୁ କହିଛି ନା ଯେମାର ପାଖେ ରହିବାକୁ, ତାକୁ ଛାଡ଼ି।
1: ମୋର ମନେ ଅଛି ଛାମୁ, ଜେମାମଣି ପହଡ଼କୁ ଯିବା ମାତ୍ରେ ତାଙ୍କ ପାଖରେ ରୂପା ପାତ୍ରରେ ଶୀତଳ ଜଳ ରଖି ଦ୍ୱାର ବନ୍ଦ କରି ମୁଁ ଫେରି ଆସିଥିଲି। ଏତେ ଶୀଘ୍ର କେବେ ଜେମାଙ୍କର ପହଡ଼ ଭାଙ୍ଗେନି।
0: କଣ କହିବାକୁ ଚାହୁଁଛ ତୁମେ ସ୍ପଷ୍ଟ କରି କୁହ।
1: ଶୟନ କକ୍ଷରେ ଜେମାଙ୍କର ପଲଙ୍କ ଶୂନ୍ୟ, ଉଦ୍ୟାନରେ ନାହାନ୍ତି, ସ୍ନାନ ଘରେ ମଧ୍ୟ ନାହାନ୍ତି, ସବୁଆଡେ ଉଆସ ସାରା ଖୋଜି ଆସିଲିଣି ଛାମୁ।
0: ଭାଇ କଣ କହିଲ, ଜେମା ନାହିଁ, ତୁମେ ତାକୁ ଖୋଜି ପାଉନ?
1: ନା ଛାମୁ।
0: ଚାଲ ଚାଲ ଜେମାର ଶୟନ କକ୍ଷକୁ
1: ଆସନ୍ତୁ ଛାମୁ।
0: ଆଶ୍ଚର୍ଯ୍ୟ ଶଯ୍ୟା ଅମିଳନ, ଗତ ରାତ୍ରିରେ ଶଯ୍ୟା କେହି ସ୍ପର୍ଶ କଲା ଭଳି ମନେ ହେଉନି। ତେବେ ଆରେ କେ ଅଛ ରେ
2: ଛାମୁ?
0: ଯାଅ ମହାମନ୍ତ୍ରୀଙ୍କୁ ଏ ସମ୍ବାଦ ପ୍ରେରଣ କରିଦିଅ।
2: ଯଥାଜ୍ଞା ମଣିମା, ମୁଁ ସାଙ୍ଗେ ସାଙ୍ଗେ ମହାମନ୍ତ୍ରୀଙ୍କୁ ଏ ସମ୍ବାଦ ଦେଇଦେଉଛି।
0: ମୋର ଅନୁମାନ ମାଧବୀ ନୀଳେନ୍ଦ୍ର ସହିତ ପଳାୟନ କରିଥାଇପାରେ।
3: ଆଜ୍ଞା ମଣିମା, ଏ କଣ ଶୁଣୁଛି ମୁଁ?
0: ହଁ ମହାମନ୍ତ୍ରୀ, ଯାହା ଆପଣ ଶୁଣୁଛନ୍ତି ତାହା ସତ୍ୟ। ସେମାନେ ବେଶୀ ଦୂର ଅତିକ୍ରମ କରିପାରିନଥିବେ। ଗତ ରାତ୍ରିରେ ଭୀଷଣ ବର୍ଷା, ଅବିଳମ୍ବେ ଚତୁର୍ଦ୍ଦିଗକୁ ପ୍ରହରୀ ପ୍ରେରଣ କର, ଏ ସମ୍ବାଦ ଯେପରି ଅତିଥିଶାଳାରେ ନ ପହଞ୍ଚେ।
3: ଧୈର୍ଯ୍ୟ ଧରନ୍ତୁ ମହାରାଜ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ଦ୍ୱାର ଦେଶରେ ସଶସ୍ତ୍ର ପ୍ରହରୀ, ଉଆସ ଭିତରେ ଏତେ ଦାସ ଦାସୀ, ଜୀବନର ମୋହ ତ୍ୟାଗ କରି ନୀଳେନ୍ଦ୍ର କିପରି ଉଆସ ଭିତରକୁ ପ୍ରବେଶ କଲା?
0: ଆଉ ରାଜଜେମା ମାଧବୀ ମାନ ସମ୍ମାନ ବଂଶ ମର୍ଯ୍ୟାଦା ସବୁକୁ ତ୍ୟାଗ କରି ସେ ମଧ୍ୟ ନୀଳେନ୍ଦ୍ର ସହିତ ପଳାୟନ କରିପାରିଲା? ନିଜର ପିତା ପ୍ରତି ଏତେ ବଡ଼ ଆଘାତ ଦେଇପାରିଲା? ସେ ଏତେ ବଡ଼ ସ୍ପୃଦ୍ଧ ନୀଳେନ୍ଦ୍ରର ମହାମନ୍ତ୍ରୀ
2: ମଣିମା,
0: ଯେମିତି ହେଲେ ନୀଳେନ୍ଦ୍ରକୁ ଧରି ଆଣ, ତାକୁ ମୁଁ ସହସ୍ତରେ ଦଣ୍ଡ ଦେବି। ଏମିତି ଦଣ୍ଡ ଦେବି ଯେ ଆଜି ପର୍ଯ୍ୟନ୍ତ ଯେମିତି ସେ କୌଣସି ଦିନ ଏଭଳି ଦଣ୍ଡ ଭୋଗ କରିନଥିବ।
3: ଦୂତ କ୍ଷେତ୍ରପାଳକୁ ମୁଁ ଘାଟକୂଳକୁ ପ୍ରେରଣ କରିଛି, କୋଶଳଗଡ଼ ପାରି ହେବାକୁ ସେଇ ଏକମାତ୍ର ପଥ।
0: ମହାମନ୍ତ୍ରୀ, ମୋର ଯେ କଣ ହେଇଯାଉଛି ମହାମନ୍ତ୍ରୀ, ତାକୁ ତାକୁ କଠିନ ଦଣ୍ଡ ନ ଦେଇ ବିଶ୍ୱାସ କରି ଛାଡ଼ିଦେବାଟା ଆମର ମସ୍ତବେଳ ଭୁଲ ହେଇଯାଇଛି ମହାମନ୍ତ୍ରୀ।
3: ଏଇ ତ ଦୂତ କ୍ଷେତ୍ରପାଳ ଫେରି ଆସିଲେଣି। କି ସମ୍ବାଦ ଆଣିଛ କ୍ଷେତ୍ରପାଳ, କିଛି ସନ୍ଧାନ ମିଳିଲା?
0: ଅତି ଶୀଘ୍ର ପ୍ରକାଶ କର କ୍ଷେତ୍ରପାଳ, ବିଳମ୍ବ ଯେ ଅସ୍ୟ।
4: କିପରି ବର୍ଣ୍ଣନା କରିବି ବଣିମା, ଯେଉଁ ଦୃଶ୍ୟ ଘାଟ କୂଳରେ ଦେଖି ଆସିଲି ପ୍ରକାଶ କରିବାକୁ କଣ୍ଠ ମୋର ରୁଦ୍ଧ ହେଇଯାଉଛି ବଣିମା। ଚକ୍ଷୁ ଚିହ୍ନତ କାପ୍ଳୁତ, ଜେନାମଣି ଜେମାମଣି ଆଉ ନାହାନ୍ତି ବଣିମା।
0: ତାମାନେ ତୁମେ କଣ କହିବାକୁ ଚାହ କ୍ଷେତ୍ରପାଳ?
4: ଜେମାବଣି ଆମକୁ ଶୋକ ସାଗରରେ ଭସାଇ ଚାଲି ଯାଇଛନ୍ତି ବଣିମା। ଘାଟ କୂଳରେ ନୀଳେନ୍ଦ୍ର ଆଉ ଜେମାବଣିଙ୍କର ମୃତ ଶରୀର ବଡ଼ ମାଳତୀ ଲତା ତଳେ ପଡି ରହିଛି। ହୁଏତ ଅନେକ କ୍ଷଣ ପୂର୍ବରୁ ସେମାନଙ୍କ ପ୍ରାଣବାୟୁ ଉଡି ଯାଇଛି ବଣିମା। ସେମାନଙ୍କ ଶରୀର ଉପରେ ଅଜାଡି ହେଇ ପଡିଛି ଅନେକ ମାଳତୀ ପୁଷ୍ପ। ମୁଁ ସ୍ୱଚକ୍ଷୁରେ ଦେଖି ଆସିଛି ବଣିମା, ମୁଁ ସ୍ୱଚକ୍ଷୁରେ ଦେଖି ଆସିଛି।
3: ତୁମେ ଠିକ ଦେଖିଛ କ୍ଷେତ୍ରପାଳ?
0: ଏ କଣ ଘଟିଗଲା ମହାମନ୍ତ୍ରୀ, ଏ କଣ ଘଟିଗଲା? ମୋର ସେ ସମସ୍ତ ଶରୀର ଯେଭଳି ପ୍ରକମ୍ପିତ ହେଇଯାଉଛି, ଏ କଣ ହେଲା? ମୋର ମା ସମଲେଶ୍ୱରୀ, ମା ମତେ କାହିଁକି ଏତେ ଶାସ୍ତି ଦେଲ? ମା କାହିଁକି ଶାସ୍ତି ଦେଲ?
3: ଧୈର୍ଯ୍ୟ ଧରନ୍ତୁ ମଣିମା, ବିଧିର ବିଧାନ, କାହାରି ଟଳିବାର ଶକ୍ତି ନାହିଁ।
0: ମହାମନ୍ତ୍ରୀ
3: ମଣିମା,
0: ଯେଉଁଠି

0: ମାଧବୀ ଚିର ନିଦ୍ରାରେ ଆଚ୍ଛନ୍ନ ହୋଇ ପଡ଼ି ରହିଛି, ମୋତେ ମୋତେ ସେଇ ସ୍ଥାନକୁ ନେଇ ଚାଲ ମହାମନ୍ତ୍ରୀ। ମା ମୋର ମୋରି ଉପରେ ଅଭିମାନ କରି ଏ ଦୁନିଆ ରୂପୀ ଧାଇ ଗଲା। ବଂଶ ଗୌରବ ଅହଙ୍କାର ମନରେ ମୁଁ ସେମାନଙ୍କ ପବିତ୍ର ପ୍ରେମକୁ ବୁଝି ପାରିଲିନି ମହାମନ୍ତ୍ରୀ। କୁଟୀର ନିହତ୍ରୀର କ୍ରୁର ଚକ୍ରାନ୍ତ ଆଜି କୋଶଳଗଡ଼ର ସମସ୍ତ ଆନନ୍ଦକୁ ନଷ୍ଟ ଭ୍ରଷ୍ଟ କରିଦେଲା ମହାମନ୍ତ୍ରୀ, ନଷ୍ଟ ଭ୍ରଷ୍ଟ କରିଦେଲା।
1: ଆଉ ବିଳମ୍ବ କାହିଁକି, ଚାଲନ୍ତୁ ମଣିମା ଘାଟ କୂଳକୁ ଯିବା, ଯେଉଁଠି ଦୁଇଟି ପବିତ୍ର ଆତ୍ମାର ମିଳନ ଘଟିଛି, ସେଇଠି ଯାଇ ଶେଷ ସମ୍ମାନ ଜଣାଇବା।
0: କେବଳ ଶ୍ରଦ୍ଧା ସମ୍ମାନ ଜଣାଇଲେ ସେ ଅମର ଆତ୍ମାଙ୍କ ପ୍ରତି କର୍ତ୍ତବ୍ୟ ଶେଷ ହେବନି ମହାମନ୍ତ୍ରୀ, ସେମାନଙ୍କ ପ୍ରେମକୁ ଅମର କରିବାକୁ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସର୍ବଶ୍ରେଷ୍ଠ କାରିଗରମାନଙ୍କୁ ଡକାଇ ଘାଟ କୂଳରେ ସ୍ମୃତି ମନ୍ଦିର ନିର୍ମାଣ କରାଅ। ଯେତେ ଦିନ ପର୍ଯ୍ୟନ୍ତ ମନ୍ଦିର ଥିବ, ସମସ୍ତେ ରାଜକୁମାରୀ ମାଧବୀଲତା ଆଉ ସେନାପତି ନୀଳେନ୍ଦ୍ର ନାରାୟଣଙ୍କର ପବିତ୍ର ପ୍ରେମକୁ ସ୍ମରଣ କରୁଥିବେ। ସେ ମନ୍ଦିରର ନାମ କଳହବଜାଳ ମହାମନ୍ତ୍ରୀ, ନୀଳମାଧବ।

ଶୁଣୁଥିଲେ ନାଟକ ମାଧବୀଲତା, ରଚନା କରିଥିଲେ ସୁକାମିନୀ ନନ୍ଦ, ପ୍ରଯୋଜନା କରିଥିଲେ ଭଗବାନ ମହାନ୍ତି, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମହାରାଜ କୌଶଳେଶ୍ୱର, ଲକ୍ଷ୍ମୀଧର ତ୍ରିପାଠୀ, ମହାମନ୍ତ୍ରୀ ଧୈର୍ଯ୍ୟଧର ରାଉତ, ସେନାପତି ନୀଳେନ୍ଦ୍ର, ପାର୍ଥବୀର ଭୂୟାଁ, ଘୋଷକ ଭାନୁପ୍ରକାଶ ଜେନା, ଦୂତ ଦିଲୀପ କୁମାର ତ୍ରିପାଠୀ, ନୀଳେନ୍ଦ୍ରୀଙ୍କ ମା ଶାନ୍ତିଲତା ପାଢ଼ୀ, ଧାଇ ତିଳୋତ୍ତମ ମହାରଣା, ଲତିକା ଶାନ୍ତା ରାୟ, ମାଧବୀଲତା ରୀତାଞ୍ଜଳି ପଣ୍ଡା ଏବଂ କ୍ଷେତ୍ରପାଳ ସ୍ୱରୂପ ସେନ୍।

ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ସଙ୍ଗୀତା ପଣ୍ଡା। ଗୀତଟିକୁ ରଚନା କରିଛନ୍ତି ଅର୍ଜୁନ ନାୟକ।

ଦିନ 11:10 ର ଅଭୁଲ ଗୀତ, ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଭିକାରୀ ଚରଣ ବଳ ଏବଂ ଅଞ୍ଜଳି ମିଶ୍ର। ପାଲା ଦିନ 11:30 ପରିବେଷଣ କରିବେ ପ୍ରସନ୍ନ କୁମାର ମିଶ୍ର ଏବଂ ସାଥୀ। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00।

ଭତ୍ରା ଗୀତ ଦିନ ଗୋଟାଏ 10 ମିନିଟ୍ରେ ପରିବେଷଣ କରିବେ ଜଗନ୍ନାଥ ଭତ୍ରା ଏବଂ ସାଥୀ ନାରିମଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ଶୁଣିବେ ଆଲୋଚନା ଢଗ ଢମାଳି ଆଲୋଚନା କରିଛନ୍ତି ଡକ୍ଟର ସୁଲୋଚନା ଦାସ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 2:45 ଏବଂ ରାତି 17:02

ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ ତିନିଟାରେ। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30। ଏଥିରେ ବିବିଧାରେ ଶୁଣିବେ ପ୍ରତିକ୍ରିୟା, ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ସମ୍ଭବ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 10ମ ଭାଗ 6:10।

ଏଥିରେ ରହିଛି ଆଲୋଚନା ଉପାନ୍ତ ଅଞ୍ଚଳରେ ବିକାଶର ଧାରା। ଆଲୋଚନା କରିଛନ୍ତି ଏ ସମ୍ପର୍କରେ ଚିତ୍ତରଞ୍ଜନ ବେହେରା। ରାତି 7:25ରେ ଜିଲ୍ଲା ହାଲଚାଲ ଆଜି ଏଥିରେ ରହିଛି କେନ୍ଦୁଝର ଜିଲ୍ଲାର ହାଲଚାଲ। କୃଷି ସଂସାରରେ ରାତି 7:30ରେ ଏଥିରେ ଶୁଣିବେ କୁକୁଡ଼ା ପାଳନରେ ବ୍ୟବହାର ହେଉଥିବା ନୂତନ ପୁଷ୍ଟିସାର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ପଦ୍ମାଳୟା ମେହେର। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ।

ଓଡ଼ିଶୀ ଗୀତ ରାତି 8:30 ଗାଇଛନ୍ତି ଅଲେଖ ଚନ୍ଦ୍ର ସାମଲ। କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ଏବଂ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏଥିରେ ରହିଛି ଆଲୋଚନା ଉପାନ୍ତ ଅଞ୍ଚଳରେ ବିକାଶର ଧାରା। ଆଲୋଚନା କରିଛନ୍ତି ଚିତ୍ତରଞ୍ଜନ ବେହେରା। ନାରୀମହଲ ଦିନ ଗୋଟିଏ 20 ମିନିଟ୍ରେ ଏଥିରେ ଶୁଣିବେ ଆଲୋଚନା ଢଗ ଢମାଳି। ଆଲୋଚନା କରିଛନ୍ତି ଡକ୍ଟର ସୁଲୋଚନା ଦାସ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 36 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 24 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣନ୍ତୁ ପାଲା, ପରିବେଷଣ କରିଛନ୍ତି ପ୍ରସନ୍ନ କୁମାର ମିଶ୍ର ଏବଂ ସାଥୀ ଅନନ୍ତ କିଶୋର ବେହେରା, ଦାମୋଦର ଖଟୁଆ, ଅଜୟ ମିଶ୍ର ଏବଂ ପ୍ରମୋଦ ମିଶ୍ର।

ସଂସାର ବିଷବୃକ୍ଷ ଦ୍ୱୀପମା ମଧୁରେ ପଳେ ଆବର ଶାଶ୍ୱତ ମୃତ ସଂଗମ ସର୍ଜନ ସହ ମାନନୀୟ ମୋର ସମ୍ମାନସ୍ପଦ ଶ୍ରୋତୃମଣ୍ଡଳୀ ବିଚାର କରିବେ ଏ ଜଗତ ହଉଛି ସଂସାର ଗୋଟିଏ ବିଷବୃକ୍ଷ ଏ ବିଷବୃକ୍ଷ ଦେହରେ ଦୁଇଟି ଅମୃତ ଫଳ ଫଳିଛି ସେ ଅମୃତ ଫଳ ଦୁଇଟି କିଏ ଆମେ ତାକୁ ଚିହ୍ନିବା ଗୋଟିଏ ହଉଛି କାବ୍ୟର ସାମୃତ ସ୍ୱାଦ ସଂଗମ ସର୍ଜନ ସହ ଗୋଟିଏ କାବ୍ୟ କବିତାର ସାମୃତ ସାହିତ୍ୟ ଅଳଙ୍କାର ଆଉ ଇଏ ସମସ୍ତ ସବୁ ରହିଛି ଆଉ ଗୋଟିଏ ସର୍ଜନ ସଂଘ ଏଣୁ କାବ୍ୟ ଶାସ୍ତ୍ର ବିନୋଦେ ନ କାଳ ଗଛ ତୁ ଧୀମତାମ ଆଳ ସିଏ ନ ତୁ ମୂର୍ଖାଣାଙ୍ଗ ସରେ କଳ ହେ ନବା ଆଉ ଭାଗବତ ଗୋଟେ ପଦ କହେ ଏ ଜୀବ

ପିତାଙ୍କର ସତ୍ୟ ପାଳନ କରି ରାମଚନ୍ଦ୍ର 14 ବର୍ଷ ପାଇଁ ବନବାସ କଲେ। ପଞ୍ଚବଟୀ ବନରେ ଥିଲାବେଳେ ଲଙ୍କାର ଅସୁର ରାଜା ରାବଣର ଭଉଣୀ ସୂର୍ପନଖା ଆସି ପହଞ୍ଚିଗଲା ନର ମାଂସ ଖାଇବ ବୋଲି ଭଲ ଭଲ ଦେଖାଇ ଲକ୍ଷ୍ମଣଙ୍କୁ କହିଲା। ଏଇଠି ବୈଦେଶିକ ବିଳାସରେ ଭଞ୍ଜେ ଲେଖନ୍ତି।

ସେଠି ଉତ୍ତର ଦେଲେ ହେ କନ୍ଦର୍ପ ତୁ ମୋ ନିକଟରୁ ଦୂରକୁ ଯା, ହେ ଲାବଣ୍ୟ ତୁ ଦୂରେଇ ଯା। ମୋର ବଡ ଭାଇଙ୍କ ବିନା ନିର୍ଦ୍ଦେଶରେ ମୁଁ କିଛି କରେ ନା। ଆଜି ପର୍ଯ୍ୟନ୍ତ ବନବାସ ଆସିବା ଦିନ ଠାରୁ ନିଦ୍ରା ଆହାର ମୈଥୁନ ମୁଁ ପରିତ୍ୟାଗ କରିଛି। ଏଣୁ ସୂର୍ପଣଖା ରାମଙ୍କ ଠାରୁ ଗୋଟିଏ ଅନୁମତି ପତ୍ର ଲେଖି ଆଣିଦେଲେ। ଏଥିରେ ବୈଦେଶିକ ବ୍ୟାସରେ ଭଞ୍ଜେ ଲେଖନ୍ତି,

ସୀତା ଅନ୍ୱେଷଣରେ ବହୁତ ବୁଲି ବୁଲି କିସ୍କିନ୍ଧାରେ ହନୁମାନ ସହିତ ସାକ୍ଷାତ ହେଲେ। ହନୁମାନ ଶ୍ରୀରାମଙ୍କୁ ଦେଖି ଚିହ୍ନି କହିଲେ କହିଲେ ନୀଳ ଉତ୍ପଳ ଘନ ଶ୍ୟାମ କାମ କୋଟି ଶୋଭା ଅଧିକ ଶୂନ୍ୟତା ସୁଗୁଣ ଗ୍ରାମ ଯାସ ନାମ ଦକ୍ଷ ଗବଧିକ। ଏହି ପରିସ୍ଥିତି କରି ହନୁମାନ ରାମଙ୍କୁ ନମସ୍କାର କରି ପାଦ ତଳେ ପଡ଼ିଗଲେ। ଶ୍ରୀରାମ ହନୁମାନଙ୍କୁ ତଳୁ ଉଠାଇ ଧରି ବଳିଆର ଭୁଜ ବଳିଆର ବାହୁରେ ଛାତିରେ ଭିଡ଼ି ଧରି କହିଲେ ହେ ଭକ୍ତ ପ୍ରବର ମୁଁ ତୁମ ପରି ପରମ ଭକ୍ତମାନଙ୍କ ପାଇଁ ଆଜି ପ୍ରଭୁ ପଦବାକ୍ୟ ମୁଁ ମୋର ଭାଇ ବନ୍ଧୁ କୁଟୁମ୍ବ ପାଇଁ ପ୍ରଭୁ ପଦବାକ୍ୟ ହୋଇନି। ତାପରେ ହନୁମାନ ରାମ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ସୁଗ୍ରୀବ ସହ ସାକ୍ଷାତ କରାଇଲେ। ସୁଗ୍ରୀବ ସୀତା ଫୋପାଡ଼ି ଦେଇଥିବା ବସ୍ତ୍ର ଅଳଙ୍କାରକୁ ଦେଖାଇ କହିଲେ ଏଗୁଡ଼ିକ ଆପଣଙ୍କର ବୋହୂଙ୍କ ରଖି ଚିହ୍ନନ୍ତୁ। ରାମ କହିଲେ ଲକ୍ଷ୍ମଣ ମୋର ମୁଣ୍ଡ ମନ ଠିକ ନାହିଁ ତେଣୁ ତୁ ଏ ବସ୍ତ୍ର ଅଳଙ୍କାର ଦେଖି ଚିହ୍ନି। ଏଇଠି ଲକ୍ଷ୍ମଣ କହୁଛନ୍ତି ତୁଳସୀ ଦାସ ଲେଖିଲେ କହିଲେ ପାଦ ଭୂଷଣ।

ପାଦର ନୁପୁରକୁ ମୁଁ ଚିହ୍ନୁଛି ଏହା ସୀତାଦେବୀଙ୍କର। ଏ ବସ୍ତ୍ର ଅଳଙ୍କାର ଅନ୍ୟ ଗୁଡ଼ିକ ମୁଁ ଚିହ୍ନି ପାରୁନାହିଁ, କେବେ ମୁଁ ସୀତାଙ୍କ ଉତ୍ତର ଅଙ୍ଗକୁ ଦେଖିନାହିଁ। ଯେତେବେଳେ ରାମଙ୍କର ଆସିଲା ପ୍ରମାଣ ସୀତା ପକେଇ ଦେଇ ଯାଇଛନ୍ତି ବୋଲି, ଏଣୁ ସୁଗ୍ରୀବର ସହିତ ମିତ୍ର ବସି ଚାରିଦିଗକୁ ଦୂତମାନଙ୍କୁ ପ୍ରେରଣ କଲେ ସୀତାଙ୍କ ସନ୍ଧାନରେ। ଏଣୁ ଏହି ଅବସରରେ ଆମର ନିରଞ୍ଜନ କର ଲେଖୁଛନ୍ତି ଦେଶ ଉପରେ।

ଏଣୁ ପ୍ରଥମ ପୁତ୍ରୀ ସୀତା ଦେବୀଙ୍କୁ ସେ ଲଙ୍କାରେ ଦେଖିପାରିଲା। ଏଣୁ ଚତୁର୍ଥ ପୁତ୍ର ପବନ ପୁତ୍ର ଆକାଶ ମାର୍ଗରେ ଯାଇ ତୃତୀୟ କି ଅଗ୍ନିକୁ ସଂଯୋଗ କରି ଲଙ୍କାରେ ଲଗେଇ ଦେଇ ଲଙ୍କା ପୋଡି ଆସି ପହଞ୍ଚି ଯାଇଛି। ଏ କଥା ଅଙ୍ଗଦ କହିଲାରୁ ରାମଙ୍କର ବିଶ୍ୱାସ ଆସିଲା।

ନାଟକ ପ୍ରମାଣ କଲେ ତମସି କୁଳଗୁରୁ ମେ ମୁଞ୍ଚ ବର୍ତ୍ତମାନ ବୁରାସି ଶିର ଶିବିନୀ ତୋୟଂ ଭକ୍ତି ପୁତଞ୍ଜଳି ଦଶବଦର ହତ୍ୱାତେ ଶାସ୍ପୃଷା ମେ ଭିପେୟା ଦଶ ମୁଖ ନିଧନ ହେ ନକ୍ଷତାଙ୍ଗ ମେ କଳଙ୍କ। ଯେତେବେଳେ ରାମ ବହୁତ କାକୁତି ମିନତି ହୋଇ ବରୁଣ ରାଜାଙ୍କୁ କହିଲେ, ହେ ଜଳ ଦେବତା, ଆପଣଙ୍କ ଅଙ୍ଗ ଦେହରେ ମତେ ମାର୍ଗ ଦିଅନ୍ତୁ, ମୁଁ ସୀତାଙ୍କୁ ଉଦ୍ଧାର କରେ, ଦୁଷ୍ଟ ରାବଣକୁ ବିନାଶ କରେ।

ତେଣୁ ରାମ କହିଲେ କ୍ଷତ୍ରିୟର ଧର୍ମ ନୁହେଁ ଏ ସ୍ତୋତ୍ର ସ୍ତୁତି ପଢ଼ିକିରି ସନ୍ତୁଷ୍ଟ କରିବା। ବରୁଣ କେବେ ଶୁଣିଲେ ନାହିଁ, ଏଣୁ ସେ କଣ କଲେ ନା ଧନୁରେ ଗୁଣ ଟଙ୍କାରି ଯେତେବେଳେ ସର ମାରି ସମୁଦ୍ରର ଜଳ ସବୁ ଶୁଖାଇ ଦେବାକୁ ବସନ୍ତେ, ଏଇଠି ବରୁଣ ଆବିର୍ଭାବ ହୋଇ ଆସି ପହଞ୍ଚିଗଲା।

ମୂଷା ଯେତେବେଳେ ରାମଙ୍କୁ ସାହାଯ୍ୟ କରି ଏଇ ବନ୍ଧ ଦେହରେ ଧୂଳିବାଲି ପକେଇଥିଲା, ଏଇ ଅବସରରେ ତାକୁ ଡାକି ଆଣିଲେ ଗୁଣ୍ଡୁଚି ମୂଷାକୁ ରାମ ହାତରେ ଧରିଲେ, କହିଲାରେ ଛୋଟିଆ ଯିବ ଟିକେ। ଦ୍ୱିତୀୟ ପଲ୍ଲୀ କବି ନନ୍ଦ କିଶୋର ସାମଲ କୁସୁପୁରେ ଲେଖିଲେ।

ଆଇତ୍ୟାନୁ ରାଗି ମହାଭାଗ ମଣ୍ଡଳୀ ହନୁମାନ ବନ୍ଧ ଉପରେ ଯେତେବେଳେ ଶିବମୂର୍ତ୍ତି ରଖିଦେଲେ, ଶିବମୂର୍ତ୍ତି ପ୍ରତିଷ୍ଠା କରିବ କିଏ? ରାମ ଯେତେବେଳେ ଚିନ୍ତା କରି ବ୍ରହ୍ମାଙ୍କୁ ସ୍ମରନ୍ତେ, ସମସ୍ତ ଦେବଗଣ ଆସି ଏହି ବନ୍ଧ ନିକଟରେ ପହଞ୍ଚି ରାମଙ୍କୁ ପ୍ରଣାମ ଜଣାଇଲେ। କଣ ଜଣାଇଲେ ନା, ଭବାଦି ପୋତଙ୍ଗଳତାଗ୍ରଜ ଭକ୍ତ ପ୍ରିୟଂ ଭାନୁକୂଳ ପ୍ରଦୀପ ଭୂତାତ୍ରିନାଥ ଭୁବନାଧିପତ ଭଜାମି ରାମଂ ଭବରୋଗ ବୈଜୟ। ଶ୍ରୀରାମ ବ୍ରହ୍ମାଙ୍କୁ ଶିବମୂର୍ତ୍ତି ପ୍ରତିଷ୍ଠା କରିବାକୁ କହନ୍ତେ, ବ୍ରହ୍ମାଦି ଦେବଗଣ ମନ୍ତବ୍ୟ ଦେଲେ।

ଏକାକେରା ଆପଣ ବ୍ୟତୀତ ଏ ଶିବମୂର୍ତ୍ତି କେହି ପ୍ରତିଷ୍ଠା କରିପାରିବେ ନାହିଁ। ରାମ ଉତ୍ତର ଦେଲେ କହିଲେ ହେ ଦେବଗଣ ଆପଣ ମାନେ ନିର୍ବୋଧ ନା ମୁଁ ନିର୍ବୋଧ। ଯୋଉ ଶତ୍ରୁକୁ ମାରିବା ପାଇଁ ମୁଁ ଏ ସବୁ ଚିନ୍ତା କରିଛି ସେ କଣ ଆସି ତାର ମରଣ ବାଟକୁ ପରିଷ୍କାର କରିବ କି? ଏଇ ସମୟରେ ନାରଦ ପହଞ୍ଚିଗଲେ। ଏଣୁ ନାରଦ କହିଲେ

ନମ ଶିବାୟ ଚରଣେ ଶରଣମ୍ ଲେଖି ଆପଣ ଚିଠି ଖଣ୍ଡିଏ ଲେଖନ୍ତୁ, ମୁଁ ରାବଣକୁ ପୁରୋହିତ ଭାବରେ ଘେନି ଆସିବି। ମହାନାଟକରେ ପ୍ରମାଣ କଲେ ହନୁମାନ ଦାସ କହିଲେ ରାଜଂ ନାଶ ୟଥା ବନଙ୍ଗତା ଘୋର ସ୍ତ୍ରୀ ଜାମାତ ରହି ବୈରଙ୍କାର ଯଥା ମତିଂଥର ଯଥା ମାୟା।

ସାହିତ୍ୟ କଳା ଅନୁରାଗ ଭାବୁକ ମହାତ୍ମା ମାନଙ୍କୁ ମୁଁ ନିବେଦନ କରୁଛି। ଏଇଠି ରାବଣ ଦେବର୍ଷି ନାରଦଙ୍କୁ କହିଲେ ମୁଁ ଶୁଭ ବେଳ ଦେଖି ନିଶ୍ଚୟ ଯାଇ ପହଞ୍ଚି ସମସ୍ତ ଯଜ୍ଞ ଶିବ ପୂଜାର ଉପକରଣ ତୁମେ ଆୟୋଜନ କରିଥିବ। ନାରଦ କହିଲେ ହେ ଶିବ ଭକ୍ତ ଲଙ୍କେଶ, ଆରେ ଧନ, ତୁ ତ ମୋର ନାତି, ତତେ କଣ ମିଛ କହିବି, ରାମ ରାଜ୍ୟ ଓ ପତ୍ନୀ ହରା ହୋଇ ବନବାସୀ, ତୁମେ ସବୁ ପ୍ରତିଷ୍ଠା ଉପକରଣ ନିଜେ ଚଳେଇବ। ଏ କଥା ବିଚାର କରି ରାମ ଦେଖିଲା ଏକ ନମ୍ବର ଉପକରଣ ଯେ ସଦ।

ଲୋକଙ୍କ ମହାଭାବ ବିଚାର କରିବେ। ଏକ ନମ୍ବର ତାଙ୍କର ଯୋଉ ସାଙ୍ଗରେ ସହଧର୍ମିଣୀ ବା ପତ୍ନୀ ନଥାଇ ଶୁଭ କାର୍ଯ୍ୟ କରାଯାଇପାରିବ। ଏଣୁ ରାବଣ କଣ କଲେ, ସୀତାଙ୍କୁ ନିକଟ ସୀତାଙ୍କୁ ନେବା ପାଇଁ ସୀତାଙ୍କ ନିକଟରେ ଯାଇ ରାମଙ୍କର ହସ୍ତଲେଖା ପତ୍ର ଖଣ୍ଡିକୁ ବଢ଼ାଇ ଦେଲେ। ଏହି ଅବସରରେ ସୀତାଙ୍କୁ

ଭାବୁଛନ୍ତି ସତେ କଣ ରାବଣ ତାର ପୁରୋହିତ ଭାବରେ ଆସି ମୋର ଶିବ ମୂର୍ତ୍ତି ପ୍ରତିଷ୍ଠା କରିବେ। ଠିକ ଏହି ସମୟରେ ରାବଣ ରଥରୁ ଓହ୍ଲାଇ ପଡିଲେ।

ସମୟରେ ରାବଣଙ୍କୁ ପୁରୋଧା ଭାବରେ ରାମ ଲକ୍ଷ୍ମଣଙ୍କୁ ଆସନ ଦେବାକୁ ନିର୍ଦ୍ଦେଶ ଦିଅନ୍ତେ। ଲକ୍ଷ୍ମଣ ଆସନ ଦେବାରୁ ଲଙ୍କେଶ ବସି ନଥିଲେ, ନିଜେ ନେଇଥିବା ଆସନରେ ସୀତାରାମଙ୍କୁ ଆସନରେ ବସାଇ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରି ପ୍ରେମାନନ୍ଦରେ ନେତ୍ରାନନ୍ଦ କରି ଉଦାନନ୍ଦ ହୋଇ ପୂର୍ଣ୍ଣାନନ୍ଦ ଲାଭ କଲେ। ମୋର ଭାବୁକ ଭାବଗ୍ରାହୀ ବିଚାର କରିବେ, ଶୁଭ ମୁହୂର୍ତ୍ତ ଦେଖି ବୃହସ୍ପତି କହିଦେଲାରୁ ଶ୍ରୀରାମ ସ୍ୱୀକାର କରନ୍ତେ। ରାବଣ ସୀତା ଓ ନିଜ ରାମ ସୀତା ଓ ନିଜ କରରେ ଉତ୍ସବଠୁ ଧାରଣ କରି ସର୍ବାଧ ଗଣପତି ପୂଜାଟିଏ କଲେ। ଏଠି ସିଦ୍ଧ ବିନାୟକ ସ୍ତୋତ୍ରଟିଏ ପଢ଼ିଲେ, କାର୍ଯ୍ୟାର୍ଥୀ ରକ୍ତ କୁସୁମୟୀ ରକ୍ତ ଅଚନ୍ଦନ ବାହାରିବି, ରକ୍ତାମ୍ବର ଧର ଭୂତ ଚତୁର୍ଥାମର ଚୀବନ ତ୍ରିକାଳମ ଏକ କାଳ ବା ନିୟତାସନା ସ୍ତ୍ରେଣା ଦଶୌତି ନରବିନ୍ଦ ତ୍ରିବାଞ୍ଚିତ। ତାପରେ ସ୍ୱସ୍ତି ବାହାଚନ ସୂର୍ଯ୍ୟାର୍ଘ୍ୟ ଦେଇ ପୁଣ୍ୟାବାଚନ କରି ସଂକଳ୍ପ କରାଇଲେ, ଏଣୁ ତାପରେ ଶିବ ପୂଜା ଆରମ୍ଭ କରିଦେଲେ। ଶିବ ସ୍ତୁତିଟିଏ ପଢ଼ିଲେ ଦେବ କିନ୍ଦର।

ସୁନୀଲ କାନ୍ତ ମହାନ୍ତି, ସିଲୁ ଆଣ୍ଡ ଆକୃତି, ଦେଓକାଳି, ଶଙ୍ଖତ୍ରାସ କଟକରୁ ଲେଖିଛନ୍ତି। ଆପଣ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଭଲରେ ଥିବେ। ନିଶ୍ଚିତ ଆଜ୍ଞା, ବହୁତ ଭଲରେ ଅଛି, ଆପଣ ମଧ୍ୟ ଭଲରେ ଥାଆନ୍ତୁ। ଆଜିର ରିକ୍ୱେଷ୍ଟ ସଙ୍ଗ ପ୍ଲିଜ ଶୁଣାଇବେ ନିଶ୍ଚିତ ଭାବରେ। ଆପଣ ଲେଖିଛନ୍ତି, ପ୍ରଭୁ ଜାଣିନି ମୁଁ ତୁମେ କିଏ, ଗୀତଟି ଶୁଣିବେ ରଖିଲେ ଶିବ ମାରିବ କିଏ କଥା ଚିତ୍ରର ବଢ଼ିଆ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଲପିତା ମିଶ୍ର ଏବଂ ପ୍ରୀତିନନ୍ଦା ରାଉତରାୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ, କବାଟବନ୍ଧ ଯାଜପୁରରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ସଂସାର କଥା ଚିତ୍ରର ଗୋଟିଏ ଗୀତ, ଯେଉଁ ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆଉ ଗୋଟିଏ ସମସ୍ୟା ଆସିଛି, ଲେଖିଛନ୍ତି ମଞ୍ଜୁନାନୀ, ମୃତ୍ୟୁଞ୍ଜୟ ଏବଂ ଯାଜ୍ଞସେନୀ। କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି, ଆପଣଙ୍କୁ ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର, ଆକାଶବାଣୀର ସବୁ ଷ୍ଟାଫ ମାନଙ୍କୁ ନମସ୍କାର। ଆଜ୍ଞା, ଆପଣମାନେ ସମସ୍ତେ ଆଶା କରୁଛୁ ଭଲରେ ଥିବେ। ଆପଣ ଶୁଣିବାକୁ ଚାହିଁଛନ୍ତି ଗୃହଲକ୍ଷ୍ମୀ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଭିକାରୀ ବଳ।

ଉଚ୍ଛବ ଚରଣ ସାହୁ ଧାରାପୁର ମହାଙ୍ଗା କଟକରୁ ଲେଖିଛନ୍ତି ମିଛମୟ ସଂସାରର ଗୋଟିଏ ଗୀତ ଶୁଣାଇବା ପାଇଁ, କିନ୍ତୁ କ୍ଷମା କରିବେ ଶ୍ରୋତାବନ୍ଧୁ, ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ପୁଣିଥରେ। ଆମର ପରବର୍ତ୍ତୀ ଶ୍ରୋତା ଦେଇଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିତା ପରିଜୟ, କଲ୍ୟାଣୀ ନଗର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆରାଧନା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କରୁଣିଆ ବାଲେଶ୍ୱର ସୋରରୁ। ଲେଖିଛନ୍ତି ଲଭ୍ଲି ପୂଜା ଆଣ୍ଡ ରତିକାନ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି ଅନାରୀ କଥା ଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ, ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ। ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

0: ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱର ସ୍ୱର କୁରୁଣିଆରୁ। ଆପଣ ଯେଉଁ ଗୀତଟି ଶିଚ୍ଛରେ କଥାଚିତ୍ରର ଗୋଟିଏ ଗୀତ ଆପଣ ରିକ୍ୱେଷ୍ଟରେ ପଠାଇଛନ୍ତି, ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା କରିବେ। ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କାନ୍ତ ଲାଠଗଡ଼ରୁ, ଲେଖିଛନ୍ତି ମୁନି, ରାଣୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣ ଶୁଣିବାକୁ ଚାହିଁଛନ୍ତି କନ୍ୟାଦାନ କଥାଚିତ୍ରର ଗୀତଟି, ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ପ୍ରଣବ ପଟ୍ଟନାୟକ।
1: ଭୋଳା, ତମ ଗାଁ ଆଉ କେତେ ଦୂର?
2: ଏଇ ତ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି। ଲେଖିଛନ୍ତି ଭବାନୀ ଦେବୀ, ମହାଜନପୁର ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆଦମୀ ଖିଲୋନା ହେ କଥାଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣିନିଅନ୍ତୁ। ଏହାର କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ଜିଜ୍ ଏବଂ ଅଲକା ଏଗ୍ନେଇକ୍।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ମହାସିଂହପୁର ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ଚିହ୍ନା ଚିହ୍ନା କଥାଚିତ୍ରର ଗୀତଟି। ଏହାର କଣ୍ଠଶିଳ୍ପୀ ହେଲେ ତାନସେନ ସିଂହ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ବାଉରୀ ବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ବାବୁଲ, ସିବୁଲ, ଶଙ୍କର ଏବଂ କୀର୍ତ୍ତିରଞ୍ଜନ ମହମ୍ମଦପୁର ବିଲାହାଟ କଟକରୁ। ଆପଣ ଲେଖିଛନ୍ତି ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣାଇବା ପାଇଁ ମହାଲକ୍ଷ୍ମୀ ମହାମୟୀ। ଶ୍ରୀ ଜଗନ୍ନାଥ କଥାଚିତ୍ର ଅନେକଗୁଡ଼ିଏ ଗୀତ ଅଛି, କିନ୍ତୁ ସେହି ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତାବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ନାରାୟଣ ପ୍ରଧାନ ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି। ସମାଧି କଥାଚିତ୍ରର ଗୋଟିଏ ଗୀତ ଶୁଣାଇବା ପାଇଁ ଗୀତଟିକୁ ଗାଇଛନ୍ତି ଆଶା ଭୋଁସଲେ।

ପ୍ରଭାକର ପାତ୍ର ପ୍ରମୋଦ ପାତ୍ର ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି। ଆପଣ ସୁନାପଞ୍ଚରୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଠୁମରୀ।

ଯାଜପୁର ବିଲା ହାଟ କଟକରୁ ଆଉ ଗୋଟିଏ ଏସଏମଏସ ଆସିଛି। ଲେଖିଛନ୍ତି ଭାରଚନ୍ଦ୍ର ପାତ୍ର, ମଙ୍ଗଳି କୁଣ୍ଡୁ, ବାଉରୀବନ୍ଧୁ ପାତ୍ର, ରଞ୍ଜନ କୁମାର ଗିଲ ଏବଂ କୈଳାସ ଚନ୍ଦ୍ର ଗିଲ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରର ଗୀତ। ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର, ଇରା ମହାନ୍ତି ଏବଂ ଟି ସୌରୀ, କୁମାର ବାପି।

ବିଭାସାହି କାଦୁଆପଡ଼ା ଜଗତସିଂହପୁର ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଭକ୍ତ ଆପଣ ଶୁଣିବାକୁ ଚାହିଁଛନ୍ତି ତୁମ୍ବିନ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

ପରବର୍ତ୍ତୀ ଏସଏମଏସଟି ଆସିଛି ଯାଜପୁର ରୋଡ଼ରୁ, ଲେଖିଛନ୍ତି ରେହମାନପୁର ତୁଳତୀ ଯାଜପୁର ରୋଡ଼ରୁ ହେମନ୍ତ କୁମାର ଦାସ। ଆପଣ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲଭେକ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ଆହୁରି ଅନେକ ଗୁଡ଼ିଏ ଏସଏମଏସ ରହିଗଲା, ଯେମିତିକି ଲେଖିଥିଲେ ସୋନାଲିକା ମିତାଲି ଡେଲାଙ୍ଗରୁ, ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଥିଲେ, ଆଉ ନିଆଳି କଟକରୁ ଲେଖିଥିଲେ ଲୋରା ମହାନ୍ତି, ଟୁକୁ ଲିଜା ଲେଖିଥିଲେ ବାଙ୍କିରୁ, ଜିତେନ୍ଦ୍ର ଲେଖିଥିଲେ ନିଆଳି ମାଧବରୁ, ସେଭଳି ସିମିଳିପଦା ଅନୁଗୁଳରୁ ଲେଖିଥିଲେ ବାପୁ ମାମା ପାପା ପୁରା ପରିବାର, କିନ୍ତୁ ଆପଣ ଯେଉଁ ଲେଖିଥିଲେ ବାଳକୃଷ୍ଣ ଦାସଙ୍କ ଗୀତଟିଏ ଶୁଣାଇବା ପାଇଁ, ସେଠି ଆମେ ଚିରହରିତ୍ରୀ ସ୍ଥାନ ଦେଇପାରିବୁ, ଏବେ ସେ ସମୟ ନୁହେଁ। ତେବେ କ୍ଷମା କରିବେ ଶ୍ରୋତାବନ୍ଧୁ, ଅନେକ ଗୁଡ଼ିଏ ଏସଏମଏସ ରହିଗଲା ସମୟ ଅଭାବ ଯୋଗୁଁ।

ଭତ୍ରା ସମ୍ପ୍ରଦାୟର ଗୀତ ପରିବେଷଣ କରୁଛନ୍ତି ଜଗନ୍ନାଥ ଭତ୍ରା ଏବଂ ସାଥୀ। ଏହି ଭତ୍ରା ଭାଇ ଭଉଣୀମାନେ ଆପଣଙ୍କୁ ଶୁଣାଉଛନ୍ତି ବଗିଚାରେ ପାଣି ଦେବା ସମୟରେ ସେମାନେ ଯେଉଁ ଗୀତଟି ଗାଇଥାନ୍ତି ସେହି ଗୀତଟିକୁ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆପଣମାନେ ଜାଣନ୍ତି ଢଗଢମାଳି ଅନ୍ୟ ଅନ୍ୟାନ୍ୟ ବିଷୟ ସବୁ ପରି ଆମ ଓଡ଼ିଆ ପରମ୍ପରା ଏବଂ ଚଳଣୀ ସହିତ ଓତପ୍ରୋତ ଭାବରେ ଜଡ଼ିତ। ସତ କହିଲେ ନୀତିଦିନିଆ ଜୀବନରେ ଛୋଟ ଛୋଟ ଘଟଣାକୁ ନେଇ ହସ ମଜା ଭାବରେ ଭାବିବାର ଏହା ଏକ ସୁନ୍ଦର ଉପାୟ, ଯେଉଁଥିରେ ଥାଏ କଥା, କବିତା ଏବଂ ଟିକେ ହାଲୁକା ମଜା, ଯାହା ମୁହଁରେ ସ୍ମିତହସଟି ଆଣିଦେବା ସହିତ ପରୋକ୍ଷରେ ଆମକୁ ସେ ସମୟରେ ଘଟୁଥିବା ଘଟଣାର ଏକ ରସମୟ ବା ମଜାଦାର ଉପଲକ୍ଷଟିଏ ଦିଏ। ଆପଣ କହିପାରନ୍ତି ଆମ ଚଳନୀରେ ଆଜି ଏହିସବୁ ଢଗଢମାଳିର ବ୍ୟବହାର ଅନେକ ମାତ୍ରାରେ କମିଗଲାଣି। ମାତ୍ର କୁହନ୍ତୁ ତ, ଆମେ କ'ଣ ଆମର ଏହି ନିଚ୍ଛକ ଓଡ଼ିଆ ଚଳନୀରେ ପ୍ରଚଳିତ ଢଗଢମାଳିଠାରୁ ନିଜକୁ ପୂରାପୂରି ଅଲଗା କରିପାରିଛୁ ବା କରିପାରିବୁ? ଆମର ଆଜିର କାର୍ଯ୍ୟକ୍ରମରେ ଏହି ପରିପ୍ରେକ୍ଷୀରେ ରଖିଛି ଗୋଟିଏ ଆଲୋଚନା, ଆମ ଢଗଢମାଳି। ଆଲୋଚନା କରିଛନ୍ତି ଡକ୍ଟର ସୁଲୋଚନା ଦାସ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆମ ଢଗଢମାଳି ଏ ସମ୍ପର୍କରେ ପ୍ରଥମେ ଆପଣ ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ଢଗଢମାଳି ପ୍ରବାଦ, ପ୍ରବଚନ, ଗାଥା, ଗୀତିକା, କାନ୍ଦଣା, ପୁଚି ଖେଳ ଗୀତ, ପହେଳି, ଛଟା, ଦୋଳି ଗୀତ, ଭାଲୁକୁଣି ଗୀତ, ନାଁ ଦିଆ, ଦଣ୍ଡ ନାଚ ଗୀତ, ଏମିତି ବହୁତ ଲୋକଗୀତ ଅଛି ଯୋଉଗୁଡାକର ମୂଳ ଭଣ୍ଡାର ହେଉଛନ୍ତି ଆମ ଗାଁ ଗହଳର ନାରୀମାନେ। ସେମାନଙ୍କ ଭିତରେ ଅନେକ ନିରକ୍ଷରା ବି ଅଛନ୍ତି, ଯୋଉମାନେ ପାଠଶାଠ ପଢୁନାହାନ୍ତି, କିନ୍ତୁ ଚମତ୍କାର ଗୀତ ସେମାନେ ରଚନା କରିଦେଇ ପାରନ୍ତି। ଆଉ ଶହ ଶହ ବର୍ଷ ଧରି ସେଇମାନଙ୍କ ଦ୍ୱାରା ରଚିତ ଆବୃତ ଏବଂ ଗୀତ, ଏସବୁ ଢଗଢମାଳି ବା ଲୋକଗୀତ ଆମର ତୁଣ୍ଡକୁ ତୁଣ୍ଡକୁ ଗଡ଼ି ଆସୁଛି। ଯେମିତି ଦେଖନ୍ତୁ, ଆମର ଋଗ୍ବେଦ ରଚିତ ହେଇଥିଲା, ଆଦିମ ମଣିଷ ଜଙ୍ଗଲରେ ବୁଲୁଥିଲା, ଅରଣ୍ୟରେ ବାସ କରୁଥିଲା, ସେଇ ଜାଙ୍ଗଳିକ ମଣିଷ ଭିତରେ ପ୍ରକୃତିକୁ ଦେଖି ତା ଭିତରେ ଯୋଉ ସୌନ୍ଦର୍ଯ୍ୟ ବୋଧ ଆସିଲା, ତା ଭିତରେ ଯୋଉ ଭାବାବେଗ ସୃଷ୍ଟି ହେଲା, ତାର ପ୍ରକୃତି ପ୍ରତି ଯୋଉ ପ୍ରୀତି ସୃଷ୍ଟି ହେଲା, ତାକୁ ନେଇକରି ସେମାନେ ସେତେବେଳେ ପ୍ରଥମ ପ୍ରଥମେ ଗୀତିକା ଗୁଡ଼ିକ ରଚନା କରୁଥିଲେ, ଯୋଉଗୁଡ଼ିକ କି ପ୍ରାର୍ଥନା ରୂପରେ ଋଗ୍ବେଦରେ ସୃଷ୍ଟି ହେଲା, ଏବଂ ତାହା ଶହ ଶହ ବର୍ଷ ଧରିକିରି ଆମର ଶ୍ରୁତି ରୂପରେ ଜଣକଠୁ ଜଣେ ଶୁଣିଲା, ତାଠୁ ଶୁଣିକିରି ସେ ଗାଇଲା, ସେ କହିଲା, ତାପରେ ଏମିତି ଏମିତି ଶହ ଶହ ବର୍ଷ ଗଡ଼ି ଆସିବା ପରେ ସେସବୁ ଲିପିବଦ୍ଧ ହେଇଥିଲା। ଠିକ ସେମିତି ଏସବୁ ଢଗଢମାଳି ଆମର ଶହ ଶହ ବର୍ଷ ଧରି ବିଶେଷ ଭାବରେ ପଲ୍ଲୀ ଅଞ୍ଚଳର ସ୍ତ୍ରୀଲୋକମାନଙ୍କ ତୁଣ୍ଡରେ ହିଁ ତୁଣ୍ଡକୁ ତୁଣ୍ଡକୁ ପ୍ରଚାରିତ, ପ୍ରସାରିତ ଏବଂ ବିସ୍ତାରିତ ହେଇ ଆସିଛି, ଏଯାବତ ହେଇ ଚାଲିଛି ମଧ୍ୟ। ତେଣୁ ନାରୀମାନେ ହେଉଛନ୍ତି ପ୍ରକୃତରେ ଆମ ଲୋକ ସାହିତ୍ୟର, ଲୋକଗୀତର, ଢଗଢମାଳିର ହେଉଛନ୍ତି ସେମାନେ ଗନ୍ତାଘର।

0: ଲୋକଗୀତ ପ୍ରକୃତରେ କହିବାକୁ ଗଲେ ଲୋକମାନଙ୍କର ଗୀତ, ସାଧାରଣ ଲୋକଙ୍କର ଗୀତ, ଜନମାନସର ତାହା ହଉଛି ପ୍ରତିଫଳନ।
1: ଆଜ୍ଞା, ତେବେ ଢଗଢମାଳିର ସଂଜ୍ଞା ଏଥିନେଇ ଆପଣ କଣ କହିବେ?
0: ଲୋକଗୀତ ବା ଢଗଢମାଳି ଗୋଟେ ଅଳସ ଅବସର ବିଳାସ ନୁହେଁ, ଏହା ହେଉଛି ଗୋଟେ ଜୀବନ ସମୃଦ୍ଧ ଜୀବନ ଧର୍ମୀ କଳା। ଏହା ଅନୁଭବରୁ ହିଁ ସୃଷ୍ଟି ହୋଇଥାଏ। ଜଣଙ୍କର ଜୀବନ ବ୍ୟାପୀ ଯୋଉ ଅନୁଭବ, ଯୋଉ ଉପଲବ୍ଧି, ସେଇ ଉପଲବ୍ଧିରୁ ଯୋଉ ଜୀବନ ଦର୍ଶନ ଟିକେ ଆହରଣ କରିଥାନ୍ତି ସ୍ତ୍ରୀ ଲୋକମାନେ, ଜୀବନ କହିଲେ ଏଇଆ, ପରିବାର କହିଲେ ଏଇଆ, ସ୍ୱାମୀ କହିଲେ ଏଇଆ, ପୁଅ ଝିଅ କହିଲେ ଏଇଆ, କଣ କଣ କରିବା କଥା, ଆମର ଆଧ୍ୟାତ୍ମିକ ଦର୍ଶନ କହିଲେ କଣ, ସେମାନଙ୍କ ଉପଲବ୍ଧିରେ ସେମାନେ ଯାହା ଆହରଣ କରିଥାନ୍ତି ତାକୁ ହିଁ ସେମାନେ ଗୀତ ଆକାରରେ ଛୋଟ ଛୋଟ ପଦରେ ରଚନା କରିଥାନ୍ତି। କେତେବେଳେ ଏଇଟା ବ୍ୟଙ୍ଗାତ୍ମକ ହେଇଥାଏ ତ କେତେବେଳେ ଏହା ହାସ୍ୟରସାତ୍ମକ ହେଇଥାଏ, ପୁଣି କେତେବେଳେ କରୁଣ ରସରେ, ଯେମିତି ଦେଖନ୍ତୁ ଆମର ଝିଅ ଶାଶୁଘରକୁ ଯାଉଛି, କାନ୍ଦି କାନ୍ଦି ଯାଉଛି, ଝିଅ ମା କାନ୍ଦୁଛନ୍ତି, ଖୁଡ଼ୀ ଭାଉଜ ଭଉଣୀ ବାପା ଭାଇ ସମସ୍ତେ କାନ୍ଦୁଛନ୍ତି, ସେଗୁଡାକ ମଧ୍ୟ କେତେ ସୁନ୍ଦର ଭାବରେ ମାନେ କାନ୍ଦଣା ରୂପରେ ମଧ୍ୟ ସେ ଲୋକଗୀତ ଗୁଡିକ ପ୍ରଚାରିତ ହେଇଛି। ପ୍ରେମର ଆବେଗରେ ଜଣେ ତା ସ୍ୱାମୀକି କଣ କହୁଛି, କେତେବେଳେ ଗୋଟିଏ ଥଟ୍ଟା କରୁଛି ତାର ଦିଅରଟିଏ ମାନେ ଭାଉଜକୁ ଥଟ୍ଟା କରୁଛି ବା ଭିଣେଇଟିଏ ଶାଳୀକୁ ଥଟ୍ଟା କରୁଛି, ଏମିତି ଯେମିତି ଗୋଟେ ପ୍ରବାହିତ ନଦୀ, ବେଗମତୀ ନଦୀ ପରି ଏହା ପ୍ରବାହ ଧର୍ମୀ ହେଇଥାଏ। ତେଣୁ ଏଇ ଢଗଢମାଳିର କିଏ ସ୍ରଷ୍ଟା, କେବେ ତାର ସୃଷ୍ଟି, କିଏ ତାର ଶ୍ରୋତା, ଆଉ କାହିଁକି ଏସବୁର ଶହ ଶହ ବର୍ଷ ଧରି ସାଧାରଣ ଜନମାନସକୁ ଛୁଇଁଛି, ଏସବୁର କିଛି ବିଧିବଦ୍ଧ ଇତିହାସ ନାହିଁ। ତେଣୁ ଜଣେ କିଏ ତାର ସୃଷ୍ଟି କରିଛି, ଏକରୁ ସୃଷ୍ଟି ହେଇ ତାହା ପାଲଟି ଯାଇଛି, ସମଷ୍ଟିର ହେଇଯାଇଛି। ତେଣୁ ତାର ସୃଷ୍ଟି ହେଉଛି ସମାଜର, ଏବଂ ସମାଜର ଉଦ୍ଭବ ହେଇ ସେ ସମାଜର ପ୍ରତିଫଳନ ରୂପରେ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେଇଥାଏ ବା ସମାଜର ମଙ୍ଗଳ ବା କଲ୍ୟାଣ ସାଧନ କରିଥାଏ। ତେଣୁ ସେଇଥିପାଇଁ ଆମେ ଯେତେ ଲୋକ ଗୀତ ଦେଖୁଛୁ ବା ଲୋକ ସାହିତ୍ୟ ଦେଖୁଛୁ ବା ଢଗଢମାଳି ଦେଖୁଛୁ, ସେଥିରେ ସେହି ସମୟର ଚିନ୍ତା ଚେତନା, ଭାବ, ପରିବେଶ, ଚଳଣୀ, ଲୋକ ବିଶ୍ୱାସ, ଏସବୁର ବେଶ ସୁନ୍ଦର ଭାବରେ ମର୍ମଟିକି କୁ ସେମାନେ ଅନୁରଣିତ କରିଥାନ୍ତି। ଯେତେବେଳେ ତାର ଭାଷା ଭାରି ସୁନ୍ଦର, ସରଳ, ସହଜ, ବୋଧଗମ୍ୟ, ସେଥିରେ କିଛି ଜଟିଳତା ନଥାଏ, ବୌଦ୍ଧିକତା ନଥାଏ, କ୍ଲିଷ୍ଟତା ନଥାଏ, ଜଣେ ସାଧାରଣ ମଣିଷ ଯେମିତି ବୁଝିପାରିବ।
1: ଆଜ୍ଞା,
0: ତାଙ୍କର ଯୋଉ ଭାବଟିକୁ କହିବାର ଯୋଉ ଅଭିବ୍ୟକ୍ତିଟିକୁ ସେମାନେ ସେମାନଙ୍କ ଢଙ୍ଗରେ ସେମାନଙ୍କର ଯୋଉ ସ୍ୱଭାବ ସୁଲଭ ଯୋଉ ସାଧାରଣ ଭାବରେ ପ୍ରକାଶ କରିଥାନ୍ତି। ସେଇଥିପାଇଁ ଢଗଢମାଳି ଗୁଡିକ ରସାଳ, ପ୍ରାଣମୟ, ଜୀବନଧର୍ମୀ ହେଉଛି ଏଇ ଯୋଉ ଢଗଢମାଳି ଗୁଡିକ।

ସାଧାରଣ ଗୋଟେ ଉଦାହରଣ ଏଠି ଦଉଛି, ହାତରେ ନଥାଏ ଧନ ପୁଅ ବାହା କରି ମନ, କେଡେ ଛୋଟିଆ କଥାଟା କିନ୍ତୁ କେତେ ବଡ କଥାଟାକୁ ସେ ଇଙ୍ଗିତ କରୁଛି। କଣ ଯେ ଯଦି ପଇସା ନାହିଁ ତମ ପାଖରେ ବେଶୀ, ତାହେଲେ ପୁଅ ବାହାଘର କରିବାକୁ ମନ କଲ ଠିକ ଅଛି, କିନ୍ତୁ ବେଶୀ ଅପବ୍ୟୟ କର ନାହିଁ। କେତେ ବଡ କଥାଟି କୁହାଯାଇଛି। ବା ଯେମିତି ଆପଣା ହସ୍ତେ ଜୁହାଚ୍ଛନ୍ତି କେ ତାର ଅଛି ପ୍ରତିବାଦୀ। ଯଦି ନିଜେ ନିଜର ଶତ୍ରୁ ହେଲା, କିଛି ଅପକର୍ମ କଲା, ଖରାପ କାମ କଲା, ସେ ତ ନିଜେ ନିଜର ବଡ ଶତ୍ରୁ, ବିପଦକୁ ଆବାହନ କରିକି ଆଣିବ। ଜଣେ ଏଇ ଢଗ ମାଧ୍ୟମରେ ସେ ଚେତେଇ ଦଉଛି, ଏଇ ତୁ ଏମିତି ଭୁଲ କାମ କରନା। ଏଇସବୁ ହଉଛି ଆମ ଢକ ଢମାଳିର ଯେଉଁ ସାମାଜିକ ଇଙ୍ଗିତ। ଏହି ସମ୍ପର୍କରେ ଆମର କୁଞ୍ଜ ବିହାରୀ ଦାସ ମଧ୍ୟ ଗୋଟେ ସୁନ୍ଦର କଥା କହିଛନ୍ତି। ସେ କହିଛନ୍ତି, ଢଗଢମାଳି ଆମ ମନରେ ବସା ବାନ୍ଧିଥିବା ସହିତ ମଣିଷ ପ୍ରାଣ ଭିତରେ ଯୋଉଟା ବସା ବାନ୍ଧିକିରି ରହିଛି, ଗୋଟେ ଜୀବନ ସହିତ ସମାନ୍ତରାଳ ଭାବରେ ଅଙ୍ଗାଙ୍ଗୀ ଭାବରେ ଜଡିତ ହେଇକି ଯୋଉ ସାହିତ୍ୟ ଯାଇଛି ସେଇଟା ହଉଛି ଲୋକ ସାହିତ୍ୟ। ତେଣୁ ଏଇଟା କେତେବେଳେ ପରୋକ୍ଷ ସମାଲୋଚନା ତ କେତେବେଳେ ପ୍ରତ୍ୟକ୍ଷ ସମାଲୋଚନା ହେଇକିରି ଜୀବନକୁ ସେ ଗୋଟେ ନିର୍ଦ୍ଦିଷ୍ଟ ଇଙ୍ଗିତ ଦେଇଥାଏ ବା ଜୀବନ ଦିଗ୍ଦର୍ଶନ ଦେଇଥାଏ। ସେଇଥିପାଇଁ ସାଧାରଣ ମଣିଷର ସାଥୀ, ସବୁବେଳର ସାଥୀ ହେଉଛି ଆମର ଏଇ ଢଗଢମାଳି। ଦୁଃଖରେ କେତେବେଳେ ଆଶ୍ୱାସନା ଦିଏ, ପୁଣି କେତେବେଳେ ମଣିଷ ଦୋଘାଇରେ ପଡିକି ଦୋଛକରେ ଠିଆ ହେଇଛି, ମୁଁ କୋଉ ବାଟରେ ଯିବି, ଏପଟେ ଯିବି କି ସେପଟେ ଯିବି, ଯେତେବେଳେ ତା ଭିତରେ ଦ୍ୱନ୍ଦ ଉପୁଜେ, ସେତେବେଳେ ମଧ୍ୟ ଏଇ ଢଗଢମାଳି ମାନଙ୍କ ଭିତରୁ ଆମେ ଜୀବନ ପାଇଁ କୋଉ ରାସ୍ତାରେ ଯିବା ଉଚିତ ସେଟା ମଧ୍ୟ ଆମର ସୂଚନା ସେଥିରେ ମିଳିଥାଏ। ଅନ୍ଧାରରେ ମଧ୍ୟ ସେ ଆଲୋକ ଦେଖେଇଲା ଭଳି ଢଗଢମାଳି ଗୁଡିକ ଢଗରୁ ସାଧାରଣ ଲୋକଙ୍କର ଯୋଉ ଚିନ୍ତା, ଚରିତ୍ର, ପ୍ରତ୍ୟୁତ୍ପନ୍ନ ମତିତ୍ୱ, ଜ୍ଞାନ, ବୁଦ୍ଧି, ବିଚାର, ଆଚାର, ସୌନ୍ଦର୍ଯ୍ୟ, ସାଧନା, ବ୍ୟଙ୍ଗ, ବିଳାସ, ରୁଚି ଆଉ ସୁଚିତାର ପରିଚୟ ମିଳେ। ଆପଣ ଭାବୁଛନ୍ତି

0: ଯେ ଏମାନେ ତ ମୂର୍ଖ ଲୋକ ଥିଲେ, ଏମାନେ ତ ବିଶେଷ କିଛି ପାଠ ପଢି ନଥିଲେ, ଏମାନଙ୍କର ଜ୍ଞାନ ଗାରିମା ନଥିଲା, ତାହେଲେ ଏତେ ଏତେ କଥା କେମିତି କହିପାରୁଥିଲେ? ଏକଥା ଆମକୁ ସ୍ୱୀକାର କରିବାକୁ ହବ ଯେ ସେମାନଙ୍କର ଜୀବନର ଯୋଉ ଅବବୋଧ, ଯୋଉ ଅନୁଭୂତି ସିଦ୍ଧ, ଯୋଉ ଉପଲବ୍ଧି, ତାକୁ ସେମାନେ ଏଇ ଯୋଉ ଢଗଢମାଳି ପ୍ରକାଶ କରୁଥିଲେ। ଗୋଟିଏ ଉଦାହରଣ ମୁଁ ଏଠି ଦେଇପାରେ, ନିକିତି ତୌଲ ସାନ ବଡକୁ ଯିଏ ଭାରି ସିଏ ଯାଏ ତଳକୁ। ଏଇ ଯୋଉ ଢଗଢମାଳି କହିଲେ ଖାଲି ଯେ ଢଗଢମାଳି ଗାଁରେ ରଚନା କରିଥିବା କଥା ନୁହେଁ, ମନେକର ଯେ ଭାଗବତର ଗୋଟିଏ ବାଣୀ, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ଜାଣେ। ତେଣୁ ଏଇଭଳି ଅସଂଖ୍ୟ ଢଗଢମାଳି ଆମର ବହୁ କାଳ ଧରିକରି ପ୍ରଚାରିତ ପ୍ରସାରିତ ହେଇଆସୁଛି। ତେଣୁ ଏଥିରେ ଜୀବନର ଅବବୋଧ ଥାଏ, ନୀତି ଦର୍ଶନ ଥାଏ, ସମାଜକୁ ସୁଧାରିବାର ପ୍ରଚ୍ଛନ୍ନ ଇଙ୍ଗିତ ବି ଥାଏ।
1: ଏଇ ଯୋଉ ସବୁ ଢଗଢମାଳି, ଏହାର ଉତ୍ପତ୍ତି ସମ୍ପର୍କରେ ଆପଣଙ୍କର ମତ କ'ଣ?
0: ମୁଁ ମୂଳରୁ କହିଛି ଯେ ଢଗଢମାଳି ଅତି ପ୍ରାଚୀନ ସୃଷ୍ଟି, ମାନବ ସଭ୍ୟତାର, ମାନବର ଚେତନାର ଯେତେବେଳେ ବିକାଶ ଘଟିଛି, ସେ ବିକାଶ ସଙ୍ଗେ ସଙ୍ଗେ ଏହାର ଉତ୍ପତ୍ତି। ମୁଁ ଯୋଉଟା କହିଲି, ରୂପବେଦ କଥାଟା କହିଲି, ଆଦି ମାନବ ତା ପ୍ରାଣର ଆବେଗକୁ ପ୍ରକାଶ କଲା ଗୀତରେ ପ୍ରଥମରେ। ତେଣୁ ଆମର ଏକଥା ମଧ୍ୟ ପ୍ରମାଣ ସିଦ୍ଧ ହୋଇସାରିଛି ଯେ ସାହିତ୍ୟର ପ୍ରଥମ ସୃଷ୍ଟି ହେଉଛି ଗୀତ, ଗଦ୍ୟ ନୁହେଁ। କାରଣ ମଣିଷ କଥା କହିଲେ ସୁଦ୍ଧା ଯେତେବେଳେ ସାହିତ୍ୟ ରଚନାଟିଏ କରିବାକୁ ଯାଇଛି, ସେ ସେତେବେଳେ ଗୀତଟିଏରେ ଆଗ ତାକୁ ଅଭିବ୍ୟକ୍ତ କରିଛି, ନିଜକୁ ଅଭିବ୍ୟକ୍ତ କରିଛି, ପରେ କାହାଣୀ ଗପ ହୋଇଛି। ପରବର୍ତ୍ତୀ କାଳରେ ସେଗୁଡ଼ିକ ଏଇଭଳି ନାନାବିଧ ଜୀବନଚର୍ଯ୍ୟାକୁ ସେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର ପର୍ଯ୍ୟାଲୋଚନା କରିଛନ୍ତି। ତେଣୁ ଏଇ ଜୀବନଧର୍ମୀ କଳାଟି ବିକାଶ ଲାଭ କରିଛି ମଣିଷର ଭାବନାରୁ, ତାର ସ୍ୱତନ୍ତ୍ର କଳ୍ପନାରୁ, ତା ଜୀବନର ଚିନ୍ତା ଓ ଚେତନା ଭିତରୁ ଏହାର ଉଦ୍ଭବ ଆଉ ବିକାଶ ହୋଇଛି। କହୁ କହୁ ଏତେ ସୁନ୍ଦର ଭାବରେ ସେମାନେ କବିତାଟିଏ ରଚନା କରିଦେଇଥାନ୍ତି ଯେ ସେଇ ବିଦ୍ରୋହ ଭିତରେ ମଧ୍ୟ ଜୀବନର ଗୋଟିଏ ସୁନ୍ଦରତମ ଚିତ୍ର ଫୁଟି ଉଠିଥାଏ।

0: ତେଣୁ ଏଇ ଢଗଢମାଳି ଗୁଡ଼ିକର ଆଙ୍ଗିକ ଉପଚାର ହେଉଛି ବାସ୍ତବଧର୍ମୀ, ଏମାନେ ବାସ୍ତବତାରୁ ସୃଷ୍ଟି ହୋଇଥାନ୍ତି। ଏହାର ପରୋକ୍ଷ ସମାଜକୁ ସଂସ୍କାର କରିବା ହିଁ ଏହାର ମୂଳ ଧର୍ମ।
1: ତେବେ ଏହାର ସଂଗ୍ରହ, ଏ ଯୋଉ ଢଗଢମାଳି, ଏହାର ସଂଗ୍ରହ ପ୍ରାୟ କେବେଠୁ ହେଇଥିଲା ବୋଲି ଆମେ କହିପାରିବା?
0: ସବୁଠୁ ଆଶ୍ଚର୍ଯ୍ୟର କଥା, ଭାରତ ବର୍ଷରେ ପ୍ରଥମେ ହିଁ ପାଶ୍ଚାତ୍ୟ ଗବେଷକମାନେ ଏହି ଚମତ୍କାର ଢଗଢମାଳି ଗୁଡ଼ିକ ଶୁଣିକିରି ଏତେ ବିମୋହିତ ହୋଇଛନ୍ତି, ଅଭିଭୂତ ହୋଇଛନ୍ତି, ତାପରେ ସେମାନେ ତାକୁ ସଂଗ୍ରହ କରିବାର ପ୍ରୟାସ କରିଛନ୍ତି। ଗବେଷକ ଡି ଗୋଭର ବୋଲି ଜଣେ ଭାରତରେ ପ୍ରଥମେ ସେ କ'ଣ କଲେ, ଗାଉଁଲି ଗୀତ ସଂଗ୍ରହ କରିବା ପାଇଁ ପ୍ରୟାସ କଲେ।
1: ଆଜ୍ଞା,
0: 1872 ତାଙ୍କ ଦ୍ୱାରା ସଂଗୃହୀତ ହୋଇଥିଲା କ'ଣ ନା ଦକ୍ଷିଣ ଭାରତୀୟ ଲୋକଗୀତ। ତାପରେ ଆମର କ'ଣ ହେଇଛି, ଆମ ଓଡ଼ିଶାର କଥା ହେଉଛି, ଜନ୍ ବିମ୍ ସାହେବ ଆମର ଆପଣମାନେ ସମସ୍ତେ ଜାଣନ୍ତି ଯେ ସେ ଭାରି ଓଡ଼ିଆ ସାହିତ୍ୟ ସମ୍ପର୍କରେ ତାଙ୍କର ଅବଦାନ ବହୁତ ବେଶୀ ଥିଲା। ସେ ଯେତେବେଳେ ବାଲେଶ୍ୱରରେ କଲେକ୍ଟର ଥିଲେ ସେତେବେଳେ ଆମର ପ୍ରସିଦ୍ଧ କଥା ସାହିତ୍ୟର ଯେ ଆଦି ସ୍ରଷ୍ଟା ସେଇ ଫକୀରମୋହନ ସେନାପତିଙ୍କ ସହାୟତାରେ ଅନେକ ଗୁଡ଼ିଏ ଢଗଢମାଳି ଲୋକଗୀତକୁ ସଂଗ୍ରହ କଲେ ଆଉ 1869-73 ଭିତରେ ଏଗୁଡ଼ାକ ସଂଗ୍ରହ କରିକି ତାକୁ ପ୍ରକାଶ କରିବା ପାଇଁ ଚେଷ୍ଟା କଲେ। ସେମିତି ବହୁ ମନୀଷୀ, ବହୁ ଗବେଷକ, କପିଳେଶ୍ୱର ବିଦ୍ୟାଭୂଷଣ ଶର୍ମା, ସେମିତି ସେ 1876 ତାଙ୍କ ଦ୍ୱାରା ଗୁଡ଼େ ଢଗଢମାଳି ସଂଗୃହୀତ ହୋଇଥିଲା। ସେମିତି ଗୋବିନ୍ଦ ରଥ, ନୀଳମଣି ବିଦ୍ୟାରତ୍ନ, କଟକର ମୁନିସ୍ ଶେଖ ଅବଦୁଲ ମଜିଜ, ପୁରୀର ଚନ୍ଦ୍ରଶେଖର ବାହିନୀପତି, ଗଞ୍ଜାମର ଶ୍ୟାମସୁନ୍ଦର ଗନ୍ତାୟତ, ଆପନା ପଣ୍ଡା, ଭଗବାନ ହୋତା, ନିତ୍ୟାନ୍ତ ସାହୁ, ରାଘବାନ୍ଦ ଦାସ, ଏଇଭଳି ବହୁତ ସେମାନେ ସବୁ କ'ଣ କଲେ, ଢଗମାଳିକା, ଢଗ ରତ୍ନାକର, ପରିହାସ ଦର୍ପଣ, ଢଗମାଳିକା ସଂଗ୍ରହ, ତତ୍ତ୍ୱବୋଧିନୀ, ଓଡ଼ିଆ ପ୍ରବୋଧମାଳା, ପ୍ରବଚନ ଢଗଢମାଳି, ଏମିତି ଗୁଡ଼ାଏ ସବୁ ଛୋଟ ଛୋଟ ସଂଗ୍ରହ କରିକି ସବୁ ଗ୍ରନ୍ଥ ସବୁ ସେମାନେ ପ୍ରକାଶ କଲେ। ଯୋଉଗୁଡ଼ାକ ସେମାନେ ପ୍ରକାଶ କଲେ ସେଗୁଡ଼ାକ ବିଶେଷ ଭାବରେ ସଂରକ୍ଷିତ ହେଲା ଏବଂ ପରବର୍ତ୍ତୀ କାଳରେ ଗବେଷକମାନଙ୍କୁ ପ୍ରୋତ୍ସାହିତ କଲା। ଆଉ ସବୁଠୁ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି, ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ଯିଏ ଆମର ଗୋପାଳଚନ୍ଦ୍ର ପ୍ରହରାଜ, ସେ ପୀତାମ୍ବରୀ ଦେବୀ ବୋଲି ଜଣେ ଭଦ୍ର ମହିଳାଙ୍କ ଦ୍ୱାରା ଢଗଢମାଳି ସଂଗ୍ରହ କଲେ, ଲୋକଗୀତ ଲୋକ କାହାଣୀ ସଂଗ୍ରହ କରାଇକି ତାକୁ କ'ଣ କଲେ, ଉତ୍କଳ କାହାଣୀ ଓ ଢଗଢମାଳି ବଚନ ନାମରେ ଦୁଇଟି ଗ୍ରନ୍ଥ ପ୍ରକାଶ କଲେ।
1: ଆଜ୍ଞା,
0: ଦେଖନ୍ତୁ, ନାରୀଟିଏ ହେଲେ ମଧ୍ୟ ତାଙ୍କର ବିଶେଷ ଭୂମିକା ହେଉଛି ଏଗୁଡ଼ାକ ଗାଁ ଗହଳରୁ ସଂଗ୍ରହ କରିକି ଆଣିକିରି ତାକୁ ଲିପିବଦ୍ଧ କରିକି ରଖିବା। ଆପଣ ଜାଣିଛନ୍ତି ଦନେଇ ଦାସ କହେ ବୋଲି ବହୁତ ଢଗଢମାଳି ଶୁଣିଥିବେ, ସମ୍ବଲପୁରର ସେ ଦନେଇ ଦାସ, ଆମର ଚକ୍ରଧର ମହାପାତ୍ର, ଦେବେନ୍ଦ୍ର

ସତ୍ୟାର୍ଥ ପ୍ରତି ବହୁ ବ୍ୟକ୍ତି ଏ ଦିଗରେ ବହୁତ କାମ ସବୁ କରିଛନ୍ତି। ଚକ୍ରଧର ମହାପାତ୍ରଙ୍କ ନାମ ଶୁଣିଛେ, ସେ ତାଙ୍କ ମୁଖବନ୍ଧ ଲେଖିଛନ୍ତି, ବୋଉ କୋଳେ ବସି ଗମ୍ଭୀରି ଘରୁ ମୁଁ ଟାଣି ଆଣିଛି ମୁକୁତାହାର, କିଏ ପୁଅ ଝିଅ ଅଛ ଏ ରାଇଜେ ଆଦରେ ଘିନିବ ମୋ ଉପହାର। ସେ ତାକୁ ପରବର୍ତ୍ତୀ କାଳର ଯୋଉ ଶିଶୁମାନଙ୍କୁ ପିଲାମାନଙ୍କୁ ସେମାନଙ୍କୁ ସେ କହୁଛନ୍ତି ମୁଁ ଏଟା ଉତ୍ସର୍ଗ କରୁଛି, ଦେଖ ୟା ଭିତରେ ଅମୂଲ୍ୟ ରତ୍ନର ଭଣ୍ଡାର ସଞ୍ଚିତ ହେଇକିରି ରହିଛି। ଆଉ ବିଶେଷ ଭାବରେ ଡକ୍ଟର କୁଞ୍ଜବିହାରୀ ଦାସ ଲୋକ ସାହିତ୍ୟ ଗବେଷଣା ଓ ସଂଗ୍ରହ କାର୍ଯ୍ୟରେ ତାଙ୍କ ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କ ପାଖରେ ମଧ୍ୟ ବହୁ ଗବେଷକ ଏ ଲୋକ ସାହିତ୍ୟ ଉପରେ ଗବେଷଣା କରିଛନ୍ତି, ଯେମିତି ଆମର ଟୁଆଁଟୁଇଁ କାହାଣୀ, କାହାଣୀର ରଚୟିତା କି ଆମେ ଜାଣିନୁ, କିନ୍ତୁ ଏତେ ପ୍ରଚାରିତ, ଏତେ ବହୁଳ ଭାବରେ ପ୍ରସାରିତ ପ୍ରଚାରିତ ଯେ ଆଜିର ଛୁଆଟି କିଏ ଟୁଆଁଟୁଇଁ କାହାଣୀ ନ ଶୁଣିଛି ବୋଲି ନାହିଁ। ସେଗୁଡ଼ାକ ସବୁ ଏମିତି ଏଇ ଅମୂଲ୍ୟ ରତ୍ନ ଗୁଡ଼ିକୁ ସେ ସବୁ ତାକୁ ସଂରକ୍ଷିତ କରି ରଖିବା ପାଇଁ ତାକୁ ସବୁ ଗ୍ରନ୍ଥ ମାଧ୍ୟମରେ ଲିପିବଦ୍ଧ କରି ରଖିଛନ୍ତି।

0: ଆଉ ଗୋଟେ ଛୋଟ କଥା ମୁଁ ଏଠି କହିବାକୁ ଚାହୁଁଛି, ଆପଣ ତ ଜାଣିଛନ୍ତି ଯେ ସ୍ୱତନ୍ତ୍ର ଓଡ଼ିଶାକୁ ଗଠନ କରିବା ଦିଗରେ ଆମର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଧୁବାବୁ ସବୁବେଳେ ଗୋଟେ କଥା କହୁଥିଲେ, ସବୁ ଯାଉ ମହତ ଥାଉ, ମହତ ଗଲେ ନ ମିଳେ ଆଉ। ଏକଥା ତାଙ୍କ ମା ତାଙ୍କୁ କହୁଥିଲେ ବୋଲି ସେ କହୁଥିଲେ। ଏଇଟା ତାଙ୍କ ଜୀବନର ଆଦର୍ଶ ହେଇକିରି ଫୁଟି ଉଠିଲା। ଖାଲି ସେତିକି ନୁହେଁ, ଆମର ଯେମିତି ଡାକ ବଚନ ଅଛି, କୁଡ଼େ ଡାକ ବଚନ ଅଛି, ଯେମିତି କେମିତି ଚାଷ କରିବ, କେମିତି ବର୍ଷା ହବ, ବଳଦ କେମିତି ଦେଖିକିରି, ଶିଙ୍ଗ କେମିତି ଥିବ, ବଳଦ ବାଛିବ, ଇତ୍ୟାଦି ଇତ୍ୟାଦି। ଆମର ଖନା ବଚନ, ଖନା ବଚନ ଆପଣମାନେ ଜାଣିଛନ୍ତି, ଜଣେ ଭଦ୍ରମହିଳା ସେ ଖନା ଲେଖିଥିଲେ, ଲୀଳାବତୀ ଯିଏ ବିଦୁଷୀ ଥିଲେ, ସେ ବିଦୁଷୀଙ୍କ ଜିଭ କାଟି ଦିଆଯାଇଥିଲା। ତାହା ପରବର୍ତ୍ତୀ କାଳରେ ଶହ ଶହ ବର୍ଷ ଧରି ଖନା ବଚନ ଭାବରେ ଆମ ଭିତରେ ପ୍ରଚାରିତ ପ୍ରସାରିତ ହୋଇ ରହିଛି। ତା ଭିତରେ ଜୀବନର ଅବବୋଧ କେତେ ତୀକ୍ଷ୍ଣ, କେତେ ଶାଣିତ, କେତେ ମାର୍ମିକ, ତାକୁ ଜଣେ ଉପଲବ୍ଧି ହିଁ କରିପାରିବ ତା ଜୀବନ ମାଧ୍ୟମରେ। ଫୁଲ ପରି ଗୁଣ କେମନ୍ତେ ଜାଣିବ, ଦୂରରୁ ଯେବେ ବାସେ, ଧନୀ ପରି ଗୁଣ କେମନ୍ତେ ଜାଣିବ, ଲକ୍ଷେ ଜୀବ ଯେବେ ପୋଷେ। ତେଣୁ ଫୁଲ ପରି ତାର ଯଦି ଗୁଣ ମହକ ନ ମହକିଲା, ତାହେଲେ ସେ କି ଗୁଣୀ ଲୋକ, କି ମହାନ ଲୋକ, କି ମହତ ଲୋକ। ସେମିତି ଯଦି ତମେ କୋଟି କୋଟି, ଶହ ଶହ, ହଜାର ହଜାର କୋଟି ଟଙ୍କା ରୋଜଗାର କର, କିଛି ଜାୟାସ ନାହିଁ, ସେ ତାକୁ ଧନୀ ବୋଲି କୁହାଯିବନି। ପ୍ରକୃତ ଧନୀ ହେଉଛି କିଏ ନା, ଯିଏ ଆତ୍ମଧନରେ ଧନୀ, ଆଉ ଲକ୍ଷେ ଲୋକଙ୍କ ପ୍ରତି ଯିଏ ଦୟାଳୁ, ଯିଏ ଲକ୍ଷ ଲୋକଙ୍କୁ ପୋଷିଥାଏ। ତାଙ୍କୁ ପୋଷିଲା ମାନେ ଜୀବିକା ଯୋଗେଇଲା, ସେମାନଙ୍କ ପ୍ରତି ଦୟାର୍ଦ୍ଦ ହେଲା, କରୁଣା କଲା। ତେଣୁ ନିଜ ମୁଠିଟାକୁ ସେ ଗୋଟେ ମାନେ କୃପଣ ଭଳି ସାଇତିକିରି ରଖିଲା ନାହିଁ, ତାହେଲେ ସେ ଲୋକଟି ଯେ ପ୍ରକୃତ ଧନୀ ବୋଲି କୁହାଯିବ। ତେଣୁ ଧନର ମହତ୍ତ୍ୱ ମଧ୍ୟ ଆମ ଛୋଟ ଛୋଟ କେଡ଼େ କେଡ଼େ ପଦ ଭିତରେ ମଧ୍ୟ କେତେ ବିରାଟ ତତ୍ତ୍ୱକୁ ସେମାନେ ପ୍ରକାଶ କରୁଥିଲେ। ତୁଣ୍ଡରେ ଧଡ଼ଧଡ଼ିକି ଧଡ଼ଧଡ଼ିକି କରୁଥିଲେ। ସେମାନେ ମୁଖ୍ୟତଃ ଚାରଣ ହିଁ ଥିଲେ, କଲମ ଧରିକି ଲେଖୁନଥିଲେ, କାରଣ ବହୁ ସ୍ତ୍ରୀ ଲୋକ ସେମାନେ ନିରକ୍ଷରା ଥିଲେ, ବିଶେଷ କିଛି ପାଠ ପଢ଼ୁନଥିଲେ, କିନ୍ତୁ ତାଙ୍କ ଜୀବନର ଗଭୀର ଜୀବନ ଦର୍ଶନ ତାଙ୍କ ଭିତରେ ଥିଲା। ପାଇକ ହୋଇ ଚରଣ ଫାଟୁଆ, ବଳଦ ହୋଇ ବିନ୍ଧଣା ମଠୁଆ, ଗାୟକ ହୋଇ ତା କଣ୍ଠ ମୋଟୁଆ, କହେ ଦନେଇ ଇଏ ହଟହଟିଆ। ଏଭଳି ଲୋକମାନେ ପ୍ରକୃତରେ ଏମାନେ ସବୁ ଏଇ ଏଇ କାମ ପାଇଁ ଅଯୋଗ୍ୟ। ଏଗୁଡାକ ପହଳି ଭାବରେ ସାମାଜିକ ମୂଲ୍ୟବୋଧ ଗୁଡିକର ରହିଛି।
1: ତେବେ ଏଇ ଯୋଉ ସବୁ ଢଗଢମାଳି, ଏହାର ସାମାଜିକ ମୂଲ୍ୟବୋଧ ଏ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଦେଖନ୍ତୁ ଗୋଟିଏ କଥା, ସାଧାରଣ ଭାବରେ ଧାନର ଧାନ ପତର, ଝିଅ ଯେତେବେଳେ ଘରୁ ବାହାର କାନ୍ଦନ୍ତି ଗଛ ପତର। ଝିଅଟିଏ ଯେତେବେଳେ ସେତେବେଳେ ଶାଶୁଘରକୁ ଚାଲି ଯାଉଥିଲା, ସେତେବେଳେ ଗମନାଗମନର ସୁବିଧା ନଥିଲା, ସିଏ ଆଉ ବାପ ଘରକୁ ଫେରି ଆସିବାର ସମ୍ଭାବନା ନଥିଲା। ତାପରେ ଝିଅମାନେ ଛୋଟ ଛୋଟ ଥିଲେ, ବାଲ୍ୟ ବିବାହ ହଉଥିଲା, ଛୋଟ ଝିଅଙ୍କୁ ବିବାହ କରିଦେଉଥିଲେ, ତେଣୁ ଜୀବନ ସମ୍ପର୍କରେ ତାର କିଛି ଅଭିଜ୍ଞତା ନଥିଲା। ତେଣୁ ଯେତେବେଳେ ସେ ଯାଉଥିଲା ବାପ ଘରୁ ଶାଶୁଘରକୁ ଚାଲି ଯାଉଥିଲା, ସେତେବେଳେ ସେ କାନ୍ଦି କାନ୍ଦିକିରି ଯାଉଥିଲା, ଆଉ ତା ପାଇଁ ମଧ୍ୟ ସମସ୍ତେ କାନ୍ଦୁଥିଲେ, ଗଛ ପତ୍ର ବି କାନ୍ଦୁଥିଲା। ଆଉ ଗୋଟିଏ ଦେଖନ୍ତୁ, ଲୁହା କଅଁଳ ଦେଖିଲେ ମୂଷା କାମୁଡ଼େ, ଉଦ୍ଧାର ସେରକ ପାଞ୍ଚ ପା, ଟଙ୍କା ଯାଏ ସଳଖ ଆସେ ବଙ୍କା। ମୁଁ ଯୋଉଟା କହିଥିଲି, ଚେତିଲା ନାରୀ ଘର କରେ, କହିବା ଲୋକ ତ ମହତ ନୁହେଁ, ମହତ ସହିବା ଜନ, ବା ଶିଳ ଶିଳୁପୁଆ ଗଗନେ ଉଡୁଛି, ଶିମିଳି ତୁଳା କହୁଛି ମତେ ଧ। ଦେଖ ଗୋଟେ ଗୋଟେ ଧାଡ଼ି ଭିତରେ ଜୀବନର ଯୋଉ ସମସ୍ୟା, ଜୀବନର ଯୋଉ ସଂଘର୍ଷ କଲାବେଳେ ମଣିଷ ଯଦି ନାରୀଟିଏ ଚେତିଲାନି, ତାହେଲେ ସେ ଘର କରିପାରିବ ନାହିଁ। ସେଇଥିପାଇଁ କୁହାଯାଏ ଘରଣୀ ଚେତାଳ, ଘରଣୀଟିଏ ଚେତାଳ ହେଲେ ସେ ଘର

0: କାଳକୁ ଯାଏ ବୋଲି ମଧ୍ୟ ଘରଣୀ ଚେତାଳ ରୁଅ ବେତାଳ ସେ ଘର ଯାଏ ଅନନ୍ତ କାଳ କାଳ କାଳକୁ ଯାଏ। ଏଇ ଛୋଟ ଛୋଟ ଗୋଟିଏ ଗୋଟିଏ ବାକ୍ୟ ଭିତରେ କେତେ ସାର୍ବଜନୀନ ସତ୍ୟକୁ ସେମାନେ ପ୍ରତିପାଦନ କରିପାରିଛନ୍ତି। ତେଣୁ ସାମାଜିକ ଆବେଦନ ଏମାନଙ୍କର ଯଥେଷ୍ଟ ବେଶୀ ରହିଛି। ଖାଲି ସେତିକି ନୁହେଁ, ଯାନିଯାତ୍ରା, ଓଷାବ୍ରତ, ବାହାପୁଆଣି, ଇତିହାସ, କିମ୍ବଦନ୍ତୀ ସବୁ ବିଷୟରେ ସେଥିରେ ସେ ଢଗଢ଼ମାଳିରେ ରହିଛି। ଯେମିତି ଇତିହାସ ରହିଛି, ଦେଖନ୍ତୁ, ନଈରେ ବାଳିଆ ଚହଟିଲା, କଜଳ ସିନ୍ଦୁର ନାଲ ଗୋରି ପୁଣି ଚାଖି ନେଉଟିଲା। ଏଟା ଆମକୁ ମନେ ପକେଇ ଦେଉଛି, ଆମର ଇତିହାସ କଥାକୁ ମନେ ପକେଇ ଦେଉଛି। ଏଥିରେ ପହଳି ଛଟା, ଯୋଉ ଢଗଢ଼ମାଳି, ଧନ୍ଦା, ନାନ୍ଦିଆ ପ୍ରଭୃତି ସବୁଥିରେ କାବ୍ୟ ଗୁଣ ରହିଛି। ସେଗୁଡ଼ାକ ଯେ ଖାଲି ଶୁଖିଲା ନିରସ ଉପଦେଶ ସେ କଥା କେହି କହିପାରିବେ ନାହିଁ। ଏଗୁଡ଼ାକ ଭୁଲ କଥା ଯଦି ଆମେ କହିବା ଯେ ଏଗୁଡ଼ା ଖାଲି ନିରସ ଖାଲି ଉପଦେଶ ଦିଆହେଇଛି ତାହା ନୁହେଁ। ତାର ବର୍ଣ୍ଣନା ଶୈଳୀ ମଧ୍ୟ ସେଭଳି ଭାବରେ ଚମତ୍କାର। ଲୋକନାଟ୍ୟର ଉତ୍କଣ୍ଠା ରହିଛି, ଛନ୍ଦ ମାଧୁର୍ଯ୍ୟ ରହିଛି, କାବ୍ୟ ଗୁଣ ରହିଛି। ଏ ସବୁଥିରେ ଯୋଉଟା ଗୋଟେ ଲୋକ ସାହିତ୍ୟ କହିଲେ ଯାହା ବୁଝାଯାଏ, ସାହିତ୍ୟର ସୌକୁମାର୍ଯ୍ୟ ରହିଛି। ସକାଳ ଗାଧୁଆ ଭଲ ଦେହରେ ଯେବେ ଯାଏ, ପଖାଳଖିଆ ଭଲ ଭଜାଭୁଜି ଯେବେ ଥାଏ, ସଉଦା ସୁଖ କାଳି ନମାଗୁଣ ଯଦି ଦିଏ, ଟାପରା ସୁଖ ଶାଳୀ କହିଲେ ଯେବେ ଶହେ। ଶାଳୀ ଭିଣେଙ୍କର ଯୋଉ ଥଟା ପରିହାସ, ବା ଯଦି ଜଣେ ଦୋକାନରୁ ବାକି ଆଣୁଛି, କାଳୀ ମାନେ ବାକି ଆଣୁଛି, ତାହେଲେ ସେଭଳି ଯେତେ ସେ ଯଦି ବାକି ଦଉଛି ନ ପଚାରିକି ତମେ ଯେତେ ଆଣୁଛ ଆଣ। ତେଣୁ ଶାଳୀ ଯଦି ସହୁଛି, ସହିପାରୁଛି ଶାଳୀ ଥଟା ନକଲ, ତାହେଲେ ସେ ଯୋଉ ମଧୁର ସମ୍ପର୍କର ଯୋଉ ମାଧୁର୍ଯ୍ୟ ତାର ପଟାନ୍ତର ନାହିଁ। କେତେ ଚମତ୍କାର ଭାବରେ ଏସବୁ କୁହାଯାଇଛି। ଆଉ ଗୋଟେ ଏଠି ଉଦାହରଣ ମୁଁ ଦେଇପାରେ। ଛି ଛିରେ ପଚା ପଇଡ଼ ଭାସି ଯାଉଥିଲୁ ମଝି ନଈରେ, ଧରି ଆଣିଥିଲି ତତେ, ଟାକୁଆ ଗାଲରେ ମାଉଁସ ଲାଗିଲା, ଜବାବ ଦଉଛୁ ମତେ।
1: ବହୁତ ସୁନ୍ଦର ଭାବରେ ଆପଣ ଆମର ପୁରୁଣା ପ୍ରଚଳିତ ଢଗଢ଼ମାଳି ସମ୍ପର୍କରେ କହୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଆମେ ଯାହା ଲକ୍ଷ୍ୟ କରୁ, ଏସବୁ ସେତେ ବେଶୀ ପ୍ରଚଳନ ନାହିଁ, ବା ଲୋକେ କଥା କହିବା ଭିତରେ ଏହାର ସେତେ ବେଶୀ ବ୍ୟବହାର କରୁନାହାନ୍ତି। ତେଣୁ ସେଠି ଗୋଟେ ମନକୁ ପ୍ରଶ୍ନଟିଏ ବା ସଂଶୟଟିଏ ଆସିବା ସ୍ୱାଭାବିକ ଯେ ଏଇ ଢଗଢ଼ମାଳି କଣ ଦିନେ ଆମଠାରୁ ଅଲଗା ହେଇଯିବ ବା ଆମ ଚଳଣୀରୁ ଲୁଚିଯିବ?
0: ନା ନା, କଦାପି ଲୁଚିବନି। କାରଣ ଦେଖନ୍ତୁ, ଏଇ ଯୋଉ ସବୁ ଢଗଢ଼ମାଳି ବା ଲୋକଗୀତ ବା ଲୋକଗଳ୍ପ ଲୋକନାଟକ, ଏସବୁ ଆମ ସଂସ୍କୃତି ପରମ୍ପରା ଐତିହ୍ୟର ଗୌରବମୟ ସ୍ମାରକୀ। ଏସବୁ ଜୀବନବୋଧର ମାର୍ମିକ ପ୍ରକାଶ। ଖାଲି ସେତିକି ନୁହେଁ, ପ୍ରାଣ ରସରେ ପୁରାପୁରି ଜୁଡ଼ବୁଡ଼, ରସାଳ, ପ୍ରାଣମୟ। ତେଣୁ ଆମେ ଯୋଉ ପାଶ୍ଚାତ୍ୟ ଧର୍ମୀ ପରୀକ୍ଷା ନିରୀକ୍ଷା ବର୍ତ୍ତମାନ ଚାଲିଛି ଜୀବନରେ,
1: ଆଜ୍ଞା,
0: ବିଜ୍ଞାନର ଅଗ୍ରଗତି ହେଇଛି। ଆମେ କଣ ବେଦ ରଚନା କାଳରେ ଯୋଉଭଳି ଭାବରେ ଥିଲେ, ଆଜି କଣ ସେଇଭଳି ଭାବରେ ଅଛି କି? ଆମ ଜେଜେମା ଯେମିତି ଥିଲେ, ଆମେ କଣ ସେଇଭଳି ଭାବରେ ବଞ୍ଚୁଛେ କି? ପରିବର୍ତ୍ତନ ଅନିର୍ବାର୍ଯ୍ୟ ଜୀବନ ପାଇଁ, ଗୋଟେ ଜୀବନର ଧାରା ସେଇଟା, ପ୍ରବାହିତ ନଦୀଟିଏ ଭଳି ଜୀବନ। ତେଣୁ ସେ ଯେତେବେଳେ ଝରଣାଟି ପାହାଡ଼ ଛାଡ଼ିକିରି ଆସୁଛି, ସେ ଯାଇକି ସମୁଦ୍ରରେ ପଡିଲା ବେଳକୁ ସେ କେତେ ପରିବର୍ତ୍ତନ ଦେଇ ଯାଉଛି। ଆମର ଆଜିର ଯୋଉ ବିଜ୍ଞାନ, ଆଜିର ଯୋଉ ଶିକ୍ଷା, ଆଜିର ଯୋଉ ସଭ୍ୟତା, ଏ ଢଗଢ଼ମାଳିକୁ ଗ୍ରହଣ ନ କରୁଥିଲେ ବା ସେମାନେ ରଚନା ନ କରୁଥିଲେ, ଆର ଯୋଉ ସାର୍ବକାଳୀନ ମୂଲ୍ୟବୋଧ କେବେ ହ୍ରାସ ହେବ ନାହିଁ। ଶହେ ବର୍ଷ ପରେ ବି ଯଦି ଏ ଢଗଟିକି କିଏ ବୋଲିଲା, କାହାଠୁ କିଏ ଶୁଣିଲା, ତାର ଆବଶ୍ୟକତା ଅଛି। ତାର ଜୀବନ ପ୍ରତି, ସମାଜ ପ୍ରତି ଯୋଉ ଆଭିମୁଖ୍ୟ ଯେମିତି ଥିଲା, ସେମିତି ଅପରିବର୍ତ୍ତିତ ହୋଇ ରହିବ। ଯେମିତି ଉଦାହରଣ ସ୍ୱରୂପ ଆମେ କାଳିଦାସଙ୍କର ନାଟକ ପଢୁଛେ ବା କାବ୍ୟଟିଏ ପଢୁଛେ, ତାର କଣ ମୂଲ୍ୟବୋଧ କମିଯାଉଛି କି? ତେଣୁ ଯାହା ଶାଶ୍ୱତ, ଯାହା ଚିରନ୍ତନ, ଯାହା ଋତ, ତାହାର ପରିବର୍ତ୍ତନ ହୁଏ କିନ୍ତୁ କ୍ଷୟ ହୁଏ ନାହିଁ। ତେଣୁ ଲୋକ ସହିତ ଆମ ଜାତୀୟ ଜୀବନର ପରିଚୟ ବୋଲି ଆମକୁ ସ୍ୱୀକାର କରିବାକୁ ହେବ, ଏବଂ ଆମ ସଂସ୍କୃତିର ବାହକ ବୋଲି ସ୍ୱୀକାର କରିବାକୁ ହେବ। କିନ୍ତୁ ତାହା ଭିନ୍ନ ଏକ ପରିବେଶରେ ଆମକୁ ବିଚାର ଆଲୋଚନା କରିବାକୁ ହେବ, ଏବଂ ତାର ସୁରକ୍ଷା ପ୍ରତି ମଧ୍ୟ ନିହାତି ଦାୟିତ୍ୱ ରହିଛି।
1: ଆଜ୍ଞା, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ଢଗଢ଼ମାଳି ଏ ସମ୍ପର୍କରେ ଏହି ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର। ପୁଣି ଶୁଣୁଥିଲେ ଆଲୋଚନା ଆମ ଢଗଢ଼ମାଳି। ଆଲୋଚନା କଲେ ଡକ୍ଟର ସୁଲୋଚନା ଦାସ।

0: ପୁଣି ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଢଗଢମାଳି ଉପରେ ଆମର ଏହି ଆଲୋଚନାଟି। ତେବେ କଥା ଯେତେବେଳେ ଓଡ଼ିଆ ଚଳଣି ଘରକରଣା ବିଷୟରେ ପଡ଼ିଛି, ତ ଆସନ୍ତୁ ନା ଜାଣିବା ଗୋଟିଏ ନିଚ୍ଛକ ଓଡ଼ିଆ ବ୍ୟଞ୍ଜନ ସମ୍ପର୍କରେ। ନିଜ ଅନୁଭୂତିରୁ କହିଛନ୍ତି ବିଶିଷ୍ଟ ସାହିତ୍ୟିକା ଡକ୍ଟର ରଞ୍ଜିତା ନାୟକ।
1: ମୁଁ ଘରେ ନିଜେ ମୋର ରୋଷେଇ କରେ।

0: ଆଧୁନିକ ପ୍ରଣାଳୀର ରୋଷେଇ ଅପେକ୍ଷା ମୋର ରୁଚି ସବୁବେଳେ ପିଲାଦିନେ ଗାଁରେ ଖାଇଥିବା ସେଇ ଯୋଉ ସବୁ ଖାଦ୍ୟ। ମୋର ମନେ ଅଛି ମୋର ଜେଜେମା ସକାଳୁ ସକାଳୁ ପାଚିଆ ଧରି ଚାଲିଯିବ ବାଡ଼ିକି, ଶୀତ ଦିନ ସରି ଆସୁଥିବ, କଖାରୁ ଡଙ୍କ ହେଇଥିବ, କଖାରୁ ଫୁଲ ହେଇଥିବ। ସେତେବେଳେ ଫୁଲକୁ ଏମିତି ପିଠ ଦେଇକିରି କରୁନଥିଲେ, ସେ ଅଗ ଅଗ କଖାରୁ ଡଙ୍କ ଫୁଲ, ବାଇଗଣ ହେଇଥିବ ବାଇଗଣ, ଛୋଟ ଛୋଟ ଜହ୍ନି ହେଇଥିବ ସେ ଜହ୍ନି, ଆଉ ଯାହା ସବୁ ପରିବା ଦେଖିଲା ଛୋଟ ଛୋଟ ପରିବା ସବୁ ଥିବ ତାକୁ ଟୋକେଇରେ ଭର୍ତ୍ତି କରି ଆଣିଥିବ, ମୋ ବୋଉ ଆଗରେ ଥୋଇଦେବ ଯେ ଏଇଟାକୁ କାଟେ, କାଟିକିରି ରୋଷେଇ କର। ମୋ ବୋଉ କାଟିକିରି ତାକୁ ତରକାରୀ କରେ, ସେ ତରକାରୀ ଏତେ ସୁଆଦିଆ ହୁଏ ଯେ ନ କହିଲେ ଭଲ। ମୁଁ ଖାଲି ଗିନାରେ ଗିନାଇ ଗିନାଇ ନେଇକିରି ଖାଇଦିଏ। ଏବେ ବୋଉ ନାହିଁ, ମା ବି ନାହିଁ, ତେଣୁ ମୁଁ ବେଳେବେଳେ ସେଇ ତରକାରୀଟା କରିବା ପାଇଁ ଚେଷ୍ଟା କରେ, କିନ୍ତୁ ସେ ସ୍ୱାଦ ଆସେ ନାହିଁ, ଜାଣେ ନା କାହିଁକି। ସମୟ ବଦଳି ଯାଇଛି, ପରିବା ପତ୍ରର ମାନ ବୋଧେ ବଦଳି ଯାଇଛି, ଏଇଥିପାଇଁ ହୁଏତ। ତଥାପି ମୁଁ କେମିତି କରେ ସେ କଥା ଆପଣମାନଙ୍କୁ କହୁଛି। ପ୍ରଥମେ ସେ ଯୋଉ କଖାରୁ ଡଙ୍କ, ଅଗ ଅଗ ଡଙ୍କ, ଆଉ ସେଥିରେ ଟିକିଏ ଗୋଟେ ଯୋଡ଼ିଏ ସାରୁ, ଗୋଟେ ଆଳୁ, ଆକୁ ପକେଇ ଟିକିଏ ତେଲ ଫୁଟଣ ଦେଇ ମୁଁ ତାକୁ ଭାଜିଦିଏ, ଅଳ୍ପ ଭାଜିଦିଏ। ଟିକିଏ ଭାଜି ଦେଲା ପରେ ସେଥିରେ ବାଇଗଣ ସରୁ ସରୁ କିରି ଛୋଟ ଛୋଟ କରି କାଟିକିରି ପକାଏ, ଆଉ ଯାହା ଜହ୍ନି ଟିକିଏ ପକେଇଦିଏ, ଯାହା ପରିବା କଖାରୁ ଟିକିଏ ବି ପକେଇଦିଏ, ଯାହା ପାଖରେ ପରିବା ଥାଏ ତାକୁ ପକେଇଦିଏ, କାଟିକିରି ଗୁଣ୍ଡ ଗୁଣ୍ଡ କରି ତା ଦେହରେ ପକେଇଦିଏ, ଏବଂ ଶାଗକୁ ଧୋଇକିରି କାଟିକିରି ଅଲଗା ରଖିଥାଏ। ଇଏ ଟିକିଏ ବାମ୍ଫ ବୁଲି ଆସିଲେ ସେଥିରେ କଞ୍ଚା ଲଙ୍କା, ଜିରା, ସୋରିଷ, ରସୁଣ ଏତିକି ମସଲାକୁ ବାଟି ସାଙ୍ଗେ ସାଙ୍ଗେ ବାଟିକିରି କଞ୍ଚା ଲଙ୍କା, ରସୁଣ, ସୋରିଷ, ଟିକିଏ ଜିରା ତାକୁ ରଖିଥାଏ। ତା ଉପରେ ଅଜାଡ଼ି ଦିଏ, ବଡ଼ି ଆଗରୁ ଭାଜିକି ରଖିଥାଏ ତାକୁ ମଧ୍ୟ ସେଥିରେ ପକେଇଦିଏ, ଇଏ ଶାଗକୁ ମଧ୍ୟ ପକେଇଦିଏ। ଏତିକ ପକେଇଦେଲା ପରେ ଗୋଟେ ମିନିଟ୍ ଖଣ୍ଡେ ତାକୁ ଢାଙ୍କି ଦିଏ, ପାଣି ଅଳ୍ପ ଦେଇଥାଏ, ସିଏ ସବୁ ମେଞ୍ଚା ମେଞ୍ଚା ହେଇଯାଏ। ଟିକେ ପରେ କାଢ଼ିଦେଲା ବେଳକୁ ସେ ସବୁ ମେଞ୍ଚା ମେଞ୍ଚା ହେଇଯାଇଥାଏ, ମାନେ ପାଣି ବେଶୀ ନଥିବ କି ପୁରା ଶୁଖିଲା ହେଇନଥିବ। ଏମିତିଆ ଗୋଟିଏ ତରକାରୀ ଇଏ, ତାକୁ ଓହ୍ଲେଇ ଦେଇ କଞ୍ଚା ସୋରିଷ ତେଲ ତା ଉପରେ ଟିକିଏ ବୁଲେଇ ଦିଏ। ତାପରେ ତାକୁ ଗରମ ଗରମ ପଖାଳରେ ହଉ, ଗରମ ଭାତରେ ହଉ, ବା ରୁଟିରେ ହଉ, ସବୁଥିରେ ଖାଇବାକୁ ମୋର ପସନ୍ଦ। ଯୋଉଥିରେ ଖାଇଲେ ବି ମତେ ଭଲ ଲାଗେ। ଆପଣଙ୍କୁ କେମିତି ଲାଗେ ବା ଲାଗିବ କରି ଖାଇବେ ଏବଂ ଜଣେଇବେ।
1: ତାହେଲେ ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭଉଣୀ, ଆପଣଙ୍କର ଚିଠି ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: कि तुम सचमुच में चल करके जाना चाहते हो या नहीं चाहते हो, या ऐसे ही जानकारी के लिए पूछते रहते हो। लेकिन जब तुम खड़े हो गए तो मेरा मन कर गया, हाँ अब तो इस आदमी को जाना है, पक्का लगता है।
1: आकाशवाणी कटक समय वर्तमान स्टूडियो घड़ी रे दिन गोटाए बजे 50 मिनट सुनंतु ओडिया रे संवाद एवं परे परे इंग्राजी एवं हिंदी रे संवाद रे लेखरि प्रचार करिबो आकाशवाणी दिल्ली रो।
2: आकाशवाणी ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁରକୁ ଆଜି ପୂରଣ ହୋଇଛି 1 ବର୍ଷ। ଭାରତୀୟ ସେନାର ସାହସ ଏବଂ ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମବଙ୍ଗରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ନବନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ। ନୂତନ ଶ୍ରମ ସଂହିତା ଅଧୀନରେ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ। ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ କହିଲେ କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମ୍ୟାଚ୍। ଅପରେସନ ସିନ୍ଦୁରକୁ ଆଜି 1 ବର୍ଷ ପୂରଣ ହୋଇଛି। ଗତବର୍ଷ ମେ ମାସ 7 ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିଭିଭୂମିକୁ ଲକ୍ଷ୍ୟ ରଖି ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଆକାଶମାର୍ଗର ଆକ୍ରମଣ ଦ୍ୱାରା 9ଟି ଆତଙ୍କବାଦୀ ଭିଭିଭୂମି ନଷ୍ଟ ହେବା ସହ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କୁ ମିଶାଇ 100 ଜଣ ନିହତ ହୋଇଥିଲେ। ଗତବର୍ଷ ଏପ୍ରିଲ 22 ତାରିଖରେ ପହଲଗାମ୍ଠାରେ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣରେ ବହୁ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଅପରେସନ ସିନ୍ଦୁର ଅଭିଯାନ ଆରମ୍ଭ କରିଥିଲା। ଦେଶର ସାମରିକ ଏବଂ ରଣନୈତିକ ଶକ୍ତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ଥିଲା। ଆତଙ୍କବାଦ ପ୍ରତି ନୂଆଦିଲ୍ଲୀର ଶୂନ୍ୟ ସହନଶୀଳ ନୀତିର ଏହା ଏକ ପ୍ରତିଫଳନ ରହିଥିଲା। ଅପରେସନ ସମୟରେ 11ଟି ପାକିସ୍ତାନୀ ବାୟୁସେନା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଅପରେସନ ସିନ୍ଦୁର ମାଧ୍ୟମରେ ଭାରତ ସାମରିକ ଅଭିଯାନ ପରିଚାଳନା ଦକ୍ଷତା ଏବଂ 3 ବାହିନୀର ସମନ୍ୱିତ ପଦକ୍ଷେପକୁ ବିଶ୍ୱ ସମ୍ମୁଖରେ ପ୍ରତିପାଦନ କରିପାରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଅପରେସନ ସିନ୍ଦୁରକୁ ଆତଙ୍କବାଦ ଏବଂ ଦେଶର ସାର୍ବଭୌମତ୍ୱ ଓ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ସମସ୍ତ ପ୍ରକାର ଶକ୍ତି ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପ୍ରମାଣ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଏହି ଅଭିଯାନ ସଶସ୍ତ ବାହିନୀର ଅସାଧାରଣ ସଫଳତା, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବା ନେଇ ସଂକଳ୍ପରେ ଭାରତ ଅଟଳ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଅପରେସନ ସିନ୍ଦୁର ମାଧ୍ୟମରେ ସେନାର ପରାକ୍ରମକୁ ସମଗ୍ର ଦେଶ ସମ୍ମାନ ପ୍ରଦର୍ଶନ କରୁଛି। ଏହି ଅଭିଯାନ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ପ୍ରଦର୍ଶନ କରିବା ସହ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସୃଷ୍ଟିକାରୀଙ୍କ ପାଇଁ ଏକ ଜବାବ ବୋଲି ପ୍ରତିପାଦନ କରିପାରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଭାରତୀୟ ସଶସ୍ତ ବାହିନୀର ସାହସ ଏବଂ ବଳିଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅପରେସନ ସିନ୍ଦୁର ଜାତୀୟ ସଂକଳ୍ପ ଏବଂ ପ୍ରସ୍ତୁତିର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପରିଗଣିତ ହୋଇଛି ବୋଲି ସେ କହିଛନ୍ତି। ଅପରେସନ ସିନ୍ଦୁର 1 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ପକ୍ଷରୁ ଏକ ଭିଡ଼ିଓ ସେୟାର କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରାଯାଇଥିବା ଏହି ଭିଡ଼ିଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଭାରତର ନିର୍ଣ୍ଣାୟକ ଓ ସଠିକ୍ ପଦକ୍ଷେପକୁ ଦର୍ଶାଉଛି। ପଶ୍ଚିମବଙ୍ଗରେ ନବନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଆୟୋଜନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗତକାଲି ରାଜ୍ୟ ସଚିବାଳୟ ନବାନ୍ନଠାରେ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରି ସମାରୋହ ପ୍ରସ୍ତୁତି ଏବଂ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରତିହତ କରିବା ନେଇ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆସନ୍ତାକାଲି ନବନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ନ ଦେଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସାୟିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

0: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଆଜି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଉପରାଜ୍ୟପାଳ ଏ କୈଳାସନାଥଙ୍କୁ ସାକ୍ଷାତ କରି ଶ୍ରୀ ରଙ୍ଗାସ୍ୱାମୀ ତାଙ୍କର ଇସ୍ତଫା ଦେଇ ପ୍ରଦାନ କରିଛନ୍ତି। ଏଥିପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରାଜ୍ୟପାଳ ଗତକାଲି 15ତମ ପୁଡୁଚେରୀ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ନିର୍ବାଚନରେ ବହୁମତ ହାସଲ କରିଥିବାରୁ ଏନ୍ ରଙ୍ଗାସ୍ୱାମୀ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପୁଡୁଚେରୀରେ ପୁନଃ ସରକାର ଗଠନ କରିବ। ନୂତନ ବିଧାନସଭାର କାମଚଳା ବାଚସ୍କତି ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଆର୍ ଏସ୍ ଏଲଭମ୍ ବାଚସ୍କତି କାର୍ଯ୍ୟ ନିର୍ବାହ କରିବେ। କେରଳମ୍ରେ ନୂତନ ସରକାର ଗଠନ ନେଇ ଥିରୁବନନ୍ତପୁରମ୍ରେ କଂଗ୍ରେସ ଦଳ ବୈଠକ ଜାରି ରହିଛି। 140ଟି ବିଧାନସଭା ଆସନରୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ 102ଟି ଆସନ ଅକ୍ତିଆର କରି ସ୍ୱଷ୍ଟ ବହୁମତ ହାସଲ କରିଛି। କଂଗ୍ରେସ ବିଧାୟକ ଦଳ ବୈଠକ ପରେ ୟୁଡିଏଫ୍ ମେଣ୍ଟ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ। ଏହାପରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଆନୁଷ୍ଠାନିକ ଦାବି ଉପସ୍ଥାପନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂତନ ଶ୍ରମ ସଂହିତା ଅଧୀନରେ 40 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ରାଜ୍ୟ ବୀମା ନିଗମ ମେଡିକାଲ କଲେଜ ଓ ହସ୍କିଟାଲରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର କର୍ମଶକ୍ତି ଏବଂ ଯୁବଶକ୍ତିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ବୃଦ୍ଧି ପାଇଛି। ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବେକାରୀ ହାର ପ୍ରାୟ 3.2% ହ୍ରାସ ପାଇଥିବା ସେ କହିଛନ୍ତି। ଦେଶର ସାମାଜିକ ସୁରକ୍ଷା କ୍ଷେତ୍ର 94 କୋଟିକୁ ବୃଦ୍ଧି ପାଇଥିବା ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି।
1: आज से एक दशक पहले देश में केवल 30 करोड़ लोगों को सोशल सिक्योरिटी का कवरेज मिलता था, लेकिन 12 साल के बाद इंटरनेशनल लेबर ऑर्गेनाइजेशन के डायरेक्टर जनरल ने अनाउंसमेंट करा कि भारत में सोशल सिक्योरिटी कवरेज बढ़ के मोदी गवर्नमेंट के प्रयासों से आज देश में 94 करोड़ लोगों को सोशल सिक्योरिटी की कवरेज मिल रहा है।
0: ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଇଏସ୍ଆଇସି ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା 7 କୋଟିରୁ 15 କୋଟିକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ କର୍ମଶକ୍ତି କ୍ଷେତ୍ର ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ନୌଠାରେ ଫ୍ରୁଟ୍ ହରାଇଜନ୍ 2026ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ରପ୍ତାନୀ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଉଦ୍ୟାନ କୃଷିକୁ ବିକଶିତ କରିବା ନେଇ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନ ପ୍ରାୟ 1,129 ଲକ୍ଷ ଟନ୍ ଫଳ ଉତ୍ପାଦନ କରୁଛି, ତେବେ ମାତ୍ର 14 ଲକ୍ଷ ଟନ୍ ଫଳ ରପ୍ତାନୀ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଫଳ ଉତ୍ପାଦନ ବୃଦ୍ଧି ସହ ସରକାର ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ଏ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ପ୍ରକ୍ରିୟାକରଣ ଏବଂ ରପ୍ତାନୀ ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
2: इस आयोजन का उद्देश्य है फलों का उत्पादन बढ़ाना, गुणवत्ता क्वालिटी कैसे और बेहतर करें, इम्प्रूव करें, हम उसकी कोशिश करना, फलों की प्रोसेसिंग उसको आगे बढ़ाना। हम ये चाहते हैं कि हमारे फल, हमारी सब्जियां, उनका निर्यात बढ़ेगा तो किसानों की आय भी बढ़ेगी और विदेशी मुद्रा भी हमारे देश में आएगी, रोजगार के अवसर भी बढ़ेंगे।
0: ଶ୍ରୀ ଚୌହାନ କହିଛନ୍ତି, ଦେଶରେ ସ୍ୱଚ୍ଛ ଉଦ୍ଭିଦ କେନ୍ଦ୍ର ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚମାନର ଚାରା ଯୋଗାଣକୁ ଦୃଷ୍ଟିରେ ରଖି ଏପରି 9ଟି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଲୋ ଟାମ୍ପ ଆଜି ମୁମ୍ବାଇକୁ ଦିନିକିଆ ଗସ୍ତରେ ଯାଇ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ପରିଦର୍ଶନ କରିଛନ୍ତି। ସେଠାରେ ପାରମ୍ପରିକ ଘଣ୍ଟି ବଜାଇ କାର୍ଯ୍ୟଦିବସର ଶୁଭାରମ୍ଭ କରିଥିଲେ। ଷ୍ଟକ୍ ଏକ୍ସଚେଞ୍ଜର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଚୌହାନଙ୍କ ସମେତ ଅନ୍ୟାନ୍ୟ ବ୍ୟବସାୟିକ ନେତୃବୃନ୍ଦ ରାଷ୍ଟ୍ରପତି ଲାମ୍ପଙ୍କୁ ସ୍ୱାଗତ କରିଥିଲେ। ମୁମ୍ବାଇ ଗସ୍ତ ଅବସରରେ ରାଷ୍ଟ୍ରପତି ଲାମ୍ପ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସେଠାରେ ରାଷ୍ଟ୍ରପତି ଲାମ୍ପ ଭାଷଣ ପ୍ରଦାନ କରିବେ। ଏହାପରେ ରାଷ୍ଟ୍ରପତି ଲାମ୍ପ ସେଠାରେ ଉପସ୍ଥିତ ବ୍ୟବସାୟିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଅପରେସନ୍ ସିନ୍ଦୁରକୁ ଆଜି 1 ବର୍ଷ ପୂରଣ ହୋଇଛି। ଭାରତୀୟ ସେନାର ସାହସ ଏବଂ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ତୃତୀୟ ଦିନରେ ଆଜି ଭୋଦୋଦରାଠାରେ ନିବେଶକଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଭାରତୀୟ ସେନାର ଅଦମ୍ୟ ସାହସର ପ୍ରତୀକ ଅପରେସନ ସିନ୍ଦୁରକୁ ଆଜି ପୂରିଲା ଏକ ବର୍ଷ। ରାଜ୍ୟରେ 95% ଗୃହ ଗଣନା ଶେଷ ହୋଇଥିବା ନେଇ ରାଜ୍ୟ ଜନଗଣନା ନିର୍ଦ୍ଦେଶକଙ୍କ ସୂଚନା। କ୍ରୀଡ଼ା, ସେତୁ ନିର୍ମାଣ ଓ ପ୍ରତିବନ୍ଧକ ଭାଙ୍ଗିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆଥଲେଟିକ୍ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗୁଜରାଟ ଗସ୍ତର ତୃତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶକଙ୍କ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ବିଭିନ୍ନ ଆଲୋଚନା କରିବେ। ଆଜି ଭୋଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକର ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କୋଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଜାତୀୟ ଅସ୍ମିତା ପାଇଁ ଭାରତୀୟ ସେନାର ଅଦମ୍ୟ ସାହସ ଓ ଅପୂର୍ବ ପରାକ୍ରମର ପ୍ରତୀକ ଅପରେସନ ସିନ୍ଦୁରକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ସଂକଳ୍ପ, ସାମରିକ କୌଶଳ ଓ ଅପରାଜେୟ ମନୋବଳର ଏହା ଏକ ଐତିହାସିକ ନିଷ୍ପତ୍ତି। ଏହା କେବଳ ଏକ ସଫଳ ଅଭିଯାନ ନୁହେଁ, ବରଂ ଭାରତର ସାମରିକ ଶକ୍ତି ଓ ରଣନୈତିକ ପ୍ରଭାବର ଏକ ଜ୍ୱଳନ୍ତ ଉଦାହରଣ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଅପରେସନ ସିନ୍ଦୁର ଅଭିଯାନ ଆରମ୍ଭ କରାଯାଇଥିଲା। ଗତବର୍ଷ ମେ ମାସ 7 ତାରିଖରେ ଏହି ସାମରିକ ସଂଘର୍ଷ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପାକିସ୍ତାନର ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଭିଭିଭୂମିକୁ ଲକ୍ଷ୍ୟ କରି ଭାରତୀୟ ସେନା 9 ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳ ଉପରେ ଅତ୍ୟନ୍ତ ସଂଯମ ଓ ପରିପକ୍ୱତାର ସହ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲା। ଅପରେସନ ସିନ୍ଦୁର ଅଭିଯାନରେ ବିଶ୍ୱ ଭାରତର ଆତ୍ମନିର୍ଭରତାର ଝଲକ ଦେଖିବାକୁ ପାଇଥିଲା। ଅତ୍ୟାଧୁନିକ ପ୍ରଯୁକ୍ତି ଓ ସାମରିକ ସମନ୍ୱୟର ଆଧାରରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଗୁପ୍ତ ଘାଟିଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିଥିଲା। ବିଶ୍ୱ ସମ୍ମୁଖରେ ଭାରତ ସ୍ୱଷ୍ଟ କରିଥିଲା, ଦେଶର ସୁରକ୍ଷା ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ଏହି ଅଭିଯାନର ଅନ୍ୟତମ ବୈଶିଷ୍ଟ୍ୟ ଥିଲା ସୁରକ୍ଷା ବଳ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସର ସେତୁ ଗଢ଼ି ଉଠିବା। ସେନା କେବଳ ଆତଙ୍କବାଦ ବିରୁଦ୍ଧରେ ନୁହେଁ, ବରଂ ସାଧାରଣ ଲୋକଙ୍କର ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସର

0: ଅପରେସନ୍ ସିନ୍ଦୁରକୁ ଆତଙ୍କବାଦ ଏବଂ ଦେଶର ସାର୍ବଭୌମତ୍ୱ ଓ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ସମସ୍ତ ପ୍ରକାର ଶକ୍ତି ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପ୍ରମାଣ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସଶସ୍ତ୍ର ବାହିନୀର ସାହସ ବୀରତ୍ୱ ଓ କର୍ତ୍ତବ୍ୟ ନିଷ୍ଠା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ
1: and punish every terrorist and their backer.
2: Terror or talk ek saath nahi ho sakta. Terror or trade ek saath nahi chal sakte. Aur pani aur khoon bhi ek saath nahi beh sakta.
0: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଭାରତୀୟ ସଶସ୍ତ ବାହିନୀର ସାହସ ଏବଂ ବଳିଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅପରେସନ୍ ସିନ୍ଦୁର ଜାତୀୟ ସଂକଳ୍ପ ଏବଂ ପ୍ରସ୍ତୁତିର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପରିଗଣିତ ହୋଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଯବାନମାନଙ୍କର ପରାକ୍ରମ ଓ ଦେଶ ପ୍ରତି ଅତୁଟ ସମର୍ପଣକୁ ସମ୍ମାନ ଜଣାଇ କହିଛନ୍ତି, ଅପରେସନ୍ ସିନ୍ଦୁର ହେଉଛି ନୂତନ ଭାରତର ସଂକଳ୍ପ, ସଠିକତା ଓ ଶକ୍ତିର ସଶକ୍ତ ପ୍ରତୀକ। ଅପରେସନ୍ ସିନ୍ଦୁର ଆଜି କେବଳ ଏକ ସାମରିକ ଅଭିଯାନ ନୁହେଁ, ଏହା ଭାରତର ଅଦମ୍ୟ ଇଚ୍ଛାଶକ୍ତି, ସାହସ, ଜାତୀୟ ସ୍ୱାଭିମାନର ପ୍ରତୀକ। ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇ ଆଗକୁ ମଧ୍ୟ ସମାନ ଦୃଢ଼ତା ଓ ସଂକଳ୍ପର ସହ ଜାରି ରହିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
3: ନୂତନ ଶ୍ରମ ସଂହିତା ଅଧୀନରେ 40 ବର୍ଷ ଏବଂ ତା'ଠାରୁ ଅଧିକ ବୟସ୍କ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ରାଜ୍ୟ ବୀମା ନିଗମ, ମେଡିକାଲ କଲେଜ ଏବଂ ହସ୍କିଟାଲରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର କର୍ମଶକ୍ତି ଏବଂ ଯୁବଶକ୍ତିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ବୃଦ୍ଧି ପାଇଛି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଇଏସ୍ଆଇସି ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା 7 କୋଟିରୁ 15 କୋଟିକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ କର୍ମଶକ୍ତି କ୍ଷେତ୍ର ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ରାଜ୍ୟରେ 95% ଗୃହ ଗଣନା ବର୍ତ୍ତମାନ ସୁଦ୍ଧା ଶେଷ ହୋଇଛି ବୋଲି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। କୋଟିଆରେ 100% ଓ କୋରାପୁଟ ଜିଲ୍ଲାରେ 90% ଗଣନା କାର୍ଯ୍ୟ ସମାପ୍ତ କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଘର ଗଣନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଶ୍ରୀ କଲ୍ୟାଣ କହିଛନ୍ତି। ରାଜ୍ୟରେ ଗତ ଏପ୍ରିଲ ମାସ 1ରୁ 15 ତାରିଖ ପର୍ଯ୍ୟନ୍ତ ସ୍ୱ ଗଣନା କରାଯାଇଥିଲା, ପରେ 16 ତାରିଖରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଗୃହ ତାଲିକା ତଥା ଗୃହ ଗଣନା କାର୍ଯ୍ୟ ଜାରି ରହିବ। କାର୍ଯ୍ୟ ପରିଚାଳନାରେ 90,200 ଜଣ ଜନଗଣନା ଅଧିକାରୀ ଓ 15,140 ଜଣ ସୁପରଭାଇଜର ନିୟୋଜିତ ଅଛନ୍ତି। କେନ୍ଦୁଝର ଖଟ ଗାଁରେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆସନ୍ତାକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ଛାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସ୍ଥାନୀୟ ଟାଉନ୍ହଲ୍ ପରିସରରେ ପୂର୍ବାହ୍ନ 11:00 ଆଗାମୀ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ବୈଠକରେ ସମୀକ୍ଷା କରାଯିବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ନେଇ ଆଲୋଚନା କରାଯିବ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଏଥିରେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ଭାବ୍ୟ ମହାମାରୀକୁ ପ୍ରତିହତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ଷା ପୂର୍ବରୁ ନଦୀବନ୍ଧ, ଘାଇ ମରାମତି, ସହରାଞ୍ଚଳରେ ନାଳ ସଫେଇ, ଖାଦ୍ୟ ପାନୀୟ ଓ ଆଲୋକର ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଖସଡ଼ା ପୁସ୍ତକ 2025-26 ଉନ୍ମୋଚନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ ଭୁବନେଶ୍ୱରୀ ନାୟକ ସର୍ବଭାରତୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତ୍ୟାଧୁନିକ ପର୍ବତାରୋହଣରେ ଭାଗ ନେଇ 2ଟି ରୌପ୍ୟ ପଦକ ହାସଲ କରିଛନ୍ତି। ଗତମାସ 8 ତାରିଖରୁ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ସିକ୍କିମ୍ର ଦମ୍ଥାଙ୍ଗଠାରେ ଥିବା ଇଣ୍ଡିଆନ୍ ହିମାଲୟନ୍ ସେଣ୍ଟର ଫର୍ ଆଡ୍ଭେଞ୍ଚର ଆଣ୍ଡ ଇକୋ ଟୁରିଜିମ୍ ପକ୍ଷରୁ ଆୟୋଜିତ ପର୍ବତାରୋହଣରେ ଭାଗ ନେଇ ସେ ଏହି ସଫଳତା

0: ହାସଲ କରିଛନ୍ତି। ଶାରୀରିକ ସୁସ୍ଥତା ପ୍ରଚାର, ଆଥଲେଟିକ୍ସରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ସୁସ୍ଥ ଜୀବନଯାପନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ଆଥଲେଟିକ୍ସ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ ମାସ 7 ତାରିଖରେ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ। 1996 ମସିହାରେ ପ୍ରଥମଥର ପାଇଁ ବିଶ୍ୱ ଆଥଲେଟିକ୍ସ ଦିବସ ପାଳନ କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ, ଶୃଙ୍ଖଳା ଓ ସକ୍ରିୟ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ପାଇଁ ଆନ୍ତର୍ଜାତିକ ଆର୍ମେଚର ଆଥଲେଟିକ୍ସ ଫେଡେରେସନ ଆଇଏଏଏଫ୍ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ଆଥଲେଟିକ୍ସ ଦିବସର ବିଷୟବସ୍ତୁ ହେଉଛି କ୍ରୀଡ଼ା ସେତୁ ନିର୍ମାଣ ପ୍ରତିବନ୍ଧକ ଭାଙ୍ଗିବା। ଏ ସମ୍ପର୍କରେ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଖେଳକୁ ଭଲ ପାଉଛେ, ଖେଳ ଦୁନିଆ ସହ ଜଡ଼ିତ ଅଛେ। ଯେଉଁଛି ଆନ୍ତର୍ଜାତିକ ଆଥଲେଟିକ୍ସ ଦିବସ 96 ମସିହାରୁ ଚାଲିଛି ଏବଂ ଏ ବର୍ଷର ଯେଉଁ ଥିମ୍ ଏଟା ଅତି ପ୍ରାସଙ୍ଗିକ ଯେ ଏ ଯେଉଁ ଦୌଡ଼କୁଦ ମାଧ୍ୟମରେ ଖେଳ ମାଧ୍ୟମରେ ବ୍ରିଜ୍ର ଗଠନ ବା ନୂଆ ଚିହ୍ନା ପରିଚୟ ନିଜ ଆପଣାର କରି ନେବାର ଏଇ ଯୋଉ ଭାବନା ଏ ବର୍ଷ ଗ୍ରହଣ କରାଯାଇଛି। ପ୍ରକୃତରେ ବିଶ୍ୱ ଯୋଉ ସ୍ତରରେ ଆଜି ପହଞ୍ଚୁଛି, ଯୁଦ୍ଧର ଯୋଉ ଘନଘଟା, ପ୍ରକୃତରେ ଯଦି ଖେଳ ବନ୍ଧୁତ୍ୱର ସେ ବାତାବରଣ ସୃଷ୍ଟି କରିଦେଇପାରିବ।
0: ପାଣିପାଗ, ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଗୁଜରାଟ ଗସ୍ତର ତୃତୀୟ ଦିନରେ ଆଜି ଭୋଦୋଦରାଠାରେ ନିବେଶକଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଭାରତୀୟ ସେନାର ଅଦମ୍ୟ ସାହସର ପ୍ରତୀକ ଅପରେସନ ସିନ୍ଦୁରକୁ ଆଜି ପୂରିଲା 1 ବର୍ଷ। ରାଜ୍ୟରେ 95% ଗୃହ ଗଣନା ଶେଷ ହୋଇଥିବା ନେଇ ରାଜ୍ୟ ଜନଗଣନା ନିର୍ଦ୍ଦେଶକଙ୍କ ସୂଚନା। କ୍ରୀଡ଼ା ସେତୁ ନିର୍ମାଣ ଓ ପ୍ରତିବନ୍ଧକ ଭାଙ୍ଗିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆଥଲେଟିକ୍ ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୁରେଶ ୱାଡକରଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

ଆସରାନ୍ତି ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶ୍ରୋତାବନ୍ଧୁ ଆଜି ମୁଁ ଅଛି ମୋ ସହିତ ପ୍ରତି ଗୀତରେ ବ୍ୟବହାର କରାଯାଇଛି ସେ ଗୋଟିଏ ଶବ୍ଦ ଆପଣମାନେ ଶୁଣନ୍ତୁ ଆଉ ଉପଭୋଗ କରନ୍ତୁ ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର କଥାଚିତ୍ର ଆପ୍ କି କସମ୍

0: କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଗାଇଛନ୍ତି ମାନା ଦେ। କଥାଚିତ୍ର ଏକ ଫୁଲ ଦୋ ମାଲି।
1: अच्छे बच्चे नहीं रोया करते और तुम तो बहुत ही अच्छे बच्चे हो।

ଏଇଠି ସେଲା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ। ଏଥିରେ ଶୁଣିବା ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ, କିନ୍ତୁ ଆପଣମାନଙ୍କ ପସନ୍ଦରେ। ଆପଣମାନଙ୍କର ଏସ୍ଏମ୍ଏସ୍ ଆମ ପାଖରେ ଆସି ଅନେକଗୁଡ଼ିଏ ପହଞ୍ଚିସାରିଛି। ଯେଉଁ ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି, ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ସୁନିତା ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ବାପିଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ରଥ ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭାରତ ଚନ୍ଦ୍ର ପାତ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ସୁନା ମୈନା ଆଲବମ୍ର ଗୋଟିଏ ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ କୃଷ୍ଣଚନ୍ଦ୍ର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ମହମ୍ମଦପୁର ବିଲାହାଟ କଟକରୁ, ଲେଖିଛନ୍ତି ଶ୍ରୀକାନ୍ତ କୁଣ୍ଡ। ଆପଣ ଶୁଣିବାକୁ ଚାହିଁଛନ୍ତି ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ କଣ୍ଠରେ ନୀଳନୟନ ଆଲବମ୍ର ଗୋଟିଏ ଗୀତ। ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ ଶ୍ରୋତାବନ୍ଧୁ କ୍ଷମା ଚାହୁଁଛୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବାଳମୁକୁନ୍ଦ ମିଶ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତଟିକୁ ରଚନା କରିଛନ୍ତି ହରିହର ମିଶ୍ର ଏବଂ ଗୀତ ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ।

ଗୋଟିଏ ସମସ୍ୟା ଆମ ପାଖରେ ପହଞ୍ଚିଛି, ଆସିଛି ଶିମିଳିପଦା ଅନୁଗୁଳରୁ। ଲେଖିଛନ୍ତି ମାମା, ବାପୁ, ମା, ପାପା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜ୍ଞା, ଆପଣମାନେ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ବନମଳୀ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜେନାପୁର ଯାଜପୁରରୁ, ଅନ୍ତିଆ ଜେନାପୁର ଯାଜପୁରରୁ ଲେଖିଛନ୍ତି ଝରଣା ବେହେରା। ଆପଣ ଶୁଣିବାକୁ ଚାହିଁଛନ୍ତି ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଗୋଟିଏ ଗୀତ।

ଲେଖିଛନ୍ତି ଝରଣା ବେହେରା। ଆପଣ ଶୁଣିବାକୁ ଚାହିଁଛନ୍ତି ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତ ରଚନା ଗୀତା ଖୁଣ୍ଟିଆ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି।

ଆଉ ଗୋଟେ ଏସଏମଏସ ଆସିଛି କିନ୍ତୁ ଶ୍ରୋତା ବନ୍ଧୁ ଆପଣ ଯେତେବେଳେ ଆମ ପାଖକୁ ଏସଏମଏସ କରୁଛନ୍ତି ନିଜର ନାଁ ଆଉ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ ଆପଣ କେବଳ ଗୀତଟିଏ ଲେଖିକି ଛାଡ଼ି ଦେଇଛନ୍ତି ଯେତେବେଳେ ଲେଖିବେ ଆପଣଙ୍କ ନାଁ ଆଉ ଠିକଣା ନିଶ୍ଚୟ ଲେଖିବେ ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ ବିଧୁମୁଖୀ ଝୁରୁଛି କି ଶ୍ରୋତା ବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଆପଣ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି କୈଳାସ ବେହେରା ଏବଂ କାମିନୀ ବେହେରା ଆପଣମାନେ ଲେଖିଛନ୍ତି ଜୟ ମା ସନ୍ତୋଷୀ ଜୟ ମା ସନ୍ତୋଷୀ ମ୍ୟାମ୍ ନମସ୍କାର ଏବଂ ଆକାଶବାଣୀର ସମସ୍ତ ଶ୍ରୋତା ଏବଂ ସମସ୍ତ ଷ୍ଟାଫ୍ମାନଙ୍କୁ ଶୁଭେଚ୍ଛା ଜଣାଇ ଅନୁରୋଧ କରୁଛି ଗୋଟିଏ ଓଡ଼ିଆ ଆଲବମ୍ ଗୀତଟି ଦୟାକରି ନିଶ୍ଚୟ ଶୁଣାଇବେ ନିଶ୍ଚିତ ଭାବରେ ଆପଣମାନଙ୍କର ପସନ୍ଦର ଗୀତ ଶୁଣାଇବା ପାଇଁ ହିଁ ଆମେ ଏଠି ବସିଛୁ ଆପଣ ଲେଖିଛନ୍ତି ହ୍ୟୁମାନ ସାଗରଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବା ପାଇଁ ଗୀତ ରଚନା ଏବଂ ସଙ୍ଗୀତ ଆଶୁତୋଷ ବାରିକ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ

ପରବର୍ତ୍ତୀ ସମଷ୍ଟି ଲେଖିଛନ୍ତି ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଅଭିଜିତ ଏବଂ ନିବେଦିତାଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଶରତ ନାୟକ।

ଆଉ ଗୋଟେ ଏସଏମଏସ ଆସିଛି, ଲେଖିଛନ୍ତି ବଳପୁରରୁ ବିଷ୍ଣୁରାଜ ଫ୍ୟାମିଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସ୍ମୃତି ଆଲବମ୍ର ଗୋଟିଏ ଗୀତ, ଯେକୌଣସି ଗୋଟିଏ ଗୀତ। ତେବେ ଶ୍ରୋତାବନ୍ଧୁ, ସ୍ମୃତି ଆଲବମ୍ର ଗୋଟିଏ ସୁନ୍ଦର ଗୀତ ଅଛି, ରତିକାନ୍ତ ଶତପଥୀଙ୍କ କଣ୍ଠରେ। ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ। ଆଶା କରୁଛି ଗୀତଟି ଆପଣଙ୍କୁ ପସନ୍ଦ ଆସିବ।

ଆଉ ଗୋଟିଏ SMS ଆସିଛି, ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି, ନିଶ୍ଚିନ୍ତ କୋଇଲି, କଟକରୁ। ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଗୀତ ରହିଛି ମହେଶ୍ୱର ରାଓଙ୍କ କଣ୍ଠରେ, ଗୀତ ରଚନା କୁଳମଣି ଦାସ। ଆଶା କରୁଛି ଗୀତଟି ଆପଣଙ୍କୁ ପସନ୍ଦ ଆସିବ।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ଦିଗଲ ଗୋପୁରୀରୁ ଲେଖିଛନ୍ତି ପ୍ରଭାକର ସାହୁ, ଖଟୁଆ ଭାନୁଲତା, ପାମି ଗୁରେଇ, ବାବୁଲି ସୁକାନ୍ତି, ଗନ୍ଧିଆ କୁନିଆ ଏବଂ ବାବି। ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଗୀତ ରହିଛି ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ। ଗୀତ ରଚନା ରଜନୀକାନ୍ତ ନାୟକ, ସଙ୍ଗୀତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।

କାର୍ଯ୍ୟକ୍ରମ ଚିରହରିତରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଗୀତ ରଚନା ବିନୋଦିନୀ ଦେବୀ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆଜିର ଫୋନ୍ ଇନ୍ ପ୍ରତିକ୍ରିୟାର ବିଷୟବସ୍ତୁ ହେଉଛି ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ଅସମ୍ଭବ। ଆସନ୍ତୁ ଜାଣିବା ଶ୍ରୋତାବନ୍ଧୁମାନଙ୍କର ପ୍ରତିକ୍ରିୟା। ତାହେଲେ ତେଜସ୍ୱିନୀ, ଆଉ ଡେରି ନ କରି ଚାଲ ଆଗେଇ ନେବା ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ, ଆଉ ଦେଖିବା ଆମକୁ ପ୍ରଥମ କଲ୍ଟି କିଏ ଆଉ କୋଉଠୁ କରିଛନ୍ତି। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
1: ଜୟ ଜଗନ୍ନାଥ। ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
0: ଦିବ୍ୟଲୋଚନ ଭାଇ, ଆଜିର ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: କେମିତି ଅଛନ୍ତି ଭାଇ?
1: ହଁ, ଜଗନ୍ନାଥ କୃପାରୁ ଭଲରେ ଅଛି। ଆପଣ କେମିତି ଅଛନ୍ତି?
0: ଆମେ ବି ଭାଇ ବହୁତ ବଢିଆ ଅଛୁ। ଆପଣମାନଙ୍କର ଭଲ ପାଇବା ଆମ ସାଥିରେ ଅଛି, ଆମେ ବହୁତ ଭଲରେ ଅଛୁ। ତେବେ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ ଆପଣ ନିହାତି ଭାବରେ ଜାଣିଥିବେ।
1: ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ସମ୍ଭବ?
0: ତେବେ ଏ ନେଇ ଆପଣଙ୍କର ମତାମତ କ'ଣ ରଖିବେ?
1: ହଁ, ମୁଁ କହୁଛି ବର୍ତ୍ତମାନ, ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା ଅସମ୍ଭବ ପରି ଜଣା ପଡିଲେ ମଧ୍ୟ ଏହା ସମ୍ଭବପର ହୋଇପାରିବ। କାରଣ ସଂସାରରେ ଅସମ୍ଭବ ବୋଲି କିଛି ନାହିଁ। ଓଡ଼ିଆ ଭାଗବତରେ କୁହାଯାଇଛି, ବୁଦ୍ଧି ବେକ ଗାନ ବଳେ ମରଣ ଜିଣି ପାର ହେଳେ। ଯଦି ମରଣକୁ ଜିଣି ପାରିବାର ଶକ୍ତି ଅଛି, ତେବେ ନିଶାମୁକ୍ତ ଯୁବ ସମାଜ ପରିକଳ୍ପନା କାହିଁକି ଅସମ୍ଭବ ହବ? ମନ ଦୃଢ଼ ଥିଲେ ଗଡ଼ିଆ ଗଙ୍ଗା, ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ ଶକ୍ତି ହାର ମାନିଥାନ୍ତି। ମହାଭାରତ ବେଣୀ ସଂହାର ପର୍ବରେ କର୍ଣ୍ଣଙ୍କ ଉକ୍ତି ଏହିପରି ଥିଲା, ଦଗାୟତେ କୁଳ ଜନ୍ମ ମଦାୟତ ପଢ଼ୁଛନ୍, ଉଚ୍ଚକୂଳେ ଜନ୍ମ ହେବା ଦୈବର ଅଧୀନ, ମାତ୍ର ପୁରୁଷାର୍ଥ ଅର୍ଥ ଧର୍ମ ଅର୍ଥ କାମ ମୁକ୍ତ ମୋର ଅଧୀନ। ଏଥିପାଇଁ ଦୃଢ଼ ଇଚ୍ଛା ଶକ୍ତି ସହିତ କର୍ମ ତତ୍ପର ହୋଇପାରିଲେ ଯୁବ ସମାଜ ନିଶା ଠାରୁ ଦୂରେଇ ରହିଯିବେ। ଏହା କଥା ବି ଅସମ୍ଭବ ନୁହେଁ। ତାଙ୍କର ଏକ ଶକ୍ତି ସମ୍ରାଟ ନେପୋଲିଅନ ବୋନାପାର୍ଟ କହିଥିଲେ, ଇମ୍ପସିବୁଲ ଏ ୱାର୍ଡ ଇଜ୍ ଟୁ ବି ଫାଉଣ୍ଡ ଇନ୍ ଦ ଡିକ୍ସନାରୀ ଅଫ୍ ଅ ଫୁଲ୍ସ। ଅସମ୍ଭବ ଏକ ଶବ୍ଦ ଯାହାକି ବୋକାମାନଙ୍କ ଅଭିଧାନରେ ଦେଖିବାକୁ ମିଳିଥାଏ। ନିଶାମୁକ୍ତ ଯୁବ ସମାଜ ଗଠନ ନିମନ୍ତେ ସମସ୍ତଙ୍କର ଆନ୍ତରିକତା ଆବଶ୍ୟକତା ହୋଇଥାଏ। ବିଶେଷ କରି ସରକାର, ଜନସାଧାରଣ, ବୁଦ୍ଧିଜୀବୀ ଏବଂ ଯୁବ ସମାଜର ଏଥିପ୍ରତି ଆନ୍ତରିକତା ସହଯୋଗ ରହିବା ନିହାତି ଆବଶ୍ୟକ। ବର୍ତ୍ତମାନ ଯୁବ ସମାଜ ଡ୍ରଗ୍ସ ସେବନ କରି ନିଜକୁ ମରଣମୁଖକୁ ଠେଲି ଦେଉଛନ୍ତି। ଏହାର ମୂଳ କାରଣ ହେଉଛି ବେକାରୀ, ମୂର୍ଖତା, କୁସଙ୍ଗତା ଓ ଆଳସ୍ୟ ବିଳାସ୍ୟ। ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ ଯୁବକମାନେ ନିଶାର ଭୟାବହତା ସମ୍ପର୍କରେ ଜାଣି ନ ପାରି ସଙ୍ଗ ଦୋଷରେ ନିଶାସକ୍ତ ହୋଇ ନାନା ପ୍ରକାର ଜଟିଳ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଅଳ୍ପ ବୟସରେ ପ୍ରାଣତ୍ୟାଗ କରୁଛନ୍ତି। ସେମାନେ ନିଜ ପିତାମାତାଙ୍କୁ ଭୟ ଦେଖାଇ ଘରୁ ଚୋରି କରି ପରିବାରକୁ ନଷ୍ଟ କରିଦେଉଛନ୍ତି। ଆମ ଦେଶକୁ ନଷ୍ଟ କରିବାକୁ ଶତ୍ରୁ ଦେଶମାନେ ଗୋପନରେ ଆମ ଦେଶକୁ ନିଶାଦ୍ରବ୍ୟ ତାଳନ କରି ଯୁବ ସମାଜକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଛନ୍ତି। କେତେକ ଯୁବକ ବେରୋଜଗାରୀ ଲାଗି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ଏବଂ ଏହି ମାନସିକ ଅବସାଦକୁ ସେମାନଙ୍କୁ ନିଶାର ଆଶ୍ରୟ ନେବାକୁ ବାଧ୍ୟ କରୁଛି। ଯୁବ ସମାଜ ହେଉଛି ଦେଶର ମେରୁଦଣ୍ଡ ଓ ଭବିଷ୍ୟତ। ସେମାନେ ନିଶାମୁକ୍ତ ରହିଲେ ଦେଶ ଜାତିର ପ୍ରଗତିରେ ନିଜକୁ ସାମିଲ କରିପାରିବେ। ତେଣୁ ସରକାର ମଦ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖନ୍ତୁ, ଚୋରା ନିଶା ବେପାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡର ବ୍ୟବସ୍ଥା କରନ୍ତୁ। ପ୍ରଚାର ମାଧ୍ୟମ ଯଥା ରେଡିଓ, ଟେଲିଭିଜନ, ଖବରକାଗଜ, ପ୍ରଚାର ପତ୍ର ମାଧ୍ୟମରେ ନିଶାର ଅପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉ। ନିଶା ସେବନକୁ ସବୁ ସ୍ତରରେ ନିନ୍ଦା କରାଯାଉ। ବିଦ୍ୟାଳୟ, ମହାବିଦ୍ୟାଳୟ

0: ଯୋଗ ପ୍ରାଣାୟାମ ଉପରେ ଶିକ୍ଷା ପ୍ରଦାନ କରାଯାଉ, ନୈତିକ ଶିକ୍ଷାକୁ ଅଗ୍ରାଧିକାର ଦେଲେ ଯୁବ ସମାଜ ନିଶା ସେବନ ଠାରୁ ଦୂରେଇ ହୋଇଯିବେ। ଆମର ପରମ ପୂଜ୍ୟ ଜାତିର ପିତା ମହାତ୍ମା ଗାନ୍ଧୀ ସବୁ ସମୟରେ ନିଶା ସେବନ ବିରୁଦ୍ଧରେ କହୁଥିଲେ, ତାଙ୍କର ଆଦର୍ଶକୁ ଆପାଧ୍ୟୟ କରି ଆସନ୍ତୁ ଆମେ ସମସ୍ତେ ନିଶାମୁକ୍ତ ଅଭିଯାନରେ ସାମିଲ ହେବା, ଗାନ୍ଧିଜୀଙ୍କ ରାମରାଜ୍ୟର ସ୍ୱପ୍ନକୁ ସଫଳ କରିବା। ଜୟ ଜଗନ୍ନାଥ।
1: ଆପଣଙ୍କ ଅଶେଷ ଅଶେଷ ଧନ୍ୟବାଦ ଭାଇ, ବହୁତ ବଢିଆ ବଢିଆ କଥା ସବୁ ଆପଣ କହିଲେ। ତାହେଲେ ଯୁବ ସମାଜ ଯଦି ନିଜେ ଚାହିଁବ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା ନିଶ୍ଚିନ୍ତ ଭାବେ ସମ୍ଭବ ହୋଇ।
2: ବିଶ୍ୱଜିତ, ଆମର ଦିବ୍ୟରୋଚନ ଭାଇ କହିଲେ କି ଆମର ଯୁବ ସମାଜ ହେଉଛନ୍ତି ଆମ ଦେଶର ଭବିଷ୍ୟତ ଏବଂ ମେରୁଦଣ୍ଡ। ସେମାନେ ଯଦି ନିଶାରୁ ମୁକ୍ତ ରହିବେ ତ ସେମାନେ ହିଁ ଆମ ଦେଶକୁ ଆଗେଇ ନେବେ।
1: ହଁ ତେଜସ୍ୱିନୀ, ଠିକ୍ କହିଛ। ଯୁବପିଢ଼ି ଚାହିଁଲେ ଆମ ଦେଶ ଆହୁରି ଆଗକୁ ବଢିବ ଏବଂ ଦେଶ ବିଶ୍ୱରେ ପ୍ରଥମ ହୋଇପାରିବ।
2: ତେବେ ଦିବ୍ୟରୋଚନ ଭାଇ, ଆପଣଙ୍କର ମୂଲ୍ୟବାନ ପ୍ରତିକ୍ରିୟା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ।
1: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ହ୍ୟାଲୋ, ଶୁଭ ସନ୍ଧ୍ୟା। ନମସ୍କାର।
2: ଶୁଭ ସନ୍ଧ୍ୟା ଭାଇ, ନମସ୍କାର। ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
3: ମୁଁ ମୁନା ପଣ୍ଡା କୋଟିଲ କନପୁର ଜଗତସିଂହପୁର କହୁଥିଲି।
2: ମୁନା ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ଫୋନ୍ ଇନ୍ ପ୍ରତିକ୍ରିୟା ଅଗଣକୁ। ତେବେ ଭାଇ, ଆମର ପ୍ରତିକ୍ରିୟାର ବିଷୟବସ୍ତୁ ଆପଣ ତ ନିହାତି ଭାବରେ ଜାଣିଥିବେ, ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ଅସମ୍ଭବ? ତେବେ ଏ ନେଇ ଆପଣଙ୍କର ପ୍ରତିକ୍ରିୟା କ'ଣ ରଖିବେ?
3: ଦେଖନ୍ତୁ ବାପା, ନିଶାମୁକ୍ତ ଯୁବ ସମାଜ ଆମେ କରିପାରିବା, ଅସମ୍ଭବ ନୁହେଁ, ସବୁ ସମ୍ଭବ। କେବଳ ଆମ ଇଚ୍ଛା ଶକ୍ତି ମନୋବଳ ଦୃଢ ଥିବ ତାହେଲେ ଆମେ ସବୁକିଛି ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରିବା। କିନ୍ତୁ ଏବେ ହଉଛି କଣ, ଦେଖନ୍ତୁ ଏଥିପାଇଁ ଆମେ କିଛି ପରିବାର ଦାୟିତ୍ୱ ଦେବା, ଆଉ କିଛି ସାମାଜିକ ସମାଜ ଦାୟୀ ଅଛି, କିଛି ସରକାରୀ ବେସରକାରୀ ରାଜନେତାଙ୍କର ମୁଖ୍ୟ ଦାୟୀ ରହୁଛି। ଆମେ କଣ କହୁଛେ, ପିଲାମାନଙ୍କୁ ଯଦି ଆମ ପିଲାବେଳୁ କଥାରେ ଅଛି, ସଂଘର୍ଷ ପିତାଙ୍କ ଠାରୁ ଶିଖ, ମା ଠାରୁ ସଂସ୍କାର, ଏବଂ ବାକି ସବୁ ଦୁନିଆ ସବୁ ଆପେ ଆପେ ଶିଖେଇଦେବା। କିନ୍ତୁ ଆମେ କଣ କହୁଛେ, ଘରେ ଆଗ ଟିକେ ଠିକଠାକ ରହୁନେ। ଦେଖନ୍ତୁ ପ୍ରଥମ ହେଲା କଣ, ପିଲାଙ୍କୁ ଆମେ ସଂସ୍କାର ଦେବା, କଣ କରିବା ଉଚିତ କଣ କରିବା ନ ଉଚିତ ତା ବିଷୟରେ ଜ୍ଞାନ ଦେବା। ତାପରେ ସ୍କୁଲ ଏତେ ପିଲା ଯାଉ ଶିଖିବେ, ଆମେ ଟିକେ ଶିକ୍ଷା ଯଦି ନଉଥିବେ ଶିକ୍ଷା ନୀତି ଶିକ୍ଷା ଦେବା, ପିଲାମାନେ ସେଇ ବାଟେ ଯିବେ। ତାପରେ ସମାଜରେ ଯେଉଁମାନେ ସାମାଜିକ ମଣିଷ ବସବାସ କରିବେ ସେଠି ବି ଆମେ କିଛି ଶିକ୍ଷାଦାନ ପାଏ। ଯଦି ସମସ୍ତେ ମିଳିମିଶି ଶିକ୍ଷାଦାନ, ପିଲା ଅବାଟେ ଯିବେନି। ପିଲାମାନେ ବେକାରୀ ସମସ୍ୟା ହେଇକି ରହୁଛନ୍ତି, ଚାକିରି ବାକିରି ପାଉନାହାନ୍ତି, ପିଲାମାନେ ପାଠ ସାଠ ପଢୁ, ଘରେ ଟେନସନ, ବାହାରେ ଟେନସନ, ବାହାରେ ବିଭିନ୍ନ ପ୍ରକାର କଥାବାର୍ତ୍ତା କରୁଛନ୍ତି, ବାଧ୍ୟ ପିଲାମାନେ ତ ନିଶା ଖାଉଛନ୍ତି, ଭୁଲ ବାଟରେ କିଏ କ୍ରାଇମ୍ କରୁଛି, କିଏ ବିଭିନ୍ନ ପ୍ରକାର ରାଜଧାନୀ କେସ୍ କରୁଛନ୍ତି। ଆମେ ପିଲାବେଳେ ଯଦି ଶିକ୍ଷା ଦେବା, ତାପରେ ସରକାରଙ୍କୁ ମୋର ଅନୁରୋଧ, ବିଶେଷ କରି ମତଟା ଯଦି ଆମେ ବନ୍ଦ କରିବା, କାରଣ ତା ଦ୍ୱାରା କିଛି ଉପକାର ଅଛି, ଅପକାର ଅଛି, କାରଣ ମେଡିସିନ ବ୍ୟବହାର ତାକୁ ଆମେ ସୀମିତ ଜାଗାରେ ରଖିଲେ ତାହେଲେ ଯୁବକମାନେ ଏତେ ପାଇବେନି। କାରଣ ଆମେ ପିଲାମାନଙ୍କୁ ଏବେ କଣ ବାପା ମା କହୁଛନ୍ତି, କହୁଛନ୍ତି ମଦ ଖାଇବନି, ପାନ ଗୁଟ୍ଖା ଖାଇବନି, ବାପା ମା ସେ ପିଲା ହାତରେ ମଗଉଛନ୍ତି। ପିଲା ଭାବୁଛନ୍ତି ବାପା ଖାଉଛନ୍ତି ଗୋଟେ ଭଲ ଅଛି, ଆମେ କାହିଁକି ନ ଖାଇବୁ। ସ୍କୁଲରେ ଦେଖନ୍ତୁ ଆଜିକାଲି ଟିଚର ପିଲାମାନଙ୍କ ହାତରେ ବିଡ଼ି ସିଗାରେଟ୍ ପାନ ମଗଉଛନ୍ତି, ପିଲାମାନେ ତାକୁ ବି ଦେଖୁଛନ୍ତି, ଗୁରୁ ଆମକୁ ମନା କରୁଛନ୍ତି, ଆମକୁ ସେ କେମିତି ଖାଉଛନ୍ତି, ଆମେ ଟିକେ ଦେଖିବା ଆରେ କଣ ଭଲ ଅଛି କି ଖରାପ ଅଛି। ପିଲାମାନେ ଖାଇକି ଅଭ୍ୟାସ ପଡ଼ିବାନି, କୋଉ ସମୟରେ ପଡ଼ିବି ଅଭ୍ୟାସ ହେଉଛି। ଆଉ ବିଶେଷ କରି ବେକାରୀ ସମସ୍ୟାଟା ଏବେ ବହୁତ ବହଳ ହେଲାଣି, କାରଣ ଆଗରୁ କଳିକ ବ୍ୟବସାୟ ଥିଲା, ପିଲାମାନେ ନିଜ କଳିକ ବ୍ୟବସାୟ କରୁଥିଲେ, ବେକାର ବେକାର ରହିଲେ ନିଶା ପାଇଁ ଖାଉଛନ୍ତି। ଆମେ ସବୁବେଳେ ଚେଷ୍ଟା କରିବା ପିଲାମାନଙ୍କୁ ଆମେ ବେକାରେ ଛାଡ଼େନି। ତାପରେ ପିଲାମାନେ ପାଠ ସାଠ ପଢ଼ାଉଛନ୍ତି, ଯଦି ଚାକିରି ବାକି ନ ପାଉଛନ୍ତି, ବାପା ମା ବି ଘରେ ପ୍ରେସର ପକାଉଛନ୍ତି, ଏତେ ଟଙ୍କା ଖର୍ଚ୍ଚ କରି ତମେ ପାଠ ପଢେଇଲୁ, ଗଣ୍ଡେ ଖାଇଲୁନି କି ଭଲ ଗଣ୍ଡେ ପିନ୍ଧିଲୁନି। କିନ୍ତୁ ସେତେବେଳେ ବାପା ମା ଚିନ୍ତା କରିବା ଥିଲା, ପିଲାମାନଙ୍କୁ ଯୋଗ୍ୟତା କଲେ ଆମେ ଯେତିକି ଚାଷ ଜମି ଅଛି ସେଥିରେ ଆମେ ପିଲାମାନଙ୍କୁ ଲଗାଏ, ଖାଲି ଚାକିରି କରିବ ମୁଠା ଟଙ୍କା ରୋଜଗାର କରିବା ପିଲାମାନେ ଏଇ ଶିକ୍ଷା ଦିଆହଉଛି। କିନ୍ତୁ କେବେ ନୈତିକ ଶିକ୍ଷା ଗୋଟେ ଭଲ ଶିକ୍ଷା ଦେଉନାହାନ୍ତି, ସଂସ୍କାର ଦେଉନାହାନ୍ତି, ପିଲାମାନେ ଅଟୋମେଟିକ କୋଉ ବାଟେ ଯାଉଛନ୍ତି ସାଙ୍ଗ ସାଥେ ପଢି। କାରଣ ନିଶାମୁକ୍ତ ସମାଜ ଏବେ କରିବା ବହୁତ ଅସମ୍ଭବ ହେଇଗଲା, କାରଣ ପ୍ରତ୍ୟେକ ଘରରେ ନିଶା ଖାଉଛନ୍ତି, ଆଉ ଚାରିଆଡେ ଯଦି ନିଶା ଆମେ ବିକ୍ରି ହବ, ପିଲାମାନେ ଅଟୋମେଟିକ ଖାଉଛନ୍ତି, ବେକାର ସମସ୍ୟା ବଢୁଛି, ଘରେ ଟେନସନ, ବାହାରେ ଟେନସନ, ସବୁଆଡେ ଟେନସନ ରହିବ। ପିଲାମାନେ ଭାବୁଛନ୍ତି କିଛି ସମୟ ଏଇଟା ଖୁସି କରିବା ପାଇଁ ନିଶା ପାଣି ଖାଉଛନ୍ତି, ଅଭ୍ୟାସ ହେଇଯାଉଛି, ଆଉ ଛାଡିବା ପାଇଁ ନାରାଜ ପିଲା।
1: ତାହେଲେ ଭାଇ, ଏଇ ନିଶାମୁକ୍ତ ସମାଜ ଗଠନ ପାଇଁ କି ପଦକ୍ଷେପ କଣ ନିଆଯାଇପାରିବ ବୋଲି ଆପଣ ଭାବୁଛନ୍ତି?
3: ଦେଖନ୍ତୁ, ପଦକ୍ଷେପ ପ୍ରଥମ ହେଉଛି ପରିବାର, ପରିବାର ଏଥିରୁ ସବୁକିଛି ଆମେ ପଦକ୍ଷେପ ନେବା। ତାପରେ ଯୋଉଠି ନିଶା ଜିନିଷ ବିକ୍ରି ଅଛି ତାକୁ ଆମେ ବନ୍ଦ କରିବା, ତାପରେ ରାମାୟଣ ମହାଭାରତ ଗୀତା ଭାଗବତ ଘରେ ଆଲୋଚନା କରିବା, ଭଲ କଥା ଆଲୋଚନା କରିବା, ପିଲାମାନେ ବି ଖୁସି, ସମାଜ ଖୁସି, ପରିବାର ଭିତରେ ଯଦି ଆମେ

0: ପିଲାବେଳେ ସେଇଭଳି ଶିକ୍ଷା ଦେବା ପିଲା ଆସ୍ତେ ଆସ୍ତେ ବଡ଼ ସେଇ ବାଟେ ଯାଏ, ଆମେ ଯେମିତି ଶିକ୍ଷା ଦେବା ପିଲା ସେଇ ବାଟେ ଯିବେ। ଆଉ ବିଶେଷ କରି ଗାର୍ଡିଆନ ଗୋଟେ ଅନୁରୋଧ, ପିଲାମାନଙ୍କୁ ପାଠ ପଢ଼ାଅ ସବୁ ଇତି କର, କିନ୍ତୁ ତାଙ୍କ ଉପରେ ଚାପ ରଖନି। ଆମେ ଚାପ ରଖୁଛେ ପିଲାମାନଙ୍କୁ ବାହାରେ ଯାଇକି ସାଙ୍ଗରେ ପଡ଼ିକି ମଦ ପାଣି ନିଶା ପାଣି ଖାଉଛନ୍ତି, ତାପରେ ସମାଜର ବିଶୃଙ୍ଖଳା ହେଉଛି, ଯାହାକି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି, ସମାଜର ବି ବହୁତ ନଷ୍ଟ ହେଉଛି, ଯାହାକି ଅର୍ଥନୀତିରେ ପ୍ରଭାବ ପଡୁଛି। କାରଣ ବହୁତ ଟ୍ୟାଲେଣ୍ଟ ପିଲା ବି ନିଶା ପାଣି ଖାଇ ନିଜକୁ ବରବାଦ କରୁଛନ୍ତି, ଯାହାକି ଦେଶ ଆମର ଆଗେଇ ପାରୁନି।
1: ଭାଇ ଆପଣ ବହୁତ ସୁନ୍ଦର ପ୍ରତିକ୍ରିୟା ରଖିଲେ। ତେବେ ପରିବାରରୁ ସଂସ୍କାରଟିଏ ପାଇଲେ ଏବଂ ନୈତିକ ଶିକ୍ଷା ଦିଆଗଲେ ଗୋଟେ ପିଲାଟିକୁ, ସେ ଯୁବକ ଅବସ୍ଥାରେ ପହଞ୍ଚିଲା ପରେ ନିଶାଠୁ ଦୂରେଇ ରହିବ ଏବଂ ନିଜର ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିପାରିବ। ଆଉ ହଁ ସୁଜିତା, ବେକାରୀ ସମସ୍ୟାକୁ ମଧ୍ୟ ଦୂର କରିପାରିବ ନିଶ୍ଚୟ ତେଜସ୍ୱିନୀ। ତେବେ ମୁନା ଭାଇ, ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହୁଛୁ ମାଙ୍ଗାଙ୍କ ପାଖରେ, ଦୁଇ ଅପା ଆମେ ଖୁସି ଥାନ୍ତୁ, ସୁସ୍ଥ ଥାନ୍ତୁ, ମାଶାଳା ତାଙ୍କୁ ଘଣ୍ଟରେ ରଖିଥାନ୍ତୁ। ରହୁଛି ଅପା, ନମସ୍କାର।
1: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
2: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା। ମୁଁ କବିରାଜ ପରିଡ଼ା, ଲତାହରଣ, କାକଟପୁର, ପୁରୀରୁ କହୁଥିଲି ଆଜ୍ଞା।
1: କବିରାଜ ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ତେବେ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ ଆପଣ ତ ନିହାତି ଭାବରେ ଜାଣିଥିବେ ଭାଇ।
2: ଆଜ୍ଞା,
1: ତେବେ ଏ ନେଇ ଆପଣଙ୍କର ପ୍ରତିକ୍ରିୟା କ'ଣ ରଖିବେ?
2: ସର୍ବପ୍ରଥମେ ଯୁବବାଣୀ ଅଗଣାର ସମସ୍ତ ଭତ୍ତା ଏବଂ ଭାଇମାନଙ୍କୁ ମୋର ଅନ୍ତରର ନିବୃତ କୋଣରେ ଜଣାଉଛି ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ତତ୍ପରେ ବିଷୟବସ୍ତୁ ପରିପ୍ରେକ୍ଷୀରେ କିଛି ବାର୍ତ୍ତାଳାପ କରେ। ଦେଖନ୍ତୁ, ତେଜସ୍ୱିନୀ ହେବା ଏବଂ ବିଶ୍ୱଜିତ ହେବା, ଯଦି ନିଶା କଥା ମନକୁ ଆସୁଛି ତେବେ ମନରେ ସେତେ ପ୍ରଶ୍ନ ଉଙ୍କି ମରିଥିବା ମାରିବା ସ୍ୱାଭାବିକ କଥା, ଏଥିରେ ବ୍ୟତିକ୍ରମ ନାହିଁ। ତେବେ କେତେ ଗୋଟି ନିଶା ଅଛି ଯାହା ଆମ ଚରିତ୍ରକୁ, ଆମ କର୍ମକ୍ଷେତ୍ରକୁ ବଳିଷ୍ଠ ଏବଂ ସଶକ୍ତ କରିଥାଏ। ଏହି ପ୍ରସଙ୍ଗରେ ଏଠି ଦୃଷ୍ଟାନ୍ତଟିଏ ଦେବା ପ୍ରଯୁଜ୍ୟ ହେବ ବୋଲି ଭାବୁଛି। ଦେଖନ୍ତୁ, ପାଠ ପଢ଼ିବା, ପରର ମଙ୍ଗଳ ବା ଶୁଭ ମନ ଆସିବା, ଅନ୍ୟମାନଙ୍କ ସାହାଯ୍ୟ ସହଯୋଗର ହାତ ବଢ଼ାଇବା, ନିଜ ଭିତରେ ଥିବା କୁଗୁଣକୁ ଚିହ୍ନଟ କରି ତାକୁ ପରିବର୍ତ୍ତନ କରାଇବା, ଏହା ଏକ ଦୈନନ୍ଦିନ କଥା ଯାହା ଆମକୁ ପରିବାର ଠାରୁ ଆରମ୍ଭ କରି ସମାଜର ପ୍ରତିଷ୍ଠା ଆଣିଦେଇଥାଏ, ତ ଆମେ ପ୍ରତିଷ୍ଠିତ ହୋଇଥାଏ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିକ୍ରିୟାରେ ବିଷୟବସ୍ତୁ ଉପରେ ରଖାଯାଇଥିବା ନିଶାକୁ ଯଦି ଅବଲୋକନ କରାଯାଏ ତେବେ ତ କଥା ସରିଲା। କହିବାର ତାତ୍ପର୍ଯ୍ୟ, ବିଡ଼ି, ସିଗାରେଟ, ଗଞ୍ଜେଇ, ଅଫିମ, ମାଦକ ଦ୍ରବ୍ୟ ଇତ୍ୟାଦି ଇତ୍ୟାଦି ନିଶାଦ୍ରବ୍ୟ ଯାହା ଆମକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ଆମକୁ ବହୁଳ ପରିମାଣରେ କ୍ଷତି ଘଟାଉଛି, ଯିଏ ଥରେ ଏହାର ସଂସ୍ପର୍ଶରେ ଆସିଛି ସେଥିରେ ମୁକୁଳିବା କଷ୍ଟ ସାଧ୍ୟ ବ୍ୟାପାର। ଏଠାରେ ଟିକିଏ ତର୍ଜମା କରାଯାଉ, ଜଣେ ଅଭ୍ୟାସ କରି ପାଠ ପଢ଼ାଇବାକୁ ନିଆର ପରିଣତ କରି ସମାଜରେ ପ୍ରଶଂସାର ପାତ୍ର ହେଉ, ପୁନଶ୍ଚ କେତେକ ଅସାଧୁ ଯୁବ ଗୋଷ୍ଠୀ ସେହିଭଳି ଅଭ୍ୟାସ ଜାରି ରଖି ନିଶା ମାଦକ ଦ୍ରବ୍ୟକୁ ଆଦରି ନେଉଛନ୍ତି। ତେଣୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଅଭ୍ୟାସ କିନ୍ତୁ ପାଠପଢ଼ା ପରି ହିତ ସାଧନ ସମାଜ ଉପରେ ସୁପ୍ରଭାବ ବିସ୍ତାର କରୁଥିବା ବେଳେ ମାଦକ ଦ୍ରବ୍ୟ ନିଶା ଆହୁରି ଅନେକ ଆମକୁ ବିପଦଗାମୀ କରାଇ ସମାଜ ତଥା ପରିବାରର କ୍ଷତି ସାଧନ କରୁଛି। କିନ୍ତୁ ଭଲ ଲୋକ ଅଛନ୍ତି, କିନ୍ତୁ ତାର ସଂଖ୍ୟା ବହୁତ କମ୍, ତା ତୁଳନାରେ ନିଶା ସେବନକାରୀ ଲୋକ ସଂଖ୍ୟା ଅଧିକା। ଆଜିକାଲି ଛୋଟ ପିଲାଠାରୁ ଆରମ୍ଭ କରି ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରମାନେ ମଧ୍ୟ ବିଭିନ୍ନ ପ୍ରକାର ନିଶା କବଳରେ କବଳିତ, ଯାହାକୁ ସେମାନେ ଛାଡ଼ିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଛାଡ଼ିପାରୁନାହାନ୍ତି। ଏ ସବୁ ସତ୍ତ୍ୱେ ତଥାପି ସ୍କୁଲ କଲେଜ ପଢୁଆ ଝିଅମାନେ, ସମାଜର ମହିଳାମାନେ ମଧ୍ୟ ଏଥିରୁ ସାମିଲ ଅଛନ୍ତି। ତେଣୁ ଏସବୁ ଦୃଶ୍ୟ ଦେଖିଲା ପରେ କୌଣସି ନିଶା ସେବନ କରୁନଥିବା ବ୍ୟକ୍ତି ବିଶେଷଙ୍କର ଏହା ଗୋଟିଏ ଗୋଟିଏ ମୁଣ୍ଡ ବ୍ୟଥାର କାରଣ ହୋଇଗଲାଣି। ତଥାପି ସେମାନେ ଯତ୍ପର ନାସ୍ତି ପ୍ରୟାସ ଅବ୍ୟାହତ ରଖୁଛନ୍ତି ଏଭଳି ଲୋକଙ୍କ ବାଟକୁ ଆଣିବା ପାଇଁ। ସେଥିପାଇଁ ଯୁବଗୋଷ୍ଠୀଠାରୁ ସମାଜର ଅନେକ ଲୋକ ଚେଷ୍ଟା କରୁଛନ୍ତି, ସତ୍ୟ କିଛି ପରିବର୍ତ୍ତନ ହେଉନାହିଁ। ନିଶା ସେବନକାରୀ ବ୍ୟକ୍ତି ନିଶା ସେବନ କରି ନିଜର ହିତ ଜ୍ଞାନ ହରାଇ ଘର ବାହାରେ ଏଭଳି ବିଚ୍ ରାସ୍ତା ଉପରେ ମଧ୍ୟ ଭଲ ଲୋକମାନଙ୍କୁ ଗାଳି ଗୁଲଜ କରିବା ପାଇଁ ପଠାଉ ନାହାନ୍ତି, ତା ସୁସ୍ଥ ସମାଜ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ତଥାପି ଏହି ପ୍ରସଙ୍ଗରେ ମୁଁ ବାର୍ତ୍ତା ରଖିବି କି ଯେତେ ନିଶା ସେବନକାରୀ ଭାଇ ଭଉଣୀ ଅଛନ୍ତି ସେ ତାକୁ ତ୍ୟାଗ କରନ୍ତୁ, ନିଜେ ଶାନ୍ତି ବଜାୟ ରଖି ପରିବାର ଏବଂ ସମାଜର ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ, ତାହେଲେ ଆମ ପରିବାର, ଆମ ରାଜ୍ୟ, ଆମ ଦେଶ ଗୋଟିଏ ବିନା ନିଶା ସେବନକାରୀରେ ପରିଣତ ହୋଇପାରିବ। ସେଥିପାଇଁ ନିର୍ଭର କରୁଛି ଆମର ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ପରିବର୍ତ୍ତନର ମାର୍ଗ, ଅନ୍ୟମାନଙ୍କର ମୂଲ୍ୟବାନ ଉପଦେଶକୁ ଗ୍ରହଣ କରିବା। ରହୁଛି, ନମସ୍କାର। ବନ୍ଦେ ଉତ୍କଳ ଜନନୀ।
1: କବିରାଜ ଭାଇ, ଆପଣ ବହୁତ ସୁନ୍ଦର ବାର୍ତ୍ତାଟି ରଖିଛନ୍ତି କି ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କେମିତି ସମ୍ଭବ ହୋଇପାରିବ, ଆଜିର ଯୁବ ସମାଜ ନିଶା ପଛରେ ନ ଦୌଡ଼ି ନିଜର ଭବିଷ୍ୟତକୁ କିଭଳି ଭାବରେ ଉଜ୍ଜଳମୟ କରିବେ, ସେହି ବିଷୟରେ ଅଧିକ ସଚେତନ ହେଲେ ଆମର ଦେଶ ମଧ୍ୟ ଆଗକୁ ବଢ଼ିବ, ତାହା ସଙ୍ଗେ ସଙ୍ଗେ ଆମର ଯୁବ ସମାଜ ମଧ୍ୟ ନିଶା

0: ସମାଜର ପରିକଳ୍ପନା ନିହାତି ଭାବରେ ସମ୍ଭବ ହୋଇପାରିବ। ତେବେ ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର
0: ଭାଇ, ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
2: ପପା ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କ କଣ୍ଠସ୍ୱରରୁ ଆମେ ତ ଜାଣିପାରିଲୁଣି, କିନ୍ତୁ ଆପଣ ଆପଣଙ୍କର ପରିଚୟ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଉ ଥରେ ଦେଇ ଦିଅନ୍ତୁ।
2: ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ।
0: ତେବେ ବୁଲୁ ଭାଇ, ଆଜିର ପ୍ରତିକ୍ରିୟା ସ୍ତମ୍ଭରେ ଆମର ବିଷୟବସ୍ତୁ ରହିଛି ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ଅସମ୍ଭବ, ଏ ନେଇ ଆପଣଙ୍କର ପ୍ରତିକ୍ରିୟା କ'ଣ ରଖିବେ?
2: ଏହି ବିଷୟ ଉପରେ ମୋର ପ୍ରତିକ୍ରିୟା ରହିଛି, ସର୍ବପ୍ରଥମେ ଗୋଟିଏ ଭଲ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣ ରଖିଛନ୍ତି।
0: ବହୁତ ବହୁତ ଧନ୍ୟବାଦ ଭାଇ।
2: ଆଉ ଯାହାକି ବର୍ତ୍ତମାନ ସମାଜରେ ବହୁତ ଗୁରୁତ୍ୱପୂର୍ଣ୍ଣ, ସେହି ବିଷୟ ଉପରେ ମୋର ମତାମତ ରହିଛି।
0: କୁହନ୍ତୁ।
2: ଏକ ନିଶାମୁକ୍ତ ଯୁବ ସମାଜ ପରିକଳ୍ପନା ଅସମ୍ଭବ। ବର୍ତ୍ତମାନ ଯୁବ ସମାଜ ନିଶା ସେବନରେ ଗୁଡ଼ି ରହିଛନ୍ତି। ନିଶାରେ ଯୁବ ସମାଜର ଗତି ତଳକୁ ତଳକୁ। ବର୍ତ୍ତମାନ ନିଶାମୁକ୍ତ କରି ଯୁବ ସମାଜକୁ ଉପରକୁ ଉଠାଇବା ଅସମ୍ଭବ। ନିଶା ଆଜି ଗାଁ ଗହଳିରେ ବନ୍ୟା ଭଳି ବ୍ୟାପିଛି, ତାରି ଫଳରେ ଯୁବ ସମାଜ ନଷ୍ଟ ହେଉଛି। ଯେଉଁ ଯୁବ ସମାଜ ସମାଜରେ ସବୁଠାରୁ ବରିଷ୍ଠ ଶକ୍ତି, ସେମାନେ ଆଜି 25, 30, 40 ବର୍ଷରେ ମୃତ୍ୟୁବରଣ କରୁଛନ୍ତି, ଅଧା ବୟସରେ ଅକାଳ ମୃତ୍ୟୁ ହେଉଛି। ନିଶା ନିବାରଣ ନହେଲେ ଯୁବ ସମାଜକୁ ନିଶାମୁକ୍ତ କରାଯାଇ ପାରିବ ନାହିଁ। ଯେଉଁଦିନ ଲୋକଙ୍କ ଘରେ ମଦ ପଶେ, ସେହିଦିନ ଠାରୁ ଲକ୍ଷ୍ମୀ ବିଦା ନିଅନ୍ତି। ନିଶା ନିବାରଣ ସରକାରଙ୍କର ଏକ ନମ୍ବର କାମ ହେବା ଉଚିତ। ଯେଉଁମାନେ ଦେଶକୁ ଭଲ ପାଆନ୍ତି, ଯୁବ ସମାଜର ଭବିଷ୍ୟତ କଥା ଚିନ୍ତା କରନ୍ତି, ସମସ୍ତେ ଏକ ସ୍ୱରରେ କୁହନ୍ତୁ ନିଶା ନିବାରଣ ପାଇଁ। ଅପା ଧନ୍ୟବାଦ।
0: ଆଜ୍ଞା ଭାଇ, ଆପଣ ବହୁତ ମୂଲ୍ୟବାନ ପ୍ରତିକ୍ରିୟାଟି ରଖିଲେ କି ଯଦି ଯୁବପିଢ଼ିଙ୍କୁ ସଚେତନ କରାଯିବ, ଯୁବପିଢ଼ିଙ୍କୁ ନିଶା ନିବାରଣ ପାଇଁ ବୁଝାଯିବ, ତାହେଲେ ହୁଏତ ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କରିହେବ। ତେବେ ବୁଲୁ ଭାଇ, ଆପଣଙ୍କର ସୁନ୍ଦର ଏବଂ ମୂଲ୍ୟବାନ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ।
2: ଧନ୍ୟବାଦ। ନମସ୍କାର।
0: ନମସ୍କାର ଭାଇ। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଦେଇ ଦିଅନ୍ତୁ।
3: ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକ।
0: ନରେନ୍ଦ୍ର ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ। ଆଜ୍ଞା ଭାଇ, ଆଜି ଆମର ପ୍ରତିକ୍ରିୟାର ବିଷୟବସ୍ତୁ ଯାହା ରହିଛି ଆପଣ ତ ଜାଣିଥିବେ, ଏକ ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ଅସମ୍ଭବ, ଏହାକୁ ନେଇ ଆପଣ ପ୍ରତିକ୍ରିୟା କ'ଣ ରଖିବେ?
3: ନିଶ୍ଚିତ ଭାବରେ ମୁଁ କହିବି ଯେ ସାମ୍ପ୍ରତିକ ଯେ ପରିସ୍ଥିତିରେ ନିଶ୍ଚିତ ଭାବରେ ବିଷୟଟି ନିଶ୍ଚିତ ଭାବରେ ଗୋଟେ ଭଲ କଥା ରହିଛି। ଗୋଟେ କଥା ଅଛି, ଅପା ଇମ୍ପସିବୁଲ ଇଜ୍ ଏ ୱାର୍ଡ ହୁଇଚ୍ ଇଜ୍ ଫାଉଣ୍ଡ ଇନ୍ ଦି ଡିକ୍ସନାରୀ ଅଫ୍ ଫୁଲ୍ସ। ତେଣୁ ଅସମ୍ଭବ ବୋଲି କିଛି କଥା ନାହିଁ। ଆଜିକାଲି ଯୋଉ ବିଜ୍ଞାନ ଯୁଗ ଅଛି, ମଣିଷ ମାନେ କେତେ କୋଉଠି ଯାଇକି ପହଞ୍ଚିଲାଣି। ତେଣୁ କହିବା କଥା ଏଇ ଯୋଉ ନିଶାମୁକ୍ତ କଥା କହିଲେ ସେ ଗୋଟେ ଅଲଗା କଥା, କିନ୍ତୁ ମୁଁ କହିବି ଅସମ୍ଭବ ବୋଲି ସେମିତି କିଛି କଥା ନାହିଁ। ଯଦି ମୁଁ କହିବି ଯେ ଯୁବଗୋଷ୍ଠୀ ହେଉଛନ୍ତି କଣ ଦେଶର ହେଉଛି ମେରୁଦଣ୍ଡ, ଏବଂ ଦେଶ ସେମାନଙ୍କ ଉପରେ ନିର୍ଭର କରେ। ତେଣୁ ମୁଁ କହିବି ଯେଉଁ କାର୍ଯ୍ୟ ଯୁବକମାନେ କରିପାରିବେ ତାହା ଅନ୍ୟ ବୟସର ବ୍ୟକ୍ତି କରିପାରିବେ ନାହିଁ, ସେଥିପାଇଁ ଦୃଢ ମନୋବଳ ଏବଂ ସ୍ଥିର ମାନସିକତା ଆବଶ୍ୟକ। ତେବେ ଯଦି ମୁଁ ନିଶା କଥା କହିବି, ତେଣୁ ନିଶା ମଣିଷକୁ ସାମୟିକ ଖୁସି ଆନନ୍ଦ ଦେଇଥାଏ, ମାତ୍ର ବୁଦ୍ଧି ବିବେକ ଜ୍ଞାନ ଏସବୁକୁ ସେ ହରାଇ ନେଇଥାଏ। ତେଣୁ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ନିଜର କାର୍ଯ୍ୟକୁ ସଠିକ ଢଙ୍ଗରେ କରିନଥାଏ, ତାର ଆଚରଣ ଏବଂ ଉଚ୍ଚାରଣରେ ସଠିକତା ପରିଲକ୍ଷିତ ହୁଏ ନାହିଁ। ତେଣୁ ଏତଦ୍ ଭିନ୍ନ ନିଶା ସେବନ କରୁଥିବା ବ୍ୟକ୍ତି ଅର୍ଥହାନିର ଶିକାର ହୁଏ। ତା ସହିତ ମଧ୍ୟ ଆମେ ଲକ୍ଷ୍ୟ କରୁଛନ୍ତି ସମାଜରେ ସେ ବ୍ୟକ୍ତିଟି ତାର ସ୍ଥାବର ଅସ୍ଥାବର ସମ୍ପତ୍ତି ହେଉ କିମ୍ବା ଆଉ କିଛି ଧନ ସମ୍ପତ୍ତି ହେଉ ତା ହରାଇଥାଏ, ଏବଂ ଶେଷରେ ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ। ତେଣୁ ଯଦି ଆମେ ଦେଖିବା ଏଇ ଯୋଉ କଥାଟି ରହିଛି, ସେ ଦିଗରେ ଆମେ ଟିକେ ସଚେତନ ହେବା ଦରକାର। ତେଣୁ କହିବି ଯେହେତୁ ଯୁବକ ହେଉଛନ୍ତି ଦେଶର କର୍ଣ୍ଣଧାର, ସେମାନେ ଯେକୌଣସି ନିଶା ଦ୍ରବ୍ୟ ଦୂରେଇ ରହିବା ଆବଶ୍ୟକ। ନିଜର ବୁଦ୍ଧି ବିବେକ ଜ୍ଞାନକୁ ଉପଯୋଗ କରି ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା ଉଚିତ, ନିଜକୁ ଏକ ସଠିକ ଲକ୍ଷ୍ୟ ଦିଗରେ ଅଗ୍ରସର କରା ଉଚିତ। ପ୍ରଥମେ ଜଣେ ଭଲ ମଣିଷ ହେବା ଦରକାର, କାହିଁକି ନା ଜଣେ ଭଲ ମଣିଷ ଭଲ କଥା ହିଁ ଚିନ୍ତା କରିପାରେ, ଭଲ କାର୍ଯ୍ୟ କରିପାରେ। ତେଣୁ ଦେଶକୁ ଉନ୍ନତି ଦିଗରେ

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଗୁଜରାଟ ଗସ୍ତର ତୃତୀୟ ଦିନରେ ଆଜି ଭଦୋଦରାଠାରେ ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଭାରତୀୟ ସେନାର ଅଦମ୍ୟ ସାହସର ପ୍ରତୀକ ଅପରେସନ୍ ସିନ୍ଦୁରକୁ ଆଜି ପୂରିଲା ଏକ ବର୍ଷ। ରାଜ୍ୟରେ 95% ଗୃହ ଗଣନା ଶେଷ ହୋଇଥିବା ନେଇ ରାଜ୍ୟ ଜନଗଣନା ନିର୍ଦ୍ଦେଶକଙ୍କ ସୂଚନା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମମାଟି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଏକ ପ୍ଲାନେଟୋରିୟମ୍ ନିର୍ମାଣ କରାଯିବ, ଏଥିପାଇଁ ରାଜ୍ୟ ସରକାର 22 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟର ଉପାନ୍ତ ଅଞ୍ଚଳରେ ବିଭିନ୍ନ ସଡ଼କ ଓ ରାସ୍ତାଘାଟର ବିକାଶ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠିରୁ 760 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି।

0: ପୁରୀରେ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ପ୍ରଥମ ସମନ୍ୱୟ ବୈଠକ ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ 19 ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଗଞ୍ଜାମ ଜିଲ୍ଲାର ଖେଳାଳି ଚୟନ ଆସନ୍ତା 11-12 ତାରିଖ ଦିନ ବ୍ରହ୍ମପୁରର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7:00।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही करता है,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଦଶମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଏଥିରେ ଶୁଣିବେ ଉପାନ୍ତ ଅଞ୍ଚଳରେ ବିକାଶର ଧାରା, ଆଲୋଚକ ଚିତ୍ତରଞ୍ଜନ ବେହେରା। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ କୁକୁଡ଼ା ପାଳନରେ ବ୍ୟବହାର ହେଉଥିବା ନୂତନ ପୁଷ୍ଟିସାର ସମ୍ପର୍କରେ ଡକ୍ଟର ପଦ୍ମାଳିଆ ମେହେରଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02, ଓଡ଼ିଶୀ ଗୀତ 8:30। କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ୱିନ୍ସାଇଟ୍ସ 9:30 ଏବଂ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ନରେଶ ଚନ୍ଦ୍ର ଦାସ। 6:40 ଶ୍ରୀମଦ୍ ଭାଗବତର 29ତମ ଭାଗ। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଶୁଣିବେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ। ଆଲୋଚନା କରିବେ ଡାକ୍ତର ବେଣୁଧର ଶତପଥୀ। ପ୍ରଭାତ ପରିକ୍ରମା 7:50। କଥିକା 7:35। ଏଥିରେ ଶୁଣିବେ ଆର୍ତ୍ତମଣିଷଙ୍କର କଥା।

ଆଲୋଚକ ଡକ୍ଟର ଜ୍ଞାନବ୍ରତ ମହାନ୍ତି ସକାଳ 7:40 ଅଞ୍ଜଳି କଣ୍ଠଶିଳ୍ପୀ କରୁଣାକର ସେଠୀ ବୈଦେହୀ ବିଳାସର 17ତମ ଭାଗ ସକାଳ 8:45 ନାଟକ ଚିର କୁମାର ସଭା ପ୍ରଚାର କରିବୁ ଦିନ 10:00 ମୂଳ ବଙ୍ଗଳା ରଚନା ରବୀନ୍ଦ୍ରନାଥ ଟାଗୋର ହିନ୍ଦୀ ବେତା ରୂପାନ୍ତର ଭାରତଭୂଷଣ ଅଗ୍ରୱାଲ ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ ଆମ ଗୀତ ଦିନ 11:10 କଣ୍ଠଶିଳ୍ପୀ ଆରତୀ ମିଶ୍ର ଏବଂ ସ୍ୱାଗତିକା ମହାପାତ୍ର ଦିନ 11:30 ଦାସକାଠିଆ ଗୀତ ପରିବେଷଣ କରିବେ ରବୀନ୍ଦ୍ର କୁମାର ଭୋଇ ଏବଂ ବିଶ୍ୱମ୍ଭର ଭୋଇ ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ଏଥିରେ ଶୁଣିବେ ଖରାଦିନରେ ସ୍ୱାସ୍ଥ୍ୟର ଯତ୍ନ ବିଶେଷଜ୍ଞ ଡାକ୍ତର ଦୀପକ ରଞ୍ଜନ ଦାସ ଦିନ 10:00 ଏକତାରା ଭଜନ ପରିବେଷଣ କରିବେ ରବି ନାରାୟଣ ଦାସ ନାରୀମହଲ ଦିନ 20 ଏଥିରେ ଶୁଣିବେ କଳକାରଖାନାରେ କାମ କରୁଥିବା ମହିଳାଙ୍କ ପାଇଁ ଆଇନ ଆଲୋଚନା କରିବେ ଆଇନଜୀବୀ ସଂଯୁକ୍ତା ପାତ୍ର ଗାନ୍ଧୀ ଚର୍ଚ୍ଚା ପ୍ରଚାର କରିବୁ ଦିନ 2:45 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 11 ଭାଗ ସନ୍ଧ୍ୟା 6:10 ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରାତି 7:25 ପଲ୍ଲୀମଞ୍ଚ ରାତି 7:30 ଏଥିରେ ଶୁଣିବେ ପ୍ରାଣୀ ପାଳନ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଜୀବନଜ୍ୟୋତି ନାୟକଙ୍କ ସହିତ ଆଲୋଚନା ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30 ଏଥିରେ ଶୁଣିବେ ଟାଗୋର ସଫରିଂ ଅଫ୍ ସଙ୍ଗ ଆଲୋଚନା କରିବେ ଡକ୍ଟର ସଂଘମିତ୍ରା ଦ୍ୱିବେଦୀ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ନାଟକ ଆଶା ପ୍ରତ୍ୟାଶା ପ୍ରଚାର କରିବୁ ରାତି 10:02 ରଚନା ପଞ୍ଚାନନ ଦାସ ପ୍ରଯୋଜନା ଦୁର୍ଗା ମାଝି ଆର୍କେ ସୂର୍ଯ୍ୟନାରାୟଣଙ୍କର ବୀଣାବାଦନ ଶୁଣିବେ ରାତି 10:30 ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30 ଗୀତ ଗୀତିକା ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ସନ୍ଧ୍ୟାରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00 ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30 ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 8:02 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଦଶମ ଭାଗ।

0: ଅଞ୍ଚଳରେ ଇରାନ୍ ସମର୍ଥିତ ସଶସ୍ତ୍ର ହିଜବୁଲ୍ଲା ଗୋଷ୍ଠୀର ଆଡ୍ରାସ୍ଥଳୀ ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ବାୟୁସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଇସ୍ରାଏଲ୍ ସେନା କହିଛି ଦକ୍ଷିଣ ଲେବାନନ୍ ସ୍ଥିତ ହିଜବୁଲ୍ଲା ଗୋଷ୍ଠୀର 20ଟି ଅତିରିକ୍ତ ଭିଭିଭୂମି କ୍ଷେତ୍ର ଉପରେ ଆକ୍ରମଣ କରାଯାଇଛି। ହିଜବୁଲ୍ଲା ପକ୍ଷରୁ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଙ୍ଘନକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଏଭଳି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଇସ୍ରାଏଲ୍ କହିଛି। ଦକ୍ଷିଣ ଲେବାନନ୍ର 3ଟି ଅଞ୍ଚଳରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଛି। କୃତ୍ରିମ ବୁଦ୍ଧିମତା ଆଧାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭାରତ ଏଆଇ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ତଥା ସୀମାବଦ୍ଧ ପ୍ରୟୋଗ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ବୁଝାମଣାପତ୍ର ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ସୁବ୍ୟବସ୍ଥିତ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟ୍ର ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌର ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, 32 ଜଣଙ୍କୁ ନୂତନ ମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ, ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ଅପରେସନ୍ ସିନ୍ଦୁର ମାଧ୍ୟମରେ ଦିଆଯାଇଛି କଡ଼ା ଜବାବ କହିଲେ ସରକାର, ତାମିଲନାଡୁରେ ସରକାର ଗଠନ ନେଇ ଟିଭିକେ ପକ୍ଷରୁ ଜାରି ରହିଛି ପ୍ରୟାସ, ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଓ ଭିଏତନାମର ମିଳିତ ଭୂମିକା ନିର୍ବାହ ଉପରେ ଗୁରୁତ୍ୱ ଦେଲେ ଭିଏତନାମ ରାଷ୍ଟ୍ରପତି, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ଭାଦଦାତା ମାନସ ରଞ୍ଜନ ତ୍ରିପାଠୀ। ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲି ଅଞ୍ଚଳର ଉଚ୍ଚବାଲିଠାରେ 1,647 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 420x220 kV ଗ୍ରିଡ୍ ସବ୍ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଛନ୍ତି। ଉଚ୍ଚବାଲି କେନ୍ଦୁଝର ପାଇଁ ସବ୍ଷ୍ଟେସନ ସମେତ 5ଟି ନୂଆ ଟ୍ରାନ୍ସମିଶନ ଲାଇନ୍ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ 7.17 ଲକ୍ଷ ଉପଭୋକ୍ତା ଉପକୃତ ହେବେ। ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
2: କେନ୍ଦୁଝର ଜିଲ୍ଲା ଏବଂ ତା ସହିତ ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଗ୍ରିଡ୍ ସବ୍ଷ୍ଟେସନ ମାଧ୍ୟମରେ ପାୱାରକୁ ମାନେ ଟ୍ରାନ୍ସମିଶନ ଲାଇନ୍ ମାଧ୍ୟମରେ ସଂଯୋଗ କରାଯାଇପାରିବ। ଏଥିପାଇଁ 1,647 କୋଟି ଟଙ୍କା ବଜେଟ୍ରେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ତା ସହିତ ମଧ୍ୟ 220 kV ଯେଉଁ ଆମର ସବ୍ଷ୍ଟେସନ ଗୁଡ଼ିକ ଅଛି ଯୋଡ଼ାରେ, ବଡ଼ବିଲରେ, ପଳାଶପଙ୍ଗାରେ, ଗୁରୁମୁଙ୍ଗାରେ ଏବଂ ତେଲକୁଇରେ ମଧ୍ୟ ଏ ସରବରାହକୁ ସମ୍ପୂର୍ଣ୍ଣ ଭାବରେ କମ୍ପ୍ଲିଟ୍ କରାଯିବ ଆଉ ଏଥିରେ ଗୁଣାତ୍ମକ ମାନର ବିଦ୍ୟୁତ୍ ସେବା ସହିତ ଏଥିରେ ଲୋକଙ୍କୁ ପାୱାର ଯୋଗାଇ ଦେବା ସହିତ ଆଗାମୀ ଦିନରେ ହେବାକୁ ଥିବା ଯେଉଁ ବିଭିନ୍ନ ଶିଳ୍ପ ଏଠି ଇଣ୍ଟେଗ୍ରେଟେଡ୍ ଷ୍ଟିଲ୍, ମେଗା ଷ୍ଟିଲ୍ ପ୍ଲାଣ୍ଟ ଏବଂ ତା ସହିତ ମଧ୍ୟ ଅନେକ ଯେଉଁ ଶିଳ୍ପ ପ୍ରତିଷ୍ଠା ହେବା ପାଇଁ ଯାଉଛି ତାକୁ ସମ୍ପୂର୍ଣ୍ଣ ଭାବରେ ଇଏ ପାୱାର ଆଗାମୀ 20-30 ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଏ ଅଞ୍ଚଳକୁ ଯୋଗାଇ ଦେବ।
1: ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 178ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ

0: କନକବର୍ଦ୍ଧନ ସିଂହଦେଓ, ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ସୂତ୍ରଧାର ଭାବେ ବର୍ଷ୍ଣନା କରିବା ସହ ତାଙ୍କ ଆଦର୍ଶରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଥିଲେ। ମଧୁବାବୁଙ୍କ ସହ କେନ୍ଦୁଝରରେ ଥିବା ଆତ୍ମିକ ଓ ଐତିହାସିକ ସମ୍ପର୍କକୁ ସ୍କରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝର ପ୍ରଜା ଆନ୍ଦୋଳନ ସମୟରେ ଜଣେ ବିଚକ୍ଷଣ ଓକିଲ ଭାବେ ନ୍ୟାୟ ପ୍ରଦାନରେ ମଧୁବାବୁଙ୍କ ଭୂମିକା ଅବିସ୍କରଣୀୟ। କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ କେନ୍ଦୁଝରର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଶ୍ରମ ଆଇନର କାର୍ଯ୍ୟକାରିତା ଓ ମଙ୍ଗଳକାରୀ ଯୋଜନା ସମ୍ବନ୍ଧରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ। ଆନ୍ତର୍ଜାତିକ ଶ୍ରମିକ ଦିବସରେ ମୋଟ 711 ଜଣ ଯୋଗ୍ୟ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ 4,35,99,200 ଏବଂ 10 ଜଣ ଅଣସଂଗଠିତ ଶ୍ରମିକଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ବାବଦକୁ 19 ଲକ୍ଷ ଓ ନୂତନ ଭାବରେ ପଞ୍ଜିକୃତ ହୋଇଥିବା 200 ଜଣ ନିର୍ମାଣ ଶ୍ରମିକ ଓ 50 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ବିତରଣ କରାଯାଇଥିଲା। ଜିଲ୍ଲାର ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ପରିସରରେ ଥିବା ତୀରନ୍ଦାଜ ସ୍କୋୟାରରେ କ୍ରୀଡ଼ା ଏବଂ ଯୁବସେବା ବିଭାଗ ଦ୍ୱାରା ଏକ ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। କ୍ରୀଡ଼ା ଛାତ୍ରାବାସରେ ପ୍ରବେଶ ପାଇଁ ପ୍ରତିଶ୍ରତିବଦ୍ଧ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ଏହି ପଦକ୍ଷେପର ଲକ୍ଷ୍ୟ ଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଏହି କାର୍ଯ୍ୟକ୍ରମରେ 8ରୁ 14 ବର୍ଷ ବୟସର ମୋଟ 74 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦୁଇଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ଶାରୀରିକ ସୁସ୍ଥତା, ଦକ୍ଷତା ଏବଂ ସମ୍ଭାବନାର ମୂଲ୍ୟାଙ୍କନ ପାଇଁ ପରିକଳ୍ପିତ ମୂଲ୍ୟାଙ୍କନ ଏବଂ ପରୀକ୍ଷଣର ଏକ ଶୃଙ୍ଖଳାରେ ଭାଗ ନେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଫସଲରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଆରେ ବୈଠକ ଘରେ କିଏ ଅଛ? ଏ ବୈଠକୀ ଘରେ ଆଜି କାହାର ଦେଖା ନାହିଁ, ସଞ୍ଜ ବୁଡ଼ି ଦି ଘଡ଼ି ହେଲାଣି। ଆରେ ଆଜି କିଏ ଆସିବ ନା ନାହିଁ?
1: ମତେ ଟିକେ ଚାହୁଁନାନି ଦିଆ, ମୁଁ ପୁରା ଏଠି ବସି ତମ କଥା ଶୁଣୁଛି।
0: ଜୁହାରେ ଜୁହାରେ ଅପା।
1: ଜୁହାରେ ଜୁହାରେ।
0: ମୁଁ କେମିତି ଜାଣିବି ତମେ ଏକୁଟିଆ ଆସିକି ଏଠି କଣରେ ବସିଛ ଯେ?
1: ଯେମିତି ଛାଇ ହେଇଗଲା। ମୁଁ ତ ଗୋଟାଏ ଗୋଟାଏ ଚାଲିକି ପଳେଇ ଆସିଲି ବୈଠକୀ ଘରକୁ।
0: ହଁ, ଇଏ ଅପା ଇଏ ସନ୍ଧ୍ୟାବେଳିଆ ଟିକେ ବୈଠକୀ ଘରେ ଆସି ବସିଲେ
1: ହଁ
0: ଭଲ ଲାଗୁଛି, ଟିକେ ଖୋଲାମେଲା ପବନ ବାଜୁଛି, ମନଟା ଆଉ ଦେହଟା ଭଲ ଲାଗୁଛି।
1: ମନ ଭଲ ଲାଗୁଛି, ଦେହ ଭଲ ଲାଗୁଛି, ଆମେ ମଧ୍ୟ ଟିକେ ସୁଖ ଦୁଃଖ ହଉଛେ, କେତେ କଥା ଆମେ ଜାଣୁଛେ, କେମିତି ଆମ ରୋଜଗାର ବଢିବ, ଆମେ ଦି ପଇସା ରୋଜଗାର କରିବା, ଚାଷବାସ ବିଷୟରେ ଆମର କେତେ ପ୍ରକାର ଚାଷୀ ଭାଇ ଭଉଣୀ ମାନେ ଆସୁଛନ୍ତି, କେତେ ବୈଜ୍ଞାନିକ ମାନେ ଆସୁଛନ୍ତି।
0: ଠିକ କଥା କହିଛ।
1: ହେଇଟି ନିଧିଆ, ଦେଖୁଛ ଟି ଖରା କଣ ହେଲା ଭଳିଆ ହଉଛି।
0: ଆଉ ଏଇ ଖରାରେ ଆମେ ସମସ୍ତେ ଟିକେ ସତର୍କ ରହିବା। ଯଦି ଆମକୁ ଅଧିକ ଦେହ ଖରାପ ଲାଗୁଛି ତାହେଲେ ଆମେ ଟିକେ ଡାକ୍ତରଖାନା ଯାଇକି ଡାକ୍ତରଙ୍କ ପରାମର୍ଶ କରିବା। ଆଉ ଡାକ୍ତରଖାନା ଯିବା ପୂର୍ବରୁ ଆମେ ବ୍ୟବସ୍ଥା ସବୁ କରିଥିବା,
1: ପ୍ରାଥମିକ ଚିକିତ୍ସା କଥା କହୁଛୁ ତ? ସୂତା ଲୁଗା ପିନ୍ଧିବା, ପାଖରେ ପାଣି ବୋତଲ ରଖିବା, ଆଉ ଅତି ଦରକାର ନହେଲେ ଆମେ ଦିନ 11ଟାରୁ ଦିନ 3ଟା ଭିତରେ ବାହାରକୁ ବାହାରିବା ନାହିଁ।
0: ଆଉ ଗୋଟିଏ ମଞ୍ଜ କଥା ଅଛି ଅପା, ଆମେ ସିନା କଥାବାର୍ତ୍ତା କରିପାରୁଛେ, ଆମ ଦେହରେ କଣ ଅସୁବିଧା ହେଲା ଆମେ ଅନ୍ୟକୁ କହିଦଉଛେ, କିନ୍ତୁ ଆମର ଯୋଉ ମୁକଜନ୍ତୁ ମାନେ ଅଛନ୍ତି ସେମାନେ ତ କହିପାରୁନାହାନ୍ତି।
1: ନାଇଁ ପରା,
0: ତେଣୁ ତାଙ୍କ କଥାକୁ ଆମକୁ ବୁଝିବାକୁ ପଡିବ।

0: ଆମେ ପାଖରେ କିଛି ପାଣି ନଦିଆରେ ପାଣି ରଖିଦବା, କିଛି ଖାଦ୍ୟ ରଖିଦବା, ପକ୍ଷୀ ମାନଙ୍କ ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବା।
1: ପ୍ରଥମେ ହଉଛି ଆମର ଯୋଉ ଗୋପାଳନ ଆମେ କରୁଛେ,
0: ହଁ,
1: କି ମେଣ୍ଢା ଛେଳି ପାଳନ କରୁଛେ,
0: ହଁ, ପଶୁ ପାଳନ ଆମେ କରୁଛେ,
1: ହଁ, ଇଏ ସେତେବେଳେ ଆମେ ତାଙ୍କୁ କଣ କରିବା ନା ଭଲ ସଫା ପାଣି ପିଇବାକୁ ଦବା,
0: ହଁ,
1: ଆଉ ଖରାରେ ତାଙ୍କୁ ଚରିବାକୁ ବୁଲିବାକୁ ଛାଡିବା ନାହିଁ,
0: ହଁ,
1: ଯଦି ହଉଥିବ ତାଙ୍କୁ ପ୍ରତ୍ୟେକ ଦିନ ଗାଧେଇ ଦଉଥିବା।
0: ହଁ, ସେମାନଙ୍କର ରହିବା ଜାଗା ବା ବାସସ୍ଥାନ ଯାହାକୁ ଆମେ ଗୁହାଳ କହୁଛେ ତାକୁ ସଫା ସୁତୁରା ରଖିବା। ତା ସହିତ ଏ ଯୋଉ ଖରା ହଉଛି ଦେଖିବା କେମିତି ଘରେ ବାୟୁ ଚଳାଚଳ ଠିକ ସେ ହଉଥିବ।
1: ଠିକ କଥା କହିଛ ଅପା। ଆଉ ଗୋଟିଏ କଥା ହଉଛି ଆମେ ଦେଖିବା ଯଦି ଆମର ଗୁହାଳଟା ଆଜବେଷ୍ଟସ ରହିଛି,
0: ହଁ,
1: ତାହେଲେ ସେ ଆଜବେଷ୍ଟସ ଉପରେ ଟିକେ ନଡା କିମ୍ବା ଡାଳ ପତ୍ର ପକେଇ ଦଉଥିବା,
0: ହଁ, ଯେମିତି ଛାତ ଟିକେ ଥଣ୍ଡା ରହୁଥିବ।
1: ହଁ, ଆଉ ପଶୁମାନଙ୍କୁ ଅଂଶୁଘାତ ହଉଛି କି ନାହିଁ ସେସବୁ ମଧ୍ୟ ଦେଖିବା।
0: ହଁ,
1: ଯଦି ପଶୁଟି ଆମର ଖାଉନି,
0: ହଁ,
1: ତା ନାକରୁ ପାଣି ଗଳୁଛି, ତାହେଲେ ଆମେ ଜାଣିବା ତାକୁ ଅଂଶୁଘାତ ହେଇଛି। ତୁରନ୍ତ ଆମେ ପଶୁ ଚିକିତ୍ସକଙ୍କୁ ଡାକିକି ତାର ଚିକିତ୍ସା କରିବା,
0: ପ୍ରାଣୀ ଚିକିତ୍ସକଙ୍କୁ ଯୋଗାଯୋଗ କରିବା ଯେ ହେଲେ ପ୍ରାୟ ଏବେ ସବୁ କିଛି ସୁବିଧାରେ ହେଲାଣି।
1: ହଁ, ଇଏ ସେଇଥିପାଇଁ ଆଉ ଡେରି ନ କରିକି ଆମେ ତାର ବ୍ୟବସ୍ଥା କରିବା, ସେମାନଙ୍କର ସୁରକ୍ଷା କରିବା, କାହିଁକି ନା ଯେହେତୁ ସେମାନେ ଆମକୁ ରୋଜଗାର ଦଉଛନ୍ତି, ସେମାନଙ୍କର ସୁରକ୍ଷା କରିବା ଆମର କର୍ତ୍ତବ୍ୟ।
0: ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମେ ଯଦି ସୁସ୍ଥ ରହିବା, ନିରୋଗ ରହିବା ଏବଂ ପାଖ ପରିବେଶ ପ୍ରତି ଧ୍ୟାନ ଦେବା, ଦେଖିବେ ଆମେ ସବୁବେଳ ପାଇଁ ନିରୋଗ ରହିବା।
1: ହଉ ଅପା,
0: ହଁ,
1: ଇଏ ଏମିତି କଥା ହଉଥିଲେ ଅନେକ ଗୁଡିଏ କଥା ହବା।
0: ନାଇଁ ନାଇଁ ନାଇଁ, ମୁଁ ବୁଝିପାରିଲିନି ଦିଆ। ସବୁବେଳେ ତ ଆମେ ଭଜନ ଶୁଣୁଛେ, ଆଜି ପଲ୍ଲୀ ଗୀତ ଶୁଣିଲେ କେମିତି ହବ?
1: ବଢିଆ ହୁଅନ୍ତା ନା। ଆଉ ତାହେଲେ ଭଲ ପଲ୍ଲୀ ଗୀତଟେ ଶୁଣାଓ।
0: ହଁ।

একি আচম্বিত কথা কটি জীব সাপ মথা শুয় ভৌঁরীরে তহিঁ।

এপাখ যেতিকি বাট সেপাখ সেতিকি বাট নাহা চালে তীর বেগে আখি পিছু।

0: ଯାହା କୁହ ଅପା, ପଲ୍ଲୀ ଗୀତର ସ୍ୱାଦ ଗୋଟେ ଅଲଗା।
1: ଆରେ ଏ ପରା ଆମର ମାଟି ମା, ଆରି ଉପରେ ଆମେ ଛୋଟରୁ ବଡ ହେଇଛେ। ଆମର ମାଟିର ବାସ୍ନା ଆମେ ଗାଁରେ ଚଳୁଛେ ପରା।
0: ହଁ,

0: ହେଲେ ଅପା, ଇଏ ଆମେ ବୈଠଇ ଘରକୁ ସବୁଦିନେ ଆସୁଛେ କିଛି ନୂଆ ନୂଆ କଥା ଜାଣିବା ପାଇଁ। ଆମେ ଯୋଉ ଗୋପାଳନ କରୁଛେ, କୁକୁଡ଼ା ପାଳନ କରୁଛେ କି ମହୁମାଛି ପାଳନ କରୁଛେ କିମ୍ବା ଚାଷବାସ କରୁଛେ, ସେଇ ସବୁକୁ ଆଉ କେତେ ଭଲ ଭାବରେ କରିପାରିବା ଆମେ ଏଇଠି ବିଶେଷଜ୍ଞମାନଙ୍କୁ ପଚାରିକି ସବୁ କଥା ବୁଝିକି ଯାଉଛେ।
1: ତାଙ୍କ କହିବା ମୁତାବକ ଆମେ ଚାଷବାସ କରିବା, ପଶୁପାଳନ କରିବା, ଏଇ କଥା ତ?
0: ହଁ, ଇଏ ଆଜି ଆମର ବୈଠକରେ କଣ ଆଲୋଚନା ଅଛି ଆଉ ଏ ବିଷୟରେ କିଏ କହିବା ପାଇଁ ଆସୁଛନ୍ତି କୁହ।
1: ଆଜିର ଆଲୋଚନାରେ ବିଷୟ ରହିଛି କୁକୁଡ଼ା ପାଳନରେ ବ୍ୟବହାର ହେଉଥିବା ନୂତନ ପୁଷ୍ଟିସାର। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ପଦ୍ମାଳୟା ମେହେର।
0: ମହାଶୟ, ତାହେଲେ ଏ ବିଷୟରେ କୁହନ୍ତୁ।
1: ହଁ,
0: ଆମେ ଏଇଠି ବୈଠକରେ ବସି ଶୁଣିବା।
1: ହଉ,
2: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରାଣୀ ପୁଷ୍ଟି ବିଜ୍ଞାନ ବିଭାଗ, ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓୟୁଏଟି ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପିକା ଡକ୍ଟର ପଦ୍ମାଳୟା ମେହେର। ଆସନ୍ତୁ ଡକ୍ଟର ମେହେର, ଆପଣଙ୍କୁ ସ୍ୱାଗତ କରୁଛୁ ଆମ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର, ବହୁତ ବହୁତ ଧନ୍ୟବାଦ ମୋତେ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରିବା ପାଇଁ।
2: ତେବେ ଡକ୍ଟର ମେହେର, ବିଶେଷ କରି ଆମ ଚାଷୀ ଭାଇମାନେ ବା ଆମର ଯୁବବର୍ଗମାନେ କୁକୁଡ଼ା ପାଳନ କରୁଛନ୍ତି, କାହିଁକି ନା କୁକୁଡ଼ା ପାଳନରେ ଆମର ଅଧିକ ଲାଭ ମିଳୁଛି। ତେବେ ପ୍ରଥମେ ମୁଁ ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ କୁକୁଡ଼ା ପାଳନରେ ପୁଷ୍ଟିସାରର ଭୂମିକା କ'ଣ ରହିଛି?
3: ଆଜ୍ଞା, ପ୍ରଥମେ ଆମେ ଦେଖିବା ଯେ ପୁଷ୍ଟିସାର ହେଲା ଖାଦ୍ୟର ଗୋଟେ ପ୍ରମୁଖ ଉପାଦାନ। ତେଣୁ କୁକୁଡ଼ା ପାଳନରେ ପୁଷ୍ଟିସାର ଜାତୀୟ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ବ୍ରଏଲର ଏବଂ ଲେୟର କୁକୁଡ଼ା ବା ଯାହାକୁ ଆମେ ଅଣ୍ଡା ଦିଆ କୁକୁଡ଼ା ବୋଲି କହୁ, ତାଙ୍କ ପାଇଁ ପୁଷ୍ଟିସାର ଶରୀରର ବୃଦ୍ଧି କରେ, କୋଷିକା ଗଠନ କରେ, ତା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ। ବିଭିନ୍ନ ପ୍ରକାର ଏନ୍ଜାଇମ୍ ଏବଂ ହରମୋନ୍ସର ତିଆରି ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ଏହା ହେଲା ଆମର ପୁଷ୍ଟିସାର।
2: ଆଚ୍ଛା, ତେବେ ଏଇ ଯୋଉ ପୁଷ୍ଟିସାର ଜାତୀୟ ଖାଦ୍ୟର କେଉଁ ସବୁ ଉତ୍ସକୁ କୁକୁଡ଼ା ଚାଷରେ ବ୍ୟବହାର କରାଯାଉଛି?
3: ବର୍ତ୍ତମାନ ଯଦି ଆମେ ଦେଖିବା ବିଶ୍ୱସ୍ତରରେ କୁକୁଡ଼ା ପାଳନ ଗୋଟେ ପ୍ରମୁଖ ଶିଳ୍ପ ଭାବରେ ମୁଖ୍ୟତଃ ପୁଷ୍ଟିସାରର ଦୁଇଟି ଉତ୍ସ ତା ଉପରେ ବେଶୀ ନିର୍ଭରଶୀଳ ରହିଛି। ପ୍ରଥମେ ହେଲା ଆମର ସୋୟାବିନ୍ ମିଲ୍, ବା ତାକୁ ସୋୟାବିନ୍ ଗୁଣ୍ଡ ବୋଲି ଆମେ ମଧ୍ୟ କହୁ, ଯୋଉଟାକି ସୋୟାବିନ୍ରୁ ତିଆରି, ତାକୁ ଶୁଖେଇକି ଆମେ ତାକୁ ପାଉଡର କରିକି ତାକୁ ଆମେ ବ୍ୟବହାର କରିପାରିବା। ଦ୍ୱିତୀୟ ଜିନିଷଟା ହେଲା ଆମର ଫିସ୍ ମିଲ୍ ବା ମାଛ ଗୁଣ୍ଡ। ତେଣୁ ଏଇ ଦୁଇଟି ଜିନିଷରେ ବହୁ ମାତ୍ରାରେ ଯେହେତୁ ପୁଷ୍ଟିସାର ରହିଛି, ତେଣୁ ପାରମ୍ପରିକ କୁକୁଡ଼ା ପାଳନ ପଦ୍ଧତିରେ ଏଇ ଦୁଇଟି ଖାଦ୍ୟକୁ ବହୁ ମାତ୍ରାରେ ବ୍ୟବହାର କରାଯାଉଥିଲା ଆମର କୁକୁଡ଼ାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଗାଇବା ପାଇଁ।
2: ଆଜ୍ଞା, ତେବେ ଏଇ ଯୋଉ ଆପଣ କହିଲେ ଯେ ବିଭିନ୍ନ ସମୟରେ ଆମେ ସେ ସୋୟାବିନ୍ର ଗୁଣ୍ଡ ହଉ ବା ଆପଣଙ୍କର ମାଛର ଗୁଣ୍ଡ ହଉ, ଏହାକୁ ବ୍ୟବହାର କରୁଛେ, କିନ୍ତୁ ଏଇ ଆପଣଙ୍କର ଯୋଉ ଖାଦ୍ୟ ସବୁ ଅଛି ସେଇ ଖାଦ୍ୟ କେଉଁ କାରଣରୁ ଏହା ପାରମ୍ପରିକ ଉତ୍ସର ବିକଳ୍ପ ଭାବରେ ଏବଂ ନୂତନ ପୁଷ୍ଟିସାର ଭାବରେ ଏହାକୁ ଚାଷୀ ଭାଇମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି?
3: କ୍ରମଶଃ ଯେତେବେଳେ ଆମର ଏହି ଦୁଇଟି ଜିନିଷ ଯୋଉଟା ଆମେ ସୋୟାବିନ୍ ଗୁଣ୍ଡ କହୁଛେ କିମ୍ବା ମାଛ ଗୁଣ୍ଡ କହୁଛେ, ଯେତେବେଳେ ବହୁ ମାତ୍ରାରେ ଏଟାର ବ୍ୟବହାର ହେଲା, ତ କ୍ରମଶଃ ଦେଖିବାକୁ ଗଲା ଯେ ଏଇ ଦୁଇଟି ଜିନିଷ, ଏଇ ଦୁଇଟି ଉତ୍ସର ବଜାରରେ ତାର ଉପଲବ୍ଧତା ଧୀରେ ଧୀରେ କମିବାକୁ ଲାଗିଲା।
2: ଆଜ୍ଞା,
3: କିନ୍ତୁ ଆବଶ୍ୟକତା ବଢ଼ିବାକୁ ଲାଗିଲା, ହେଲେ ଉପଲବ୍ଧତା ଧୀରେ ଧୀରେ କମିବାକୁ ଲାଗିଲା। ତେଣୁ ଏହି କ୍ଷେତ୍ରରେ ତାର ବଜାର ମୂଲ୍ୟ ମଧ୍ୟ ଆକସ୍ମିକ ଭାବେ ବଢ଼ି ଚାଲିଲା। ଯେତେବେଳେ ବଜାର ମୂଲ୍ୟ ତାର ବଢ଼ି ଚାଲିଲା, ତ ସେତେବେଳେ ଆମର ଉତ୍ପାଦନ ଖର୍ଚ୍ଚ ମଧ୍ୟ କୁକୁଡ଼ା ଚାଷୀମାନଙ୍କର ବଢ଼ି ଚାଲିଲା। ଖାଦ୍ୟ ଗୋଟେ ଏମିତିଆ ଉପାଦାନ ଯେଉଁଥିରେ କି 60-70% ଖର୍ଚ୍ଚ ହୁଏ କୁକୁଡ଼ା ଫାର୍ମରେ। ତେଣୁ ବର୍ତ୍ତମାନ ବିଶ୍ୱସ୍ତରରେ ଦେଶମାନଙ୍କରେ ପୁଷ୍ଟିସାରର ଏହି ପ୍ରମୁଖ ଉତ୍ସ ଯୋ ରହିଲା ତାର ବିକଳ୍ପ ସେମାନେ ସବୁ ଖୋଜିବାକୁ ଲାଗିଲେ।
2: ଆଜ୍ଞା,
3: କାହିଁକି ନା ଯେହେତୁ ୟାର ଖର୍ଚ୍ଚ ଅଧିକ ହେଲା, ସେଥିପାଇଁ ଯେଉଁ ପୁଷ୍ଟିସାର ଯେଉଁଥିରେ କି ଆମର ଉଚିତ ମାତ୍ରା କିମ୍ବା ସମାନ ମାତ୍ରାରେ ପୁଷ୍ଟିସାର ମହଜୁଦ ରହୁଛି, ଏହା ସହିତ କମ୍ ଖର୍ଚ୍ଚରେ ଅଧିକ ମାତ୍ରାରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଗାଇବା ପାଇଁ ବିଭିନ୍ନ ନୂତନ ଉତ୍ସ ସେଗୁଡ଼ାକୁ ସମସ୍ତେ ଖୋଜିବାକୁ ଲାଗିଲେ, ଯେଉଁଟାକୁ ଆମେ ବିଶ୍ୱ ବଜାରରେ ଏବେ ଉପଲବ୍ଧ ଅଛି।
2: ଆଜ୍ଞା, ତେବେ ଆମ ଚାଷୀ ଭାଇମାନେ ଏଇଠି ଜାଣିବା ପାଇଁ ଚାହିଁବେ ଯେ ନୂତନ ପୁଷ୍ଟିସାର ବା ବିକଳ୍ପ ପୁଷ୍ଟିସାରର ବିଭିନ୍ନ ଉତ୍ସ ଗୁଡ଼ିକ କ'ଣ ସବୁ ରହିଛି?
3: ନୂତନ ଭାବେ ଏ ଯୋଉ ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଉଟା ବର୍ତ୍ତମାନ ଏବେ ବିଶ୍ୱସ୍ତରରେ ବଜାରରେ ଉପଲବ୍ଧ ଅଛି, ସେଗୁଡ଼ାକ ମୁଖ୍ୟତଃ ଆପଣଙ୍କର ଉଦ୍ଭିଦଜାତ ପୁଷ୍ଟିସାର ହେଉଛି। ଯେମିତିକି ଆପଣଙ୍କର ବରଗୁଡ଼ି ହେଲା, ମଟର ଚୁଇଁ ହେଲା, ବିନ୍ସ ହେଲା, କିମ୍ବା ଆପଣଙ୍କର ପିଡ଼ିଆ ଜାତୀୟ ଖାଦ୍ୟ ରହିଲା, ଯେମିତିକି ଆପଣଙ୍କର ସୂର୍ଯ୍ୟମୁଖୀ ପିଡ଼ିଆ, ତା ସହିତ ଆପଣଙ୍କର ଆଜୋଲା ଗୋଟେ ମଧ୍ୟ ତାର ଉତ୍ସ ରହୁଛି। ୟା ସହିତ ବିଭିନ୍ନ ପ୍ରକାର କୀଟ ପତଙ୍ଗରୁ ମିଳୁଥିବା ପୁଷ୍ଟିସାର ଯେମିତିକି ଲାର୍ଭା, ତା ସହିତ ପଶୁ ଉପଜାତ ଦ୍ରବ୍ୟ ଯୋଉଟାକି ହେଲା ଆମର

0: ମାଂସ ଗୁଣ୍ଡ କିମ୍ବା କୁକୁଡ଼ାର ପର ଗୁଣ୍ଡ, ତାର ହାଡ଼ ଗୁଣ୍ଡ, ରକ୍ତ ଗୁଣ୍ଡ, ଏସବୁ ଜିନିଷ ଗୁଡ଼ାକ ଆମର ବର୍ତ୍ତମାନ ନୂତନ ପୁଷ୍ଟିସାର ଉତ୍ସ ଭାବରେ କୁକୁଡ଼ା ଚାଷୀମାନଙ୍କୁ ଆମେ ଯୋଗାଇ ଦେଇପାରିବା।
1: ଆଜ୍ଞା, ତେବେ ମୋର ଏଇଠି ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଉଦ୍ଭିଦଜାତ ପୁଷ୍ଟିସାର କ'ଣ ଏବଂ ଏହାର ଉପାଦେୟତା କ'ଣ ରହିଛି?
0: ଆଜ୍ଞା, ମୁଖ୍ୟତଃ ଉଦ୍ଭିଦଜାତ ପୁଷ୍ଟିସାର ହେଲା ଯେଉଁ ପୁଷ୍ଟିସାର ଗୁଡ଼ାକ ଆମେ ଉଦ୍ଭିଦରୁ ପାଉ, ଯେମିତି ଆମର ସୋୟାବିନ୍ ଗୁଣ୍ଡର ଗୋଟିଏ ବିକଳ୍ପ ଭାବରେ ଆମେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ, ଯେମିତି ଆମର ମଟର ଚୁଇଁ, ବିନ୍ସ, ବରଗୁଡ଼ି, ଏଥିରେ ଯେହେତୁ ବହୁମାତ୍ରାରେ ପୁଷ୍ଟିସାର ଅଛି, ତେଣୁ ଏଗୁଡ଼ାକୁ ଆମେ ଉଦ୍ଭିଦ ଜାତୀୟ ପୁଷ୍ଟିସାର, ତା ସହିତ ଆଉ କିଛି ପିଡ଼ିଆ, ଯୋଉଟା ତେଲ ବାହାର କଲା ପରେ ସେ ଯୋଉ ତାର ବର୍ଜ୍ୟଟା ରହିଯାଏ ତାକୁ ଆମେ ପିଡ଼ିଆ ବୋଲି କହୁ। ସେଇ ପିଡ଼ିଆ, ଯେମିତି ଆମର ସୂର୍ଯ୍ୟମୁଖୀ ପିଡ଼ିଆ ହେଲା, ଏଇସବୁ ଜିନିଷରେ ମଧ୍ୟ ବହୁମାତ୍ରାରେ ପ୍ରୋଟିନ୍ସ ବା ପୁଷ୍ଟିସାର ରହୁଛି, ଯୋଉଟାକୁ ଆମେ ଉଦ୍ଭିଦଜାତ ପୁଷ୍ଟିସାର ବୋଲି କହୁଛୁ। ଏଥିରେ ବହୁମାତ୍ରାରେ ଏମିନୋ ଏସିଡ୍ ମଧ୍ୟ ଅଛି, ଯେମିତିକି ଆମର ଲାଇସିନ୍, ଯୋଉଟା ଶରୀର ବୃଦ୍ଧି ସାହାଯ୍ୟ କରେ। ଏହା ସହିତ ଯଦି ଆମେ ଅନ୍ୟ କିଛି ଉଦ୍ଭିଦ ଜାତୀୟ ପୁଷ୍ଟିସାର ସହିତ ଯଦି କିଛି ବିଭିନ୍ନ ପ୍ରକାର ମକା ଗୁଣ୍ଡ ବା ଆଉ କିଛି ସେମିତି ଭଲ ଖାଇବା ଜିନିଷ ମିଶେଇକି ଦେଇପାରିବା, ତାହେଲେ ଆମେ ଗୋଟେ ସୁଷମ ଖାଦ୍ୟ ପ୍ରସ୍ତୁତ କରିପାରିବା, ଯୋଉଟା କୁକୁଡ଼ାମାନଙ୍କୁ ଆମେ ଖାଇବାକୁ ଦେଇପାରିବା, ଯାହାଦ୍ୱାରା ତାଙ୍କର ଭଲ ବୃଦ୍ଧି ହେବ, ବହୁତ ଜଲ୍ଦି ସେମାନେ ବଢ଼ିଯାନ୍ତି ଏବଂ ଲାଭଦାୟକ ଆମ ପାଇଁ ସେମାନେ ହେବେ। ସେହିପରି ଭାବିଏ ଯଦି ଆମର ଯୋଉ ପିଡ଼ିଆ ରହିଲା ସୋୟାବିନ୍ ଗୁଣ୍ଡ ବଦଳରେ ଆମେ ଯଦି ସୂର୍ଯ୍ୟମୁଖୀ ପିଡ଼ିଆକୁ ବ୍ୟବହାର କରୁଛେ, ସେଇଥିରେ ଆମର 29-45% ଜୈବିକ ପ୍ରୋଟିନ୍ ରହୁଛି, ତା ସହିତ ଅନ୍ୟ ଅତି ଆବଶ୍ୟକୀୟ ବିଭିନ୍ନ ପ୍ରକାର ଖଣିଜ ଲବଣ, ଯେମିତିକି ଆମର କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ବହୁମାତ୍ରାରେ ରହୁଛି। ତେଣୁ ଏଇ ଜିନିଷଟା ଆମର ଗୋଟେ ଭଲ ବିକଳ୍ପ ଭାବେ ଉଦ୍ଭିଦଜାତ ପୁଷ୍ଟିସାରକୁ ଆମେ ବ୍ୟବହାର କରିପାରିବା ପାରମ୍ପରିକ ପୁଷ୍ଟିସାରର ବିକଳ୍ପ ଭାବରେ।
1: ବହୁତ ବଢ଼ିଆ କଥା ଆପଣ କହିଛନ୍ତି, କିନ୍ତୁ ଆପଣ ଯେତେବେଳେ ଆଲୋଚନା କରୁଥିଲେ ସେତେବେଳେ ଗୋଟିଏ କଥା କହୁଥିଲେ ଯେ ଆଜୋଲା, ଆମ ଚାଷୀ ଭାଇମାନେ ସମସ୍ତେ ଜାଣିଛନ୍ତି ଯେ ଜୈବିକ ସାର ଭାବେ ଆଜୋଲା ଚାଷ କ୍ଷେତ୍ରରେ ଆପଣଙ୍କର ବୁଣାଯାଏ ଏବଂ ଚାଷୀ ଭାଇମାନଙ୍କୁ ଜୈବିକ ସାର ପାଇଁ ଆଜୋଲା ସହଯୋଗ କରେ ଏବଂ ଆମ ଚାଷୀ ଭାଇମାନେ ବହୁଳ ମାତ୍ରାରେ ଆଜୋଲାକୁ ବ୍ୟବହାର କରନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଆମ ଚାଷୀ ଭାଇମାନେ ଶୁଣିବାକୁ ପାଉଥିବେ ଯେ କୁକୁଡ଼ାମାନଙ୍କୁ ମଧ୍ୟ ଆଜୋଲା ଖାଇବାକୁ ଦେଇହେବ ଏବଂ ଆଜୋଲା କୁକୁଡ଼ାମାନଙ୍କ ପାଇଁ ଏକ ପୁଷ୍ଟିସାର ଖାଦ୍ୟ ହେବ। ତେବେ ଏଇଠି ମୁଁ ଜାଣିବା ପାଇଁ ଚାହିଁବି, ଆମ ଚାଷୀ ଭାଇମାନେ ଜାଣିବା ପାଇଁ ଚାହିଁବେ ଯେ ବର୍ତ୍ତମାନ ସମୟରେ ଆଜୋଲା ଯେଉଁ ବହୁମାତ୍ରାରେ ଆଦୃତ ହେଉଛି ଖାଦ୍ୟ ଭାବରେ କୁକୁଡ଼ା ଫାର୍ମରେ ବ୍ୟବହୃତ ହେଉଛି, ଏହାର ଉପାଦେୟତା କ'ଣ ରହିଛି, ଆପଣ କ'ଣ କହିବା ପାଇଁ ଚାହିଁବେ?
0: ନିହାତି ଭାବରେ ଆମର ଆଜୋଲା ଅନ୍ୟ ଏକ ବିକଳ୍ପ ପୁଷ୍ଟିସାର ଉତ୍ସ ଭାବେ ବର୍ତ୍ତମାନ ସମୟରେ ବହୁମାତ୍ରାରେ ବ୍ୟବହୃତ ହେଉଛି। ଆଜୋଲାରେ ଆମର 25% କ୍ରୁଡ୍ ପ୍ରୋଟିନ୍ ବା ଯୋଉଟା ଆମେ ଜୈବିକ ପ୍ରୋଟିନ୍ କହୁଛୁ ସେଟା ମହଜୁଦ ରହୁଛି। ଏହା ଯେହେତୁ ଏକ ଶୈବାଳ ଜାତୀୟ ଉଦ୍ଭିଦ, ଏଥିରେ ବହୁମାତ୍ରାରେ ପୁଷ୍ଟିସାର ରହିଛି, ତେଣୁ ତାକୁ ଆମେ ପାଣିରୁ 5-7 ଦିନ ପରେ ଛାଣିକି ତାକୁ ଭଲ ଭାବରେ ଧୋଇକି ତାକୁ ଶୁଖେଇ ତାକୁ କୁକୁଡ଼ାମାନଙ୍କୁ ଖାଇବାକୁ ଦେଇପାରିବା। ଏହା ଅତ୍ୟନ୍ତ କମ୍ ଖର୍ଚ୍ଚରେ ଗୋଟେ ଉତ୍ତମ ବିକଳ୍ପ ଭାବେ ବ୍ୟବହାର କରିହେବ, ଯାହାଦ୍ୱାରା ଖାଦ୍ୟର ଖର୍ଚ୍ଚ କମିଯିବ ଏବଂ ଉତ୍ପାଦନ କ୍ଷମତା ବଢ଼ିବ।
1: ତେବେ ଆପଣ ଆଲୋଚନା ଭିତରେ କହୁଥିଲେ ଆମର କୀଟ ପତଙ୍ଗକୁ ଆଉ ଲାର୍ଭାକୁ ମଧ୍ୟ ଆମେ ପୁଷ୍ଟିସାର ହିସାବରେ ବା ଖାଦ୍ୟ ଭାବରେ କୁକୁଡ଼ାମାନଙ୍କ ପାଇଁ ବ୍ୟବହାର କରିବା, ଏହା ମଧ୍ୟ ଏକ ନୂତନ କଥା ଆମ ଚାଷୀ ଭାଇମାନଙ୍କ ପାଇଁ ଜାଣିବା କଥା। ତେବେ ଏସବୁକୁ କେମିତି ବ୍ୟବହାର କରିପାରିବା?
0: ଦେଖନ୍ତୁ, ଏଟା ଗୋଟେ ବହୁତ ନୂତନ ଜିନିଷ ଯେ କୀଟ ପତଙ୍ଗରୁ ମିଳୁଥିବା ପୁଷ୍ଟିସାରକୁ ଆମେ ଗୋଟେ ଭଲ ଉତ୍ସ ଭାବେ ବ୍ୟବହାର କରିପାରିବା ଆମର କୁକୁଡ଼ା ଫାର୍ମରେ। ସାଧାରଣତଃ ଏହି ଲାର୍ଭା ଏବଂ କୀଟମାନେ ଆମର ରୋଷେଇ ଘରର ଯୋଉ ବର୍ଜ୍ୟବସ୍ତୁ ରହିଲା କିମ୍ବା ଖାଦ୍ୟର ଅବଶେଷ ରହିଲା କିମ୍ବା ଆମର କୃଷିଜାତ ବର୍ଜ୍ୟ ଯେମିତିକି ଆମର ଖତ ବଳିଯାଉଛି ସେଇଥିରେ ଏହି କୀଟ ଗୁଡ଼ା ବଢ଼ିଯାଆନ୍ତି, ଆଉ ତାଙ୍କୁ ଆମେ ସିଧାସଳଖ ଭାବେ କୁକୁଡ଼ାମାନଙ୍କ ଖାଦ୍ୟ ରୂପେ ବ୍ୟବହାର କରିପାରିବା। ତେଣୁ ଏହାଦ୍ୱାରା କ'ଣ ହେବ ନା, ଯୋଉ ଆମର ବର୍ଜ୍ୟବସ୍ତୁର ଉପଯୁକ୍ତ ବିନିଯୋଗ ହୋଇପାରିବ, ସେଥିରେ ଯୋଉ ଲାର୍ଭା ଗୁଡ଼ା ବଢ଼ିବେ କିମ୍ବା କୀଟପତଙ୍ଗ ବଢ଼ିବେ ତାକୁ ଆଣିକି ଆମେ କୁକୁଡ଼ାମାନଙ୍କୁ ଖାଇବାକୁ ଦେଇପାରିବା, ଯାହାଦ୍ୱାରା ଗୋଟେ ଉତ୍ତମ ଗୁଣବତ୍ତା ସମ୍ପୂର୍ଣ୍ଣ ପୁଷ୍ଟିସାର ଜାତୀୟ ଖାଦ୍ୟ ମଧ୍ୟ ସେ କୁକୁଡ଼ାମାନେ ପାଇବେ ଏବଂ ଆମର ଖାଦ୍ୟର କମ୍ ଖର୍ଚ୍ଚ ମଧ୍ୟ ହେବ। ତେଣୁ ଏହି ପ୍ରକ୍ରିୟାରେ ବ୍ୟବହାର ହେଉଥିବା କେତେଟି କୀଟ ତାର ନାଁ ଯେମିତି ଆମର ହେଲା ବ୍ଲାକ୍ ସୋଲଜର ଫ୍ଲାଏ, ମିଲ୍ ୱର୍ମସ୍ ରହିଲା, ଏଇଭଳି ଆଠଟି ପ୍ରଜାତିର କୀଟ ବର୍ତ୍ତମାନ ସୁଦ୍ଧା ଆମେ ପାଳନ କରିପାରିବା, ଯୋଉଟାକୁ ଆମେ କୁକୁଡ଼ା ମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟରେ ଯୋଗେଇବା। ଆଉ ଏହି ଯୋଉ କୀଟ ଜାତୀୟ ପୁଷ୍ଟିସାର ଏଗୁଡ଼ାଙ୍କର ହଜମ କରିବା ଶକ୍ତି ମଧ୍ୟ ବହୁତ।

0: ଭଲ।
1: ଆଚ୍ଛା
0: ତାମାନେ ଯଦି ଆମେ ଆମ କୁକୁଡ଼ାକୁ ଏଇସବୁ କୀଟକୁ ଖାଇବାକୁ ଦେବା, ସେଇଥିରେ କଣ ହବ ନା ତାଙ୍କର ସହଜରେ ହଜମ ହେଇଯିବ, ତା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହବ। ତେଣୁ ଏଟା ବହୁତ ଭଲ ଭାବେ ଆଦୃତ ହୋଇ ଚାଲିଛି କୁକୁଡ଼ା ଫାର୍ମରେ।
1: ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ଭିତରେ ପ୍ରଶ୍ନ ଆସୁଥିବ ଯେ ଏଇ ଯୋଉ କୀଟ ଗୁଡିକ ସେମାନେ ପାଳନ କରିବେ, ଏ କୀଟ ଗୁଡିକ କୋଉଠୁ ଆଣିବେ, ନା ସେମାନେ ଛାଁ ଛାଁ ଆପଣଙ୍କର ସେଇ ଯୋଉ ଅଳିଆ ଆବର୍ଜନାରେ ବଢିବେ?
0: ନା, ଆଣିବାକୁ ପଡିବ ତାଙ୍କୁ। ଯୋଉ 8ଟି ପ୍ରଜାତିର ତା ପାଇଁ ହିଁ ଖାଲି ଆମ ପାଖରେ ପରମିସନ ଅଛି, ତ ସେଇ 8ଟି ପ୍ରଜାତିର ହିଁ ଆମେ ତାର ଚାଷ କରିକି କୁକୁଡ଼ାମାନଙ୍କୁ ଖାଇବାକୁ ଦେଇପାରିବା। ତାକୁ ଆମକୁ ଗୋଟେ ପ୍ରସିଦ୍ଧ ଗୋଟେ ଇନଷ୍ଟିଚ୍ୟୁଟ୍ କିମ୍ବା ଅର୍ଗାନାଇଜେସନରୁ ଆଣିକି ତାକୁ ସେଟା ସେମାନେ ଘରେ ଚାଷ କରିପାରିବେ।
1: ତେବେ ଏଇଠି ଆଉ ଗୋଟେ ପ୍ରଶ୍ନ ମଧ୍ୟ ମନକୁ ଆସୁଛି, କେଉଁ କେଉଁ ପଶୁଜାତ ଦ୍ରବ୍ୟ ଆମେ କୁକୁଡ଼ା ପାଳନରେ ପୁଷ୍ଟିସାର ଜାତୀୟ ଖାଦ୍ୟ ରୂପେ ଏବଂ କେମିତି ଆମେ ଏହାକୁ ବ୍ୟବହାର କରିପାରିବା?
0: ଆଜ୍ଞା, ସାଧାରଣତଃ ଆମର ଯୋଉ ପଶୁ ଉପଜାତ ଦ୍ରବ୍ୟ ସେଟା ଆମେ କୁକୁଡ଼ା ଫାର୍ମରୁ ହିଁ ବାହାରେ, କିମ୍ବା ଆମର ଯୋଉଠି କୁକୁଡ଼ା କଟା ହଉଛି କଂସେଇ ଶାଳ, ସେଇଥିରୁ ମଧ୍ୟ ବାହାରେ। ଯେମିତିକି ଆମର କୁକୁଡ଼ାମାନଙ୍କର ପର ହେଲା, ତ ସେଗୁଡ଼ାକ ବହୁତ ମାତ୍ରାରେ ଫାର୍ମରୁ ବାହାରେ। ତାକୁ ଯଦି ଆମେ ଶୁଖେଇ ଗୁଣ୍ଡ କରିଦେବା ତାହେଲେ ସେଟାକୁ ଫେଦର ମିଲ୍ ବୋଲିକି କୁହାଯାଏ, ଯେଉଁଥିରେ ବହୁ ପରିମାଣରେ କ୍ୟାଲସିୟମ ଏବଂ ପୁଷ୍ଟିସାର ଥାଏ। ତ କୁକୁଡ଼ା ଯୋଉଠି କଟା ହୁଏ, ଆମର ଯୋଉଟା କଂସେଇ ଶାଳ ମୁଁ କହିଲି, ସେଥିରେ ମଧ୍ୟ କୁକୁଡ଼ାକୁ କାଟିଲା ପରେ ବହୁତ ମାତ୍ରାରେ ରକ୍ତ ୱେଷ୍ଟେଜ୍ ହିସାବରେ ପଳାଏ। ତ ତାକୁ ଯଦି ଆମେ ସଂଗ୍ରହ କରି ଆଣିକି ଶୁଖେଇକି ଗୁଣ୍ଡ କରିବା ତାକୁ ଆମେ ବ୍ଲଡ୍ ମିଲ୍ କହୁ। ସେଇଥିରେ ମଧ୍ୟ ବହୁ ମାତ୍ରାରେ ପୁଷ୍ଟିସାର ଥାଏ। ତା ସହିତ ଆମର ବୋନ୍ ମିଲ୍ ଗୋଟେ ଅଛି, ଯୋଉଟାକି ହାଡ଼ ଗୁଣ୍ଡ, ଯେମିତିକି ଆମର କୁକୁଡ଼ାମାନଙ୍କର ଯେତେବେଳେ ବିକ୍ରି ହେଉଛି ସମସ୍ତେ ବୋନ୍ଲେସ୍ ମିଟ୍ କିଣିକି ନେଇଯାଉଛନ୍ତି, ଯୋଉଥିରେ ହାଡ଼ ନାହିଁ ଖାଲି ମାଂସ ଅଛି। ତ ସେଇଥିରେ କଣ ହଉଛି ନା ହାଡ଼ ଗୁଡା ସେଠି ପଡିକି ରହିଯାଉଛି, ତ ସେଇ ହାଡ଼କୁ ମଧ୍ୟ ଆମେ ଶୁଖାଇ ଗୁଣ୍ଡ କରି ସେଇଥିରେ ଥିବା କ୍ୟାଲସିୟମ ଆଉ ପୁଷ୍ଟିସାର କୁକୁଡ଼ା ଫାର୍ମରେ ତାଙ୍କୁ ଦାନାରେ ପୁଣି ମିଶେଇକି ଆମେ ଦେଇପାରିବା, ଯୋଉଥିରେ କି ବହୁ ମାତ୍ରାରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଏବଂ ତା ସହିତ ବିଭିନ୍ନ ପ୍ରକାରର ଭିଟାମିନ ଖଣିଜ ଲବଣ ସବୁ ରହିଛି, ତାକୁ ଆମେ ଗୋଟେ ବିକଳ୍ପ ଭାବେ ବ୍ୟବହାର କରିପାରିବା। ତେଣୁ ଏଦ୍ୱାରା କଣ ହବ ନା ଆମର କୁକୁଡ଼ା ଫାର୍ମର ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ ହେବ, ଏବଂ ଏହିସବୁ ଦ୍ରବ୍ୟରେ ଥିବା 50-60% ଜୈବିକ ପ୍ରୋଟିନ୍, ମାନେ ଯୋଉଟା ଅତି ଆବଶ୍ୟକୀୟ ଆମର ଖଣିଜ ପଦାର୍ଥ ମଧ୍ୟ ଅଛି, ଯେମିତି ମୁଁ ଆଗରୁ ବି କହିଥିଲି କ୍ୟାଲସିୟମ, ଫସ୍ଫରସ୍, ମାଗ୍ନେସିୟମ ଭଳି ଏହିସବୁ ଖଣିଜ ପଦାର୍ଥ ଅଛି, ଯୋଉଟା ଆମର କୁକୁଡ଼ାର ମାଂସ ବୃଦ୍ଧି ପାଇଁ ଅତି ଆବଶ୍ୟକ। ତା ସହିତ ଏଥିରେ ନା ଆମେ ସଠିକ୍ ଭାବରେ କଂସେଇ ଶାଳର ଯୋଉ ବର୍ଜ୍ୟବସ୍ତୁ ବାହାରିଲା କିମ୍ବା ଫାର୍ମର ଯୋଉ ବର୍ଜ୍ୟବସ୍ତୁ ବାହାରିଲା ତାକୁ ସଠିକ୍ ବିନିଯୋଗ କରିପାରିବା। ତାଙ୍କୁ ଆମେ ବାହାରେ ନେଇ ଫିଙ୍ଗି ଦେଉଥିଲେ, ସେ ଫଳରେ କଣ ହଉଥିଲା ନା ପଲ୍ୟୁସନ୍ ହଉଥିଲା, ତ ସେଇ ଜିନିଷଟାକୁ ମଧ୍ୟ ଆମେ ରୋକିପାରିବା ଏବଂ ଖାଦ୍ୟ ରୂପେ ଏହାକୁ ବ୍ୟବହାର କରିପାରିବା କୁକୁଡ଼ା ଫାର୍ମରେ।
1: ତେବେ ଏଇଠି ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ, ଯେଉଁମାନେ ନିର୍ଦ୍ଦିଷ୍ଟ ଭାବରେ କୁକୁଡ଼ା ଫାର୍ମ କରିଛନ୍ତି ସେମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ ଯେ ଏହିସବୁ ନୂତନ ପୁଷ୍ଟିସାର ଗୁଡ଼ିକ ବ୍ୟବହାରରେ ଆମର କ'ଣ ସବୁ ଅସୁବିଧା ହେବ, କେଉଁ ସବୁ ବାଧାବିଘ୍ନ ସାମ୍ନା କରିବାକୁ ପଡିବ, ଏବଂ ତାର କେମିତି ଆମେ ପ୍ରତିକାର କରିବା, ଜଣେ ବିଶେଷଜ୍ଞ ଭାବରେ ଆପଣ ସେମାନଙ୍କୁ ପରାମର୍ଶ ଦିଅନ୍ତୁ।
0: ଯେହେତୁ ଏହିସବୁ ପୁଷ୍ଟିସାର ଆମେ ନୂତନ ଭାବରେ ବ୍ୟବହାର କରୁଛେ ଆମର କୁକୁଡ଼ା ଫାର୍ମରେ, ପାରମ୍ପରିକ ପୁଷ୍ଟିସାର ଜାତୀୟ ଖାଦ୍ୟର ଉତ୍ସକୁ ଛାଡ଼ିକି, ତେଣୁ ଏହା ଧୀରେ ଧୀରେ ଆଦୃତ ହେଉଛି।
1: ଆଚ୍ଛା,
0: ଏବଂ ଏହାର ବହୁତ ଲିମିଟେସନ ମଧ୍ୟ ଅଛି, ଯେମିତିକି ସମ୍ପୂର୍ଣ୍ଣ ରୂପେ ଆମେ କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ଏହା ଖର୍ଚ୍ଚ ସାପେକ୍ଷ ହେବ କିମ୍ବା ଖର୍ଚ୍ଚ କମେଇଦେବ। ଯେମିତି ଭାବନ୍ତୁ ଆମେ ଗୋଟେ ଜାଗାରେ 35 ଟଙ୍କା କେଜି ଦାନା କରୁଥିଲେ କୁକୁଡ଼ାମାନଙ୍କର, ଏଇଟା ଯଦି ଆମେ ମିଶେଇବା ସେଟା ସାଙ୍ଗେ ସାଙ୍ଗେ 5 ଟଙ୍କା ହେଇଯିବ, ସେମିତି ନୁହଁ, ବହୁ ମାତ୍ରାରେ କମିଯିବ କୁକୁଡ଼ାମାନଙ୍କର ଦାନା ଖର୍ଚ୍ଚଟା। ତା ସହିତ ଏଟା ବି ସତ କଥା ଯେ 100% ଆମେ ପାରମ୍ପରିକ ପୁଷ୍ଟିସାରକୁ ଆମେ ରିପ୍ଲେସ୍ କରିପାରିବାନି ଗୋଟେ ସମୟରେ, ତେଣୁ କିଛି ମାତ୍ରାରେ ଆମେ ପାରମ୍ପରିକ ପୁଷ୍ଟିସାର ଜାତୀୟ ଖାଦ୍ୟ ଉତ୍ସକୁ କମେଇକି ନୂତନ ପୁଷ୍ଟିସାରକୁ ସେଇଥିରେ ମିଶେଇକି ଆମେ ଖାଦ୍ୟର ଖର୍ଚ୍ଚଟାକୁ କିଛି ମାତ୍ରାରେ କମ୍ କରିପାରିବା, ଯାହାଦ୍ୱାରା କି ଆମେ କୁକୁଡ଼ା ଚାଷୀମାନଙ୍କୁ କିଛି ଲାଭ ଦେଇପାରିବା। ଏହା ବ୍ୟତୀତ କେତୋଟି ଉଦ୍ଭିଦ ଜାତୀୟ ନୂତନ ପୁଷ୍ଟିସାର, ଯେପରିକି ମୁଁ ଆଗରୁ କହିଥିଲି ଆମର ସୂର୍ଯ୍ୟମୁଖୀ ପିଡ଼ିଆ, ସେଥିରେ କିଛି ମାତ୍ରାରେ କୁପୋଷକ ତତ୍ତ୍ୱ ମଧ୍ୟ ରହିଛି, ଯେମିତି ଆମର ଟାନିନ୍ ରହିଲା, ଅକ୍ସାଲେଟ୍ ରହିଲା। ଏହିସବୁ ରହିବା ଦ୍ୱାରା କଣ ହଉଛି ନା ଆମର ଖାଦ୍ୟରେ ଏସବୁ ମିଶିଗଲେ କଣ ହଉଛି ହଜମ ପ୍ରକ୍ରିୟା କମେଇଦେବ, ଆଉ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି କରିବ। ତ ତା ସହିତ ଆମର ଯୋଉ ପଶୁ ଉପଜାତ ଦ୍ରବ୍ୟ ଯୋଉଟାକି ଆମେ କଂସେଇ ଶାଳରୁ ଆଣିକି ତାକୁ ପୁଣି ଶୁଖେଇକି ଗୁଣ୍ଡ କରିକି କୁକୁଡ଼ା ମାନଙ୍କୁ ଖାଇବାକୁ ଦଉଛୁ, ସେଇଥିରେ ମଧ୍ୟ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବାର ସମ୍ଭାବନା ଅଛି। ତା ସହିତ ଆମର କୀଟ ପତଙ୍ଗ ଉତ୍ପାଦିତ ପୃଷ୍ଟିସାର ଯୋଉଟାକି ଆମେ ଲାର୍ଭା କହିଲେ ତାକୁ ଆମେ କୁକୁଡ଼ା ମାନଙ୍କୁ

0: ତାର ମଧ୍ୟ ଗୋଟେ ଲିମିଟେସନ ଅଛି। ବର୍ତ୍ତମାନ ସୁଦ୍ଧା ଆମେ ମାତ୍ର 8ଟି ଲାର୍ଭାକୁ ହିଁ ବ୍ୟବହାର କରିପାରିବା କୁକୁଡ଼ାମାନଙ୍କର ଖାଦ୍ୟରେ। ଏହାର ଅନୁମତି ଆମକୁ ବିଶ୍ୱସ୍ତରରେ ମିଳିଛି। ତେଣୁ ଏସବୁ ଅସୁବିଧା ବର୍ତ୍ତମାନ ଅଛି, ତାକୁ ଦୂର କରିବା ପାଇଁ ସମନ୍ୱିତ ଭାବେ ବୈଜ୍ଞାନିକ ଜ୍ଞାନକୌଶଳ ବ୍ୟବହାର କରାଯିବା ଦରକାର, ଆଉ ଖାଦ୍ୟଗୁଡ଼ିକ ଠିକ୍ ଭାବରେ ପ୍ରୋସେସିଂ ବା ପ୍ରକ୍ରିୟାକରଣ କରିବା ଦରକାର, ଯାହାଦ୍ୱାରା କି ତା ଭିତରେ ଥିବା କୁପୋଷକ ତତ୍ତ୍ୱ ସେଗୁଡ଼ାକୁ ସବୁ ଦୂର ହୋଇପାରିବ ଏବଂ ରୋଗ ସୃଷ୍ଟିକାରୀ ପଦାର୍ଥ ମଧ୍ୟ ଯିବ ନାହିଁ। ଯେମିତିକି ଆମେ ଏହିସବୁ ଉତ୍ସକୁ ଭଲ ଭାବରେ ଗରମ କରିବା ଦରକାର, ତାଙ୍କୁ ଭଲ ଭାବରେ ଧୁଆଧୁଇ କରିବା ଦରକାର, ସଫା କରିବା ଦରକାର। ତାଦ୍ୱାରା ଏହିସବୁ ଜିନିଷ ରୋଗ ଯୋଉଟାକି ଆମର ସୃଷ୍ଟି କରିପାରେ ସେହିସବୁ ପଦାର୍ଥ ଦୂରେଇ ଯିବ ଏବଂ ଆମେ ଖାଦ୍ୟରେ ଉପଯୁକ୍ତ ଭାବରେ ବିନିଯୋଗ କରିବା। କିନ୍ତୁ ଏହା ଶତ ପ୍ରତିଶତ ପାରମ୍ପରିକ ପୁଷ୍ଟିସାରକୁ ରିପ୍ଲେସ୍ କରିପାରିବନି। ମିନିମମ୍ ଆମେ ଚେଷ୍ଟା କରିବା ଯେତେ ଅଧିକ ମାତ୍ରାରେ ରିପ୍ଲେସ୍ କରିବ, ଯାହାଦ୍ୱାରା ଆମ ଖାଦ୍ୟ ଖର୍ଚ୍ଚଟା ବହୁ ମାତ୍ରାରେ କମିଯିବ।
1: ବହୁତ ବଢିଆ କଥା ଆପଣ କହିଛନ୍ତି। 100ରୁ 100 ତ ଆମେ ତାକୁ ବ୍ୟବହାର କରିପାରିବା ନାହିଁ ବର୍ତ୍ତମାନ ପରିପ୍ରେକ୍ଷୀରେ, ତେବେ ଆମେ ଆରମ୍ଭ କରିବା। ବହୁତ ଭଲ କଥା ଆଲୋଚନା କଲେ ଆପଣ, ଏଗୁଡ଼େ ନୂତନ କଥା ଆମ ଚାଷୀ ଭାଇମାନେ ଜାଣିବାକୁ ପାଇଲେ। ତେବେ ସର୍ବଶେଷରେ ଆପଣ ଯେଉଁମାନେ ଫାର୍ମ କରିଛନ୍ତି, ଯେଉଁମାନେ ଅଧିକରୁ ଅଧିକ ଲାଭ କରୁଛନ୍ତି, ସେମାନଙ୍କୁ ଆପଣ ଜଣେ ବିଶେଷଜ୍ଞ ଭାବରେ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଦେଖନ୍ତୁ, ବର୍ତ୍ତମାନ ଆଧୁନିକ ପ୍ରଣାଳୀରେ ଯେହେତୁ କୁକୁଡ଼ା ଚାଷ ବହୁତ ଆଗକୁ ବଢ଼ିସାରିଲାଣି, ଉଭୟ ବ୍ରଏଲର ଏବଂ ଲେୟର କୁକୁଡ଼ାରେ, ଏଟା ବହୁତ ଲାଭଦାୟକ ଗୋଟେ ବ୍ୟବସାୟ ଏବଂ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀକୁ ଆମେ ଟିକେ କମ୍ ଖର୍ଚ୍ଚରେ କେମିତି ତାଙ୍କ ଖାଦ୍ୟ ତିଆରି କରିପାରିବା ସେହି ବିଷୟରେ ଆମେ ଟିକେ ଅଧିକ ଚିନ୍ତା କରିବା ଦରକାର, ଯାହାଦ୍ୱାରା ଆମ ଲାଭଟା ବଢ଼ିଯିବ। ତେଣୁ ନୂତନ ପୁଷ୍ଟିସାର ଜାତୀୟ ଖାଦ୍ୟର ଉତ୍ସକୁ ବ୍ୟବହାର କରିବା ଆବଶ୍ୟକତା ରହିଛି। ଏହା କୌଶଳଗତ ଏବଂ ସମନ୍ୱିତ ପଦ୍ଧତିରେ ଏହି ବିକଳ୍ପ ପୁଷ୍ଟିସାର ଜାତୀୟ ଖାଦ୍ୟର ଉତ୍ସକୁ ବ୍ୟବହାର କରି ଏକ ସନ୍ତୁଳିତ ଖାଦ୍ୟ ପ୍ରସ୍ତୁତ କରାଯାଉ, ଯାହାଦ୍ୱାରା ଚାଷୀମାନେ ନିଶ୍ଚିତ ଭାବେ ଲାଭବାନ ହୋଇପାରିବେ ଏବଂ ଖାଦ୍ୟର ଖର୍ଚ୍ଚ କମିବ ଏବଂ ଧୀରେ ଧୀରେ ଆମ ଓଡ଼ିଶା ମାଂସ ଉତ୍ପାଦନ ଏବଂ ଅଣ୍ଡା ଉତ୍ପାଦନର ଆହୁରି ଆଗକୁ ବଢ଼ି ଚାଲିବ।
1: ବହୁତ ଭଲ କଥା ଆପଣ କହିଲେ। ଆମ ଚାଷୀ ଭାଇମାନେ ଏସବୁ ପ୍ରତି ସତର୍କ ହେବା ଦରକାର, ଆମ ଚାଷୀ ଭାଇଟିଏ ସବୁବେଳେ ଜାଣିବା ଦରକାର, ସବୁବେଳେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ଦରକାର। ତେବେ ଡକ୍ଟର ମେହେର, ଆପଣ ଆଜି ଆମ ସହିତ କୃଷି ସଂସାର କାର୍ଯ୍ୟକ୍ରମରେ ରହିଲେ, ବିଶେଷଜ୍ଞ ଭାବରେ ଆପଣଙ୍କର ମତାମତକୁ ପ୍ରଦାନ କଲେ। ଆମ ଚାଷୀ ଭାଇମାନେ ଏସବୁ ନିଶ୍ଚିତ ଭାବରେ ଶିଖିଥିବେ, ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ସେସବୁକୁ କାମରେ ଲଗାଇବେ, ଯାହାଫଳରେ ଆମ ଚାଷୀ ଭାଇମାନଙ୍କର ସାମୁହିକ ଉନ୍ନତି ହୋଇପାରିବ। ଆମ କାର୍ଯ୍ୟକ୍ରମରେ ଆସି ଏତେ ସୁନ୍ଦର ବାର୍ତ୍ତା ଆମ ଚାଷୀ ଭାଇମାନଙ୍କୁ ଦେଇଥିବାରୁ, ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ କଟକ କେନ୍ଦ୍ରର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ନମସ୍କାର।
2: ଶୁଣିଲ ଟି ଅପା?
3: ନିଧିଆ, ଗୋଟିଏ କଥା ମୁଁ ଶୁଣିଲି, ଖାଦ୍ୟ ଆମ ସମସ୍ତଙ୍କ ପାଇଁ ଦରକାର।
2: ଇଏ ମହାଶୟ ଯେମିତି କହିଛନ୍ତି, କୁକୁଡ଼ା ମାନଙ୍କୁ ଆମେ ଭଲ ପୁଷ୍ଟିସାର ଖାଦ୍ୟ ଦବା, ଯାହାଫଳରେ ସେମାନେ ଭଲ ବଢ଼ିପାରିବେ, ନିରୋଗ ରହିପାରିବେ, ତା ସହିତ ସେମାନେ ଆମକୁ ଲାଭ ମଧ୍ୟ ଦେଇପାରିବେ।
3: ଯଦି ଆମେ ଲାଭ ପାଇବା ତାହେଲେ ଆମେ ଦୁଇ ପଇସା ଭଲ ରୋଜଗାର କରିପାରିବା, ଆମ ଘରର ଚଳଣୀ ବଦଳିବ, ଆମର ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ଆସିବ।
2: ହଉ, ଇଏ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
3: ହେଲେ ନିଧିଆ, ଇଏ ତ ଗଲା ଆମର ପେଟ ପାଟଣା କଥା।
2: ହଁ,
3: ଆଉ ଗୋଟେ କଥା ତମେ ଭୁଲି ଯାଉଛ ପରା।
2: ନା ମ, ଭୁଲିଲି କେତେବେଳେ? ଇଏ ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି।
3: ବୁଝିପାରିଲି। ସେଇ ଅବସରରେ ଆମର ଜଣେ ଶ୍ରୋତା ଭାଇ କଣ କହୁଛନ୍ତି ଆମେ ଶୁଣିବା।
2: ହଉ ତାହେଲେ।
4: ମୁଁ ତ୍ରିଲୋଚନ ଦାସ, କଲ୍ୟାଣ ନଗର। ଆକାଶବାଣୀ ତାର 90 ବର୍ଷ 1936 ଜୁନ୮ ଦିନ ISBS ବା ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ସର୍ଭିସ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଗଲା, ଏବଂ ସେବେଠୁ ଅଲ୍ ଇଣ୍ଡିଆ ରେଡିଓ ତାର ସେବା ଭାରତୀୟମାନଙ୍କୁ ଯୋଗାଇ ଆସିଛି। ଆକାଶବାଣୀ ବା ଅଲ୍ ଇଣ୍ଡିଆ ରେଡିଓର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇନ୍ଫର୍ମେସନ, ଏଜୁକେସନ ଆଣ୍ଡ ଏଣ୍ଟରଟେନମେଣ୍ଟ। ବିଶେଷ କରି ଆମର ଯୋଉ ପ୍ରାକୃତିକ ବିପର୍ଯ୍ୟୟ ହେଉଛି, ଆମର ବାତ୍ୟା ହେଉଛି, ବନ୍ୟା ହେଉଛି, ଭୂମିକମ୍ପ ହେଉଛି, ଭୂସ୍ଖଳନ ହେଉଛି, ସେ ସମୟରେ ଆକାଶବାଣୀର କର୍ମଚାରୀମାନେ ବା କର୍ମକର୍ତ୍ତାମାନେ ରାତି ଦିନ ନିକିମା ହେବା ଉଜାଗର ରହି ସେମାନେ ଲୋକମାନଙ୍କୁ ସେମାନଙ୍କର ମେସେଜ ଦିଅନ୍ତି, ବାର୍ତ୍ତା ଦିଅନ୍ତି, ସତର୍କତା ଦିଅନ୍ତି, ସୂଚନା ଦିଅନ୍ତି। ଯୋଉଠି ଯେତେବେଳେ ସବୁ ମିଡିଆ ଫେଲିୟର ହୁଏ ସେତେବେଳେ ଆକାଶବାଣୀ ହିଁ କାମ କରୁଥାଏ। ଆକାଶବାଣୀ ଗୋଟେ ଏଭଳି ଗଣମାଧ୍ୟମ ଯେଉଁ ଗଣମାଧ୍ୟମ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରିଛି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ମନୋରଞ୍ଜନ ଦେବା ପାଇଁ ତାଙ୍କର ବ୍ୟବସ୍ଥା ରଖିଥାଏ। କେହି ହେଉଛି ଆକାଶବାଣୀ ପାଖରୁ ନିରାଶ ହୁଅନ୍ତିନି। ତେଣୁ ଏଇଭଳି ଭାବରେ ଯୋଉ 90 ବର୍ଷ ବିତେଇଲାଣି ଆକାଶବାଣୀ, ଏହା ଗୋଟେ କମ୍ କଥା ନୁହେଁ। ଆଉ ବିଶେଷ ଭାବରେ ଯୋଉ ଲୋକମାନଙ୍କର ଯୋଉ ଚିନ୍ତା ଚେତନା ତା ଭିତରେ ଉଚ୍ଚିକି ରହୁଛି। ମୁଁ 1983 ଆସିବାରୁ ଆକାଶବାଣୀ ସହିତ

0: ବସନ୍ତି ଚଳିତା ମୋର ଭାରି ପ୍ରିୟ କାର୍ଯ୍ୟକ୍ରମ ହେଉଛି ନାଟକ ଏବଂ ସଙ୍ଗୀତ ଏଗୁଡିକ ବିଷୟ ଦେଖେ 1983 ମସିହାରୁ ଠିକ ଟୁଡେ ଯେତେ ନାଟକ ବାହାରିଛି ସବୁ ନାଟକର ଗୋଟେ ଲିଷ୍ଟ ମଧ୍ୟ ମୋ ପାଖରେ ଅଛି ପାଖାପାଖି 95% ନାଟକର ନାଁ ହଉଛି ମୋର ଆକାଶ ପାଇଁ ଗୋଟେ ଭଲ ଇନଫରମେସନ ମଧ୍ୟ ମତେ ଯୋଗେଇଛି ତେଣୁ ଆକାଶବାଣୀ ପାଖରେ ଆମେ ସବୁବେଳେ ହୋଇଥାଏ ବିଶେଷ ଭାବରେ କଟକ ପାଖରେ କୃତଜ୍ଞ ତେଣୁ ଆକାଶବାଣୀ ତାର ଏମିତି ସେବା ଯୋଉ 90 ବର୍ଷରେ ପହଞ୍ଚିଛି ବର୍ତ୍ତମାନ ସେ ଆହୁରି ଆଗକୁ ଯାଉ ଆମେ ଅନ୍ତତଃ ଏତିକି କାମନା କରିବା।
1: ଯାହା କୁହ ପା ଆମର ଆକାଶବାଣୀ ଅଛି ବୋଲି ଶ୍ରୋତା ମାନଙ୍କ ପାଖରେ ବହୁତ କିଛି ଜିନିଷ ପହଞ୍ଚୁଛି।
2: ରେଡିଓର ଶ୍ରୋତା ନିଆରା, ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଧନ୍ୟବାଦ।
1: ହଉ ଅପା ତାହେଲେ ଉଠିବା।
2: ନାଇଁ ନାଇଁ ନିଧିଆ,
1: ଆଉ
2: ଆମେ ପୁରା ଆମ ପାଣିପାଗ ଦେଖୁଛେ, ପାଣିପାଗର ଖବର ଶୁଣିବା ତାପରେ ଉଠିବା।
1: ହଉ ତାହେଲେ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରେ ଜଣାଯାଇଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ରାତି 8ଟାର ମୁଖ୍ୟ ସମ୍ଭାଦ ସହ ମୁଁ ଆଶୁତୋଷ ପତି। ଗୁଜରାଟ ନିବେଶକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶାକୁ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ରାଜ୍ୟ ସରକାରଙ୍କ ସୂଚନା। ରାଜ୍ୟରେ 10ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ପାଇଁ 769 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଜମି ଚିହ୍ନଟ କରି ମହାପ୍ରଭୁଙ୍କ ଅଧୀନକୁ ଆଣିବେ ସରକାର, କହିଲେ ଆଇନ ମନ୍ତ୍ରୀ। ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, 32 ଜଣଙ୍କୁ ନୂତନ ମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ। ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ଅପରେସନ୍ ସିନ୍ଦୁର ମାଧ୍ୟମରେ ଦିଆଯାଇଛି କଡ଼ା ଜବାବ, କହିଲେ ସରକାର। ତାମିଲନାଡୁରେ ସରକାର ଗଠନ ନେଇ ଟିଭିକେ ପକ୍ଷରୁ ଜାରି ରହିଛି ପ୍ରୟାସ। ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଓ ଭିଏତନାମର ମିଳିତ ଭୂମିକା ନିର୍ବାହ ଉପରେ ଗୁରୁତ୍ୱ ଦେଲେ ଭିଏତନାମ ରାଷ୍ଟ୍ରପତି। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପଭି। ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳ ଏପର୍ଯ୍ୟନ୍ତ 4 ଓଭରରେ କୌଣସି ୱିକେଟ୍ ନ ହରାଇ କରିଛି 39 ରନ୍ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କେକେ ଚଳଚ୍ଚିତ୍ର ଗ୍ୟାଙ୍ଗଷ୍ଟର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସମଲ ଗାଇଛନ୍ତି ଗୋପାଳକୃଷ୍ଣଙ୍କ ରଚନାରୁ।

0: ଥେସିସ୍ ବାବଦରେ ତାଙ୍କ ସଙ୍ଗେ କାମ ଅଛି।
1: ଏଭଳିଆ ପୋଷାକ ପିନ୍ଧି ଚୌଧୁରୀ ବଂଶର ଝିଅ ବାହାରକୁ ବାହାରିବ ସେ କଥା ମୁଁ ଚିନ୍ତା କରିନଥିଲି।
0: ନରହରି, ସିନ୍ଦୁକ ଭିତରୁ ମଠ ଶାଢ଼ୀଟା ବାହାର କର ତ, ମୁଁ ତାକୁ ପିନ୍ଧି ପୁରାଣ ପୋଥି ଧରି ଘର କଣରେ ବସିବି, ଜମା ବାହାରକୁ ବାହାରିବିନି। ବାବା, ଟ୍ରାଏ ଟୁ ବି ମଡର୍ନ।
1: ନୈତା ଜାନନ୍ତି ପିତରମ୍ ନ କୁଳୋ ନ ଚ ମାତରମ୍ ନ ଭାତୃନ୍ନ ଚ ଭର୍ତ୍ତାରମ୍।
0: ପ୍ଲିଜ୍ ଷ୍ଟପ୍ ଇଟ୍ ବାବା। ନ ଚ ଦେବରା। ପ୍ଲିଜ୍ ଷ୍ଟପ୍ ଇଟ୍। ପ୍ଲିଜ୍ ବାବା। ମୁଁ ଆସୁଛି ବାବା।
1: ମୋ ଝିଅ ମତେ ଉପହାସ କରିବା ଆରମ୍ଭ କଲାଣି। ମୋ ପୁଅ ମୋ ପାଖରୁ ସମ୍ପତ୍ତିର ଭାଗ ଚାହିଁଲାଣି। ପୋଛିଲୁ ନରହରି, ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଆଶ୍ରୟ କରି ବଞ୍ଚି ରହିବା କଥା।
2: ଖାଲି ଟିକେ ସବୁରୁ କରିଯାଆନ୍ତୁ ଆଉ କଣ।
1: ଆଜି ଦୀପାବଳି ଅମାବାସ୍ୟା ହେଲେ ଆମ ନେଲି ତା ମନରେ ଆଉ ପୁରୁଣା ସରାଗ ନାହିଁ।
2: ବଡ଼ ପିଲା ହେଇଗଲେଣି ତ, ଏଇସବୁ ବାଣ ଫାଣ ଧୁମଧାମ ତାଙ୍କ ମନ ଛାଡ଼ିଗଲାଣି ଆଉ।
1: କେବେଠୁ ସିଏ ଏମିତି ହେଇଗଲା କହିପାରିବୁ?
2: କେବେଠୁ ଆଉ କଣ, ଏଇ ମା ସାନ୍ତାଣୀ ଚାଲିଗଲା ପରଠୁ ତ।
1: ତାପରେ ସେ ହେଲା ପାଷାଣ ପ୍ରତିମା।
2: ଆପଣଙ୍କ ବାପାଙ୍କ ଅମଳଠୁ ଆଜି ଯାକେ ଏ ଉଆସ ଭିତରର ସବୁ ଘଟଣା ଅଘଟଣା ମୁଁ ମନେ ରଖିଛି ସାନ୍ତେ।
1: ମା ତାର ଚାଲିଗଲା ପରେ ବହୁତ ଚେଷ୍ଟା କରି ତା ବିବାହ କାମଟା ସାରିଦେବା ପାଇଁ ହେଲେ ହେଇପାରିଲାନି।
2: ଛାଡ଼ନ୍ତୁ ସାନ୍ତେ, ଛାଡ଼ନ୍ତୁ, ଯିଏ ଯାହା କରୁଛି କରୁଥାଉ, ଆମ କାମ ଆମେ କରିଗଲେ ଯାଏ, କିଏ ପୁଅ କିଏ ଝିଅ।
1: ହଁ, ସେଇଆ ନୁହେଁ ଆଉ କଣ। ଆଚ୍ଛା ନରହରି, କଣ ଗୋଟେ କହୁଥିଲି ତ।
2: କଣ କହିବେ, ମନେ ପକେଇକି କହୁନାହାନ୍ତି, କୁହନ୍ତୁ।
1: ହଁ ଶୁଣ, ହରେକୃଷ୍ଣ ବାବୁଙ୍କୁ ଟିକେ ଖବର ଦେଇଦିଅନ୍ତୁନି ଆସିବାକୁ, ମନଟା ଭଲ ଲାଗୁନି ରେ, ପଶା ବାଲିରେ ଟିକେ ବସିଗଲେ।
2: ଆପଣ ତ ଦି ଜଣ, ଆଉ ଦି ଜଣ
1: କାଇଁ, ତୁ ଆଉ ନେତରା।
2: ହେଇଗଲା ତାହେଲେ, ହେଇଗଲା, ମୁଁ ସାଙ୍ଗେ ସାଙ୍ଗେ ଯାଇ ହରେକୃଷ୍ଣ ବାବୁଙ୍କୁ ଡାକି ଦଉଛି।
3: ମେ ଆଇ କମ ଇନ?
1: ୟେସ୍। କାମଟା ମୋ ପାଖରେ ନିଶ୍ଚୟ ନୁହଁ।
3: ନାଇଁ, ଆପଣଙ୍କ ପାଖରେ।
1: ହଉ କହ।
3: ଶୁଣିଲେ ଖୁସି ହେବେ କି ଜାଣିନି,
1: ଦୁଃଖ ପାଇବିନି, ଆଗରୁ ପାଇସାରିଛି।
3: ଘଟଣା ତାହେଲେ ଆପଣ ଜାଣିଛନ୍ତି?
1: ମୋ ତୋଟା ନିଲାମ ହେଲା, ମୁଁ ଜାଣିବିନି ତ।
3: ପରଦିନ ନିଲାମ ସମୟରେ ଆପଣ ସେଠି ନଥିଲେ ତ, ସେଇଥିପାଇଁ ଭାବିଲି।
1: ହସ୍ପିଟାଲରେ କୌଣସି ଲୋକର ଗୋଡ଼ କାଟି ଦିଆ ହେଲା ବେଳେ ଲୋକଟି ବେହୋସ ଥାଏ, ପରଦିନ ତୋଟା ନିଲାମ ହେବାର ବହୁତ ଆଗରୁ ସ୍ଲିପିଂ ଟାବ୍ଲେଟ୍ କିଣି ମୂର୍ଚ୍ଛା ଯାଇଥିଲି।
3: ଭଲ କରିଛନ୍ତି, ଆପଣଙ୍କ ତୋଟା ମୁଁ କିଣି ନେଇଛି।
1: ତୁ ତୁ କିଣିଛୁ କେମିତି?
3: ନିଲାମରେ ସରକାରୀ ଡାକ ଥିଲା 1.5 ଲକ୍ଷ ଟଙ୍କା, ମୁଁ ଡାକିଲି 2 ଲକ୍ଷ, ଗୋଟେ ମାରୁଆଡ଼ ଡାକିଲା 3 ଲକ୍ଷ, ମୁଁ ଡାକିଲି 4 ଲକ୍ଷ। ତାପରଠୁ ମୋର ଆଉ ସେ ମାରୁଆଡ଼ି ଭିତରେ ବାଘ ବଜାରି ଖେଳ ଚାଲିଲା। ଶେଷରେ 25 ଲକ୍ଷ ଟଙ୍କାରେ ତୋଟାଟା ମୁଁ ନେଇଗଲି।
1: ହେଲେ ଏକା ବେଳେକେ 25 ଲକ୍ଷ ଟଙ୍କା?
3: ଦେଖନ୍ତୁ, ଏସବୁ ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ମୁଁ କୋଉଠୁ ଏତେ ଟଙ୍କା ଆଣିଲି, କେମିତି ଆଣିଲି, ସେ କଥା ଦୟାକରି ମୋତେ ପଚାରନ୍ତୁ।
1: ନ କହ, ତୁ ନ କହିଲେ ବି ତୋ କଥାରୁ ଜଣାପଡୁଛି ତୁ ଚୋରି କରିଛୁ, ଧପାବାଜି କରିଛୁ, ଠକାମି ଭଣ୍ଡାମି ସବୁ କରିଛୁ।
3: ହଁ କରିଛି।
1: କାହିଁକି, ସତରେ ଚଳିଲେ ପେଟ ତ ଅପୋଷା ରହିବନି?
3: ଆପଣଙ୍କ ସତ ଆଦର୍ଶରେ ଚାଲିଲେ ପେଟ ଅପୋଷା ରହିବନି ମୁଁ ମାନୁଛି, କିନ୍ତୁ ଟଙ୍କା କମେଇ ବଡ଼ ଲୋକ ହେଇ ହେବନି। ଆପଣଙ୍କର ନୀତି ନିୟମ ଆଦର୍ଶ ସବୁ ଟଙ୍କା କମେଇବା ବାଟରେ ଗୋଟାଏ ଗୋଟାଏ ପ୍ରତିବନ୍ଧକ, ସେସବୁ ନିୟମକୁ ଦାବୁଡ଼ି ଧରିବା ବୋକାମି।
1: କଣ କହିଲୁ, ବୋକାମି?
3: ହଁ ବୋକାମି ନୁହେଁ, ବରଂ ଭଣ୍ଡାମି। ଏବେ ଗୋଟାଏ ଷ୍ଟାଣ୍ଡାର୍ଡ ନେଇ 5 ଲୋକରେ ବସିବାକୁ ପଡ଼ିବ, 5 ଲୋକ ଯେମିତି ଚଳୁଛନ୍ତି ତାଙ୍କ ସହିତ ତାଳ ଦେଇ ଚାଲିବାକୁ ହେବ, 5 ଲୋକରେ ଜଣେ ବୋଲି ଗଣା ହେବାକୁ ହେବ, ସେଥିପାଇଁ ଟଙ୍କା ଦରକାର, ଟଙ୍କା।
1: ଆଜିକାଲି ଟଙ୍କାଟା ବହୁତ ବଡ଼ ହୋଇଯାଇଛି,
3: ସବୁଠି ଦରକାର ଟଙ୍କା। ଟଙ୍କା ଥିଲେ ପ୍ରେଷ୍ଟିଜ୍, ପୋଜିସନ୍, ପାୱାର, ଷ୍ଟାଟସ୍ ସବୁ ଆପେ ଆପେ ମିଳିଯିବ।
1: ସତ୍ୟ, ନ୍ୟାୟ, ଧର୍ମ, ଆଦର୍ଶ ଏଗୁଡ଼ାକ ଏତେ ଶୀଘ୍ର ପୁରୁଣା ହେଇଗଲା, ଆଉ ତାର ସ୍ଥାନ ନେଲା ଠକାମି ଆଉ ଧପାବାଜି।
3: ହଁ, ଆପଣଙ୍କ ତୋଟାର ଗଛ କାଟିବା ପାଇଁ 100 ମିଲ୍ ବାଲାକୁ ମୁଁ କଣ୍ଟ୍ରାକ୍ଟ ଦେଇଦେଇଛି, ଗଛ କଟା କାମ

0: ଆଜିଠୁ ଆରମ୍ଭ କରିଦେବ। କାଠତକ ସମିଲକୁ ବିକ୍ରି କରି କିଛି ଟଙ୍କା ପାଇଯିବି, ତାପରେ ସେହି ଜାଗାରେ ଫ୍ଲାଟ ତିଆରି କରି ଭଡ଼ା ଲଗାଇଦେବି, ନହେଲେ ବିକିଦେବି।
1: ନରେଶ ନରେଶ, ସେଇ ଗଛ ଗୁଡ଼ା କାଟନି, ସେଇ ଗଛ ଗୁଡ଼ାକରେ ଚୋଟ ମାରନି ନରେଶ। ଅନ୍ତତ ମୁଁ ବଞ୍ଚିଥିବା ଯେ ସେ ଗଛ ଗୁଡ଼ାକରେ ଚୋଟ ମାରନି, ଚୋଟ ମାରନି, ଚୋଟ ମାରନି, ଚୋଟ ମାରନି।
2: ନରେଶ ନରେଶ, କଣ ହେଇଛି ତମର? ଆରେ କୁହ କଣ ହେଇଛି?
0: କିଛି ନାହିଁ, ତମେ ଏଠୁ ପଳାଅ ଯେତେ ଜଲ୍ଦି ପାରୁଛ। ତମେ ମୋ ଘରକୁ ଆସିଛ ବୋଲି ମୋ ବାପା ଜାଣିଲେ ତମକୁ ଗୁଳି କରିଦେବେ।
2: ଗୁଳିର ଆଘାତରେ ମୁଁ ମରିପାରିବିନି ନରେଶ, ପ୍ଲିଜ କୁହ କଣ ହେଇଛି ତମର? ଆରେ ଉଠ,
0: ଡୋଣ୍ଟ ଟଚ୍ ମି।
2: ନିଶ୍ଚୟ କିଛି ଗୁରୁତର ଘଟଣା ଘଟିଛି।
0: ମୁଁ ତାସ ଖେଳର ପଟେ ଗୋଲାମକୁ
2: ଏତେ ବଙ୍କା ଟଙ୍କା କଥା ମୁଁ ବୁଝିପାରେନି, ଯାହା କହିବାର କଥା ସିଧା ସିଧା କହୁନ କାହିଁକି?
0: ମାନେ ତମ କୁଠିଆ ନରହରିକୁ ଆଜି
2: ଓ ଏତେ ଦିନ ଯେ ଡିସନ୍ କରିନଥିଲ ନାଇଁ, ତମ ଜାଗାରେ ମୁଁ ଥିଲେ
0: ହଁ ତମେ ସବୁ କରିପାରିଥାନ୍ତ। ଯାଅ ଘରକୁ ଯାଅ।
2: ଏମିତି କାହିଁ ହଉଛ କହିଲ? ଆରେ ହଁ ନରେଶ, ଆଜିଠୁ ପରା ତୋଟା କାଟିବା ଆରମ୍ଭ ହେଇଥାନ୍ତା।
0: ଆରମ୍ଭ ହେଇସାରିଛି।
2: ବା ତେବେ ଘର ତୋଳା ଆରମ୍ଭ ହେଇଯିବ କେବେ?
0: ସମିଲରୁ ଟଙ୍କା ପାଇଲା ପରେ।
2: ଆମେ ଗୋଟେ ସୁନ୍ଦର ଘର ତୋଳିବା ନରେଶ।
0: ଆମେ
2: ବିଲ୍ଡିଂ ଆଗରେ ବଡ଼ ଗାର୍ଡେନ୍ ତିଆରି କରିବା।
0: ଗାର୍ଡେନ୍?
2: ଆଉ ଏତେ ବଡ଼ ଘର ଭିତରେ ତମେ ଆଉ ମୁଁ। ଏଇ ଚାଲ ନା ଟିକେ ତୋଟା ଆଡ଼େ ବୁଲି ଆସିବା।
0: କାହିଁକି?
2: ତୋଟାର ଗୋଟେ ନିରୋଳା ଜାଗାରେ ବସିବା।
0: ତୋଟାକୁ ନୁହେଁ, ବରଂ ଆଉ କୋଉଠିକି ଯିବାକୁ କୁହ।
2: ଆରେ ତୋଟାରୁ ଗଛ ସବୁ କଟା ହେଇଗଲା ପରେ ଗଛ ମୂଳେ ବସିବାର ସୁଯୋଗ ବୋଧ ହୁଏ ଆଉ ମିଳିବନି, ଚାଲ ନା ତୋଟାରେ ଟିକେ ବସିବା।
1: ନରହରି ନରହରି, ନେଲି ନେଲି, ନରହରି ନେତରା ନେଲି।
3: କଣ ହେଲା ଶାନ୍ତେ, କଣ ହେଲା? ସେ ନିମ ଖାରାଣି ପରା ତୋ ତାରୁ ଗଛ କାଟିବା ଆରମ୍ଭ କରିଦେଲାଣି।
1: ନରହରି ଏ ସତ ମୁଁ ସହିପାରୁନି। ନରହରି ଦୟାକରି ତୋ ପୁଅକୁ ଟିକେ କହ, ଅନ୍ତତଃ ମୁଁ ବଞ୍ଚିଥିଲା ଯେ ଏ ଗଛ ଗୁଡାକରେ ସେ ଛୋଟ ନଗରୁ
3: ପଇସା ପାଗଳ କରିଦେଇଛି।
1: ଏ ସତ ମୁଁ ସହିପାରୁନି, ମୋ ଛାତିକୁ କୁରାଟି ରାହାଣି ଦେଉଛି। ତାକୁ ବନ୍ଦ କର, ତାକୁ ବନ୍ଦ କର ନରହରି।
3: ଶୁଣିବ ସାଥେ?
1: ଶୁଣିବନି, ଶୁଣିବନି, ଅଳ୍ପ ଶୁଣିବ, ଅଳ୍ପ ଶୁଣିବ, ନ ଶୁଣିଲେ ମୁଁ ତାକୁ ବାଧ୍ୟ କରି ଶୁଣେଇଦେବି। ମୋ ବନ୍ଧୁକଟା କୁଆଡ଼େ ଗଲା? ତାର ସବୁଦିନକୁ ମୋର ଗୋଟେ ଦିନ
3: ସାଥେ ନାଇଁ ସାଥେ, ଇଏ ବୟସରେ ଆଉ ବନ୍ଧୁକ ବନ୍ଧୁକ ଧରନ୍ତୁନି, ଛାଡ଼ନ୍ତୁ ଛାଡ଼ନ୍ତୁ। ନେଲି ନେଲି ଦେଇ ଦୌଡ଼ି ଆସ, ଦୌଡ଼ି ଆସ ନେଲି।
1: ବନ୍ଧୁକ ଧରିବା ଶକ୍ତି, ବନ୍ଧୁକ ଧରିବା ଶକ୍ତି ମୋର ଏବେ ବି ନାହିଁ।
3: ମୋର ଗୋଟେ ବୋଲି ପୁଅ, ଏତିକି ବେଳୁ ନେଲି ଦେଇଟା କୁଆଡେ, ଏତିକି ବେଳୁ ନାହିଁ, ନେତ୍ରାରେ ବି ନାହିଁ, ମଣିଷ କି କାମ କରିବ? ଓହୋ ସାନ୍ତେ,
1: ମତେ ଦୁର୍ବଳ କରିତେ ନରହରି, ଗୋଟେ ବୋଲି ପୁଅ ତୋର ଯି କେବେ ହେଲେ ତୋ କଥାକୁ ଶୁଣିନି, ତତେ ବାପା ବୋଲି ସ୍ୱୀକାର କରିନି।
3: ଯା ହେଲେ ବି ମୋ ପୁଅ ସାଥେ, ସେ
1: ଯଦି ତୋ ପୁଅ ବୋଲି କହୁଛୁ ତୋ ପୁଅକୁ ଯା କହିବୁ ମୁଁ ବଞ୍ଚିଥିବା ଯାଏ ତୋଟାର ଗଛ ଗୁଡାକ ଦେହରେ ଚୋଟ ନ ମାରୁ। ଆଉ ଯଦି ଘର ତୋଳିବା ନିହାତି ଦରକାର ତାହେଲେ ତାକୁ କହିଦେ, ଯେତିକି ଜାଗାରେ ସେ ଘର ତୋଳିବ ସେତିକି ଜାଗାରୁ ଗଛ କାଟୁ, ସାରା ତୋଟା ତାକୁ କାହିଁକି ନଷ୍ଟ କରୁଛି?
3: କହିଦେବି କହିଦେବି, ବୁଝେଇଦେବି, ସବୁ ଠିକ କରିଦେବି ସାଥେ। ଆପଣ ସେ ବନ୍ଧୁକଟା ଆଗେ ଛାଡ଼ିଲେ, ଛାଡ଼ନ୍ତୁ, ଥୋଇଦେଲୁ ଛାଡ଼ନ୍ତୁ। ୱାସ ଫାଟକ ଆଗରେ କାହାର ଗୋଟେ ଗାଡି ଆସି ରହିଲା ଭଳିଆ ଲାଗୁଛି।
4: ସାନ୍ତେ ସାନ୍ତେ, ସାନ ବାବୁ ଆସିଲେଣି।
3: ସାନ ବାବୁ ଆସିଲେଣି?
4: ହଁ।
3: ଯାହା ହଉ ଏଥର ଆଉ ଚିନ୍ତା କରୁ, ଏଣିକି ବାପ ପୁଅ ମିଶି ଆଉ ଗୋଟେ ଜାଗାରେ ଗଛ ନଗେଇ ତୋଟା କର, ଯଦି ପାରୁଛ ଆମରି ହାରାମଦାଦା ଟୋକାଠୁ ତୋଟାଟା ଫିଣି ନେଇ ଆସ। ଘର ପୁଅ ଘରକୁ ଲେଉଥିଲା ଏଣିକି

0: ମୋ ପାଇଟି ସେ
1: ବୁଝିଲୁ ନରି ଭାଇ, ସାନ ବାବୁଙ୍କ ସାଙ୍ଗରେ ଗୋଟେ ମେମ୍ ସାହେବ ଆସିଛି।
2: ଜାଣିଛ ସେ କିଏ? ସେ ତା ସ୍ତ୍ରୀ। ମୁଁ କଣ କେବେ ଚିନ୍ତା କରିଥିଲି ମୋ ପୁଅ ଏମିତି ବାହା ହେଇଯିବ ବୋଲି? ବୁଝିଲୁ ନରହରି, ଆଜିକାଲିକା ପିଲା ଗୁଡାକ ସମସ୍ତେ ପଇସା ପିଆରା। ହଁ, ଅମରେନ୍ଦ୍ର ଆସିଛି ମୋ ସାଙ୍ଗେ ସମ୍ପତ୍ତି ବାଣ୍ଟ କରିବାକୁ।
1: ଆସନ୍ତୁ, ସାନ ବାବୁଙ୍କୁ ଘରକୁ ଡାକି ଆଣନ୍ତୁ।
2: ନା, ଏ ଚୌଧୁରୀ ଘରେ ତା ସ୍ଥାନ ନାହିଁ।
0: କଣ କହିଲେ ସାନ୍ତେ? ଘର ପୁଅ ଘରକୁ ନେଉଟିଛି, ତାକୁ ଆପଣ ଘରୁ ତଡ଼ିଦେବେ?
2: ହଁ ହଁ, ମୋ ଘରେ ତା ସ୍ଥାନ ନାହିଁ, ମୁଁ ତାକୁ ପୁଅ ବୋଲି ଅସ୍ୱୀକାର କରୁଛି।
0: ସାନ୍ତେ
2: ହଁ ଶୁଣ ନରହରି, ଦୀପାବଳି ଅମାବାସ୍ୟା ଭଳି ଗୋଟେ ପବିତ୍ର ଦିନରେ ସମ୍ପତ୍ତି ବାଣ୍ଟ କରି ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ମୁଁ ଚାହୁଁନି। ଉଇଲ୍ ପେପରରେ ଦସ୍ତଖତ କରି ରଖିଛି, ସେଇଟାକୁ ନେଇ ଅମରେନ୍ଦ୍ରକୁ ଦେଇଦେ।
0: ହେଲେ ନିଜ ରକତର ପୁଅଟାକୁ ଏମିତି ବାହାରୁ ବାହାରୁ ବିଦା କରିଦେବେ? ଆଜି ଯାକେ ଏତେ ଅସୁବିଧା ଭିତରେ ବି ଚୌଧୁରୀ ଉଆସରୁ କେହି କୁଣିଆ ମୈତ୍ର ବନ୍ଧୁ ବାନ୍ଧବ ନିରାଶ ହେଇ ଫେରିନାହାନ୍ତି।
1: ସାନ ବାବୁଙ୍କୁ ସେଇ ଅତିଥି ବୋଲି ଧରନ୍ତୁ, ହେଲେ ଘର ପୁଅକୁ ଘରକୁ ଆଣନ୍ତୁ।
2: ଅତିଥି?
0: ହଁ
2: ହଁ, ଅତିଥି ସେଇଠି ରହିପାରେ, ହେଲେ ଅତିଥି ହିସାବରେ। ଆଉ ଶୁଣ, ମୋ ସାମ୍ନା ଦେଇ ତା ସ୍ତ୍ରୀ ଯେମିତି ଏ ବାଟେ ନ ଯାଏ।
0: ତାହେଲେ କୋଉ ବାଟେ ଯିବେ?
2: ଅମରେନ୍ଦ୍ରକୁ ପଛ ଫାଟକ ବାଟେ ନେଇଯା। ଦ୍ୱିତୀୟ ସାହାଲାର ଉତ୍ତର ପାଖରେ ଯେଉଁ ଅତିଥି ବକରା ଅଛି, ସେଇଠି ତା ରହିବା ବନ୍ଦୋବସ୍ତ କରିଦେ। ଆଜି ରାତିରେ ତା ପାଖକୁ ଉଇଲ୍ ପେପର ପଠାଇଦେବି, ତାକୁ ମୋର ସବୁ ସମ୍ପତ୍ତି ଦେଇଦେଇ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବାରଣ୍ଡାରେ ଶେଷ ଜୀବନ୍ତକ କଟାଇଦେବି। ସେଇ ଜଗନ୍ନାଥ ହିଁ ମୋର ଶେଷ ସମ୍ବଳ, ନୀତି ତାଙ୍କରି ଆଗରେ ଗୀତ ଗୋବିନ୍ଦ ବୋଲି ବୋଲି ଶେଷ ଜୀବନଟାକୁ କଟାଇଦେବି।
0: ହଉ ତାରେ ନେତ୍ରା, ସାନ ବାବୁଙ୍କ ରହିବା ବନ୍ଦୋବସ୍ତ କରିବା।
2: ଏତେ ଡେରି ହେଲାଣି, ପ୍ରଭୁ ଜଗନ୍ନାଥ ମୋର ପାଣି ପାଇଲେନି, ପୂଜାରୀ ଏଯାଏ ଆସିଲେନି କାହିଁକି? ଜଗନ୍ନାଥଙ୍କ ପୂଜାରେ କେବେ ହେଲେ ଏମିତି ଡେରି ହେଇନଥିଲା। ନରହରିକି ପଠେଇଥିଲି କଣ ହେଲା ଦେଖି ଆସିବାକୁ, ସେ ବି ଏଯାଏ ଫେରିଲାନି। ନା, ମୁଁ ନିଜେ ଯାଇ ଦେଖେ କଣ ହେଲା।
3: ବାବା ବାବା, ଆରେ ବାବା ପୁଣି କୁଆଡେ ଗଲେ? ଓ, ପୂଜା ସାରି ବୋଧେ ଡାଇନିଂ ରୁମ୍ରେ ଜଳଖିଆ କରୁଥିବେ। କଣ ହେଲା? ନରହରି ଆଉ ନେତ୍ରା କାନ୍ଧରେ ଭରା ଦେଇ ବାବା ଏମିତି ଅବସ୍ଥାରେ କଣ ଆସୁଛନ୍ତି? କଣ ହେଲା ତାଙ୍କର? ବାବା ବାବା ବାବା, କଣ ହେଲା? ହେଲେ ବାବା, ଏତେ ସକାଳୁ ଭାଇ ଭାଉଜ କୁଆଡେ ଚାଲିଗଲେ?
2: ସ୍ୱୟଂ ଜୟଦେବଙ୍କର ନିଜ ହାତରେ ଲେଖା ହେଇଥିବା ଗୀତ ଗୋବିନ୍ଦର ତାଳପତ୍ର ପୋଥିତକ ଚୋରି ହେଇଯାଇଛି।
3: ଚୋରି ହେଇଯାଇଛି?
2: କିଏ ନେଇଯାଇଛି?
3: ହେଲେ ବାବା, ଭାଇ ଭାଉଜ କୁଆଡେ ଗଲେ ଯେ? ଅତିଥିଶାଳାରେ ତ କାହିଁ ନାହାନ୍ତି ସେମାନେ?
2: ମୋର ସବୁଯାକ ସମ୍ପତ୍ତି ଅମରେନ୍ଦ୍ର ନାଁରେ ଉଇଲ୍ କରି ରଖିଥିଲି, ଖୋଲା ରାତିରେ ତ ଉଇଲ୍ ତାକୁ ଦେଇଦେଇଛି, ମୋ ପାଖରେ ଆଉ ତାର କି କାମ ଯେ?
3: ଆଉ ମୁଁ
2: କଣ ମା, ସମ୍ପତ୍ତି ଭାବିଛୁ କି ଅମରେନ୍ଦ୍ରକୁ ସବୁ ସମ୍ପତ୍ତି ଦେଇଦେଲି ବୋଲି? ନା ରେ ମା, ତୋ ନାଁରେ ବି ଗୋଟେ ଉଇଲ୍ କରି ତାକୁ ସିନ୍ଧୁକ ଭିତରେ ସାଇତି ରଖିଛି। ହେ ଉଆସ, ଆଉ ଏ ବଗିଚାଟା ତତି ଦେଇଦେଇଛି ମା।
3: ନାଇଁ ବାବା, ମୁଁ କଣ କହୁଥିଲି କି, ଦ୍ୱିତୀୟ ସାହାଲାରେ ଦକ୍ଷିଣ ପାଖ ବଖରା କାନ୍ଥରେ ଯୋଉ ଢିରା ଦିଆ ହେଇନଥିଲା, ସେଇଟା କାଲି ରାତିରେ ଭାଙ୍ଗି ଯାଇଛି।
2: ଭାଙ୍ଗି ଯାଇଥିବା ଉଆସକୁ ଢିରା ଦେଇ କେତେ ଦିନ ଆଉ ରୋଗୀ ହବ ମା?
3: ନରହରି, ନେତ୍ରା, ନରହରି, ଆରେ ଭାଇ କୁଆଡେ ଗଲେ?
2: କାଲି ରାତିରୁ ସମ୍ପତ୍ତି ନେଇଥିଲା, ଆଜି ସକାଳୁ ସେ ଚୌଧୁରୀ ବଂଶରୁ ପିଣ୍ଡ ଚୋରି କରି ନେଇଯାଇଛି।
3: ପିଣ୍ଡ?
2: ପିଣ୍ଡ, କବି ଜୟଦେବଙ୍କ ହାତରେ ଲେଖା ହେଇଥିବା ଗୀତ ଗୋବିନ୍ଦ, ସେଇ ତାଳପତ୍ର ପୋଥି ଯାହାକୁ ସ୍ୱୟଂ ଜୟଦେବ ନିଜେ ଆମ ବଂଶର କୋଉ ପୂର୍ବପୁରୁଷଙ୍କୁ ଉପହାର ଦେଇଥିଲେ। ଆଉ ସେଇଦିନଠୁ ଚୌଧୁରୀ ବଂଶର ଗୃହସ୍ୱାମୀମାନେ ସକାଳ ଆଳତୀ ପରେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦ ପାଠ କରୁଥିଲେ। ସେଇ ଚୌଧୁରୀ ବଂଶର ରକ୍ତ ମୋ ଦେହରେ ବି ବହୁ

ଆଉ ସେଇଥିପାଇଁ ବାପା କହନ୍ତି ମୁଁ ଆଜି ଯାକେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦର ସେଇ ତାଳପତ୍ର ପୋଥିକି ପଢୁଥିଲି। ଆଜି ସେଇଟା ଚୋରି ହେଇଗଲା, ଚୋରି ହେଇଗଲା, ଚୋରି ହେଇଗଲା। ପ୍ରଭୁ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ।

ଆପଣମାନେ ଶୁଣୁଥିଲେ ନାଟକ ବିସର୍ଜନ। ରଚନା କରିଥିଲେ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ସୀମନ୍ତ ମହାନ୍ତି, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନରେଶ ଭୀମ ସିଂ, ବିଶ୍ୱମ୍ବର ଶାନ୍ତନୁ କୁମାର କର, ନରହରି ଦୁର୍ଲଭ ଚନ୍ଦ୍ର ସିଂ, ନେତେରା ସରୋଜ ଚନ୍ଦ୍ର ମାଝୀ ଏବଂ ନେଲି ନିହାରବାଳା ପଟ୍ଟନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମ ଗୀତ ପ୍ରଚାର କରିବୁ ଆଜି ଦିନ 11:10। ଏଥିରେ ରହିଛି କେତୋଟି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ସନ୍ଦୀପ ସୌମ୍ୟରଞ୍ଜନ ବାରିକ। ଲୋକଗୀତରେ ପାଲା ପ୍ରଚାର କରିବୁ ଦିନ 11:30। ପରିବେଷଣ କରିବେ ଚିତ୍ତରଞ୍ଜନ ଜେନା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଶୁଣିପାରିବେ ଆଜି ଦିନ 12। ଦିନ 1:10 ଲୋକସଙ୍ଗୀତରେ ଶୁଣିବେ ମହୁରୀ ବାଦ୍ୟ। ପରିବେଷଣ କରିବେ ଲକ୍ଷ୍ମୀଧର ନାୟକ।

ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ ଚାରିଟା ବାଜି 55 ମିନିଟ୍ରେ ପ୍ରଚାର କରିବୁ ଦେଶଭକ୍ତି ଗୀତ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ଅପରାହ୍ନ ପାଞ୍ଚଟା ବାଜି 30 ମିନିଟ୍ରେ ଯୁବବାଣୀ, ଏଥିରେ ଶୁଣିବେ ନାଟକ ସୁକନ୍ୟା।

ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଏଥିରେ ରହିଛି ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ କାର୍ଯ୍ୟକ୍ରମ। ବିଷୟର ନାଁ ରହିଛି ନିର୍ମଳ ପରିବେଶ ଉଜ୍ଜଳ ଦେଶ। ଆଲୋଚକ ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 7:02। ଜିଲ୍ଲା ହାଲଚାଲ 7:25। ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। 7:30 କୃଷି ସଂସାରରେ ବିଷୟ ରହିଛି ମାଟିର ଉର୍ବରତା ବଢ଼ାଇବାର ଉପାୟ, କହିବେ ରାଜେଶ ଦାସ। 8:02 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30 ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30। ଆଜି ଏଥିରେ ଶୁଣିବେ ଆଲୋଚନା, ଆମ ଦେଶର ସାମଗ୍ରିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା, ଆଲୋଚକ ଡକ୍ଟର ରବୀନ୍ଦ୍ରନାଥ ମିଶ୍ର। ଅନ୍ୟ ଏକ ଆଲୋଚନା, ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ, ଆଲୋଚନା କରିବେ ନିକୁଞ୍ଜ ବିହାରୀ ସାହୁ। ଏବଂ ପରେ ପରେ ବିଜ୍ଞାନ ସମ୍ବାଦ, ବନମଲ୍ଲିକାର ଦ୍ୱିତୀୟ ଭାଗ ପ୍ରଚାର କରିବୁ ଆଜି ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଗୀତରେ ଶିଳ୍ପୀ ସନ୍ଦୀପ ସୌମ୍ୟରଞ୍ଜନ ବାରିଙ୍କ କଣ୍ଠରେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଭଜନ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆମ ଗୀତରେ ପରବର୍ତ୍ତୀ ଭଜନ ଶିଳ୍ପୀ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

ଆମ ଗୀତରେ ଶିଳ୍ପୀ ସନ୍ଦୀପ ସୌମ୍ୟରଞ୍ଜନ ବାରିକଙ୍କ କଣ୍ଠରେ ଶୁଣୁଥିଲେ ଆପଣମାନେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଗୀତ ରଚନା କରିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ, ଧନେଶ୍ୱର ରାଉତ, ସ୍ନେହଲତା ମହାନ୍ତି ଏବଂ ଗୌର ପଟ୍ଟନାୟକ। ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ, ଭାଓଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, କିବୋର୍ଡ଼ରେ ରମେଶ ଚନ୍ଦ୍ର ବେହେରା ଏବଂ ତବଲାରେ ମାତୃପ୍ରସାଦ ପଣ୍ଡା। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ସାଥୀ।

0: କୈଳାସ
1: ଆଜ୍ଞା,
0: ଆରେ ଦେବର୍ଷି ନାରଦ ଆକାଶ ମାର୍ଗରେ ଯିବା ସମୟରେ ରାମ ନାମକୁ ଗାଇ ଗାଇ ଚାଲିଛି, ବୀଣା ଯନ୍ତ୍ର ବାଜୁଛି, ଆକାଶ ମାର୍ଗରେ ଥିବା ଅବସ୍ଥାରେ କର୍ଣ୍ଣରେ ବାଜିଲା ଗୋଟିଏ ନାରୀ କଣ୍ଠର ଆର୍ତ୍ତ ଚିତ୍କାର। ଆଜି ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରିବେ ସେଇ ନାରୀ କଣ୍ଠର ଆର୍ତ୍ତ।

0: ଜଙ୍ଗଲ ମଧ୍ୟରେ ଯେତେବେଳେ ଦେବର୍ଷି ନାରଦ ପହଞ୍ଚିଗଲେ ବିଚାର କଲେ ଜଙ୍ଗଲଟି ଜଣାପଡୁଛି ହୁଏତ ମୁନି ଋଷି ମାନଙ୍କର ତପ ପ୍ରଭାବରେ ରହିଛି। ମୁନି ଋଷି ମାନଙ୍କର ଯୋଉଠି ତପସ୍ୟାର ପ୍ରଭାବ ରହିଛି ଆଜି ଆଶ୍ଚର୍ଯ୍ୟ ସେ ଜଙ୍ଗଲ ମଧ୍ୟରେ ନାରୀ କଣ୍ଠର ଆର୍ତ୍ତଚିତ୍କାର କାହିଁକି ଭାସି ଆସୁଛି। କିଛି ଦୂର ଦେବର୍ଷି ନାରଦ ଯିବା ପରେ ଚାହିଁଦେଲେ ଗୋଟିଏ ଆଶ୍ଚର୍ଯ୍ୟ କଥା ଯେ କି ଏଭଳି ଜଣେ ଅପରୂପା ଲାବଣ୍ୟମୟୀ ସୁନ୍ଦରୀ କନ୍ୟା ଗୋଟିଏ ଆଜି ସରୋଜ ନଦୀ କୂଳରେ କ୍ରନ୍ଦନ କରୁଛି ଅବାରିତ ଅଶ୍ରୁଧାର ଆଜି ଧାର ଧାର ବହିଯାଉଛି। ଦେବର୍ଷି ନାରଦ ଯାଇ ପହଞ୍ଚି ଯାଇଛନ୍ତି ଡାକିଲେ ଝିଅ ଆରେ ତୁ ଏମିତି ଗୋଟେ ଅନାଥିନୀ ଭଳି ଏ ଜଙ୍ଗଲ ମଧ୍ୟରେ ତୁ କାନ୍ଦୁଛୁ କାହିଁକି
1: ଅଭିପ୍ରାୟ ଅଛି
0: ଆତ୍ମହତ୍ୟା କରିବାକୁ ଏ ଜଙ୍ଗଲ ମଧ୍ୟରେ ତୁ ଆଜି ବୁଲୁଛୁ ଝିଅ ତୁ ଆତ୍ମହତ୍ୟା କରିବୁ କାହିଁକି ଇଏ ସଂସାରର ଜଞ୍ଜାଳ ଯେ କଣ ତୋ ମନରେ ଦୁଃଖ ଦେଇଛି ଆଉ କାହିଁକି ବା ତୁ ଆତ୍ମହତ୍ୟା କରିବୁ ତୁ ତୋ ପିଲା ଲୋକ ଏ କଥା ଯେତେବେଳେ ଦେବର୍ଷି ପଚାରି ଦେଇଛନ୍ତି ଆଜି ପଣ୍ଡିତ ମଣ୍ଡଳୀବର ବିଚାର କରିବେ ଅବାରିତ ଅଶ୍ରୁଧାର ଯେଉଁ ଝିଅର ନୟନର ଧାର ଧାର ଆଜି ବହି ଆସୁଥିଲା ଡାକିଲା ଏ ପୁଣ୍ୟାତ୍ମା ମୁଁ କାହିଁକି ଆତ୍ମହତ୍ୟା କରିବାକୁ ଆସିଛି ଜାଣିଛି ମୋ ନାମ ହେଉଛି ସୁରେଖା ଆଉ ମୋ ମାର ନାମ ହେଉଛି ମୋ ମାର ନାମ ହେଉଛି ତାଡ଼କା ଆଜି ରାମଚନ୍ଦ୍ରଙ୍କ ହସ୍ତରେ ମୋ ମା ଯେତେବେଳେ ବିନାଶ ହେଲା ସେଇ ସମୟରେ ମା ମୋତେ କହିଯାଇଛି ଝିଅ ଯିଏ ହେଉଛି ମୋର ଶତ୍ରୁ ସେଇ ରାମକୁ ଯଦି ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରି ମାରିପାରିବୁ ରାମଚନ୍ଦ୍ରଙ୍କୁ ମାରିଲେ ମୁଁ ଖୁସି ହେବି। ଏ ପୁଣ୍ୟାତ୍ମା ଆପଣ ଆଜି ବିଚାର କରନ୍ତୁ ମା ଯୋଉ ମୋତେ ଆଦେଶ ଦେଇଯାଇଛି ସେ ଆଦେଶ ଏ ପର୍ଯ୍ୟନ୍ତ ମୁଁ ପାଳନ କରିପାରିନି ମାଙ୍କ କଥା ରକ୍ଷା କରିପାରିନଥିବାରୁ ମୁଁ ଆଜି ଚିନ୍ତା କରୁଛି ଆଜି ବଞ୍ଚି ରହି ଲାଭ କଣ ଅଛି ମୁଁ ଏଇ ନଦୀ ତୀରରେ ଆଜି ଚିନ୍ତା କରୁଛି ଆତ୍ମବିସର୍ଜନ କରିବି। ଦେବର୍ଷି ନାରଦ ହସିଦେଲେ ଡାକିଲେ ଝିଅ ତୁ ଆଜି ଏତେ ବଡ ଭୁଲ କରିବସିଲୁ
1: ଭୁଲ
0: ଆଜି ପରମ୍ରହ୍ମ ରାମଚନ୍ଦ୍ର କିଏ ତୁ ଜାଣିଛୁ ଆଉ ସେ ରାମକୁ ମାରିବାକୁ ତୁ ଗୋଟେ ସତ୍ୟ କରିଛୁ ଏ ସତ୍ୟ କେବେ ଝିଅ ତୋର ରହିପାରିବନି ସେ ରାମ କିଏ ଜାଣିଛୁ ସେ ଯୋଗୀ ଜନ ରଞ୍ଜନ ତ୍ରୈଲୋକ୍ୟ।

0: ଆଜି ଦେବର୍ଷି ଡାକିଲେ ଝିଅ ଯାହାର ନାମକୁ ଭଜନ ଅର୍ଚ୍ଚନା କୀର୍ତ୍ତନ କରି କରି ମୁନି ଋଷି ମାନେ ହୁଙ୍କା ପାଲଟି ଯାଉଛନ୍ତି, ସେ ଠାକୁରର ସାନ୍ନିଧ୍ୟ ଲାଭ କରିପାରୁନ। ଆଉ ସେ ବିଶ୍ୱ ଚିନ୍ତାମଣି ରାମକୁ ମାରିବାକୁ ତୁ ଇଚ୍ଛା କରିଛୁ, ସେ ଠାକୁରକୁ ଝିଅ ତୁ କେବେ ମାରିପାରିବୁ ନା।
1: ତାହେଲେ ମତେ
0: ଆପଣଙ୍କର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣି ଏଠି ଗୋଟିଏ ପଦ ପ୍ରମାଣ କଲେ,
1: ଲେଖିଲେ
0: ଦେବର୍ଷି ଡାକିଦେଲେ ଝିଅ।

ଆପଣଙ୍କ ଉପରେ ପ୍ରତିଶୋଧ ନେବି। ଆପଣ ମୋତେ ଟିକେ ଦୟା କରନ୍ତୁ। ଆପଣ ଯଦି ମୋତେ ଦୟା ନ କରିବେ ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରୁଛି। ଆପଣଙ୍କ ପଦ ଛୁଇଁ ନିୟମ କରି ମୁଁ କହୁଛି ଏକ ମୁହୂର୍ତ୍ତରେ ମୁଁ ପ୍ରାଣ ବିସର୍ଜନ କରିବି। ବଡ ଅଡୁଆରେ ପଡିଗଲେ ଦେବର୍ଷି ଡାକିଲେ ଠାକୁରେ ସବୁ ଯୁଗରେ ତମ ସାଥିରେ ମୋର ଟିକେ ଲୀଳା ଖେଳା ଅଛି। ଏଇ ତ୍ରେତୟା ଯୁଗରେ ତମ ସାଥିରେ ମୋର ଟିକେ ଲୀଳା ଖେଳା ହେଇନଥିଲା। ଆଉ ଆଜି ଠାକୁର ମୁଁ ଟିକେ ପରୀକ୍ଷା କରିବି ବାସ୍ତବିକ ରାମ ପୂର୍ଣ୍ଣ ବ୍ରହ୍ମ କି ପୂର୍ଣ୍ଣ ବ୍ରହ୍ମ ନୁହଁ। ଏ ଝିଅ ରାମଙ୍କ ଉପରେ ପ୍ରତିଶୋଧ ନେବ ମୋ ଦ୍ୱାରା ସେ କାର୍ଯ୍ୟ ସମ୍ଭବ ଗୋଟେ ଉପାୟ ବତେଇ ଦେବ। ଏ ନିର୍ଜନ ଜଙ୍ଗଲ ମଧ୍ୟରେ ଦେବଦେବ ମହାଦେବଙ୍କୁ ତୁ ତପସ୍ୟା କର। ମହାଦେବ ହଉଛନ୍ତି ଆଶୁତୋଷ। ତୁ ଯଦି ଭକ୍ତିରେ ମହାଦେବଙ୍କୁ ସନ୍ତୁଷ୍ଟ କରିପାରିବୁ ମହାଦେବ ତତେ ନିଶ୍ଚୟ ବର ପ୍ରଦାନ କରିବେ। ପଣ୍ଡିତ ମଣ୍ଡଳୀ ରୁଣ୍ଡି।

ଚନ୍ଦ ମନରେ ଅନ୍ତର ମଧ୍ୟରେ ଭକ୍ତିପୂତ ହେଇ ସେହି ନିର୍ଜନ ଜଙ୍ଗଲ ମଧ୍ୟରେ ଭକ୍ତିପୂତ ଅନ୍ତରରେ ଏକାଗ୍ର ଚିତ୍ତରେ ସୁରେଖା ଆଜି ତପସ୍ୟା କରିବାରେ ବ୍ୟସ୍ତ। ଆଜି ଆପଣମାନେ ବିଚାର କରିବେ, ଦେବଦେବ ମହାଦେବ ଆଜି କୈଳାସ କନ୍ଦରରେ ରହିଛନ୍ତି। ସୁରେଖାର ଯୋଉ ଏକାଗ୍ରତା, ସେଇ ଏକାଗ୍ରତା ଫଳରେ କୈଳାସ କନ୍ଦର ଆଜି ଥରିବାକୁ ଲାଗିଲା। ଆଉ ସୁରେଖା ସେଠି ତପସ୍ୟା କଲା ଯେ ଆପଣମାନେ ଆଜି ବିଚାର କରିବେ, ସୁରେଖା ସେଠି ତପସ୍ୟା କି ପ୍ରକାର ଆରମ୍ଭ କଲା? ଅମ୍ବିକା ବିଳାସ କବି ବ୍ରଜନାଥ ବଡ଼ଜେନା କାବ୍ୟ ହଉଛି ଆପଣଙ୍କର ଅମ୍ବିକା ବିଳାସ ଓ ଅନୁପ୍ରାସ ଲେଖା। ଅମ୍ବିକେ

ଏ ଆଜି କୈଳାସ କନ୍ଦର ମଧ୍ୟରେ ଶିବ ଅଛନ୍ତି, ନିର୍ଜନ ଜଙ୍ଗଲ ମଧ୍ୟରେ ଯିଏ ଆଜି ତପସ୍ୟା କରିବାର ବ୍ୟସ୍ତ ଅଛି, ଦେବଦେବ ମହାଦେବଙ୍କ କର୍ଣ୍ଣରେ ଯେତେବେଳେ ଏ ନିବିଡ ତପସ୍ୟା ଯାଇ ବାଜିଲା, ଆଉ ଏ ଭକ୍ତିରେ ତ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି, ଆଉ କୈଳାସ କନ୍ଦରରେ କଣ ଶିବ ରହିପାରିଲେ? କୈଳାସ କନ୍ଦର ଟଳିଲା।

0: ଦେବ ଦେବ ମହାଦେବ କୈଳାସ କନ୍ଦରକୁ ପରିତ୍ୟାଗ କରି ନିର୍ଜନ ଜଙ୍ଗଲ ମଧ୍ୟରେ ସେ ଝିଅ ନିକଟରେ ଆସି
1: ପହଞ୍ଚିଲେ।
0: ଚାହିଁଦେଲେ ଶିବ ଝିଅଟି ଏମିତି ତପସ୍ୟା କରୁଛି, ଆଜି ମୁଦ୍ରିତ ନୟନରେ ବସି ଯାଇଛି। ଏ ଝିଅ, ଏ ଜଙ୍ଗଲ ମଧ୍ୟରେ ଏମିତି ତପସ୍ୟା କରୁଛୁ କାହିଁକି? ବାର ବାର ଯେତେବେଳେ ଶିବ ଆଜି ପଚାରି ଦେଇଛନ୍ତି, ଝିଅଟି ଯେତେବେଳେ ଆଜି ଆଖି ଖୋଲି ଦେଇଛି, ଚାହିଁଦେଲା ସେଇ ଦିଗମ୍ବର, ଚାହିଁଦେଲା ମାତ୍ରେ ଡାକିଲା, ପ୍ରଭୁ ଆପଣ ତ ଅନ୍ତର୍ଯ୍ୟାମୀ, ମୁଁ କାହିଁକି ଆପଣଙ୍କୁ ତପସ୍ୟା କରୁଛି ଆପଣ କଣ ଜାଣିପାରୁନାହାନ୍ତି?

0: ମୋର ଆପଣଙ୍କ ନିକଟରେ ଗୋଟିଏ ନିବେଦନ, ଗୋଟିଏ ବର କାମନା କରି ମୁଁ ଆପଣଙ୍କ ନିକଟକୁ ଆସିଛି। ଆପଣ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ ସେ ବର କେବେ ଆପଣଙ୍କୁ ମାଗିବିନି।
1: ଆଚ୍ଛା ଝିଅ, ମୁଁ ସତ୍ୟ କଲି।
0: ଆପଣ ସତ୍ୟ କଲେ?
1: ହଁ।
0: ସତ୍ୟ ଯେବେ

0: ଅଥିବାରୁ ଚନ୍ଦ୍ର ସୂର୍ଯ୍ୟ ଆତ ଜାତଉଛନ୍ତି ଶସାଗରା ଧରାକୁ ଅନନ୍ତ ବାସୁକେ ଧାରଣ କରିଛି। ଆଜି ଆପଣମାନେ ବିଚାର କରିବେ ସୁରେଖା ଡାକିଲା ପ୍ରଭୁ ଆପଣ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ କେବେ ମୋ ମନ କଥା କହିବି। ଭକ୍ତିରେ ପ୍ରୀତ ଦେବଦେବ ଭୋଳା ମହେଶ୍ୱର ଠାକୁର ଆଜି ସତ୍ୟ କରିଦେଲେ ଡାକିଲେ ଝିଅ ତୁ ଯାହା କାମନା କରିବୁ ମୁଁ ତତେ ନିଶ୍ଚୟ ପ୍ରଦାନ କରିବି। ଏଇଠି ହାତ ଯୋଡି ସୁରେଖା ଡାକିଲା ଠାକୁରେ ମୋର ଗୋଟିଏ ବର
1: କଣ
0: ଏ ମା ଯେତେବେଳେ ମୋର ଆଜି ମରିଯାଇଛନ୍ତି ରାମଙ୍କର ସ୍ୱର ଆଜି ବକ୍ଷରେ ବାଜିଛି ଅନ୍ତିମ ସମୟରେ ମା ମୋତେ ସତ୍ୟ କରିଯାଇଥିଲେ ରାମକୁ ତୁ ବିନାଶ କରିବୁ ପ୍ରଭୁ ମୋର ଆଉ ଅନ୍ୟ କିଛି ବର ଆବଶ୍ୟକ ନାହିଁ ମୁଁ ଆପଣଙ୍କ ନିକଟରେ ଏତିକି ଅନୁନୟ ବିନୟ କରୁଛି ମୋରି ହସ୍ତରେ ରାମ ବିନାଶ ହେବ। ରାମଙ୍କୁ ମାରିବା କଥା ଯେତେବେଳେ ଦେବଦେବ ମହାଦେବ ଶୁଣିଛନ୍ତି ଡାକିଲେ ଝିଅ
1: ଆଜ୍ଞା
0: ତୁ କଣ କହୁଛୁ
1: ରାମଙ୍କୁ ମୁଁ ମାରିବି
0: ରାମଙ୍କୁ ତୁ ମାରିବୁ ଏ ଝିଅ ରାମ କିଏ ତୁ ଜାଣିଛୁ
1: କିଏ
0: ରାମ କିଏ ଝିଅ ତୁ ଜାଣିନୁ ସେ ରାମ କିଏ ବୋଲି ତୁ ଯଦି ଜାଣିଥାନ୍ତୁ କେବେ ରାମଙ୍କୁ ମାରିବାକୁ ତୁ କହିନଥାନ୍ତୁ। ଯାହାର ନାମକୁ ମୁନି ଋଷିମାନେ ସଦା ସର୍ବଦା ଭଜନ ଅର୍ଚ୍ଚନ କୀର୍ତ୍ତନ କରୁଛନ୍ତି ଇଏ ବିଶ୍ୱ ବ୍ରହ୍ମାଣ୍ଡ ଯାହା ଲୋମ ମୂଳରେ ମାଳ ମାଳ ହୋଇଯାଇ ଅବସ୍ଥାନ କରିଛି ସେ ବିଶ୍ୱ ଚିନ୍ତାମଣି ଠାକୁରଙ୍କୁ ମାରିବାକୁ ତୋର ସେ ଝିଅ ଶକ୍ତି ଆସିବ କୋଉଠୁ ଆଉ ରାମ କିଏ ହୁଏତ ପିଲା ଲୋକ ତୁ ଏ ବିଷୟରେ କିଛି ଜାଣିନୁ ରାମ କିଏ ଆପଣଙ୍କର ଯୋଗବଶିଷ୍ଟ ରାମାୟଣ ଏଠି ଗୋଟିଏ ପଦ ପ୍ରମାଣ କରୁଛି।

ସେଠି ସୁରେଖାକୁ ଶିବ ବୁଝେଇଦେଲେ ଝିଅ ଦଶାଶ୍ୱମେଧ ଯଜ୍ଞ କଲେ ଅଶ୍ୱମେଧ ଯଜ୍ଞ କଲେ ତାର ଫଳ ହବ କଣ ନା ଏ ଜନ୍ମରେ ଯଦି ତୁ ଦରିଦ୍ରାବସ୍ଥା ଥିବ ପର ଜନ୍ମରେ ତୁ ବଡ ଲୋକ ହେଇପାରିବୁ ଆଉ ତୁ ଯଦି ମୂର୍ଖ ହେଇଥିବୁ ହୁଏତ ପର ଜନ୍ମରେ ତୁ ପାଠୁଆ ହବୁ ପଣ୍ଡିତ ହବୁ କିନ୍ତୁ ରାମଚନ୍ଦ୍ରକୁ ଚିନ୍ତା କରି ଯିଏ ଅନ୍ତିମ ସମୟରେ ଏ ପ୍ରାଣକୁ ଛାଡି ଦେଇଥାଏ ସେ ପ୍ରାଣ ଚାଲିଯାଏ କୋଉଠିକି ଝିଅ ଜାଣିଛୁ ଆଉ ଏ ମୋର ସଂସାରକୁ ସେ ଯିବ କେବେ ଫେରି ଆସେ ନା ସେ ଯିବ ଯାଏ କେଉଁଠିକି ଆପଣଙ୍କର ଓଡ଼ିଆ ସାହିତ୍ୟର ମାଇଲ ଖୁଣ୍ଟ ରାଧାନାଥ ହେଇଛି ଗୋଟେ ପଦ କୁମାର ମିଶି ଯାଏ।

0: ଝିଅଙ୍କର କିରଣ ପଡିବା ମାତ୍ରେ ତାରକା ମାନଙ୍କର ଜ୍ୟୋତି ଯେମିତି ଆଜି କମିଯାଏ, ଏଠି ଯିବ ଯେତେବେଳେ ସେଇ ବିଶ୍ୱ ଚିନ୍ତାମଣିକୁ ଚିନ୍ତା କରି କରି ଆଜି ଯିବ ଚାଲିଯାଏ, ସେଇ ବିଶ୍ୱ ଚିନ୍ତାମଣିର ପଦା ରବୀନ୍ଦ୍ର ଯିବ ଯାଇ ଲୋପ ହୋଇଯାଏ। ବିଚାର କରିବେ ସୁରେଖା କାନ୍ଦି କାନ୍ଦି ଡାକିଲା ଠାକୁରେ, ମୁଁ ତ ଆପଣଙ୍କୁ ଚିନ୍ତା କରି ଏପର୍ଯ୍ୟନ୍ତ ଅପେକ୍ଷା କରି ବସିଛି, ଆପଣ ଯଦି ମୋ ମନ କଥା ନ ବୁଝିବେ ଆଉ ମୋ ମନ କଥା ବୁଝିବ କି? ଏଇଠି ଆପଣମାନେ ବିଚାର କରିବେ, ସୁରେଖା ଯେତେବେଳେ ଏ କଥା କହିଦେଇଛି, ଦେବ ଦେବ ମହାଦେବ ଆଶ୍ଚର୍ଯ୍ୟ ହେଇପାରିଲେ କହିଲେ ଆଜି ମୁଁ କଣ କରିବି, ମୁଁ ତ ସୁରେଖାକୁ ସତ୍ୟ କରିସାରିଛି, ବର ଦେବାକୁ ତ ମୁଁ ନିଷ୍ପତ୍ତି କରିଛି। ଡାକିଲେ ଝିଅ ଆଉ ଗୋଟେ କଥା ଶୁଣ, ଆପଣଙ୍କର ଗଣକବି ବୈଷ୍ଣବ ପାଣି
1: କଣ ଲେଖିଲେ
0: ରାମ।

ଝିଅ ସେଇ ବିଶ୍ୱ ଚିନ୍ତାମଣି ରାମ ନାମର ମହାତ୍ମ୍ୟ ବୁଝିବାକୁ ତୋର ସେ କ୍ଷମତା ନାହିଁ। ସେ ରାମ ସହିତ କେହି ସମାନ, ତା ନାମ ସହିତ କେହି ସମାନ ହେଇପାରିବେ ନା। ଆଉ ଝିଅ ମୁଁ ସତ୍ୟ କରିଛି, କିନ୍ତୁ ବର ମୁଁ ତତେ ଦେବି। ତୁ ରାମଚନ୍ଦ୍ର ତୋ ହସ୍ତରେ କେବେ ବିନାଶ ହେବେନି, କିନ୍ତୁ ତୁ ଯାହା କହିବୁ ସେଇଆ କେବଳ ହୋଇ

ଆଜି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିକରି ରାମଚନ୍ଦ୍ର ଆଗକୁ ଆଗକୁ ଚାଲିଛନ୍ତି। କିଛି ବାଟ ରାମ ଯିବା ପରେ ଆଜି ଗୋଟିଏ କଣ୍ଠ ସ୍ୱର ଆଜି ଭାସି ଆସୁଛି। ରାମଙ୍କର କର୍ଣ୍ଣରେ ବାଜିବା ମାତ୍ରେ ରାମ ବିଚାର କଲେ ନିର୍ଜନ ଜଙ୍ଗଲ ମଧ୍ୟରେ ଏମିତିକା ସ୍ୱର କଣ ଭାସି ଆସୁଛି। ଏଇଠି ରାଧାନାଥ ଗୋଟେ ପଦ ପ୍ରମାଣ କରିଛନ୍ତି। ଏ ଧରି ମନ

ତା କଲେ କି ସ୍ୱର ଜଙ୍ଗଲ ମଧ୍ୟରେ ଭାସି ଅଛି, କିଏ ତ ବୀଣାର ସ୍ୱର ନୁହେଁ, କୋକିଳର ସ୍ୱର ନୁହେଁ, କିଏ ତ ବସନ୍ତ ସମୟ ଆସିଛି, ଋତୁରାଜ ବସନ୍ତ ଆସିଲେ କୋକିଳ ମାନେ ବୋବାନ୍ତି, କିନ୍ତୁ ବସନ୍ତ ସମୟରେ ତ କୋକିଳର ସ୍ୱର ଭଳି ଆଉ ତ ନୁହେଁ ଶଙ୍ଖନାଦ।

ବିଶ୍ୱ ଚିନ୍ତାମଣି ରାମ ଯେତେବେଳେ ସ୍ୱରକୁ ଲକ୍ଷ୍ୟ କରି ଯାଇ ପହଞ୍ଚି ଯାଇଛନ୍ତି, ଆଜି ସୁରେଖା ଦେଖିଦେଲା ରାମଚନ୍ଦ୍ରଙ୍କୁ, ରାମଙ୍କର ଅପରୂପ ଲାବଣ୍ୟମୟ ସୌନ୍ଦର୍ଯ୍ୟକୁ ଦେଖି ସୁରେଖାର ଯୋଉ ପ୍ରତିହିଂସାର ବର୍ଣ୍ଣି ଆଜି ପ୍ରଜ୍ୱଳିତ ହୋଇ ଉଠୁଥିଲା। ରାମଙ୍କୁ ମାରିବାକୁ ଯୋଉ ଚିନ୍ତା କରିଥିଲା ସୁରେଖା, ସେ ଚିନ୍ତା କରିପାରିଲ କି? ବିଚାର କଲା ରାମଚନ୍ଦ୍ରକୁ ଯଦି ବିବାହ କରନ୍ତି ଭଲ ହୁଅନ୍ତା। ପରମ୍ରମ ରାମଚନ୍ଦ୍ରକୁ ଦେଖିବା ମାତ୍ରେ ସୁରେଖା ଡାକିଲା, ପ୍ରଭୁ ଆପଣଙ୍କୁ ମୁଁ ଅପେକ୍ଷା କରି ବସିଛି। ଠାକୁର ହସିଦେଲେ, କାହିଁକି? ମୁଁ ଆପଣଙ୍କୁ

ଏଇଠି ସୁରେଖା ଡାକିଦେଲା, ପ୍ରଭୁ ଆପଣଙ୍କୁ ମୁଁ ବିବାହ କରିବି। ଠାକୁର ହସିଦେଲେ, କହିଲେ ନାଇଁ ନାଇଁ ସେ କଥା ହେଇପାରିବନି, ମୁଁ ସତ୍ୟ କରିଛି ଏ ଯୁଗରେ ସୀତାଙ୍କ ବ୍ୟତୀତ ଅନ୍ୟ କାହିଁକି ବିବାହ କରିପାରିବି। ଆଉ ଯେତେବେଳେ ସୁରେଖା ଶୁଣିଲା ଯେ ରାମଚନ୍ଦ୍ର ତାକୁ ବିବାହ ନ କରିବ ନାହିଁ, ଏଇଠି ପ୍ରତିହିଂସାର ବର୍ଣ୍ଣୀ ସୁରେଖାର ଜଳି ଉଠିଲା। ଡାକିଲା, ରାମ ତମେ କିଏ ଜାଣିଛ, ମୋତେ ତମେ ଚିହ୍ନିଛ, ମୋତେ ତୁମେ ଏପର୍ଯ୍ୟନ୍ତ ଚିହ୍ନି ପାରିନ, ଲାବଣ୍ୟମୟ ସୁନ୍ଦରୀ ବୋଲି ତମେ ବିଚାର କରୁଛ, କିନ୍ତୁ ନାଇଁ ନାଇଁ ସେ କଥା ନୁହେଁ। ଏ ଜଙ୍ଗଲ ମଧ୍ୟରେ ଯୋଉ ମାରିଥିଲ ତାରକାକୁ, ସେ ତାରକାର ଝିଅ ହଉଛି ସୁରେଖା। ଆଜି ମୁଁ ପ୍ରତିହିଂସାର ବନ୍ୟ ଜଳି ଉଠିଛି, ପ୍ରତିଶୋଧ କାମନା କରି ମୁଁ ତମକୁ ଅପେକ୍ଷା କରିବ ସେଥିରେ। ଏ କଥା କହିଛି ସୁରେଖା, ଠାକୁର ରାମଚନ୍ଦ୍ର ଆଜି କୋଦଣ୍ଡ ଧାରଣ କରିଛନ୍ତି। ସୁରେଖା ହସିଲା, ଡାକିଲା, କହିଲା, ରାମ ମୁଁ

ଆଜି ଆପଣ ମାନେ ବିଚାର କରିବେ ସୁରେଖା ହସି ଦେଲାଟା କିଲା ରାମ ମୁଁ ମାରିଛ ନୁହଁ ମୁଁ ଖରା ଦୂଷଣ ତ୍ରିଶିରା ନୁହଁ ଯେ ତୁମେ ମତେ ମାରିଦେବ ଶିବ ବଳରେ ବଳିଆନ ସୁରେଖା ଯେତେବେଳେ ଆଜି ଅଟ୍ଟହାସ୍ୟ କରିଛି ପ୍ରଭୁ ରାଜୀବ ଲୋଚନ ରାମଚନ୍ଦ୍ର ଆଜି ସ୍ୱର ସନ୍ଧାନ କଲେ ସୁରେଖାର ବକ୍ଷରେ ଯାଇ ଯେତେବେଳେ ସ୍ୱର ବାଜିଲା ଅଟ୍ଟହାସ୍ୟ।

ସୁରେଖା ବନଭୂମି ଆଜି ପ୍ରକମ୍ପିତ ହୋଇ ଉଠିଲା। ରାମ ଦେଖିଲେ ଯୋଉ ସ୍ୱରରେ ଶୁଏ ସୁପଣେଖାର ନାକ କାନ କଟା ହେଇଥିଲା ଲକ୍ଷ୍ମଣ କାଟିଥିଲେ, ଆଉ ଯେଉଁ ସ୍ୱରରେ ଖର ଦୂଷଣ ତ୍ରିଶ୍ରାୟ ମାନେ ମଧ୍ୟ ମରିଥିଲେ, ଆଜି ସେ ସ୍ୱର ବାଜିଲା ସୁରେଖାର କିଛି ହେଲାନି। ରାମଚନ୍ଦ୍ର ଆଜି ଆଶ୍ଚର୍ଯ୍ୟ ଭାବରେ ଦଣ୍ଡାମାନ ହୋଇଛନ୍ତି। ସୁରେଖା ଯେତେବେଳେ ପ୍ରଚଣ୍ଡ କ୍ରୋଧାଗ୍ନିରେ ଜଳି ଉଠିଛି, ଏଇଠି ଆପଣମାନେ ବିଚାର କରିବେ ହେଲା କ'ଣ ସୁରେଖାର ଅଟ।

ଆଜି ସୁରେଖା ଯେତେବେଳେ ଆଜି ପ୍ରଚଣ୍ଡ କ୍ରୋଧାଗ୍ନି ତାର ଜଳି ଉଠିଛି, ଚିନ୍ତାମଣି ରାମଚନ୍ଦ୍ର ଆଜି ଦଣ୍ଡାମାନ ହୋଇଛନ୍ତି। ସୁରେଖାଟା କିଲା ବାସ୍ତବିକ ଶିବଙ୍କର ଯଦି ବର ମୋ ଉପରେ ଥାଏ ତେବେ ଶିବଙ୍କ ବରରେ ବସୁଧା ତୁ ଦୁଇ ଫାଳ ହୋଇଯା। ଆଜି ଦୁଇ ଫାଳ ଏଣେ ହୋଇଲା।

ଶୁଣୁଥିଲି ପାଲା, ବିଷୟବସ୍ତୁ ଥିଲା ପ୍ରତିହିଂସାର ବହ୍ନି। ପରିବେଷଣ କରୁଥିଲେ ଚିତ୍ତରଞ୍ଜନ ଜେନା, ଧନେଶ୍ୱର ସାହୁ, କୈଳାସ ଚନ୍ଦ୍ର, ସୁରେଶ ଚନ୍ଦ୍ର ପାତ୍ର, କିରଣ କୁମାର।

ପରବର୍ତ୍ତୀ ଏସଏମଏସ ଟି କରିଛନ୍ତି ସୋନାଲିକା ଏବଂ ମିତାଲି। ଆପଣ ଶୁଣିବାକୁ ଚାହିଁଛନ୍ତି, ପୁରୀରୁ ଲେଖିଛନ୍ତି, ଏସଏମଏସ ଟି କରିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ମନ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଆପଣମାନେ କେମିତି ଅଛନ୍ତି ଶ୍ରୋତା ବନ୍ଧୁ? ବହୁତ ଦିନ ପରେ ଆପଣଙ୍କର ଏସଏମଏସ ଟି ଆସିଲା, କୁଆଡେ ହଜିଯାଇଥିଲେ, ଆପଣଙ୍କୁ ଭୁଲି ଯାଇଥିଲେ ବୋଧେ। ତେବେ ଯାହା ହେଉ, ଆପଣଙ୍କର ଏସଏମଏସ ପାଇ ବହୁତ ଭଲ ଲାଗିଲା। ଆଉ ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତଟି।

ପରମର୍ତ୍ତୀ ଏସଏମଏସ ଟି କରିଛନ୍ତି କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ମାମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳ ଏବଂ ମାମାଲି ଆପଣ ଶୁଣିବାକୁ ଚାହିଁଛନ୍ତି ନାଗଫାସ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଗୀତା ପଟ୍ଟନାୟକ ଶ୍ରୀକାନ୍ତ ଦାସ ଏବଂ ଅକ୍ଷୟ ମହାନ୍ତି ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲୁଟୁନି ବାପା ଏବଂ ବୋଉ ରାଇ ସଂଗଡ଼ା ସାଲେପୁର କଟକରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଫୁଲରକାଣ୍ଠି କଥାଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ।

ଆମର ନିୟମିତ ଶ୍ରୋତା ନାରାୟଣ ପ୍ରଧାନ ଏବଂ ଲକିଶମ୍ ତାଙ୍କର ଦୁଇ ପୁଅ ଲେଖିଛନ୍ତି ବରହମପୁର ବୁଗୁଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବବି କଥା ଚିତ୍ରର ଗୋଟିଏ ଗୀତ, ବହୁତ ସୁନ୍ଦର ଗୀତଟିଏ ବାଛିଛନ୍ତି। ଗୀତଟିକୁ ଗାଇଛନ୍ତି ମାନା ଦେ ଏବଂ ଶୈଳେନ୍ଦ୍ର ସିଂ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂୟାଁ ବସ୍, ଗୁଆମ୍ଭାଳ ଭଦ୍ରକରୁ। ଆପଣ ସ୍ତ୍ରୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି।

ଏମିତି ଯୋଉ ଗୀତଟି ଆପଣ ଲେଖି ପଠେଇଛନ୍ତି ସେ ଗୀତଟି ଆମ ପାଖରେ ନାହିଁ। ସ୍ତ୍ରୀର ଆଉ ଗୋଟିଏ ଗୀତ ଶୁଣାଉଛି, ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ନିର୍ମଳା ମିଶ୍ରଙ୍କ କଣ୍ଠରେ ସ୍ତ୍ରୀ କଥାଚିତ୍ରର ଶୁଣନ୍ତୁ ଏହି ସୁନ୍ଦର ଗୀତଟି।

ମୃତ୍ୟୁଞ୍ଜୟ ଲେଖିଛନ୍ତି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କୁରୁକ୍ଷେତ୍ର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ୱେଲକା ଏଗ୍ନିକ।

ଆଉଗୋଟିଏ ଏସଏମଏସ ଆସିଛି, ବାଲେଶ୍ୱର କୁରୁଣିଆରୁ ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି କଲେଜ ଟାଇମ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ରାମାନ୍ତି ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ନିଆଳିମାଧବରୁ, ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ମୋ ସେ ସାଧିକାର କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ସଚ୍ଚା ଝୁଠା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କିଶୋର କୁମାର। ଆପଣମାନେ ବହୁଗ୍ରାମ କଟକରୁ ଲେଖିଛନ୍ତି, ଏସ୍ଏମ୍ଏସ୍ ଟି କରିଛନ୍ତି। ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

ଆଗଟି ସମସ୍ୟା ଆସି ଆମ ପାଖରେ ପହଞ୍ଚୁଛି। ଲେଖିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ଚାପ୍ଟର 11 କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମମତା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଲେଖିଛନ୍ତି ହେମନ୍ତ କୁମାର ଦାସ, ରେହମାନପୁର ତୁଳତୀ ଯାଜପୁର ରୋଡ୍ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଳାମାଣିଙ୍କ କଥାଚିତ୍ରର ଗୀତ। ଗୀତଟିକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପଟାମୁଣ୍ଡେଇରୁ। ଲେଖିଛନ୍ତି ଚନ୍ଦନ, ଶୁଭେନ୍ଦୁ, ସକୁ ଏବଂ ବିଜୟିନୀ। ଆପଣମାନେ ଲେଖିଛନ୍ତି ଗିରିଜା ଏବଂ ଶିଲାଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଗୋଟିଏ ଗୀତଟିଏ ଶୁଣାଇବେ ବିବାହ କଥା ଚିତ୍ରର। ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ଦମ୍ପତି ଦୁହେଁଙ୍କୁ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଉଦିତ ନାରାୟଣ।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ଏସଏମଏସ ଆସି ପହଞ୍ଚିଛି କାଦୁଆପଡ଼ା ଜଗତସିଂହପୁରରୁ। ଦିଓସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଡର କଥାଚିତ୍ରର ଗୋଟିଏ ଗୀତ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ ବେହେରା, କଥାଚିତ୍ର ମାୟାବୀ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ ତେବେ ଶ୍ରୋତାବନ୍ଧ କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି କଥାଚିତ୍ର ତିସ୍ରି ମଞ୍ଜିଲ କିନ୍ତୁ କହି ରଖିବି ଆଜି କାର୍ଯ୍ୟକ୍ରମରେ ମୁଁ ଅଛି ଆଉ ମୋ ସହିତ ପ୍ରତି ଗୀତରେ ବ୍ୟବହାର କରାଯାଇଥିବା ସେ ଗୋଟିଏ ଶବ୍ଦ ମଧ୍ୟ ରହିଛି ଆପଣମାନେ ଶୁଣନ୍ତୁ ଆଉ ଏଞ୍ଜୟ କରନ୍ତୁ